ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 ଆଜି ରବିବାର 1948 ଶକାବ୍ଦ ଆଷାଢ଼ 7 ଦିନ 2026 ଖ୍ରୀଷ୍ଟାବ୍ଦ ଜୁନ୍ ମାସର 28 ତାରିଖ ଶ୍ରୋତାମାନଙ୍କ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋହର୍ଜ ଯୋଗେ ଏବଂ ଏଫ୍ଏମ୍ ମହାନଦୀ 101 ମେଗାହର୍ଜ ମାଧ୍ୟମରେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ରେ ମଧ୍ୟ ଉପଲବ୍ଧ। ମାଙ୍ଗଳିକ

ଆପଣମାନେ ଶୁଣୁଛନ୍ତି ବନ୍ଦନା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତ ପାଇଁ କଣ୍ଠ ଦେଇଛନ୍ତି ଅଜୟ କୁମାର ପାତ୍ର। ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ପୁରାତନ ରଚନାରୁ।

କାର୍ଯ୍ୟକ୍ରମ ଶେଷରେ ସମ୍ବଲପୁରୀ ଭକ୍ତିଗୀତଟିଏ ଶୁଣନ୍ତୁ। ଗାଇଛନ୍ତି ପଦ୍ମିନୀ ବୈଠାରୁ, ଗୀତ ରଚନା କରିଛନ୍ତି ରତନ କୁମାର ପୂଜାରୀ।

0: ଶୁଣିଲେ ଅତି ବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ ଆଜି ପ୍ରଚାର କଲୁ ଏହାର 425ତମ ଭାଗ। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।
1: मन की बात माननीय प्रधानमंत्री श्री नरेंद्र मोदी भारत की जनता से साझा करेंगे अपने मन की बात।
2: सबसे बड़ी खास बात है इस कार्यक्रम की वो यही है कि प्रधानमंत्री इसमें बहुत अनौपचारिक होकर बातचीत करते हैं।
1: आकाशवाणी के सभी केंद्र सभी चैनल इसे प्रसारित करेंगे एक साथ।
3: पूरा देश पूरा लोग उनसे जुड़ रहे हैं, उनके अनुभवों से वाकिफ हो रहे हैं।
1: साथ ही इसका प्रसारण दूरदर्शन के नेशनल न्यूज डीडी भारती डीडी इंडिया डीडी उर्दू और डीडी किसान चैनल पर भी किया जाएगा।
4: जब भी रविवार के मन की बात कार्यक्रम शुरू होता है सुबह से ही हम सुनने के लिए उत्सुक रहते हैं।
1: श्रोताओं आप भी माननीय प्रधानमंत्री के मन की बात का हिस्सा बन सकते हैं। इसके लिए आप अपने सुझाव टोल फ्री नंबर 1800117800 पर रिकॉर्ड कर सकते हैं या माईगोव के ओपन फोरम और नरेंद्र मोदी मोबाइल ऐप में पोस्ट कर सकते हैं।
5: मेरे मन की बात आपके कारण सच्चे अर्थ में आपके मन की बात बन गई है।
6: सुबह 11 बजे
1: मन की बात।
7: बात प्रधानमंत्री रेडियो पर माननीय श्री नरेंद्र मोदी भारत की जनता से करेंगे मन की बात। आकाशवाणी के सभी केंद्र इसे प्रसारित करेंगे।
5: मेरे मन की बात आपके कारण सच्चे अर्थ में आपके मन की बात बन गई है।
8: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ଇଟା ତାଙ୍କର 135 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରିଏ ଆଉ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ ଡିଡି ନ୍ୟୁଜ୍ ପିଏମ୍ଓ ଅଫିସ୍ ଆଉ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ଥି ଭିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ସାରା ଦେଶେ ଆସନ୍ନ ମଙ୍ଗଳବାର ତକ୍ ପଲ୍ସ ପୋଲିଓ ଅଭିଯାନ କରାଯିବା। ଇଥି ଜନମନୁ 5 ବଛର ତକ୍ ସବୁ ଛୁଆକୁ ପୋଲିଓ ବୁନ୍ଦା ଦିଆଯିବା। ଏଥିଲାଗି ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳନ ପୋଲିଓ ବୁଥ୍ ସ୍ୱାସ୍ଥ୍ୟକେନ୍ଦ୍ର ଆଉ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କେ ବ୍ୟବସ୍ଥା କରାଯାଇଛି। ବୁଥ୍ମାନଙ୍କେ ପୋଲିଓ ବୁନ୍ଦା ନାଇ ନେଇଥିବା ଛୁଆମାନଙ୍କୁ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀମାନେ ଘର ଘର ଯାଇକରି ପୋଲିଓ ବୁନ୍ଦା ଦେବେ। ପୋଲିଓ ରୋଗକେ ପୂରାପୂରି ହଟାବାର ଆଉ ସବୁ ଛୁଆମାନଙ୍କୁ ଟିକାକରଣ ସୁବିଧା ଯୋଗାଇ ଦେବାରକେ ସରକାର ସବୁନୁ ଅତ୍କା ପ୍ରାଥମିକତା ଦେଉଛନ୍। ରାଜ୍ୟର ଭିନ୍ ଭିନ୍ ପୋଲିଓ ବୁଥ୍ନ ଆଜି ଟିକା ଦିଆଯିବା ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ନ ଆଇବାକାଲ ମହାପ୍ରଭୁମାନଙ୍କ ସ୍ନାନଯାତ୍ରା ନୀତି କରାଯିବା। ଏଥିଲାଗି ଶ୍ରୀମନ୍ଦିର ଜିଲ୍ଲା ଓ ପୁଲିସ୍ ପ୍ରଶାସନ ଭିତରେ ଗୋଟିଏ ବୈଠକ ହୋଇକରି ନୀତିକାନ୍ତିକେ ଠିକ୍ ଭାବେ ପରିଚାଳନା କରିବାର ଉପରେ ଜୋର୍ ଦିଆଯାଇଛି। ଏଥିଲାଗି ଗଲାରାତି 10 ବଜେନୁ ଆଜି ଦିନର 1 ବଜେ ତକ୍ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ସ୍ନାନଯାତ୍ରା ସମିତି ସୁରକ୍ଷା ବ୍ୟବସ୍ଥାକେ ନଜରଥି ରଖିକରି ଗହଳି ଜାଗାମାନଙ୍କେ 79 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ ମାର୍କେଟ୍ ଛକଠାରେ ବ୍ୟାରିକେଡ୍ଥି ଶ୍ରଦ୍ଧାଳୁମାନେ ଯାଇକରି ମହାପ୍ରଭୁମାନଙ୍କୁ ସ୍ନାନବେଦୀନ ଦର୍ଶନ କରିବେ। ସାରା ସହରକେ ସିସିଟିଭି ସର୍ବେକ୍ଷଣ ଭିତରେ ରଖାଯାଇଛି। ଶ୍ରଦ୍ଧାଳୁମାନଙ୍କ ଠିକ୍ ଭାବେ ଯା ଆସ ଲାଗି ଖାସ୍ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି ବୋଲି ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସୋମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।
9: ଆପଣମାନେ ଜାଣିଛନ୍ତି ବିଗତ କିଛି ବର୍ଷ ଧରି ଆରେଞ୍ଜମେଣ୍ଟରେ ପରିବର୍ତ୍ତନ କରି ଦିନ ତମାମ କେମିତି ପ୍ରଭୁମାନଙ୍କୁ ସ୍ନାନବେଦୀରେ ଦର୍ଶନ କରାଯାଇପାରିବ ସେଥିପାଇଁ ଆମର ପୁରା ରାମ୍ପର ବ୍ୟବସ୍ଥା କରାଯାଇଛି। ତେଣୁ ଆମର ଯୋଉ କ୍ରାଉଡ୍ କଣ୍ଟ୍ରୋଲ ବ୍ୟବସ୍ଥା ମନ୍ଦିର ଭିତରେ ରହିଛି, ମନ୍ଦିର ବାହାରେ ବି ରହିଛି। ସବୁଠୁ ବଡ କଥା ହେଲା ଟ୍ରାଫିକ୍। ସେଇଥିପାଇଁ ଆପଣମାନଙ୍କ ମାଧ୍ୟମରେ ଟ୍ରାଫିକ୍ ବ୍ୟବସ୍ଥା ଏସ୍ପି ବିସ୍ତୃତ ଭାବରେ କହିସାରିଛନ୍ତି। ଆମେ ପାର୍କିଂ ପ୍ଲେସ୍ ସେଇଭଳିଆ ଆଇଡେଣ୍ଟିଫାଇ କରିଛୁ ଆଉ ବିଶେଷ କରି ସନ୍ଧ୍ୟା ସମୟରେ ଯୋଉ ଟ୍ରାଫିକ୍ର ଚ୍ୟାଲେଞ୍ଜଟା ରହିବ ସେଥିପାଇଁ କେମିତି ଏକ୍ସଟ୍ରା ବ୍ୟବସ୍ଥା କରାଯାଇପାରିବ ସେଇଟାକୁ କରିଛୁ।
8: ମହାନଦୀ ଜଳବଣ୍ଟନ ବିବାଦର ସମାଧାନ ଲାଗି ଗଲାକେଲ ଜଳବିବାଦ ଟ୍ରିବ୍ୟୁନାଲ୍ଥି ଶୁଣାଣି ହୋଇଛି। ଦୁହେଁ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ନେଇକରି ଗଠିତ କମିଟି ଏ ମାସ 16 ତାରିଖରୁ 26 ତାରିଖ ତକ୍ ଜଳବଣ୍ଟନକେ ନେଇକରି ବୈଷୟିକ ଆଇନଗତ ଆଉ ପ୍ରଶାସନିକ ଦିଗ ବାବଦେ ଆଲୋଚନା କରିଥିଲେ। ଗଲାକାଲ ଟ୍ରିବ୍ୟୁନାଲ୍ଥି ଆଲୋଚନା ବାବଦ ରିପୋର୍ଟ ଉପସ୍ଥାପନ କରାଯାଇଛି। ଆଲୋଚନା ଜରିଏ ସହମତି ଭିତ୍ତିଥି ଜଳବିବାଦର ସମାଧାନ ଲାଗି ଦୁହେଁ ରାଜ୍ୟ ଚେଷ୍ଟା ଜାରି ରଖିଛନ୍। ମହାନଦୀ ଜଳବିବାଦର ପରବର୍ତ୍ତୀ ଶୁଣାଣି ଆଇବା ଜୁଲାଇ ମାସର 11 ତାରିଖ ଦିନ ହେବା। ଢେଙ୍କାନାଳ ନଥିବା ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସିଟି 2026-27 ଶିକ୍ଷା ବର୍ଷ ଲାଗି ନାଲେଖା ପ୍ରକ୍ରିୟା ଜାରି ରହିଛି। ଆଇବା ମାସ 3 ତାରିଖ ସକାଳ 11 ବଜେ ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର, ଆକାଶବାଣୀ ସମ୍ବଲପୁର କାର୍ଯ୍ୟାଳୟ ଆଉ 17 ତାରିଖ ଆଇଆଇଏମ୍ସି ଢେଙ୍କାନାଳ ପରିସର ସ୍ପଟ୍ ଆଡ୍ମିସନ୍ ଆଉ ସାକ୍ଷାତକାର ହେବା। ଇଚ୍ଛୁକ ଛାତ୍ରଛାତ୍ରୀମାନେ 9937881285 ନମ୍ବରଟି ଯୋଗାଯୋଗ କରିପାରିବେ। ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ଜରିଏ କେସିଙ୍ଗାର କୁର୍ଲୁପଡ଼ାଠାରେ 48 ଏକର୍ ଅତ୍କା ଜମିନ୍ଥି ପାଖାପାଖି 10 କୋଟି ଟଙ୍କା ଖର୍ଚ୍ଚାତି ତିଆରି ଏମ୍ଏସ୍ଏମ୍ଇ ପାର୍କର ଉଦ୍ଘାଟନ କରିଛନ୍। ଇ ପାର୍କର ନୂଆ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଶିଳ୍ପ ଉଦ୍ୟୋଗମାନଙ୍କୁ ରିହାତି ଦର୍ଥି ଜମିନ୍ ଯୋଗାଇ ଦିଆଯିବା, ଯେନ୍ଟା ଜିଲ୍ଲାର ଶିଳ୍ପାୟନକେ ନୂଆ ଦିଗ୍ ଦେବା। ଏ ଅବସରରେ କଳାହାଣ୍ଡିର 4 ନୂଆ ଏମ୍ଏସ୍ଏମ୍ଇ ୟୁନିଟ୍ ଉଦ୍ଘାଟିତ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଚାଲିଥିବା 65 ନମ୍ବର ଆନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା ଅନିମେଷ କୁଜୁର ଦ୍ରୁତତମ ପୁରୁଷ ଧାବକର ମାନ୍ୟତା ପାଇଛନ୍। ପୁରୁଷ 100 ମିଟର ଦୌଡ଼କେ 10.28 ସେକେଣ୍ଡଟି ପାର କରିକି ସେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍। ପାଣିପାଗ ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛେ। ଇତାର ପ୍ରଭାବତି ଆଇବା 7 ଦିନ ତକ୍ ରାଜ୍ୟର ଭିନ୍ ଭିନ୍ ଜାଗାନୁ କମ୍ନୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସିଆଡ଼େ ଆଇବା 24 ଘଣ୍ଟା ଭିତରେ ଗରମ ଆଉ ଗୁଲଗୁଲି ପାଗ ନେଇକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ 7ଟା ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଇ ସମୟ ଭିତରେ ପବନର ବେଗ 40-50 କିଲୋମିଟର ରହିବା ବୋଲି ପାଣିପାଗ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଜୁହାର।

ମଧୁବନ ସମ୍ବାଦ ଆକାଶବାଣୀ କଟକରୁ, ଯାହାକି ମିଡିୟମ୍ ୱେବ୍ ଏବଂ ଆପ୍ରେ ଶୁଣିପାରିବେ। ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ମିଡିୟମ୍ ୱେବ୍ ଏବଂ ଆପ୍ରେ ଶୁଣିବେ। ରାତି 7:30 କୃଷି ସଂସାର କାର୍ଯ୍ୟକ୍ରମରେ ଶୁଣିବେ ସଙ୍ଗୀତ ରୂପକ ଦେ ମେକ୍ ପାଇନ୍ ଦେ, ରଚନା ଚିତ୍ତରଞ୍ଜନ ନାୟକ, ପ୍ରଯୋଜନା ସନ୍ତୋଷ ପିଙ୍ଗ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। ଏହା ମୋବାଇଲ୍ ଆପ୍ରେ ଶୁଣିପାରିବେ। ରାତି 9:30 ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ରିଲି କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଇଥିଲା ଆଜିର କାର୍ଯ୍ୟକ୍ରମ ସୂଚନା ଆକାଶବାଣୀ ସମ୍ବଲପୁର। କିଛି ସମୟ ମଧ୍ୟରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ, ରିଲି କରିବ ଆକାଶବାଣୀ କଟକ କେନ୍ଦ୍ରରୁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାରେ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ପୂର୍ବ ପ୍ରସ୍ତୁତି ଅନୁସାରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ଆଜି ଅପରାହ୍ନ 2:00 ପର୍ଯ୍ୟନ୍ତ ବନ୍ଦ ରହିବ। ସ୍ନାନ ପୂର୍ଣ୍ଣିମା ପହଣ୍ଡି ପୂର୍ବରୁ ଦୈତାପତି ସେବକମାନେ ମହାପ୍ରଭୁଙ୍କର ବାହୁଟ କଣ୍ଟ ଓ ସେନାପଟା ଲାଗି ନୀତି ସମ୍ପନ୍ନ କରିଛନ୍ତି। ସେନାପଟା ଲାଗି ନୀତି ଶ୍ରୀମନ୍ଦିରରେ ଏକ ଗୁପ୍ତ ନୀତି ଯୋଗୁଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର, ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ଲାଗି ଉଭୟ ରାଜ୍ୟର ବୈଷୟିକ ଦଳ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଟ୍ରିବ୍ୟୁନାଲ୍ରେ ସମୀକ୍ଷା କରାଯାଇଥିଲା। ଉଭୟ ରାଜ୍ୟରେ ପ୍ରବାହିତ ମହାନଦୀର କେଉଁ ସ୍ଥାନରେ କେତେ ପରିମାଣର ପାଣି ରହିଛି ତାର ରିପୋର୍ଟ ପ୍ରଦାନ କରିବାକୁ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ମାସ 11 ତାରିଖରେ ଟ୍ରିବ୍ୟୁନାଲ୍ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲାରେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ପ୍ରୋତ୍ସାହିତ ଏବଂ ସଶକ୍ତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଭାସୀ ମାଧ୍ୟମରେ କେସିଙ୍ଗାସ୍ଥିତ କୁଲ୍ଲୁପଡ଼ାଠାରେ ଏମ୍ଏସ୍ଏମ୍ଇ ପାର୍କର ଉଦ୍ଘାଟନ କରିଛନ୍ତି। 48 ଏକରରୁ ଉର୍ଦ୍ଧ୍ୱ ପରିମିତ ସ୍ଥାନରେ ଏହି ପାର୍କ 10 କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଏହାଦ୍ୱାରା ଜିଲ୍ଲାରେ ଶିଳ୍ପାୟନ ଓ ନବ ଉଦ୍ୟୋଗୀମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶବ୍ୟାପୀ ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଆଜିଠାରୁ ଅନୁଷ୍ଠିତ ହେଉଛି। ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଡାକ୍ତରଖାନାଗୁଡ଼ିକ ବ୍ୟତୀତ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବିଭିନ୍ନ ସ୍ଥାନରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି। ପୋଲିଓ ବୁନ୍ଦା ଆଜି ଦେଇନଥିବା ଶିଶୁମାନଙ୍କୁ ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱେଚ୍ଛାସେବୀମାନେ ଘରକୁ ଘର ଯାଇ ପୋଲିଓ ବୁନ୍ଦା ଖୁଆଇବେ। ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଆଜି ଶେଷ ହେବ। ରାଜ୍ୟର ସମସ୍ତ ଜିଲ୍ଲାରେ ପରିଗଣନା ଫର୍ମର ଡିଜିଟାଇଜେସନ୍ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ମାସ 5 ତାରିଖରେ ଚିଠା ତାଲିକା ପ୍ରସ୍ତୁତ ହେବ। କନ୍ଧମାଳ ଜିଲ୍ଲାରେ 100% ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଡିଜିଟାଇଜେସନ୍ କାର୍ଯ୍ୟ ଶେଷ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଭି କୀର୍ତ୍ତିପାସନଙ୍କ ଅଧ୍ୟକ୍ଷତାରେ ଏସ୍ଆଇଆର୍ ସମ୍ପର୍କିତ ସମୀକ୍ଷା ବୈଠକରେ ଡିଜିଟାଇଜେସନ୍ କାର୍ଯ୍ୟ, ଏଏସ୍ବି ତାଲିକା ପ୍ରସ୍ତୁତି ଏବଂ ସମସ୍ତ ତ୍ରୁଟିର ସୁଧାର ନିମନ୍ତେ ସମୀକ୍ଷା କରାଯାଇଛି। ନବରଙ୍ଗପୁର ଜିଲ୍ଲାର ଉମରକୋଟସ୍ଥିତ ପିଏମ୍ ଶ୍ରୀ ସରକାରୀ ଉନ୍ନୀତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପକ୍ଷରୁ ଶକ୍ତି ସଂରକ୍ଷଣ ଏବଂ ଏହାର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଆନୁକୂଲ୍ୟରେ ପ୍ରସ୍ତୁତ ସତର୍କତାମୂଳକ ପ୍ରଚାରପତ୍ରଗୁଡ଼ିକୁ ବିଭିନ୍ନ ସ୍ଥାନରେ ବଣ୍ଟନ କରାଯାଇଛି। ଭଦ୍ରକ ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମିର ବିକାଶ ନିମନ୍ତେ ସ୍ଥାନୀୟ ନେହେରୁ ଷ୍ଟାଡିୟମ୍ର ଉନ୍ନୟନ ଓ ଆଧୁନିକୀକରଣ କାର୍ଯ୍ୟ ନିମନ୍ତେ 23,50,00,000 ଟଙ୍କା ବିନିଯୋଗ କରାଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ ଏ ସମ୍ପର୍କିତ ସରକାରୀ ପତ୍ର ଜାରି କରିଛନ୍ତି। ଜଣେ ବ୍ୟକ୍ତି ଓ ପରିବାରକୁ ଅପ୍ରତ୍ୟାଶିତ ଆର୍ଥିକ ଅସୁବିଧାରୁ ରକ୍ଷା କରିବାରେ ବୀମା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବୀମାର ଗୁରୁତ୍ୱକୁ ଉପଲବ୍ଧି କରିବା ସହିତ ଏହାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଜାତୀୟ ବୀମା ସଚେତନତା ଦିବସ ପାଳନ କରାଯାଉଛି। ସ୍ୱାସ୍ଥ୍ୟ ବୀମାଠାରୁ ଆରମ୍ଭ କରି ପେନ୍ସନ୍ ବୀମା ପର୍ଯ୍ୟନ୍ତ ଅନେକ ପ୍ରକାରର ବୀମା ଲୋକମାନଙ୍କୁ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ଦ୍ୱାରା ଯୋଗାଇ ଦିଆଯାଇଥାଏ। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରଭାବରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଦକ୍ଷିଣ ଭାଗର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ସୂଚନା ଅନୁସାରେ କନ୍ଧମାଳ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ଆଜି ମଧ୍ୟମରୁ ପ୍ରବଳ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ବୁଧବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନା। ଆଜି ଏଥିରେ ଶୁଣନ୍ତୁ ଯକ୍ଷ୍ମା ରୋଗର କାରଣ ଓ ଲକ୍ଷଣ ସମ୍ପର୍କରେ କହିଛନ୍ତି ଡାକ୍ତର ପ୍ରଣତୀପ ଷଡ଼ଙ୍ଗୀ।
2: ଯକ୍ଷ୍ମା ଗୋଟିଏ ଅତି ମାରାତ୍ମକ ରୋଗ। ଏହା ଶିଶୁଠାରୁ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ଯେକୌଣସି ବ୍ୟକ୍ତିଙ୍କୁ ଆକ୍ରମଣ କରିଥାଏ। ପୃଥିବୀର ମୋଟ ଯକ୍ଷ୍ମା ରୋଗୀଙ୍କ ମଧ୍ୟରୁ ପ୍ରାୟ 1/3 କେବଳ ଆମ ଦେଶରେ ଅଛନ୍ତି। ଯକ୍ଷ୍ମା ରୋଗ ସାଧାରଣତଃ ମାଇକୋବ୍ୟାକ୍ଟେରିୟମ୍ ଟ୍ୟୁବରକୁଲୋସିସ୍ ନାମକ ଏକ ପ୍ରକାର ଜୀବାଣୁ ଯୋଗୁଁ ହୋଇଥାଏ। ଏହା ମୁଖ୍ୟତଃ ଫୁସ୍ଫୁସ୍କୁ ଆକ୍ରମଣ କରିଥାଏ ଏବଂ ଫୁସ୍ଫୁସ୍ରେ ଯକ୍ଷ୍ମା ରୋଗ ହୋଇଥାଏ। ଯକ୍ଷ୍ମା ରୋଗ ସାଧାରଣତଃ ବାୟୁ ଦ୍ୱାରା ବ୍ୟାପିଥାଏ। ଫୁସ୍ଫୁସ୍ରେ ଯକ୍ଷ୍ମା ଭୋଗୁଥିବା ଜଣେ ରୋଗୀ ଯେତେବେଳେ କାଶେ ବା ଛିଙ୍କେ ସେତେବେଳେ ଯକ୍ଷ୍ମା ଜୀବାଣୁଗୁଡ଼ିକ କ୍ଷୁଦ୍ର ଖଙ୍କାର କଣିକା ଆକାରରେ ଆସି ବାୟୁରେ ଚାରିଆଡ଼େ ଭାସି ବୁଲନ୍ତି। ସୁସ୍ଥ ଲୋକ ନିଶ୍ୱାସ ପ୍ରଶ୍ୱାସ ନେବା ସମୟରେ ବାୟୁ ସହିତ ଏହି ଜୀବାଣୁଗୁଡ଼ିକ ଫୁସ୍ଫୁସ୍କୁ ଯାଇ ରୋଗ ଜନ୍ମାଇଥାନ୍ତି। ଯେଉଁ ଲୋକମାନଙ୍କ ଫୁସ୍ଫୁସ୍ରେ ଯକ୍ଷ୍ମା ଜୀବାଣୁ ପ୍ରଥମେ ପ୍ରବେଶ କରନ୍ତି ସେମାନଙ୍କ ମଧ୍ୟରୁ ମାତ୍ର 10% ଲୋକ ରୋଗ ପ୍ରତିଷେଧକ ଶକ୍ତି କମ୍ ଥିବା ଯୋଗୁଁ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୁଅନ୍ତି। ଏହାର ଲକ୍ଷଣଗୁଡ଼ିକ ହେଲା କାଶ ବା କଫ 3 ସପ୍ତାହ ବା ତା'ଠାରୁ ଅଧିକ କାଳ ଲାଗି ରହିବା, ଦ୍ୱିତୀୟତଃ ସନ୍ଧ୍ୟା ସମୟରେ ଜ୍ୱର ହେବା, ତୃତୀୟତଃ ରାତିରେ ଅଧିକ ଝାଳ ଦେବା, ଓଜନ କମିଯିବ ଓ ଭୋକ ନ ଲାଗିବା, ଛାତିରେ ଯନ୍ତ୍ରଣା ହେବା, କାଶରେ ରକ୍ତ ପଡ଼ିବା ଏବଂ ଫୁସ୍ଫୁସ୍ ବ୍ୟତୀତ ଅନ୍ୟ ଅଙ୍ଗରେ ହେଉଥିବା ଯକ୍ଷ୍ମା ଗୁଡ଼ିକ ହେଲା ଲସିକା ଗ୍ରନ୍ଥି ଯକ୍ଷ୍ମା, ନାଳିଘା ଥାଇ ବା ନଥାଇ ବେକମୂଳ ଫୁଲିବା ଏବଂ ପୁଜ ବାହାରିବା, ମସ୍ତିଷ୍କ ପ୍ରଦାହ ଯକ୍ଷ୍ମାରେ ହେଲେ ମୁଣ୍ଡବିନ୍ଧା ଲାଗି ରହିବା, ଜ୍ୱର ହେବା, ନିଦ ଲାଗି ରହିବା, ମାନସିକ ଦ୍ୱନ୍ଦ୍ୱ ହେବା, ବେକର ମାଂସପେଶୀ ଟାଣ ହୋଇଯିବା ଏବଂ ମେରୁଦଣ୍ଡରେ ଯକ୍ଷ୍ମା ହୋଇଥିଲେ ପିଠିରେ ଯନ୍ତ୍ରଣା ଅନୁଭବ ହେବା, ଜ୍ୱର ହେବା, ବେଳେବେଳେ ମେରୁହାଡ଼ ଫୁଲିଯିବା। ଶିଶୁମାନଙ୍କଠାରେ ଯକ୍ଷ୍ମା, ଶିଶୁମାନେ ସାଧାରଣତଃ ପରିବାରର ସଦସ୍ୟ କିମ୍ବା ପଡ଼ୋଶୀରେ ଫୁସ୍ଫୁସ୍ରେ ଯକ୍ଷ୍ମା ଭୋଗୁଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଲେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୁଅନ୍ତି। ଲକ୍ଷଣଗୁଡ଼ିକ ହେଲା ଉପଯୁକ୍ତ ଖାଦ୍ୟ ଓ ଯଥେଷ୍ଟ ଖାଦ୍ୟ ଖାଇବା ସତ୍ତ୍ୱେ ଶିଶୁଟିର ଓଜନ ନ ବଢ଼ିବା, ଶିଶୁର ପୃଷ୍ଟିହୀନତା ଦେଖାଦେବା, କାଶ ଥାଉ ବା ନଥାଉ ବାରମ୍ବାର ସାଧାରଣ ଜ୍ୱର, ଖାଇବା ଯୋଗୁଁ ଅରୁଚି ଓ ଶକ୍ତିହୀନତା ଆଦି ଦେଖାଦେଲେ ଶିଶୁଟିକୁ ଯକ୍ଷ୍ମା ହୋଇଛି ବୋଲି ସନ୍ଦେହ କରାଯାଏ। ଫୁସ୍ଫୁସ୍ରେ ଯକ୍ଷ୍ମା ହୋଇଥିଲେ ରୋଗ ନିର୍ଣ୍ଣୟକୁ ନିଶ୍ଚିତ କରିବା ପାଇଁ କଫ ପରୀକ୍ଷା କରାଯିବା ଆବଶ୍ୟକ। ଅନ୍ୟୁନ କଫର 3 ନମୁନା ପରୀକ୍ଷା କରାଯାଏ। କଫର ପ୍ରଥମ ନମୁନା, ରୋଗୀ ପ୍ରଥମେ ଯେଉଁଦିନ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରାମର୍ଶ ପାଇଁ ଆସିଥାନ୍ତି ସେହିଦିନ ତାଙ୍କ କଫର ଗୋଟିଏ ନମୁନା ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଏ। କଫର ଦ୍ୱିତୀୟ ନମୁନା, ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିବା ପରଦିନ ସକାଳୁ ବିଛଣାରୁ ଉଠିଲା ବେଳେ ରୋଗୀ କାଶି କଫ ବାହାର କରନ୍ତି ଓ ତାକୁ ସଂଗ୍ରହ କରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରୀକ୍ଷା ପାଇଁ ଆଣନ୍ତି। ତୃତୀୟ ନମୁନା, ରୋଗୀ ଯେତେବେଳେ ସ୍ୱାସ୍ଥ୍ୟ କେନ୍ଦ୍ରକୁ କଫର ଦ୍ୱିତୀୟ ନମୁନା ଧରି ଆସନ୍ତି ତାଙ୍କଠାରୁ ଆଉ ଥରେ କଫ ସଂଗ୍ରହ କରି ପରୀକ୍ଷା ପାଇଁ ଦିଆଯାଏ। 2 ମଧ୍ୟରେ ସମସ୍ତ କଫ ନମୁନା ସଂଗ୍ରହ କରାଯାଇ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ପରୀକ୍ଷା କରାଯିବା ଉଚିତ। ଯେଉଁ ରୋଗୀ

0: ର ତିନି କଫ ନମୁନା ପରୀକ୍ଷା ମଧ୍ୟରୁ ଅନ୍ୟୁନ ଦୁଇଟିରେ ଯକ୍ଷ୍ମା ଜୀବାଣୁ ଥିବ ରୋଗୀକୁ ନିଶ୍ଚିତ ରୂପେ ଫୁସ୍ଫୁସ୍ରେ ଯକ୍ଷ୍ମା ହୋଇଛି ବୋଲି ଜଣାଯିବ ଏବଂ ଏହି ରୋଗୀରୁ ଅନ୍ୟ ବ୍ୟକ୍ତିଙ୍କୁ ଯକ୍ଷ୍ମା ଡେଇଁବାରେ ବା ସଂକ୍ରମିତ ହେବାରେ ଭୟ ଥାଏ। ଏହି ରୋଗୀମାନଙ୍କୁ ତୁରନ୍ତ ଚିକିତ୍ସା କରିବା ଆବଶ୍ୟକ ଏବଂ ଯେଉଁ ରୋଗୀମାନଙ୍କର ତିନିଟି କଫ ନମୁନା ମଧ୍ୟରୁ ମାତ୍ର ଗୋଟିକରେ ଜୀବାଣୁ ଥିବ ଜଣାପଡ଼ିବ ସେମାନଙ୍କର ଛାତିର ଏକ୍ସରେ ଉଠାଇବା ଆବଶ୍ୟକ ହୁଏ। ଯେଉଁ ରୋଗୀମାନଙ୍କର ତିନିଟି ଯାକ କଫ ନମୁନାରେ ଜୀବାଣୁ ନଥାଏ ତାଙ୍କୁ ପ୍ରଥମେ 10 ଦିନରୁ 14 ଦିନ ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ୍ସ ଦ୍ୱାରା ଚିକିତ୍ସା କରାଯାଏ ଏବଂ 14 ଦିନ ପରେ ପୁଣି ଥରେ କଫ ନମୁନା ପରୀକ୍ଷା କରାଯାଏ। ଫୁସ୍ଫୁସ୍ ବ୍ୟତୀତ ଶରୀରର ଅନ୍ୟ ଅଙ୍ଗରେ ହୋଇଥିବା ଯକ୍ଷ୍ମା ରୋଗର ନିର୍ଣ୍ଣୟ ସାଧାରଣତଃ ରୋଗର ଲକ୍ଷଣ ଦେଖି ଓ ରୋଗୀକୁ ପରୀକ୍ଷା କରି ଡାକ୍ତର ସ୍ଥିର କରିଥାନ୍ତି। ମନେ ରଖନ୍ତୁ, ଯକ୍ଷ୍ମା ରୋଗ ଚିହ୍ନଟ ପାଇଁ କଫର 3ଟି ନମୁନା ପରୀକ୍ଷା କରିବା ନିତାନ୍ତ ଆବଶ୍ୟକ।
1: ସ୍ୱାସ୍ଥ୍ୟ ସୂଚନାରେ ଶୁଣିଲେ ଯକ୍ଷ୍ମା ରୋଗର କାରଣ ଓ ଲକ୍ଷଣ ସମ୍ପର୍କରେ କହିଲେ ଡାକ୍ତର ପ୍ରଣତି ଷଡ଼ଙ୍ଗୀ। ଆକାଶବାଣୀ ସମ୍ବଲପୁର ସମୟ ସକାଳ 7:15 ହେବାକୁ ଯାଉଛି। କିଛି ସମୟ ମଧ୍ୟରେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ, ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସେସେଲ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। ଘରୋଇ ଟୁର୍ ଅପରେଟରଙ୍କ ମାଧ୍ୟମରେ କୈଳାସ ମାନସରୋବର ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶବଳୀ ଜାରି କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 1430କୁ ବୃଦ୍ଧି ଏବଂ ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗ ଫାଇନାଲ୍ରେ ପହଞ୍ଚିଲେ ଭାରତର କିଦାମ୍ବି ଶ୍ରୀକାନ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 11:15 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 135ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଆଣ୍ଡ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମ ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ ହେବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସେସେଲ୍ସର ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କ ସହ ଆଲୋଚନା କରିବେ। ଦ୍ୱିପାକ୍ଷିକ ସହଯୋଗ ତଥା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ଶ୍ରୀ ମୋଦି ସେସେଲ୍ସରେ ଜାତୀୟ ସଂସଦକୁ ଆଜି ସମ୍ବୋଧନ କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ସେ ଭାବ ବିନିମୟ କରିବେ। ସେସେଲ୍ସର ରୋଚେ କଇମାଲ୍ଠାରେ ସ୍ୱାଧୀନତା ଦିବସ ସମାରୋହରେ ଶ୍ରୀ ମୋଦି ଅଂଶଗ୍ରହଣ କରିବେ। ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ପ୍ରତିରକ୍ଷା ବାହିନୀର ଏକ ଦଳ ଏବଂ 2ଟି ଭାରତୀୟ ନୌସେନା ଜାହାଜ ଏହି ସମାରୋହରେ ଅଂଶଗ୍ରହଣ କରିବେ। ସେସେଲ୍ସର ଐତିହାସିକ ଏହି 50ତମ ସ୍ୱାଧୀନତା ଦିବସ ସମାରୋହରେ ଶ୍ରୀ ମୋଦି ସମ୍ମାନିତ ଅତିଥି ଭାବେ ଯୋଗଦେବେ। ସେଠାକାର ଜାତୀୟ ଦିବସ ସମାରୋହରେ ଅତିଥି ଭାବେ ଯୋଗଦେବାରେ ଶ୍ରୀ ମୋଦି ହେବେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ। ସେସେଲ୍ସକୁ ଶ୍ରୀ ମୋଦିଙ୍କର ଏହି 3ଦିନିଆ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଉଭୟ ପକ୍ଷଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି। ଗୁଜରାଟକୁ 3ଦିନିଆ ଗସ୍ତରେ ଥିବା ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ସନ୍ଧ୍ୟାରେ ଗାନ୍ଧୀନଗରଠାରେ ପ୍ରଧାନମନ୍ତ୍ରୀ ପରିବାର ଯତ୍ନ ଟ୍ରାକର ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କରିବେ। ପରିବାର ପାଇଁ ସ୍ୱାସ୍ଥ୍ୟସେବା କ୍ଷେତ୍ର ଚିହ୍ନଟ ଏବଂ ସୁଗମ ଚିକିତ୍ସାକୁ ଅଧିକ ବ୍ୟବସ୍ଥିତ କରିବା ଏହି ନୂତନ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ଅହମ୍ମଦାବାଦଠାରେ ଶ୍ରୀ ଶାହା ଆଜି ପୂର୍ବାହ୍ନରେ ଦଳୀୟ ସ୍ୱତନ୍ତ୍ର ଚିନ୍ତନ ଶିବିରରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ତୃଣମୂଳ ସ୍ତରରେ ଦଳୀୟ ରଣନୀତି ପ୍ରସ୍ତୁତି ନେଇ କର୍ମକର୍ତ୍ତାଙ୍କ ସହ ସମୀକ୍ଷା ଏବଂ ଆଲୋଚନା କରିବାର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଭାରତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଏକ ଘରୋଇ ଗଣମାଧ୍ୟମ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଗତକାଲି ଯୋଗଦେଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି, ପ୍ରତ୍ୟେକ ନାଗରିକଙ୍କ ପାଖରେ ସୁଲଭ ଏବଂ ଗୁଣବତ୍ତା ସମ୍ପନ୍ନ ସ୍ୱାସ୍ଥ୍ୟସେବା ପ୍ରଦାନ ଲକ୍ଷ୍ୟ ନେଇ ସାର୍ବଜନୀନ ସ୍ୱାସ୍ଥ୍ୟ ବୀମା କ୍ଷେତ୍ରକୁ ବ୍ୟାପକ

ଯଶୋଲି ୟାଙ୍କୁ ଭେଟିବେ। ଅନ୍ୟପକ୍ଷରେ ମହିଳା ଏକକ ବର୍ଗରେ ଭାରତର ଦେବିକା ସିହାଗ ସେମିଫାଇନାଲ ପର୍ଯ୍ୟାୟରେ ଡେନମାର୍କର ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପରାଜିତ ହୋଇଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଇଂଲଣ୍ଡ ବିଜୟୀ ହୋଇଛି। ଆମେରିକାର ନ୍ୟୁଜର୍ସି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପାନାମାକୁ 2-0 ଗୋଲ୍ରେ ଇଂଲଣ୍ଡ ପରାସ୍ତ କରିଛି। ଗ୍ରୁପ୍ ପର୍ଯ୍ୟାୟରେ ଅନ୍ୟ ଏକ ମ୍ୟାଚ୍ରେ କ୍ରୋଏସିଆ ଘାନାକୁ 2-1 ଗୋଲ୍ରେ ପରାସ୍ତ କରିଛି। ଚେସ୍ ଖେଳରେ ଗୋଆର 14-ବର୍ଷୀୟ ଅନ୍ତର୍ଜାତୀୟ ମାଷ୍ଟର ଇଥାନ ଭାଜ ଭାରତର 96ତମ ଚେସ୍ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। ବୋସ୍ନିଆ ହର୍ଜଗୋଭିନାରେ ଅନୁଷ୍ଠିତ ସାରାଜେଭୋ ଜିଏମ୍ଏ ମିକ୍ସ ଟୁର୍ଣ୍ଣାମେଣ୍ଟରେ ତୃତୀୟ ତଥା ଅନ୍ତିମ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରି ଶ୍ରୀ ଭାଜ ଏହି ସଫଳତା ପାଇଛନ୍ତି। ଇଥାନ ଅନୁରାମ ମାହାମଲ ଏବଂ ଲିଓନ ମେଣ୍ଡନକାଙ୍କ ପରେ ଶ୍ରୀ ଭାଜ ଗୋଆର ତୃତୀୟ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସେସେଲ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। ଘରୋଇ ଟୁର୍ ଅପରେଟରଙ୍କ ମାଧ୍ୟମରେ କୈଳାଶ ମାନସରୋବର ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶବଳୀ ଜାରି କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 1,430 ବୃଦ୍ଧି।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
1: ସିମଲା ମିର୍ଚାର ଚାଷ। ସିମଲା ମିର୍ଚା ଥି ଯହକିରି ଭିଟାମିନ୍ ଏ, ଭିଟାମିନ୍ ବି ଆର୍ ଭିଟାମିନ୍ ସି ବନେ ମାତ୍ରାନ ଥିସି। ଏତାର ଚାଷ ଗଲେ ବନେ ଲାଭଦାୟକ ଆଏ ଆର୍ ଖୁବ୍ ସହଜ ବି ଆଏ। ସିମଲା ମିର୍ଚା ଦୋର୍ସା ମାଟିଥି ଭଲ୍ ହେସି। ଅଥକା ଖରା ହେଲେ ହଲ୍ ଝଡ଼ି ପଡ଼୍ସି। ତଲି ପ୍ରସ୍ତୁତି। ଏକ ଏକର ଜମିନ ଜଗାବାର୍ ଲାଗି 300 ଗ୍ରାମ ବିହନର ଦରକାର ପଡ଼୍ସି। 10 ଫୁଟ ଲମ୍ବା ଆର୍ 3 ଫୁଟ ଚଉଡ଼ା ଆକାରର 15 ପଟି କରିକିରି ସେଥି ତଲି ପକଉନ୍। ବୀଜା ବୁନ୍ବାର ଆଘନୁ ତାହାକେ ଥିରାମ ନାହେଲେ କ୍ୟାପ୍ଟେନ୍ ଗୁଣ ସହିତେ ବିଶୋଧନ କରୁନ୍। ଆର୍ ବୀଜା ବୁନି ସାରବାର ଉତରୁ ତାର୍ ଉପରେ ହାଲକା ମାଟ ଢାପିକିରି ନଡ଼ା ବିଛେଇ ଦଉନ୍। ତଲିମାନେ ମାସ୍କର ହେଇଯିବାର ଉତରୁ ଲଗାବାର୍ ଲାଗି ଠିକ୍ ହେଇଥିସି। ଚାଷ ପ୍ରଣାଳୀ। ଜମିକେ ଭଲ ଭାବେ ହଲ୍ ଧରିକିରି ଚାଷ କରିକିରି ସେଥି ଏକର ପିଛା 10 ଗାଡ଼ି ଗୋବର ଖତ ଦଉନ୍। ଖତ୍କେ ଭଲ ଭାବେ ମାଟିଥି ମିଶାବାର କଥା। ତେହେରୁ 1.5 ଫୁଟ୍ରୁ 2 ଫୁଟ୍ ବ୍ୟବଧାନଥି ସିଆର୍ ବନଉନ୍। ସେଥି ଦରକାର ହିସାବେ ସାର ଦେଇକିରି ତାର୍ ଉପରେ ଖତ୍ ଛିଟିକିରି ମାଟିଥି ଢାପି ଦଉନ୍। ତେହେରୁ ଇ ସିଆର୍ଥି ତଲି ଲଗଉନ୍। ଫି ସିଆର୍ଥି ପାଖାପାଖି 1 ଫୁଟ୍ ଛାଡ଼ିକିରି ଗଛମାନେ ଲଗଉନ୍। ଗଛ ତୁପବାର ଉତରୁ ନାଲି କରିକିରି ପାଏନ୍ ଦଉନ୍। ଆର୍ ପାଏନ୍ ଯେନ୍ତା ନିଗ୍ରି ଯିବା ସେ ତାର ବ୍ୟବସ୍ଥା ବି କରୁ। ଏଥିର୍ଲାଗି ଏକର ପିଛା ପାଖାପାଖି 48 କେଜି ଯବକ୍ଷାର ଯାନ୍, 24 କେଜି ଫସ୍ଫରସ୍ ଆର୍ 48 କେଜି ପଟାସ୍ ଦରକାର ହେଇଥିସି। ଲଗାବାର ଉତରୁ ସବୁ ଫସ୍ଫରସ୍ 20 ଭାଗ ଯବକ୍ଷାର ଯାନ୍ ଆର୍ ଅଧା ପଟାସ୍ ଦଉନ୍। ଗଛ ରୁଇବାର 20 ଦିନ ଉତରୁ କୁଡ଼ା ଖୁସା କରିକିରି ଶତକଡ଼ା 40 ଭାଗ ଯବକ୍ଷାର ଯାନ୍ ଆର୍ ବାକି ପଟାସ୍ ସାର୍ ଗଛ ମୂଲ୍ନୁ 2-3 ଇଞ୍ଚ ଛାଡ଼ିକିରି ବ୍ୟବହାର କରୁନ୍। ଆର୍ ଚାରା ରୁଇବାର 40 ଦିନ ଉତରୁ ଅଗ୍ଲିଲା ଯବକ୍ଷାର ଯାନ୍କେ ବ୍ୟବହାର କରୁନ୍। ଅମଲ। ତଲି ରୁଆଯିବାର 45 ଦିନ ଉତରୁ ଫୁଲ୍ ଆସି ଆର୍ ଫଲ୍ ପାଖାପାଖି 80 ଦିନ ଉତରୁ ତୁଲବାର୍ ଲାଗି ଠିକ୍ ହେଇଥିସି। ତୁଲବାର ସମିଆଥି ଫଲ୍ମାନଙ୍କର ରଙ୍ଗ ଗାଢ଼ା ଶାଗୁଆ ହେବାର କଥା। ଆର୍ ଏକର ପିଛା ହାରାହାରି 80 କ୍ୱିଣ୍ଟାଲ ଅମଲ ମିଳିଥିସି। ଇ ସମିଆଥି କରି ହେଲା ଲେଖେନ୍ ହେନ୍ତା କେତେଟା ଚାଷ, କେତେଟା ଅତକା ଚାହିଦା ରହିବାର ପନିପରିବା ଚାଷ କରବାର ନୁ ଅତକା ଲାଭବାନ ହେଇପାରବେ। ସେଥୁ ଗୋଟେ ହେଲା ଲାଉ। ଅତକା ମିନେରାଲ, ପ୍ରୋଟିନ୍ ଆର୍ ଭିଟାମିନ୍ ଲାଉଥି ଥିସି। ସବୁ ପ୍ରକାରର ପାନିପାଗଥି ଇ ଲାଉକେ ଚାଷ କରିହେବା। ଲାଉର ମଞ୍ଜି ବୁନ୍ବାର ଆଗରୁ 24 ଘଣ୍ଟା ତକ ପାଏନ୍ଥି ଭିଜେଇକିରି ରଖୁନ୍। ଏନ୍ତା କଲେ ମଞ୍ଜିନୁ ଗଛ ସହଜଥି ବାହାରି ପାର୍ସି। ଲାଉର କେତେଟା ଭଲ୍ କିସମ ହେଲା ପୁଷ ସନ୍ଦେଶ, ପୁଷ ସମୃଦ୍ଧି, ନରେନ୍ଦ୍ର, ନରେନ୍ଦ୍ର ରଶ୍ମି, କଷି ଗଙ୍ଗା। ଭେଣି। ଭେଣିର କେତେଟା ଭଲ୍ କିସମ ହେଲା ଆର୍କା ଅନାମିକା, ଆର୍କା ଅଭୟ, ଉତ୍କଳ ଗୌରବ, ପୁଷା A4। ଭେଣି ଧାଡ଼ିକେ ଧାଡ଼ି 60 ସେଣ୍ଟିମିଟର ଆର୍ ଗଛକେ ଗଛ 30 ସେଣ୍ଟିମିଟର ଦୂରିଆ ନ ଲଗଉନ୍। ଭେଣି ଚାଷ୍ତି ଫି ହେକ୍ଟରକେ 20 ଗାଡ଼ି ଭଲ୍ ସଢ଼ା ଗୋବର ଖତ ଦେବାର ସହିତେ 80 କେଜି ଯବକ୍ଷାର ଯାନ୍, 40 କେଜି ଫସ୍ଫରସ୍ ଆର୍ 40 କେଜି ପଟାସ୍ ଦେବାର କଥା। ଜମି ପ୍ରସ୍ତୁତ କଲା ସମିଆଥି ଅନୁମୋଦିତ ଯବକ୍ଷାର ଯାନ୍ ସାରର ଅଧା ସବୁ ଫସ୍ଫରସ୍ ସାର୍ ଆର୍ ପଟାସ୍ ସାର୍ ମୂଲ ସାର୍ ହିସାବେ ସବୁ ଖତ୍ ସହିତେ ବ୍ୟବହାର କରୁନ୍। ବିହନ ଲଗାବାର 3 ହପ୍ତା ଉତରୁ କୁଡ଼ା ଖୁସା କରିକିରି ବାକି ଅଧା ଯବକ୍ଷାର ଯାନ୍କେ ବ୍ୟବହାର କରୁନ୍। ଫି 5-6 ଦିନ ବ୍ୟବଧାନଥି ଭେଣି କ୍ଷେତେ ମାଟିର ବତର ଦେଖିକିରି ପାଏନ୍ ମଡ଼ୁନ୍। ଫି 2 ଦିନଥି ଥରେ ଫଲ୍ ତୁଲବାର କଥା, ନାହେଲେ ଗଛ ଠିକ୍ସେ ବଢ଼ି ନାପାରେ ଆର୍ ଫଲ୍ ଧରବାର ଶକ୍ତି ଗଲେ କମିଯାଏସି ଆର୍ ଫଲ୍ମାନେ ବୁଢ଼ା ହେଇଯାଏସି।
0: ଶୁଣିଲେ ଚାଷର ହାଲ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ମିଡିୟମ ୱେଭ୍ 317.5 ମିଟର ତଥା 945 କିଲୋହର୍ଜ ଯୋଗେ ଏବଂ FM ମହାନଦୀ 101 MHz ମାଧ୍ୟମରେ। ଆମର ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ରେ ମଧ୍ୟ ଉପଲବ୍ଧ। ବର୍ତ୍ତମାନ ସମୟ 7:30 ହେବାକୁ ଯାଉଛି। ପ୍ରଚାର କରୁଛୁ କୁନି କୁନି ପିଲାଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି।

ପିଲାଏ, ଆଜିର କାର୍ଯ୍ୟକ୍ରମକୁ ତୁମମାନଙ୍କୁ ସ୍ୱାଗତ। ପିଲାଏ, ଆମ ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ହେଉଛି ସମୟ। ଗତ ସମୟ ଏବଂ କୁହାଯାଇଥିବା କଥା କେବେ ଫେରି ଆସେ ନାହିଁ। ଠିକ୍ ସମୟରେ କାମ କରିବା ହେଉଛି ସଫଳତାର ପ୍ରଥମ ଚାବିକାଠି। ଯେଉଁ ବ୍ୟକ୍ତି ସମୟର ମୂଲ୍ୟ ବୁଝେ, ସମୟ ତାକୁ ଦିନେ ମହାନ କରିଦିଏ। ତେଣୁକରି ଠିକ୍ ସମୟରେ ସ୍କୁଲ ଯିବା ଉଚିତ, ଯଦ୍ୱାରା ପ୍ରାର୍ଥନା ମିସ୍ ହୁଏ ନାହିଁ। ଠିକ୍ ସମୟରେ ପାଠ ପଢ଼ିଲେ ପରୀକ୍ଷା ବେଳକୁ ଭୟ ଲାଗେ ନାହିଁ। ସମୟରେ ହୋମୱାର୍କ ସାରିଲେ ଖେଳିବା ପାଇଁ ପ୍ରଚୁର ସମୟ ମିଳେ। ଯେଉଁ ପିଲାମାନେ ସବୁ କାମ ଠିକ୍ ସମୟରେ କରନ୍ତି, ସମସ୍ତେ ସେମାନଙ୍କୁ ଭଲ ପାଆନ୍ତି। ତାହେଲେ ପିଲାଏ, ଆସ ଆଜିଠାରୁ ସଂକଳ୍ପ ନେବା ଯେ ଆମେ ପ୍ରତ୍ୟେକ କାର୍ଯ୍ୟ ସମୟାନୁବର୍ତ୍ତୀ ହୋଇ କରିବା। ଏହି ଅଭ୍ୟାସ ଆମକୁ ଜୀବନରେ ବହୁତ ବଡ଼ ମଣିଷ କରି ତିଆରି କରିବ। ଏହି ସୁଅଭ୍ୟାସ ସହିତ ଶୁଣିବା କାର୍ଯ୍ୟକ୍ରମରେ ଗୀତଟିଏ। ତମ ପାଇଁ ଗାଇଛନ୍ତି ଜ୍ୟୋତ୍ସ୍ନା ଦାସ, ରଶ୍ମି ଦାସ, ନମିତା ଦାସ ଏବଂ ରଣଧୀର ମହାନ୍ତ। ଗୀତଟିକୁ ତମ ପାଇଁ ରଚନା କରିଛନ୍ତି କ୍ଷୀରୋଦ ଚନ୍ଦ୍ର ପୋଥାଳ।

0: ଗୀତଟିଏ ତ ଶୁଣିଲ ପିଲାଏ। ପିଲାଏ, ତୁମେମାନେ ଜାଣିଛ, ସମୁଦ୍ର ଏବଂ ନଦୀର ସୌନ୍ଦର୍ଯ୍ୟ ବଢ଼ାଏ ସିଏ। ତା ସାଙ୍ଗକୁ ସମଗ୍ର ଜଳଜ ପରିବେଶକୁ ସୁସ୍ଥ ଏବଂ ସନ୍ତୁଳିତ ରଖିବାରେ ମଧ୍ୟ ସାହାଯ୍ୟ କରେ। ଆମ ରାଜ୍ୟରେ ମଧ୍ୟ ସିଏ ଉପସ୍ଥିତ। ତାର ଉପସ୍ଥିତି ରାଜ୍ୟର ଜୈବ ବିବିଧତାକୁ ସମୃଦ୍ଧ କରିଛି ଏବଂ ପର୍ଯ୍ୟଟନର ମାନଦଣ୍ଡକୁ ବୃଦ୍ଧି କରିଛି। ଜାଣିଛ ପିଲାମାନେ ମୁଁ କାହା ବିଷୟରେ କହୁଛି? ହଁ, ମୁଁ ଡଲଫିନ୍ ବିଷୟରେ କହୁଛି, ଯିଏ ପୃଥିବୀର ସବୁଠାରୁ ଆକର୍ଷଣୀୟ ଏବଂ ବୁଦ୍ଧିମାନ ଜଳଚର ସ୍ତନ୍ୟପାୟୀ ପ୍ରାଣୀ। ଏକଥା ଶୁଣି ତମେମାନେ ନିଶ୍ଚିତ ଭାବରେ ତା ବିଷୟରେ ଅଧିକ ଜାଣିବା ପାଇଁ ଚାହିଁବ। ତାହେଲେ ଏହା ବିଷୟରେ ଅଧିକ ଜାଣିବା ପାଇଁ ଏଥର ତମମାନଙ୍କ ପାଇଁ ରଖିଛୁ ଏକ ଆଲୋଚନା, ଜୀବଜଗତ କ୍ରମରେ ଡଲଫିନ୍। ତୁମ ପାଇଁ ଆଲୋଚନା କରୁଛନ୍ତି ବଡ଼ ଭାଇ ବିଶ୍ୱନାଥ ମିଶ୍ର।
1: ପ୍ରିୟ ଛୋଟ ଛୋଟ ପିଲାମାନେ, ତମମାନଙ୍କୁ ମୋର ସ୍ନେହ। ପୃଥିବୀରେ ବସବାସ କରୁଥିବା ସମସ୍ତ ପ୍ରାଣୀ, ପକ୍ଷୀ, ଉଦ୍ଭିଦ ଓ ଜଳଚର ଜୀବମାନଙ୍କୁ ମିଶାଇ ଜୀବଜଗତ କୁହାଯାଏ। ଜୀବଜଗତ ପୃଥିବୀର ସୌନ୍ଦର୍ଯ୍ୟକୁ ବଢ଼ାଇଥାଏ ଏବଂ ପ୍ରକୃତିର ସମତା ରକ୍ଷା କରେ। ମନୁଷ୍ୟ, ପଶୁପକ୍ଷୀ, ଗଛଲତା ଓ ସମୁଦ୍ର ଜୀବ ସମସ୍ତେ ପରସ୍ପର ଉପରେ ନିର୍ଭର କରି ଜୀବନଯାପନ କରନ୍ତି। ଯଦି ଜୀବଜଗତର କୌଣସି ଅଂଶ ନଷ୍ଟ ହୋଇଯାଏ, ତେବେ ପ୍ରକୃତିର ସମତୁଳନ ଭଙ୍ଗ ହୁଏ। ପିଲାମାନେ, ଆଜି ଆମେ ଗୋଟିଏ ଜଳଚର ପ୍ରାଣୀ ଉପରେ ଜାଣିବା, ତାହା ହେଉଛି ଡଲଫିନ୍। ପିଲାମାନେ, ଡଲଫିନ୍ ହେଉଛି ଗୋଟିଏ

ଡଲଫିନ୍ ଏହା ସବୁଠାରୁ ପରିଚିତ ଡଲଫିନ୍। ଏମାନେ ବହୁତ ବୁଦ୍ଧିମାନ ଏବଂ ମନୁଷ୍ୟ ସହିତ ସହଜରେ ମିଶିପାରନ୍ତି। ସ୍ପିନର ଡଲଫିନ୍, ଏହି ଡଲଫିନ୍ ପାଣିରୁ ଉଚ୍ଚକୁ ଲାଫ ମାରି ଘୁରିବାରେ ପ୍ରସିଦ୍ଧ। ରିଭର୍ ଡଲଫିନ୍, ଏମାନେ ନଦୀରେ ବସବାସ କରନ୍ତି। ଭାରତର ଗଙ୍ଗା ନଦୀରେ ମିଳୁଥିବା ଡଲଫିନ୍ ଏହାର ଉଦାହରଣ। ଓର୍କା କିମ୍ବା କିଲର୍ ହେଲ୍, ଏହା ଡଲଫିନ୍ ପରିବାରର ସବୁଠାରୁ ବଡ଼ ସଦସ୍ୟ। କମନ୍ ଡଲଫିନ୍, ଏମାନେ ଜଳବଦ୍ଧ ଭାବରେ ରହିବାକୁ ପସନ୍ଦ କରନ୍ତି ଏବଂ ବହୁତ ଦ୍ରୁତ ଗତିରେ ପହଁରି ପାରନ୍ତି। ପିଙ୍କ ଡଲଫିନ୍, ଏହି ଡଲଫିନ୍ ଗୋଲାପୀ ରଙ୍ଗର ହୋଇଥାଏ ଏବଂ ଆମାଜନ ନଦୀରେ ଦେଖାଯାଏ। ଏହି ସମସ୍ତ ଡଲଫିନ୍ ପ୍ରକୃତିର ଅତ୍ୟନ୍ତ ଆକର୍ଷଣୀୟ ଓ ବୁଦ୍ଧିମାନ ଜୀବ। ପିଲାମାନେ, ତମେ ଭାବୁଥିବ ନା ଏହି ଡଲଫିନ୍ମାନେ କେଉଁ ପ୍ରକାର ଖାଦ୍ୟ ଖାଆନ୍ତି? ହଁ ପିଲାମାନେ, ଏହି ଡଲଫିନ୍ ହେଉଛି ମାଂସାହାରୀ ଜୀବ। ସେମାନେ ପ୍ରଧାନତଃ ସମୁଦ୍ର ଓ ନଦୀର ଛୋଟ ଜଳଜୀବ ଖାଆନ୍ତି। ଡଲଫିନ୍ର ମୁଖ୍ୟ ଖାଦ୍ୟଗୁଡ଼ିକ ହେଲା ଛୋଟ ମାଛ, ଚିଙ୍ଗୁଡ଼ି, ସ୍କ୍ୱିଡ୍, ଅନ୍ୟ ଛୋଟ ଜଳଜୀବ। ଏହିଭଳି ତାଙ୍କର ଅନେକ ଖାଦ୍ୟ ରହିଛି। ଡଲଫିନ୍ମାନେ ଜଳବଦ୍ଧ ଭାବରେ ଶିକାର କରିବାରେ ବହୁତ ଦକ୍ଷ। ସେମାନେ ଧ୍ୱନି ତରଙ୍ଗର ସାହାଯ୍ୟରେ ଖାଦ୍ୟ ଖୋଜନ୍ତି, ଯାହାକୁ ଏଲୋକେସନ୍ କୁହାଯାଏ। ପିଲାମାନେ, ତମେ ଜାଣିଛ ଡଲଫିନ୍ର ଓଜନ ତାହାର ପ୍ରଜାତି ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ। ସାଧାରଣତଃ ସେମାନଙ୍କର ଓଜନ 50 କିଲୋଗ୍ରାମରୁ 10,000 କିଲୋଗ୍ରାମ ପର୍ଯ୍ୟନ୍ତ ହୋଇପାରେ। ବୋଟଲନୋଜ୍ ଡଲଫିନ୍ର ଓଜନ ସାଧାରଣତଃ ପ୍ରାୟ 150-650 କିଲୋଗ୍ରାମ ପର୍ଯ୍ୟନ୍ତ ହୋଇପାରେ। ଗଙ୍ଗା ନଦୀରେ ଦେଖାଯାଉଥିବା ଡଲଫିନ୍ମାନଙ୍କର ଓଜନ ପ୍ରାୟ 70-90 କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ। ଓର୍କା କିଲର୍ ହେଲ୍, ଯାହା ଡଲଫିନ୍ ପରିବାରର ସବୁଠାରୁ ବଡ଼ ସଦସ୍ୟ, ତାହାର ଓଜନ ପ୍ରାୟ 5,000-10,000 କିଲୋଗ୍ରାମ ପର୍ଯ୍ୟନ୍ତ ହୋଇପାରେ। ଏହି ଡଲଫିନ୍ର ଶରୀର ଶକ୍ତିଶାଳୀ ଏବଂ ସ୍ରୋତରେ ତେଜ ଗତିରେ ପହଁରିବା ପାଇଁ ଉପଯୁକ୍ତ ଭାବେ ଗଠିତ। ପିଲାମାନେ, ଡଲଫିନ୍ ପୃଥିବୀର ବିଭିନ୍ନ ସମୁଦ୍ର, ମହାସାଗର ଓ କେତେକ ନଦୀରେ ମିଳନ୍ତି। ସେମାନେ ସାଧାରଣତଃ ଉଷ୍ମ ଓ ମଧ୍ୟମ ତାପମାତ୍ରାରେ ଜଳରେ ବସବାସ କରିବାକୁ ପସନ୍ଦ କରନ୍ତି। ଭାରତରେ ଡଲଫିନ୍ ମିଳୁଥିବା କିଛି ପ୍ରମୁଖ ଅଞ୍ଚଳ ହେଲା, ଗଙ୍ଗା ନଦୀର ଡଲଫିନ୍ ଭାରତରେ ପ୍ରସିଦ୍ଧ, ବ୍ରହ୍ମପୁତ୍ର ନଦୀ, ଆସାମ ଅଞ୍ଚଳରେ ଡଲଫିନ୍ ଦେଖାଯାଏ, ଚିଲିକା ହ୍ରଦୟ ଯାହା ଆମର ଓଡ଼ିଶାରେ ଅବସ୍ଥିତ, ଆରବ ସାଗର ଏବଂ ବୁମ୍ବୁକ ସାଗର, ଆମାଜନ ନଦୀ। ବିଶ୍ୱର ପ୍ରସିଦ୍ଧ ପିଙ୍କ ଡଲଫିନ୍ ଏଠାରେ ଦେଖିବାକୁ ମିଳେ। ଡଲଫିନ୍ମାନେ ସ୍ୱଚ୍ଛ ଓ ସୁସ୍ଥ ଜଳରେ ବସବାସ କରିବାକୁ ଭଲ ପାଆନ୍ତି। ପିଲାମାନେ, ଏହି ଡଲଫିନ୍ମାନଙ୍କର ପ୍ରବୃତ୍ତି ଓ ମନୁଷ୍ୟ ଜୀବନରେ ଅନେକ ସକାରାତ୍ମକ ପ୍ରଭାବ ରହିଛି। ସେଗୁଡ଼ିକ ହେଲା ପରିବେଶ ସନ୍ତୁଳନ ରକ୍ଷା କରିବା। ଡଲଫିନ୍ ଛୋଟ ମାଛ ଓ ଅନ୍ୟାନ୍ୟ ଜଳଜୀବ ଖାଇ ସମୁଦ୍ର ଓ ନଦୀରେ ପରିବେଶକୁ ସମତୁଳ କରି ରଖିଥାନ୍ତି। ଜଳର ସ୍ୱାସ୍ଥ୍ୟର ସୂଚକ, ଯେଉଁଠାରେ ଡଲଫିନ୍ ରହନ୍ତି ସେଠାରେ ଜଳ ପରିବେଶ ସାଧାରଣତଃ ସ୍ୱଚ୍ଛ ଓ ସୁସ୍ଥ ରହିଥାଏ। ପର୍ଯ୍ୟଟନର ବିକାଶ, ଡଲଫିନ୍କୁ ଦେଖିବା ପାଇଁ ଅନେକ ପର୍ଯ୍ୟଟକ ଆସନ୍ତି, ଯାହା ଦେଶର ପର୍ଯ୍ୟଟନ ଓ ଅର୍ଥନୀତିକୁ ଉନ୍ନତି କରେ। ବୈଜ୍ଞାନିକ ଗବେଷଣାରେ ସାହାଯ୍ୟ, ଡଲଫିନ୍ର ବୁଦ୍ଧିମତା ଓ ଧ୍ୱନି ବ୍ୟବସ୍ଥା ଉପରେ ଗବେଷଣା କରି ବିଜ୍ଞାନୀମାନେ ନୂତନ ତଥ୍ୟ ଜାଣିପାରନ୍ତି। ମନୁଷ୍ୟଙ୍କୁ ସାହାଯ୍ୟ, କେତେକ ଘଟଣାରେ ଡଲଫିନ୍ମାନେ ବୁଡ଼ିଯାଉଥିବା ଲୋକଙ୍କୁ ବଞ୍ଚାଇବାରେ ସାହାଯ୍ୟ କରନ୍ତି। ଶିଶୁମାନଙ୍କ ପାଇଁ ଆକର୍ଷଣ, ଡଲଫିନ୍ର ଖେଳାଳି ସ୍ୱଭାବ ଶିଶୁମାନଙ୍କୁ ପ୍ରକୃତି ଓ ଜଳଜୀବ ପ୍ରତି ଆଗ୍ରହ କରେ। ଏହିପରି ଡଲଫିନ୍ମାନେ ପ୍ରକୃତିର ଅତ୍ୟନ୍ତ ଉପକାରୀ ଓ ମୂଲ୍ୟବାନ ଜନକ। ପିଲାମାନେ, ବର୍ତ୍ତମାନ ସମୟରେ ଡଲଫିନ୍ମାନଙ୍କର ସ୍ଥିତି ଚିନ୍ତାଜନକ ହେଲେ ମଧ୍ୟ କିଛି ସ୍ଥାନରେ ସୁଧାର ଦେଖାଯାଇଛି। ନଦୀ ଓ ସମୁଦ୍ରର ପ୍ରଦୂଷଣ, ଅବୈଧ ଶିକାର, ମାଛ ଧରା ଜାଲରେ ଫସିଯିବା ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଡଲଫିନ୍ମାନଙ୍କ ସଂଖ୍ୟା କମିବାରେ ଲାଗିଛି। ବିଶେଷ କରି ଗଙ୍ଗା ନଦୀର ଡଲଫିନ୍କୁ ବିଲୁପ୍ତ ପ୍ରାୟ ପ୍ରଜାତି ଭାବେ ଘୋଷଣା କରାଯାଇଛି। ଭାରତ ସରକାର ପ୍ରୋଜେକ୍ଟ ଡଲଫିନ୍ ମାଧ୍ୟମରେ ଡଲଫିନ୍ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। 2026 ଦେଶବ୍ୟାପୀ ଡଲଫିନ୍ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ଯାହା ଡଲଫିନ୍ର ସଂଖ୍ୟା ଓ ଆବାସସ୍ଥଳୀ ସୁରକ୍ଷାରେ ସାହାଯ୍ୟ କରୁଛି। ଓଡ଼ିଶାରେ ଡଲଫିନ୍ମାନଙ୍କର ସ୍ଥିତି କିଛି ପରିମାଣରେ ଉନ୍ନତି ହୋଇଛି। 2026 ଗଣନା ଅନୁସାରେ ଓଡ଼ିଶାର ସମୁଦ୍ର ତଟ ଓ ଚିଲିକା ହ୍ରଦରେ 765 ଡଲଫିନ୍ ଦେଖାଯାଇଛି, ଯାହା ପିଛିଲା 5 ବର୍ଷର ସର୍ବାଧିକ। ଏହାରୁ ପ୍ରମାଣ ମିଳେ
जे सठिक सुरक्षा

0: ଓ ସଚେତନା ଦ୍ୱାରା ଡଲଫିନମାନଙ୍କୁ ବଞ୍ଚାଇ ରଖିବା ସମ୍ଭବ। ତେଣୁକରି ପିଲାମାନେ ଡଲଫିନମାନଙ୍କୁ ସୁରକ୍ଷିତ କରିବା ଏବଂ ସେମାନଙ୍କର ସଂଖ୍ୟା ବୃଦ୍ଧି ପାଇଁ ସରକାରକୁ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ଆବଶ୍ୟକ। ସେ ପଦକ୍ଷେପଗୁଡ଼ିକ ହେଲା ଜଳ ପ୍ରଦୂଷଣ ନିୟନ୍ତ୍ରଣ, କାରଖାନା ଓ ନଗର ଅବଶିଷ୍ଟ ପଦାର୍ଥକୁ ନଦୀ ଓ ସମୁଦ୍ରରେ ପକାଇବା ରୋକିବାକୁ ପଡ଼ିବ, ସ୍ୱଚ୍ଛ ଜଳ ଡଲଫିନର ଜୀବନ ପାଇଁ ଆବଶ୍ୟକ, ଅବୈଧ ଶିକାର ନିଷେଧ, ଡଲଫିନ୍ ଶିକାର କରୁଥିବା ଲୋକଙ୍କ ବିରୁଦ୍ଧରେ କଡ଼ା ଆଇନ ଓ ଶାସ୍ତି ବ୍ୟବସ୍ଥା କରିବା ଆବଶ୍ୟକ, ସୁରକ୍ଷିତ ଅଞ୍ଚଳ ସୃଷ୍ଟି, ଡଲଫିନ୍ ବସବାସ କରୁଥିବା ନଦୀ ହ୍ରଦ ଓ ସମୁଦ୍ର ଅଞ୍ଚଳକୁ ସଂରକ୍ଷିତ କ୍ଷେତ୍ର ଘୋଷଣା କରିବା ଉଚିତ, ମାଛ ଧରା ଉପରେ ନିୟନ୍ତ୍ରଣ, ବଡ଼ ଜାଲ ବ୍ୟବହାରକୁ ସୀମିତ କରିବା ଦରକାର କାରଣ ଏଥିରେ ଡଲଫିନ୍ମାନେ ଫସି ମରିଯାଆନ୍ତି। ସଚେତନତା କାର୍ଯ୍ୟକ୍ରମ, ଲୋକମାନଙ୍କ ମଧ୍ୟରେ ଡଲଫିନ୍ ସୁରକ୍ଷା ବିଷୟରେ ଜାଗୃତ ସୃଷ୍ଟି କରିବା ଉଚିତ। ଗବେଷଣା ଓ ଗଣନା, ଡଲଫିନ୍ର ସଂଖ୍ୟା ଓ ସ୍ୱାସ୍ଥ୍ୟ ବିଷୟରେ ନିୟମିତ ଗବେଷଣା ଓ ଗଣନା କରାଯିବା ଆବଶ୍ୟକ। ପ୍ରୋଜେକ୍ଟ ଡଲଫିନ୍କୁ ଶକ୍ତିଶାଳୀ କରିବା, ସରକାରୀ ସୁରକ୍ଷା ଯୋଜନାମାନଙ୍କୁ ଅଧିକ କାର୍ଯ୍ୟକାରୀ ଭାବରେ ଚାଲୁ କରିବା ଦରକାର। ଏହି ସମସ୍ତ ପଦକ୍ଷେପ ନିଆଯାଇପାରିଲେ ଡଲଫିନ୍ମାନଙ୍କୁ ବିଲୁପ୍ତିରୁ ବଞ୍ଚାଇ ପାରିବା। ତମେ ଜାଣିଛ ପିଲାମାନେ, ଡଲଫିନ୍ମାନଙ୍କ ଦ୍ୱାରା ଦେଶର ଅର୍ଥନୀତି ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ରହିଛି। ସେଗୁଡ଼ିକ ହେଲା ପର୍ଯ୍ୟଟନର ବିକାଶ, ଡଲଫିନ୍ ଦେଖିବା ପାଇଁ ଅନେକ ପର୍ଯ୍ୟଟକ ସମୁଦ୍ର ତଟ, ନଦୀ ଓ ହ୍ରଦକୁ ଯାଆନ୍ତି, ଏହାଫଳରେ ହୋଟେଲ, ଯାତାୟାତ ଓ ସ୍ଥାନୀୟ ବ୍ୟବସାୟର ଆୟ ବଢ଼େ, ରୋଜଗାର ସୃଷ୍ଟି। ଡଲଫିନ୍ ପର୍ଯ୍ୟଟନ ସହ ନୌକା ଚାଳନ, ଗାଇଡ଼, ହୋଟେଲ କର୍ମଚାରୀ ଓ ଛୋଟ ବ୍ୟବସାୟୀମାନଙ୍କ ପାଇଁ କାମର ସୁଯୋଗ ସୃଷ୍ଟି କରେ। ମାଛ ଉତ୍ପାଦନର ସମତୁଳନ, ଡଲଫିନ୍ ଜଳୟ ପରିବେଶକୁ ସମତୁଳିତ ରଖି ମାଛ ଜାତିର ସୁସ୍ଥ ବୃଦ୍ଧିକୁ ସହାୟତା କରନ୍ତି, ଯାହା ମାଛ ଧରା ବ୍ୟବସାୟୀଙ୍କ ପାଇଁ ଉପକାରୀ। ଗବେଷଣା ଓ ଶିକ୍ଷା, ଡଲଫିନ୍ ଉପରେ ଗବେଷଣା ଓ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଦ୍ୱାରା ଶିକ୍ଷା ଓ ବୈଜ୍ଞାନିକ କ୍ଷେତ୍ରରେ ଉନ୍ନତି ହୁଏ। ପରିବେଶ ସୁରକ୍ଷାର ଲାଭ, ଡଲଫିନ୍ର ସୁରକ୍ଷା ପାଇଁ ନଦୀ ଓ ସମୁଦ୍ର ସ୍ୱଚ୍ଛ ରଖାଯାଇଥାଏ, ଯାହା ମନୁଷ୍ୟର ସ୍ୱାସ୍ଥ୍ୟ ଓ ଅର୍ଥନୀତି ପାଇଁ ଭଲ। ଏହିପରି ଡଲଫିନ୍ମାନେ କେବଳ ପ୍ରକୃତି ପାଇଁ ନୁହେଁ, ଦେଶର ଅର୍ଥନୀତି ପାଇଁ ମଧ୍ୟ ଉପକାର। ପିଲାମାନେ, ଆଜି ଆମେ ଜାଣିଲେ ଡଲଫିନ୍ ହେଉଛି ପ୍ରକୃତିର ଏକ ଅତ୍ୟନ୍ତ ବୁଦ୍ଧିମାନ ଓ ଉପକାରୀ ଜୀବ। ସେମାନେ ଜଳୟ ପରିବେଶର ସମତୁଳନ ରକ୍ଷା କରିଥାନ୍ତି ଏବଂ ପ୍ରକୃତିର ସ୍ୱାସ୍ଥ୍ୟକୁ ଜୀବନ୍ତ ରଖନ୍ତି। ଆଜିର ସମୟରେ ପ୍ରଦୂଷଣ, ଅବୈଧ ଶିକାର ଓ ପରିବେଶୀୟ ଅସୁବିଧା ଯୋଗୁଁ ସେମାନଙ୍କର ଅସ୍ତିତ୍ୱ ଜଟିଳ ହୋଇପଡ଼ିଛି। ତେଣୁ ଡଲଫିନ୍ମାନଙ୍କର ସୁରକ୍ଷା ପାଇଁ ସମସ୍ତଙ୍କର ଦାୟିତ୍ୱ ଅଛି ଯେ ପରିବେଶକୁ ସ୍ୱଚ୍ଛ ରଖିବା ଏବଂ ସେମାନଙ୍କର ଆବାସସ୍ଥଳୀକୁ ସୁରକ୍ଷିତ କରିବା। ଯଦି ଆମେ ସଚେତନ ହେବା, ତେବେ ଡଲଫିନ୍ମାନେ ଭବିଷ୍ୟ ପିଢ଼ି ପାଇଁ ପ୍ରକୃତିର ଅଭୂତ ଉପହାର ଭାବେ ରହିପାରିବେ। ଡଲଫିନ୍ ହେଉଛି ପ୍ରକୃତିର ଏକ ଅନନ୍ୟ ଉପହାର, ସେମାନେ ଜଳ ପରିବେଶର ସନ୍ତୁଳନ ରକ୍ଷା କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ କରିଥାନ୍ତି। ଓଡ଼ିଶା ଭଳି ରାଜ୍ୟରେ ଏମାନଙ୍କର ଉପସ୍ଥିତି ପରିବେଶ ଓ ପର୍ଯ୍ୟଟନ ପାଇଁ ଅତ୍ୟନ୍ତ ଲାଭଦାୟକ। ତେଣୁ ଡଲଫିନ୍ର ସୁରକ୍ଷା ପାଇଁ ଆମେ ସମସ୍ତେ ମିଳିତ ଭାବରେ ପଦକ୍ଷେପ ନେବା। ଡଲଫିନ୍ ବଞ୍ଚିଲେ ସାମୁଦ୍ରିକ ପରିବେଶ ସୁରକ୍ଷିତ ରହିବ। ତେଣୁ ପିଲାମାନେ, ଆମେ ସମସ୍ତେ ଜଳକୁ ସ୍ୱଚ୍ଛ ରଖିବା, ପ୍ଲାଷ୍ଟିକ୍ ପଦାର୍ଥ ପାଣିରେ ପକାଇବା ନାହିଁ ଏବଂ ଜଳଜୀବମାନଙ୍କୁ ସୁରକ୍ଷା କରିବା ଦ୍ୱାରା ଡଲଫିନ୍ମାନଙ୍କୁ ବଞ୍ଚାଇ ପାରିବା। ପ୍ରତ୍ୟେକ ଶିଶୁ ପ୍ରକୃତିକୁ ଭଲ ପାଇବା ଏବଂ ପରିବେଶକୁ ସୁରକ୍ଷା ପ୍ରଦାନ କରିବା, ଏହାଫଳରେ ଡଲଫିନ୍ମାନେ ସୁରକ୍ଷିତ ରହିପାରିବେ। ପିଲାମାନେ, ଆଜି ଆମେ ସମସ୍ତେ ଜାଣିଲେ ଜୀବଜନ୍ତୁଙ୍କୁ ଭଲ ପାଇବା ଏବଂ ପ୍ରକୃତିକୁ ସୁରକ୍ଷା କରିବା। ତ ପିଲାମାନେ, ଏହି ସୁନ୍ଦର ସନ୍ଦେଶ ସହିତ ମୁଁ ଆଜିର ଆଲୋଚନାକୁ ଏଇଠି ସମାପ୍ତ କରୁଛି। ଧନ୍ୟବାଦ ପିଲାମାନେ।
1: ଶୁଣିଲେ ତ ପିଲାଏ ଆଲୋଚନା, ଜୀବଜଗତ କ୍ରମରେ ଡଲଫିନ୍। ତୁମ ପାଇଁ ଆଲୋଚନା କଲେ ବଡ଼ ଭାଇ ବିଶ୍ୱନାଥ ମିଶ୍ର। ଡଲଫିନ୍ ପରି ଏକ ସୁନ୍ଦର ଏବଂ ବୁଦ୍ଧିମାନ ପ୍ରାଣୀକୁ ସୁରକ୍ଷା ଦେବା ମଣିଷ ସମାଜର ମୁଖ୍ୟ ଦାୟିତ୍ୱ। ଏଥିପାଇଁ ସେମାନଙ୍କର ଆବାସସ୍ଥଳ ସମୁଦ୍ର ଏବଂ ନଦୀକୁ ସୁରକ୍ଷିତ ରଖିବା, ନିରାପଦ ରଖିବା ଆମର ଦାୟିତ୍ୱ। ନିଶ୍ଚିତ ଭାବରେ ଏ ବିଷୟରେ ଆମେ ସମସ୍ତେ ସଚେତନ ହେବା ଉଚିତ ଏବଂ ପିଲାମାନେ, ତମେମାନେ ମଧ୍ୟ ସମୟ ହେଲେ ନିଜ

ପରିବାର ସହିତ ଡଲଫିନ୍କୁ ନିଶ୍ଚିତ ଥରେ ଦେଖିବାକୁ ଯିବ। ପିଲାଇ, ଏଥର ଏକ ବହୁତ ମଜାଦାର ଖେଳ ବିଷୟରେ ମୁଁ ତୁମକୁ କହିବାକୁ ଯାଉଛି, ତାହା ହେଉଛି ଫୁଟବଲ ଖେଳ। ପିଲାମାନେ, ତୁମେ ଜାଣିଛ କି ସାରା ବିଶ୍ୱରେ ଫୁଟବଲର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ କେଉଁଟି? ହଁ, ତାହା ହେଉଛି ଫିଫା ବିଶ୍ୱକପ୍। ତମେମାନେ ଜାଣିଛ କି ଫିଫା କ'ଣ? ଏହା ହେଉଛି ଫେଡେରେସନ ଇଣ୍ଟରନ୍ୟାସନାଲ ଡି ଫୁଟବଲ ଆସୋସିଏସନ। ଏହା ସାରା ବିଶ୍ୱରେ ଫୁଟବଲ ଖେଳକୁ ପରିଚାଳନା କରେ। ଯେମିତି ଆମର ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ହୁଏ, ଠିକ୍ ସେମିତି ପ୍ରତ୍ୟେକ 4 ବର୍ଷରେ ଥରେ ଏହି ବିଶ୍ୱକପ୍ ଆୟୋଜିତ ହୋଇଥାଏ। ସାରା ପୃଥିବୀର ଶ୍ରେଷ୍ଠ ଦଳଗୁଡ଼ିକ ଏହି ବିରାଟ କପ୍ ପାଇଁ ପରସ୍ପର ସହ ଲଢ଼େଇ କରନ୍ତି। ଜାଣିଛ କି, ଯେତେବେଳେ କୌଣସି ଦେଶ ଏହି ବିଶ୍ୱକପ୍ ଜିତେ, ସେତେବେଳେ ସେମାନଙ୍କର ଖୁସି କହିଲେ ନ ସରେ। ଥରେ ଭାବିଲ, ଯେତେବେଳେ ଦୁନିଆର ସବୁଠାରୁ ଭଲ ଖେଳାଳିମାନେ ଗୋଟିଏ ଗ୍ରାଉଣ୍ଡରେ ଏକାଠି ହୁଅନ୍ତି, ସେତେବେଳେ ମ୍ୟାଚ୍ କେତେ ରୋମାଞ୍ଚକର ହୋଇଥାଏ। ଯେତେବେଳେ ବ୍ରାଜିଲ ବା ରୁଷିଆ ଭଳି ସୁନ୍ଦର ଦେଶରେ ଏହି ବିଶ୍ୱକପ୍ ଆୟୋଜିତ ହୁଏ, ସେତେବେଳେ ପଡ଼ିଆରେ କେବଳ ଖେଳ ନୁହେଁ, କଳା, ସଂସ୍କୃତି ଓ ଦେଶପ୍ରେମର ଏକ ମହାମିଳନ ଦେଖିବାକୁ ମିଳେ। ଯେତେବେଳେ ବିଶ୍ୱକପ୍ରେ ଗୋଲ୍ ହୁଏ, ସାରା ଦୁନିଆର ଷ୍ଟେଡିୟମ୍ ଏବଂ ଘରର ଟିଭି ଆଗରେ ବସିଥିବା କୋଟି କୋଟି ଲୋକ ଏକାଠି ନାଚି ଉଠନ୍ତି। ଆମର ଏହି ପ୍ରିୟ ଖେଳାଳିମାନେ ଦୌଡ଼ିବା, କୌଶଳ ଦେଖାଇବା ଏବଂ ଗୋଲ୍ ମାରିବା ପଛରେ କେତେ କଠିନ ପରିଶ୍ରମ ଥାଏ ଜାଣିଛ? ପ୍ରତିଦିନ ସକାଳୁ ଉଠି ସେମାନେ ଘଣ୍ଟା ଘଣ୍ଟା ଧରି ଅଭ୍ୟାସ କରନ୍ତି। ଏହି ଖେଳ ଆମକୁ ଅନେକ ଭଲ ଶିକ୍ଷା ଦିଏ, ଯେମିତିକି ଟିମ୍ ୱାର୍କ ବା ଦଳଗତ ଭାବନା। ଏଥିରେ ଜଣେ ଖେଳାଳି ଏକାକୀ ଖେଳିପାରେ ନାହିଁ, ବରଂ ସମସ୍ତେ ମିଶି ଲକ୍ଷ୍ୟ ସ୍ଥିର କରନ୍ତି ଗୋଲ୍ କରିବା ପାଇଁ ଏବଂ ପରସ୍ପରକୁ ସାହାଯ୍ୟ କରନ୍ତି। ଯଦି ଆମେ କୌଣସି କାମରେ ମନ ଦେଇ ପରିଶ୍ରମ କରିବା, ତେବେ ଆମେ ମଧ୍ୟ ଜୀବନର ଖେଳରେ ଚମ୍ପିଅନ୍ ହୋଇପାରିବା। ତେଣୁ ପିଲାମାନେ, ଆଜିଠାରୁ ତୁମେ ମଧ୍ୟ ମଇଦାନକୁ ଓହ୍ଲାଅ, ତୁମର ସାଙ୍ଗମାନଙ୍କ ସହିତ ଫୁଟବଲ ଖେଳ ଏବଂ ଖୁବ୍ ମଜା କର।

ପ୍ରଚାର କଲୁ କୋନି କୋନି ପିଲାଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି ଆକାଶବାଣୀ ସମ୍ବଲପୁର। ଏଥର ସୁଗମ ସଙ୍କେତ ଶୁଣନ୍ତୁ କଣ୍ଠଶିଳ୍ପୀ ରୀତି ଚୌଧୁରୀ। ଶିଳ୍ପୀଙ୍କ କଣ୍ଠରେ ଆଧୁନିକ ଗୀତଟିଏ। ଗୀତ ରଚନା କରିଛନ୍ତି ସୁଦର୍ଶନ ଦାସ।

0: ନର୍ସ ଦିଦିଟି,
1: ଦେଖ ସାଗର ଭାଇ, ତମେ ସେମିତି କହିଲେ ମୁଁ ଆସିବିନି।
0: ଆଉ ଯେତେବେଳେ ଇଞ୍ଜେକ୍ସନ୍ ଦେବାକୁ ଆସିବ ଭଲ କରି ଫୋଡ଼ି ଦେବ, ଏଇଆ ନା?
1: ତମେ ସିନା ସେମିତି ଭାବୁଛ, ହେଲେ ତମ ପାଖରୁ ଦିଦି ଶୁଣିବାକୁ।
0: ଆରେ ଆରେ ବାବା, ଭୁଲ ହେଇଗଲା, ସରି, ଏମିତି ମଜାରେ କହୁଥିଲି ନା। ଦେଖ, ଆଉ ସେମିତି ଚିଡ଼େଇବିନି। ଏଇ ଦେଖ ଦେଖ, କାନ ଧରୁଛି, ହେଲା ତ?
1: ଛି, ସେମିତି କରନି, ମୋତେ ଭଲ ଲାଗୁନି। ଭାଇ, ତମେ ତ କିଛି ଖାଇନ, ଆଣ୍ଟି ତମକୁ ଖୁଆଇ ଦେଲେନି କି?
0: ନା କାବେରୀ, ଖାଇବାକୁ ଇଚ୍ଛା ହେଲାନି।
1: ନ ଖାଇଲେ ତମ ଦେହର ଅବସ୍ଥା କ'ଣ ହେବ ଜାଣିଛ? ଏଇ ନିଅ, ମୁଁ ତମକୁ ଏ ଫଳ ଆଉ ବିସ୍କୁଟ ଖୁଆଇ ଦେଉଛି। ପାଟି ଖୋଲିଲ, ଆ କର ଆ।
0: ତମେ ଆଗ ଏଠି ବସ ତ, ତାପରେ ଯାଇ ମୁଁ ପାଟି ଖୋଲିବି।
1: ହଉ ହେଲା ବାବା, ତମ କଥା ମାନି ମୁଁ ତମ ପାଖରେ ବସିଲି। ଏଥର ପାଟି ଖୋଲ, ନିଅ, ସୁନା ପିଲାଟି ଭଳି ଖାଇଦିଅ।
0: ନା କାବେରୀ, ତମେ ଆଗ ଖାଅ, ମୁଁ ଖାଲି ଶୋଇଛି। ହେଲେ ତମେ କେତେ ସମୟରୁ ଏଠି ସେଠି କେତେ ପରିଶ୍ରମ କଲଣି, ତମେ ଆଗ ଟିକେ ଖାଅ ତ।
1: ହଉ ହେଲା ବାବା, ମୁଁ ତମ କଥା ରଖିଲି, ଆଗ ଖାଇଲି,
0: ମା
1: ଏଥର ତମେ ଖାଅ। ଆ ଆ ଆ, ଦ୍ୟାଟ୍ସ ଲାଇକ୍ ଅ ଗୁଡ୍ ବଏ।
0: କାବେରୀ,
1: କ'ଣ କହିବ?
0: ଆଜି ବାବା ଆସିଲେ ମୋ ଡିସଚାର୍ଜ ବିଷୟରେ କଥା ହେବେ।
1: ମୁଁ ତ ଡକ୍ଟର ଆଚାର୍ଯ୍ୟଙ୍କ ସାଙ୍ଗରେ କଥା ହେଇସାରିଛି।
0: ସତରେ କାବେରୀ, ମୁଁ କାଲି ଘରକୁ ଯିବି।
1: ହଁ ସତ, ତମେ କ'ଣ ଖୁସି ହଉନ?
0: ଘରକୁ ଯିବି ବୋଲି ତ ଖୁସି ନିଶ୍ଚୟ, ହେଲେ ତୁମ ସହ ଦେଖା ସାକ୍ଷାତ ଗପସପରୁ ଦୂରେଇ ଯିବି, ସେଇଟା ଦୁଃଖ। ବେଳେବେଳେ ଇଚ୍ଛା ହେଉଛି ଏଇଠି ଏମିତି ତୁମ ପାଖରେ ବହୁତ ଦିନ ରହିଯିବାକୁ।
1: ତମେ ପଳେଇଗଲେ ମୋତେ କ'ଣ ଭଲ ଲାଗିବ? ଦିନସାରା ଖାଲି ସେଇ ଧେଡ଼ିଆ ରୋଗିଣା ଗୁଡ଼ାକଙ୍କର ସେବା କରି କି ଆନନ୍ଦ ପାଇବି କହିଲ?
0: ଆଉ 2-3 ଦିନ ଏଠି ରହିହେବନି।
1: ଚାହିଁଲେ କ'ଣ ରହିହେବନି, ଖୁବ୍ ଆରାମରେ ହେବ। ହେଲେ ଦିନକୁ ଏ କ୍ୟାବିନ୍ ଭଡ଼ା ବାବଦକୁ ମିଛରେ କାହିଁକି 2000 ଟଙ୍କା ଗଣୁଥିବ କହିଲ?
0: ସତ କଥା, ଅଯଥା ଖର୍ଚ୍ଚ। ହେଲେ ମୁଁ ଘରକୁ ଗଲେ ତମେ ଯେମିତି ଆମ ଘରକୁ ଆସି ମୋ କଥା ବୁଝିବାକୁ ଭୁଲିବନି।
1: ହଉ ହେଲା ବାବା, ତମ କଥା ରଖିବି। ମମି ତ ତମ କଥା ସବୁଦିନ ଭଲରେ ବୁଝିବାକୁ କହିଛନ୍ତି। ତମେ ଘରକୁ ଗଲେ ବି ମୁଁ ତମ ଦେହ କଥା ନିଶ୍ଚୟ ବୁଝିବି।
0: ପ୍ରମିଜ
1: ପ୍ରମିଜ। ଆରେ ଆରେ, ମୁଁ ପୁରା ଭୁଲି ଯାଇଥିଲି, ଡାଡ଼ି କହିଥିଲେ ତମକୁ ଦେଖିବାକୁ ଆଜି ସନ୍ଧ୍ୟାରେ ଆସିବେ। କାଳେ ଆସୁଥିବେ, ମୁଁ ଟିକେ ପଚାରିଦିଏ। ହ୍ୟାଲୋ ହ୍ୟାଲୋ, ଡାଡ଼ି ତମେ କେଉଁଠି କେଉଁଠି କହିଲ? ଆମ ନର୍ସିଂହୋମ୍ ପାଖାପାଖି ହେଲଣି। ହଉ ଠିକ୍ ଅଛି, ଆସ, କ୍ୟାବିନ୍ ନମ୍ବର 420 ପଚାରିଦେବ, ସେକେଣ୍ଡ ଫ୍ଲୋର। ହଉ ରହିଲି, ଡାଡ଼ି ଏବେ ଆସିଯିବେ, ମୁଁ ଆସୁଛି।
0: ତମେ ଏମିତି ଚାଲି ଯାଅ ନା କାବେରୀ।
1: ତମକୁ ଛାଡ଼ି ମୋର କ'ଣ ଚାଲିଯିବାକୁ ଇଚ୍ଛା ହେଉଛି? ହେଲେ ଡ୍ୟୁଟି ତ କରିବାକୁ ପଡ଼ିବ।
0: ତମେ ଟିକେ ଫ୍ରି ହେଲେ ଆସୁଥିବ, ତମକୁ ଦେଖି ଦେଖି ତ ମୋର ଅଧା ରୋଗ ଭଲ ହେଇଯାଉଛି, ଆଉ ଅଧା ତମ ଔଷଧ ଆଉ ଇଞ୍ଜେକ୍ସନ୍ ପାଇଁ।
1: ହଉ ଆସିବି ନିଶ୍ଚୟ।
0: ଗଲାବେଳେ ବିସ୍କୁଟ୍ ଆଉ ଫଳ କିଛି ନେଇଯିବ, ବାବାଙ୍କ ସାଙ୍ଗସାଥିମାନେ ମେଞ୍ଚେ ମେଞ୍ଚେ ଧରି ଆସୁଛନ୍ତି, କିଏ ଏତେ ଖାଇବ କହିଲ?
1: ସକାଳେ ପରା ତମେ ଫଳ ଦେଇଥିଲ, ପୁଣି କ'ଣ?
0: ଏ ଫଳଗୁଡ଼ାକ କ'ଣ ଏଠି ଏମିତି ନଷ୍ଟ ହେବ? ବାବା ମା ତ ପ୍ରାୟ ଖାଉନାହାନ୍ତି।
1: ହଉ ଠିକ୍ ଅଛି, ମୁଁ ଆସୁଛି ଏଥର। ଡାଡ଼ି ଆସିଗଲେ ଅଲଗା କିଛି ଭାବିପାରନ୍ତି, ମୁଁ ଆସୁଛି, ବାଏ।
0: ବାଏ ତୁମ ବାକି ରହିଲା ଗଲାବେଳକୁ। ପେପରଟା କେଉଁଠି ରହିଲା?

0: ଏଇଟା ତ 420 ମାନେ 420।
1: ହଁ, କବାଟ ଖୋଲା ଅଛି, ଭିତରକୁ ଆସନ୍ତୁ। ଆରେ ମଉସା ନମସ୍କାର।
0: ଆରେ ଆରେ ଆରେ, ଉଠନି ପୁଅ ଉଠନି, କଷ୍ଟ ହେବ, ସେମିତି ଶୋଇଥା।
1: ନାଇଁ ମଉସା, ଏବେ ଟିକେ ଭଲ ଲାଗୁଛି।
0: ତମ ଦେହ ଖରାପ ଜାଣି ମନଟା ଗୋଳେଇ ଘାଣ୍ଟି ହେଉଥିଲା, ଦୁଇ ଦିନ ହେଲା ଆସିବି ଆସିବି ହେଉଛି, ହେଲେ ନିଜ କାମ ଧନ୍ଦା ସାଙ୍ଗକୁ ଘରର ଜଞ୍ଜାଳ, ଆସିପାରୁନଥିଲି। ହେଲେ ଆଜି ଭାବିଲି ଯେମିତି ହେଲେ ତମକୁ ଟିକେ ଦେଖି ଆସିବି। ଏ ହଉ ନିଅ ପୁଅ, ଏ ଫଳ ପୁଡ଼ିଆଟା ରଖିଦିଅ, ଏବେ ଟିକେ ଭଲ ଲାଗୁଛି ତ?
1: ହଁ ମଉସା, ଆଜି ଟିକେ ଭଲ ଲାଗୁଛି। ଆପଣ ଛିଡ଼ା ହେଲେ ଯେ ବସନ୍ତୁ।
0: ଓହୋ, ତମେ ଶୋଇକି ଥାଅ, ଜମା ବସନି, ମୁଁ ଏଠି ବସୁଛି। ଆମ କାବେରୀ ଏଇ ନର୍ସିଂ ହୋମ୍ରେ ଅଛି।
1: କାବେରୀ ଏଇଠି ଅଛି?
0: ହଁ, ସିଏ ତମ କଥା ଆମ ଘରେ କହିଲା ନା, ତମକୁ ଔଷଧ ଇଞ୍ଜେକ୍ସନ୍ ଦଉଛି।

0: ଦିନ ତ ମୋର ସେନ୍ସ ନଥିଲା, ଆଉ ଗଲା ତିନି ଦିନ ମୁଣ୍ଡଟା ଏମିତି ଚକର କାଟୁଛି ଯେ।
1: ହଁ, ସେଇଥିପାଇଁ ଜାଣିପାରିନଥିବ। ଏ ତେବେ ମୁଁ ଯାଉଛି, ହାଁ, ଏ ଗଲାବେଳେ କାବେରୀକି କହିଦେଇଯିବି, ସିଏ ଆସି ତୁମ କଥା ବୁଝୁଥିବ। ଏକା ଏକା ପଡ଼ିଛ।
0: ମା ଆସିଥିଲେ, ଏଇ ଅଳ୍ପ ସମୟ ହେଲା ଗଲେ, ଅଫିସ ଛୁଟି ପରେ ବାବା ଆସିବେ।
1: ହଉ ସାଗର, ମୁଁ ଆସୁଛି, କାମ ଅଛି ତ। କାବେରୀକି ମୁଁ କହିଦେଇକି ଯିବି, ସିଏ ଆସିବ। ହାଁ,
0: ଏ କାବେରୀକି ସକାଳେ ଯେଉଁ ଫଳ ଦେଇଥିଲି, ବୁଢ଼ା ସେହି ପୁଡ଼ିଆଟା ଧରି ପଳେଇ ଆସିଛି। ଜରିଟା ମଧ୍ୟ ବଦଳେଇ ପାରିଲାନି।

ଶୁଣିଲେ ବେତାର ଧାରାବାହିକ ନାଟକ ଫଗୁ ବାବୁଙ୍କ ସଂସାର ରଚନା କରିଥିଲେ ସୌରାଂଶୁ ପଟ୍ଟନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା, ନାଟକରେ ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଡକ୍ଟର ସବିତା ମିଶ୍ର, ବୃନ୍ଦାବନ ମିଶ୍ର, ମାନସୀ ନନ୍ଦ ଓ ସୁରତ ଚନ୍ଦ୍ର ନାୟକ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ଏକ ବିଶେଷ ସୂଚନା।

ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଏବଂ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଦରକାର, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିମକମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡ଼ି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ମଧ୍ୟ ପଠାଇ ପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ବା ଅନଲାଇନ୍ ବ୍ୟାଙ୍କିଙ୍ଗ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170527 IFSC SBIN 00000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନଜାକ୍ସନ୍ ନମ୍ବର ଏବଂ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ପ୍ରକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ କଚେରୀ ରୋଡ୍, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ଭାବେ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଏବଂ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ କଣ୍ଠଶିଳ୍ପୀ ଅଶୋକ କୁମାର ରଥ ଏବଂ ଭାସ୍କର ଚନ୍ଦ୍ର ପୁହାଣଙ୍କ ରଚନାରୁ।

ଆପଣମାନେ ଶୁଣୁଥିଲେ ଅଶୋକ କୁମାର ରଥ ଗାଇଥିବା ଏହି ଗୀତଟି ଗୀତ ରଚନା କରିଥିଲେ ହୃଷିକେଶ ପୁରୋହିତ। ଏଥର ଶୁଣନ୍ତୁ ଶିଳ୍ପୀଙ୍କ କଣ୍ଠରେ ପରବର୍ତ୍ତୀ ଗୀତ, ବଳରାମ ହୋତାଙ୍କ ରଚନା।

ସୁଗମ ସଙ୍ଗୀତର କାର୍ଯ୍ୟକ୍ରମରେ ଆଧୁନିକ ଗୀତ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ଅଶୋକ କୁମାର ରଥ ଏବଂ ଭାସ୍କର ଚନ୍ଦ୍ର ପୁହାଣ। ଗୀତଗୁଡ଼ିକୁ ରଚନା କରିଥିଲେ ହୃଷିକେଶ ପୁରୋହିତ, ବଳରାମ ହୋତା ଏବଂ ମନୋଜ ମହାନ୍ତି।

ଶ୍ରୋତାମାନଙ୍କୁ ଏଠି ପୁଣି ଥରେ ମନେ ପକାଇ ଦେଉଛୁ ଯେ ଆଜି ଦିନ 11ଟାରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ସହ ଭାବ ବିନିମୟର କାର୍ଯ୍ୟକ୍ରମ ମନ୍ କି ବାତ୍ ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପରେ ପରେ ଶୁଣିପାରିବେ ମନ୍ କି ବାତ୍ କାର୍ଯ୍ୟକ୍ରମର ଓଡ଼ିଆ ଭାଷାନ୍ତର ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଏବଂ ଆଜି ରାତି 8ଟାରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଶୁଣିପାରିବେ କୃଷି ସଂସାର କାର୍ଯ୍ୟକ୍ରମରେ ସଙ୍ଗୀତ ରୂପକ ଦେ ମେକ୍ ପାଏନ୍ଦେ, ରଚନା ଚିତ୍ତରଞ୍ଜନ ନାୟକ, ପ୍ରଯୋଜନା ସନ୍ତୋଷ ପିଂ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। ସନ୍ଧ୍ୟା 6:30 ଲଣ୍ଡନର ଲର୍ଡ଼ସ କ୍ରିକେଟ୍ ଗ୍ରାଉଣ୍ଡଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ମହିଳା ଆଇସିସି T20 କ୍ରିକେଟ୍ ୱାର୍ଲ୍ଡ କପ୍ 2026ର ଅପ୍ଟ୍ୟୁବ୍ ଦ୍ୱିଭାଷୀ ଧାରା ବିବରଣୀ ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କାର୍ଯ୍ୟକ୍ରମକୁ ମିଡିୟମ ୱେଭ୍ରେ ଶୁଣିପାରିବେ। ଏଇଥିଲା ଆଜିର କାର୍ଯ୍ୟକ୍ରମରୁ କିଛି।

0: ଶୁଣବାର୍ ଲାଗି ଚାହୁଁଛନ୍? ଧୀରେ ଧୀରେ ସେ ନିଜ ଜିନ୍ଦଗି ମେ ଆନା, କାହାକେ ଡେଡିକେଟ୍ କରବାକେ ଚାହୁଁଛନ୍ କି କାଣା? ବହୁତ ଧନ୍ୟବାଦ, ଧନ୍ୟବାଦ। ଠିକ ଅଛି ଆଜ୍ଞା, ତ ସମସ୍ତଙ୍କର ସାଙ୍ଗେ ମିଶିକିରି ଆପଣ ଏଇ ଗୀତଟା ଶୁଣୁନ୍।
1: ନମସ୍କାର।
0: ନମସ୍କାର।

हेलो, आकाशवाणी संबलपुर। हाँ गरीब आज्ञा, बहुत बहुत स्वागत आजर हेलो अनुरोध कार्यक्रम के। केन्ता अच्छा आज्ञा? भल अच्छन? आउ घर परिवार सब केन्ता अच्छन? भल अच्छन तो? अच्छा, आउ पानीपाग परिवेश केन्ता अच्छे आपणकर गाँव रो? ବର୍ଷା ନାଇଁ ହେବାରନି? ସବୁଆଡ଼େ ଗୋଟେ କଥା, ଯେନ୍ ଆଡ଼େ କହିଲେ ବି କହୁଛନ୍ ଯେ ଗୁଗୁଲି ଲାଗୁଛେ, ବର୍ଷା ନାଇଁ ହେବାର ଟିକେ ନି। ଦିନାଦୁ ଗଲେ ଆସିଯିବା ଲେଖେ ଲାଗୁଛେ ବର୍ଷା। ତ ଆଜି ହେଲେ କେନ୍ କେ ତ ଶୁନ୍ମା ଆଜି ମୁସ୍କାନର କେନ୍ଟା? ଆଚ୍ଛା ଠିକ୍ ଅଛେ, ଅନୁରାଧା ପଡ଼ୱାଲ ଗାଇଛନ୍। ଜାନେ ମନ ଚୁପକେ ଚୁପକେ ଗୀତଟା ଶୁନ୍ମା, ବେଲେ କାଣା କହିବେ କି ରଖ୍ମି? ଆଚ୍ଛା ଠିକ୍ ଅଛେ, ତ ଆପଣଙ୍କର ତରଫରୁ ଆକାଶବାଣୀର ସବୁ କର୍ମକର୍ତ୍ତା ମାନଙ୍କୁ ଡେଡିକେଟ୍ କରୁଛନ୍ ଆପଣ ଗୀତଟା। ହଉ ଯା ହଉ, ଧନ୍ୟବାଦ। ଆପଣ ସବୁବେଳେ ଆମର କେନ୍ଦ୍ରକେ ଫୋନ୍ ଲଗଉଛନ୍ ଆଉ କଥା ହଉଛନ୍, ବେଲେ ଆମର ଶ୍ରୋତା ମାନଙ୍କର ଲାଗି ଆମେ ସେତ୍କି ଅନୁରୋଧ କରମୁ ଯେ ଆମର ସାଙ୍ଗେ ଏନ୍ତା ଯୋଡ଼ି ହେଇକିରି ରହିଥାଉନ୍, ଆମକୁ ଫୋନ୍ କରୁନ୍, ଆମର ସାଙ୍ଗେ କଣ୍ଟାକ୍ଟ ରହୁଥନ୍ ସବୁବେଳେ। ଠିକ୍ ଅଛେ, ତ ଆପଣଙ୍କର ପସନ୍ଦର ଗୀତଟା ଶୁନ୍ମା। ଜୁହାର ଜୁହାର।

0: हेलो, आकाशवाणी संबलपुर। हेलो, अनुरोध कार्यक्रम।
1: ମ୍ୟାଡାମ ଉଗ୍ରେଶନ ପଟେଲ କହୁଥିଲି। ମ୍ୟାଡାମ ମୋର ଘର ଟାଙ୍ଗରୁପଦର ବଲାଙ୍ଗୀର ଜିଲ୍ଲା।
0: ହଁ, ଉଗ୍ରେଶନ ଆଜ୍ଞା, ଆପଣଙ୍କୁ ବହୁତ ବହୁତ ସ୍ୱାଗତ କରୁଛି ଆଜିର ହେଲୋ ଅନୁରୋଧ କାର୍ଯ୍ୟକ୍ରମ କେ।
1: ଆଜ୍ଞା।
0: ହଁ, ଆଉ ଆପଣଙ୍କର ଘର ପରିବାର କେନ୍ତା ଅଛନ୍? ଗାଁରେ ସଭେ କେନ୍ତା ଅଛନ୍?
1: ହଁ, ସମସ୍ତେ ଭଲ ଅଛନ୍ ଆଜ୍ଞା।
0: ବଢ଼ିଆ। ଆଉ ବର୍ଷା ବର୍ଷି କେନ୍ତା ହଉଛେ?
1: ବର୍ଷାଟା ଏଟା 2-3 ଦିନ ତଳେ ବର୍ଷା ହେଇଥିଲା ମ୍ୟାଡାମ, ଆଉ ଏହା ସହ ଟିକେ ବାଦଲ ଦେଖେଇ ଦଉଛେ, ହେଲେ ସେ ବର୍ଷାରେ ଉଡ଼େଇ ଦଉଛେ।
0: ନାଇଁ ହେବାରନି। ଚାଷବାସ ଏଥର କେନ୍ତା କଲେନ?
1: ଚାଷବାଡ଼ି ଯେନ୍ ମଝିରେ ଯେନ୍ ବର୍ଷା ହେଇଥିଲା, ସେ ବର୍ଷାରେ ଲୋକ ବୁନି ବୁନା ଦେଲେ ନ, ଆଉ ଯିଏ ଯେନ୍ତା ପଲ୍ହା ବି ପକେଇ ଦେଲେ ନ,
0: ଆଚ୍ଛା।
1: ସେ ବର୍ଷାରେ ଦରକାର ଅଛେ। ଯଦି ଠିକ୍ ଟାଇମ୍ରେ ଖାଲି ବର୍ଷା ହେବା ବୋଲେ ଯେନ୍ ଆମର ଆଠ ଜାଗାରେ ସବୁ କପା କୁପି ହେସି, ସେ କପା କୁପି କରିପାର୍ମା।
0: ଆଚ୍ଛା। ଆପଣଙ୍କର ବି ଅଛେ କାଁଯେ, କରସନ୍ କାଁଯେ?
1: ହଏ ହଏ ହଏ
0: ହଁ, କାଣା କାଣା ଲଗେଇଛନ୍ ଏସୁରକା?
1: ଧାନ ତ ବୁନିଲେ ନ ଆଜ୍ଞା, ଆମେ ଆରୁ କପାଟି କର୍ମୁ ଆଜ୍ଞା।
0: ଆଚ୍ଛା।
1: ପହେଲା କାଣା ହଉଥିଲା ଆଜ୍ଞା, ଆମର ଇଆଡ଼େ ଆମେ ଯେତେ ଚାଷ ବି କରୁଥିନୁ ବୋଲେ ଇ ଯେନ୍ ମାକଡ଼ ମକଡ଼ା ଲାଗି ଆଉ ସେମାନଙ୍କୁ କରି ପାରୁନ, ଏମାନଙ୍କୁ
0: ଦୁଇ ଫସଲି
1: ବୋଲେ
0: ହେ ନା?
1: ସବୁବେଳେ ଯୁଗି ଭାବେ ପଡୁଛେନ କ୍ଷେତ ଖଲାରେ,
0: ଆଚ୍ଛା।
1: ବୋଲେ ହେତେର୍ ଲାଗି ସେ ଆ ଜାଗାରେ ଆରୁ ଆମେ କପା କରି ଦଉଛୁନ, କପା ଟା ଇମାନେ ଖାଇବାର କେ।
0: ଦୁଇ ଫସଲି ହେ କାଁଯେ ନାଇଁ?
1: ହଁ, ଦୁଇ ଫସଲ ହେ।
0: ହଁ, ହଉ ବେଲେ ଆଜି କେନ୍
1: ଫସଲ
0: ଗୀତ?
1: ବୋଲେ ଆମର ତାର ସୁବିଧା ମାନେ ଆମେ ନିଜର ବରରେ କରୁଛୁ ଆଜ୍ଞା, କିନ୍ତୁ ଯେନ୍ ସବୁ ଇରା ଆମର ଆଡ଼େ ନି ମାରବା।
0: ଆଚ୍ଛା। ହଁ, ବେଲେ ଏନ୍ତା ତ ପାଣିପାଗ ବଦଲୁଥିବା, ସେ ଅନୁସାରେ ଆମକୁ ବି ଦେଖି ଚାହିଁକିରି କରବାର ଅଛେ ଆଉ।
1: ହଏ ହଏ
0: ହଁ,
1: ହଏ।
0: ହେଲେ କେନ୍ ଗୀତ ଶୁଣମା ଆଜି?
1: କୌନ ହେ ଯୋ ସପନ ମେ ଆୟା ତ ଶୁଣେଇ ଦେବେ, ଗୋଟେ ଗୀତଟେ ଅଛେ, ଦୁପଟା ସରକ ରହା ହେ।
0: ଆଚ୍ଛା, ଏ ଗୀତଟା ଶୁନମା, ଦୁପଟା ସରକ ରହା ହେ। ଉଦିତ ନାରାୟଣ ଆଉ ଅଲକା ୟାଗ୍ନିକ ଗାଇଛନ୍ ଗୀତଟା କେ?
1: ଆଜ୍ଞା ଆଜ୍ଞା ହଏ।
0: ଠିକ୍ ଅଛେ। ତ କାହାକେ ଡେଡିକେଟ୍ କରବାର୍କେ ଚାହୁଁଛନ୍ କି କାଣା?
1: ହଁ, ଗୀତଟା ଆମେ ସବୁ ଶ୍ରୋତାକେ ପହଞ୍ଚାବେ ଚାହେଁମା।
0: ଠିକ୍ ଅଛେ, ଆପଣଙ୍କ ତରଫରୁ ସବୁ ଶ୍ରୋତାମାନଙ୍କୁ ଗୀତଟା ଡେଡିକେଟ୍ କରାଗଲା। ତ ଶୁଣୁନ୍ ଆପଣଙ୍କର ପସନ୍ଦର ଏଇ ଗୀତଟା।
1: ଆଜ୍ଞା, ଧନ୍ୟବାଦ ଆଜ୍ଞା।
0: ଧନ୍ୟବାଦ।

କାର୍ଯ୍ୟକ୍ରମର ଶେଷେ ଅମିତାଭ ବଚ୍ଚନ, ସୁଖବିନ୍ଦର ସିଂ, ଅଲକା ୟାଗ୍ନିକ ଆର୍ ଉଦିତ ନାରାୟଣଙ୍କର କଣ୍ଠ ଥିସୁନୁ ଇ ଗୀତଟା।

ଶୁଣୁଥିଲେ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମଟି ବାଗମାନ ସିନେମାର ଗୀତ ଗୀତମାନଙ୍କୁ ଲେଖିଥିଲେ ସମୀର ଆର୍ ସୁର୍ତି ସଜେଇଥିଲେ ଆଦେଶ ଶ୍ରୀବାସ୍ତବ। ଆକାଶବାଣୀ ସମ୍ବଲପୁର ଇହାଦେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କର ଉଦ୍ଦେଶ୍ୟ ଭାବ ବିନିମୟର କାର୍ଯ୍ୟକ୍ରମ ମନ୍ କି ବାତ୍ର ସିଧା ପ୍ରସାରଣ ଶୁଣିପାରବେ କିଛି ସମୟ ଉତରୁ ରିଲେ କର୍ମୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରନୁ ତାରୁତ୍ରୁ ଇ କାର୍ଯ୍ୟକ୍ରମର ଓଡ଼ିଆ ଭାଷାନ୍ତର ଶୁଣିପାରବେ ରିଲେ କର୍ମୁ ଆକାଶବାଣୀ କଟକ କେନ୍ଦ୍ରନୁ।

0: ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ରେ ପୁଣି ଥରେ ଆପଣ ସମସ୍ତଙ୍କ ସହ ଯୋଡ଼ି ହୋଇ ମୋତେ ବହୁତ ଖୁସି ଲାଗୁଛି। 2026 ବର୍ଷର ପ୍ରଥମାର୍ଥ ବିତିବାକୁ ବସିଲାଣି। ଏହି 6 ମାସରେ ଆମେ ମନ୍ କି ବାତ୍ରେ ଦେଶବାସୀଙ୍କ ଅନେକ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛୁ। ଜୁନ୍ରେ ମଧ୍ୟ ଦେଶ ଏଭଳି କିଛି ଉପଲବ୍ଧି ହାସଲ କରିଛି ଯାହା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି। ଏହି ସଫଳତାଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହ ଜଡ଼ିତ। ନିକଟରେ ମୋତେ କୋଲକାତାରେ ନୌବାହିନୀ ସହ ଜଡ଼ିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା। ସେଠାରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା। ଏହି ଜାହାଜଗୁଡ଼ିକର ଡିଜାଇନ୍ ଏବଂ ମାନୁଫ୍ୟାକ୍ଚରିଂ ସବୁକିଛି ସ୍ୱଦେଶୀ। ବନ୍ଧୁଗଣ, ଜୁନ୍ ମାସରେ ହିଁ ଆଭିଏସନ୍ ସେକ୍ଟରରେ ମଧ୍ୟ ଦେଶ ଗୋଟିଏ ବଡ଼ ସଫଳତା ପ୍ରାପ୍ତ କରିଛି। C-295 ଏହି ବିମାନ ମେଡ୍ ଇନ୍ ଇଣ୍ଡିଆ ଏବଂ ଏହି C-295 ବିମାନ ନିଜର ପ୍ରଥମ ଉଡ଼ାଣ ସମ୍ପୂର୍ଣ୍ଣ କରିଛି ଏବଂ ଏହିଭଳି 40 ବିମାନ ଭାରତରେ ହିଁ ତିଆରି କରାଯାଉଛି। ଏଥିରେ MSME ଏବଂ ଏରୋସ୍ପେସ୍ ସେକ୍ଟରକୁ ନୂତନ ଶକ୍ତି ମିଳୁଛି, ରୋଜଗାରର ସୁଯୋଗ ବୃଦ୍ଧି ପାଉଛି ଏବଂ ଆତ୍ମନିର୍ଭର ଭାରତର ସଂକଳ୍ପ ମଧ୍ୟ ସୁଦୃଢ଼ ହେଉଛି। ଏହି ମାସରେ DRDO ସ୍ୱଦେଶୀ ଲଙ୍ଗ ରେଞ୍ଜ ଲ୍ୟାଣ୍ଡ ଆଟାକ୍ କ୍ରୁଇଜ୍ ମିଜାଇଲ୍ର ମଧ୍ୟ ସଫଳ ପରୀକ୍ଷଣ କରିଛି। ଏହାକୁ DRDO ଲାବୋରେଟରିଜ୍ ଏବଂ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ପାର୍ଟନର୍ସ ମିଳିତ ଭାବେ ତିଆରି କରିଛନ୍ତି। ଅର୍ଥାତ୍ ଆଜି ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଆମ ଭାରତ ଅଧିକ ସୁରକ୍ଷିତ ଏବଂ ଆତ୍ମନିର୍ଭର ହେବାକୁ ଯାଉଛି। ବନ୍ଧୁଗଣ, ଜୁନ୍ରେ ଆଉ ଗୋଟିଏ ଆୟୋଜନ ହୋଇଥିଲା ଯେଉଁଥିରେ ସମଗ୍ର ବିଶ୍ୱ ଭାରତର ପ୍ରଚେଷ୍ଟା ସହ ଯୋଡ଼ି ହେଲେ ଏବଂ ଏହି କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାତିକ ଯୋଗ ଦିବସ। ଏଥର ବିଶ୍ୱର 2500 ଅଧିକ ସ୍ଥାନରେ ଯୋଗର ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆମ ଦେଶରେ କୋଟି କୋଟି ଲୋକେ ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ। ଏହି ମାସରେ ଅହମ୍ମଦାବାଦରେ ଆୟୋଜିତ ବିଶ୍ୱ ଯୋଗାସନ ଚମ୍ପିଅନସିପ୍ ମଧ୍ୟ ବଡ଼ ଆଲୋଚନାର ବିଷୟ ରହିଲା। ଏଥିରେ ଭାରତ ମୋଟ 114 ପଦକ ଜିତିଛି, ଯେଉଁଥିରେ ରହିଛି 102 ସ୍ୱର୍ଣ୍ଣ ପଦକ। ଭାରତ ଏହି ଚମ୍ପିଅନସିପ୍ର ପଦକ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କଲା। ମୁଁ ସମସ୍ତ ବିଜୟୀ ଖେଳାଳିମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଯେକୌଣସି ରାଷ୍ଟ୍ରର ଆତ୍ମା ହେଉଛନ୍ତି ସେଠାକାର ଜନସାଧାରଣ। ଯେତେବେଳେ ସେହି ଦେଶର ଲୋକେ କୌଣସି ସଂକଳ୍ପ ଗ୍ରହଣ କରନ୍ତି ସେତେବେଳେ କୌଣସି ଶକ୍ତି ସେମାନଙ୍କୁ ଲକ୍ଷ୍ୟଚ୍ୟୁତ କରିପାରେ ନାହିଁ। ରାଷ୍ଟ୍ର ନିର୍ମାଣରେ ଜନଭାଗିଦାରୀର ଏହି ଶକ୍ତି ଭାରତର ବହୁତ ବଡ଼ ପୁଞ୍ଜି ଏବଂ ଏହି ଜନଭାଗିଦାରୀକୁ ଆମେ ବାରମ୍ବାର ଅନୁଭବ କରୁଛୁ। ବନ୍ଧୁଗଣ, ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧର ସ୍ଥିତିକୁ ଦେଖି ମୁଁ ଦେଶବାସୀଙ୍କୁ କିଛି ଅନୁରୋଧ କରିଥିଲି। ମୁଁ କହିଥିଲି ଯେ ଯଥାସମ୍ଭବ କିଛି ସମୟ ପାଇଁ ସୁନା କ୍ରୟ କରିବାରୁ ବିରତ ରୁହନ୍ତୁ। ଲୋକଙ୍କୁ କହିଥିଲି ଯେ ବିଦେଶରେ ଛୁଟି କଟାଇବାରୁ ନିବୃତ ରୁହନ୍ତୁ। ମୁଁ ଲୋକମାନଙ୍କୁ କାର୍ ପୁଲିଂକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରିଥିଲି। ମୁଁ ଚାଷୀମାନଙ୍କୁ କେମିକାଲ ମୁକ୍ତ ଚାଷ କରିବା ପାଇଁ, ଜମିକୁ ସୁରକ୍ଷିତ ରଖିବା ପାଇଁ ଏବଂ ପ୍ରାକୃତିକ ସାରର ଅଧିକରୁ ଅଧିକ ବ୍ୟବହାର ପାଇଁ ଅନୁରୋଧ କରିଥିଲି। ବନ୍ଧୁଗଣ, ମୁଁ ଦେଶର ପ୍ରତ୍ୟେକ ନାଗରିକ ପ୍ରତି କୃତଜ୍ଞ, କାରଣ ସେମାନେ କେବଳ ମୋ ଅନୁରୋଧ ପ୍ରତି ସମର୍ଥନ ପ୍ରକାଶ କଲେ ତାହା ନୁହେଁ, ବରଂ ଯଥାସମ୍ଭବ ସେଥିରେ ନିଜର ସହଯୋଗ କରୁଛନ୍ତି। ଅନେକ ପରିବାର ମୋତେ ବାର୍ତ୍ତାମାନ ପଠାଇ ନିଜର ଅନୁଭୂତି ବାଣ୍ଟୁଛନ୍ତି। ଅନେକ ପରିବାର ସ୍ଥିର କରିଛନ୍ତି ଯେ ଘରେ ବିବାହ କାର୍ଯ୍ୟ ଆଦିରେ ଏଥର ସୁନା କିଣିବେ ନାହିଁ, ଆବଶ୍ୟକ ପଡ଼ିଲେ ପୁରୁଣା ସ୍ୱର୍ଣ୍ଣ ଅଳଙ୍କାରରୁ ହିଁ ନୂଆ ଅଳଙ୍କାର ତିଆରି କରିଦେବେ। ଅନେକ ଲୋକେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଲେଖିଛନ୍ତି ଯେ କିଭଳି ସେମାନେ ଏଥର ବିଦେଶ ଯାତ୍ରାକୁ

ଏଡ଼ାଇ ଦେଇଛନ୍ତି। ବନ୍ଧୁଗଣ, କାର୍ ପୁଲିଂକୁ ନେଇ ମଧ୍ୟ ଲୋକେ ଅନେକ ଅନୁଭୂତି ବାଣ୍ଟିଛନ୍ତି। ଯେଉଁମାନେ ପ୍ରତିଦିନ ଗୋଟିଏ ରାସ୍ତାରେ ହିଁ ନିଜ ନିଜ ଗାଡ଼ିରେ ଯାଉଥିଲେ, ଏବେ ସେମାନେ ଏକାଠି ମିଶି ଯାଉଛନ୍ତି। ଲୋକେ ଯଥାସମ୍ଭବ ବସ୍ ଏବଂ ମେଟ୍ରୋ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ସଞ୍ଚୟ ହୋଇପାରୁଛି। ସେହିଭଳି ଦେଶର ବିଭିନ୍ନ ଭାଗରେ ପ୍ରାକୃତିକ ସାରର ଚାହିଦା ବୃଦ୍ଧିର ମଧ୍ୟ ଖବର ମିଳୁଛି। ବନ୍ଧୁଗଣ, ଆମେ ଭାରତୀୟମାନେ ଏହି ବୈଶ୍ୱିକ ସଙ୍କଟର ଏକତ୍ରିତ ଭାବେ ମୁକାବିଲା କରିଥିବାରୁ ମୁଁ ଖୁସି ଅନୁଭବ କରୁଛି। ଜନଭାଗିଦାରୀର ଏହି ଶକ୍ତି ଆମକୁ ସୁଦୃଢ଼ କରିବ, ଆମକୁ ସଫଳ କରିବ ବୋଲି ମୋର ବିଶ୍ୱାସ। ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଜନ୍ମଦିନ, ବିବାହ ଆଦି ପାରିବାରିକ କାର୍ଯ୍ୟକ୍ରମ ହେବା ସଙ୍ଗେ ସଙ୍ଗେ ସାମାଜିକ ଉତ୍ସବ ମଧ୍ୟ ହୋଇଥାଏ। ପ୍ରତ୍ୟେକ ପରିବାର ଚାହେଁ ଯେ ସେମାନେ ନିଜ ଖୁସି ଅନ୍ୟମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ। ଲୋକେ ଅତିଥିମାନଙ୍କୁ ଉପହାର ମଧ୍ୟ ଦେଇଥାନ୍ତି। ବନ୍ଧୁଗଣ, ମହାରାଷ୍ଟ୍ରର ନାନ୍ଦେଡ଼ରେ ଗୋଟିଏ ପରିବାର ନିଜ ଖୁସି ବାଣ୍ଟିବା ପାଇଁ ଏଭଳି ଗୋଟିଏ କାମ କରିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ନାନ୍ଦେଡ଼ର ବାହାଦୁରପୁରା ଗାଁରେ ପେଟକର ପରିବାର ବାସ କରନ୍ତି। ଏହି ପରିବାର ଚିନ୍ତା କଲେ ଯେ ଯଦି ଖୁସି ବାଣ୍ଟିବା, ତେବେ ଏଭଳି କୌଣସି ବସ୍ତୁ କାହିଁକି ନ ଦେବା ଯାହା ଅସୁବିଧା ସମୟରେ କୌଣସି ପରିବାରର କାମରେ ଲାଗିବ। ନିଜ ଘରେ ବିବାହ ଅବସରରେ ଏହି ପରିବାର ଗାଁର ପ୍ରାୟ 3,500 ଲୋକଙ୍କ ପାଇଁ ଦୁର୍ଘଟଣା ବୀମା ବ୍ୟବସ୍ଥା କଲେ। ପ୍ରତ୍ୟେକ ବ୍ୟକ୍ତିଙ୍କୁ 1,00,000 ଟଙ୍କାର ବୀମା କଭର ଦିଆଗଲା। ଏହି ନୂତନ ଧାରା ପଛରେ ରହିଥିବା ଭାବନା ବହୁତ ହୃଦୟସ୍ପର୍ଶୀ। ଏହି ପରିବାର ଆଗରୁ ଦେଖିଥିଲେ ଯେ କୌଣସି ଦୁର୍ଘଟଣା ପରେ ଦୁର୍ଘଟଣାଗ୍ରସ୍ତ ପରିବାରକୁ ଅନେକ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଭଳି ସମୟରେ ଏକ ଛୋଟ ସହାୟତା ମଧ୍ୟ ବହୁତ ବଡ଼ ସମ୍ବଳ ପାଲଟିଯାଏ। ବନ୍ଧୁଗଣ, ସରକାର ଦେଶର କୋଟି କୋଟି ପରିବାରଙ୍କୁ ସୁରକ୍ଷା କବଚ ଉପଲବ୍ଧ କରିଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ କେବଳ ବାର୍ଷିକ 20 ଟଙ୍କା ପ୍ରିମିୟମ, ଅର୍ଥାତ୍ ମାତ୍ର ବର୍ଷକୁ 20 ଟଙ୍କା ପ୍ରିମିୟମରେ 2,00,000 ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ମିଳିଥାଏ। ଏଯାବତ୍ ଏହି ଯୋଜନାରେ 58 କୋଟିରୁ ଅଧିକ ଲୋକ ଯୋଡ଼ି ହୋଇସାରିଲେଣି। ଏଥିରୁ ପ୍ରାୟ 28 କୋଟି ହେଉଛନ୍ତି ଆମର ମା, ଭଉଣୀ, କନ୍ୟା ଏବଂ ମହିଳାମାନେ। ମିଳିଥିବା ହିସାବ ଅନୁଯାୟୀ ଏହି ଯୋଜନା ଅଧୀନରେ ଏଯାବତ୍ ପୀଡ଼ିତ ପରିବାରଙ୍କୁ 3,700 କୋଟି ଟଙ୍କାଠାରୁ ମଧ୍ୟ ଅଧିକ ସହାୟତା ପ୍ରାପ୍ତ ହୋଇସାରିଛି। ବନ୍ଧୁଗଣ, ସେହିଭଳି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ଏହି ଯୋଜନା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହି ଯୋଜନା କୌଣସି ବ୍ୟକ୍ତିର ଦୁଃଖଦ ମୃତ୍ୟୁ ହେବା ଘଟଣାରେ ତା'ର ପରିବାରକୁ 2,00,000 ଟଙ୍କାର ବୀମା କଭର ପ୍ରଦାନ କରୁଛି। ଏହାର ବାର୍ଷିକ ପ୍ରିମିୟମ ମାତ୍ର 436 ଟଙ୍କା, ଅର୍ଥାତ୍ ଦିନକୁ ଅତି ବେଶୀରେ 1.5 ଟଙ୍କା। ଏହି ଯୋଜନା ସହ ଏଯାବତ୍ 27 କୋଟିରୁ ଅଧିକ ଲୋକ ଜଡ଼ିତ ହୋଇଛନ୍ତି। ଏହା ଅନ୍ତର୍ଗତ ଦେଶର ପ୍ରାୟ 11,00,000 ପରିବାରଙ୍କୁ ପ୍ରାୟ 22,000 କୋଟି ଟଙ୍କାର ସହାୟତା ମିଳିସାରିଛି। ଏହି ରାଶିଗୁଡ଼ିକ ବହୁତ ବଡ଼। ଏହି ପରିସଂଖ୍ୟାନ ପଛରେ ରହିଛି 6,00,000 ପରିବାରର ନିଜ ନିଜ କାହାଣୀ। କେଉଁଠି କୌଣସି ମା'କୁ ନିଜ ପିଲାର ଶିକ୍ଷା ଜାରି ରଖିବା ପାଇଁ ସହାୟତା ମିଳିଗଲା, ତ କେଉଁଠି କୌଣସି ପତ୍ନୀକୁ ଘରର ଦାୟିତ୍ୱ ସମ୍ଭାଳିବାରେ ସାହାଯ୍ୟ ମିଳିଗଲା। ବନ୍ଧୁଗଣ, ଅନେକ ଥର ବହୁତ ବଡ଼ ସୁରକ୍ଷାର ଆରମ୍ଭ ବହୁତ ଛୋଟ ରାଶି ଏବଂ ଗୋଟିଏ ଛୋଟ ପଦକ୍ଷେପରୁ ହୋଇପାରେ। ଛୋଟ ନିଷ୍ପତ୍ତିଟିଏ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ଆଣିଦେଇପାରେ। ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଯେ ନିଜ ପରିବାରକୁ ଏହି ଯୋଜନାଗୁଡ଼ିକ ସମ୍ପର୍କରେ ନିଶ୍ଚିତ ଭାବେ ସୂଚନା ଦିଅନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ରେ ବର୍ତ୍ତମାନ ଏପରି ବିଷୟରେ କଥା ହେବା ଯାହା ହଜାର ବର୍ଷ ତଳର ପୁରୁଣା। ହଜାର ହଜାର ବର୍ଷ ଧରି ଏହା ମାନବ ସମାଜରେ ବସାବାନ୍ଧି ରହିଆସୁଛି। ଏ ବିଷୟ ହେଉଛି ଅନ୍ଧବିଶ୍ୱାସ। ଅନେକ ଥର ଦେଖାଯାଏ ଅନ୍ଧବିଶ୍ୱାସ କେବଳ ମାତ୍ର ଭ୍ରାନ୍ତ ଧାରଣା ନୁହେଁ, ତାହା ଡର ସୃଷ୍ଟି କରେ। ଆଉ ଯେବେ ଡର ମନ ଉପରେ ପ୍ରଭୁତ୍ୱ ବିସ୍ତାର କରେ, ସେତେବେଳେ ମଣିଷ ସତ୍ୟକୁ ଦେଖିବା ବନ୍ଦ କରିଦିଏ। ଅନ୍ଧବିଶ୍ୱାସରେ ବୁଡ଼ି ରହୁଥିବା ଲୋକମାନେ ବିନା

ତର୍କରେ ସତ୍ୟ ନ ଜାଣି ଏପରି ନିଷ୍ପତ୍ତି ନିଅନ୍ତି, ଯାହା ବହୁତ କ୍ଷତିକାରକ ହୋଇଥାଏ। ଏପରି ସ୍ଥଳେ ସମାଜରେ ଏପରି ଲୋକ ବି ଅଛନ୍ତି ଯେଉଁମାନେ ବିଜ୍ଞାନ, ଅନୁଭବ ଓ ତର୍କ ଆଧାରରେ ଏହିସବୁ ଧାରଣାକୁ ଆହ୍ୱାନ ରୂପେ ସ୍ୱୀକାର କରନ୍ତି। ଅନ୍ଧବିଶ୍ୱାସରୁ ବିଶ୍ୱାସ ପର୍ଯ୍ୟନ୍ତ ଏହି ଯାତ୍ରା ସହଜ ସାଧ୍ୟ ନୁହେଁ। ଆଜି ମୁଁ ଏପରି ଏକ ସଫଳ ଯାତ୍ରା ସମ୍ପର୍କରେ ଆପଣମାନଙ୍କୁ ନିଶ୍ଚିତ ରୂପେ କହିବାକୁ ଚାହେଁ। ବନ୍ଧୁଗଣ, ଆସାମରେ ଏକ ପକ୍ଷୀ ଦେଖାଯାଏ। ସେହି ପକ୍ଷୀର ନାଁ ହେଲା ହାଡ଼ଗିଳା ପକ୍ଷୀ। ଏହା ଏକ ଦୁର୍ଲଭ ପକ୍ଷୀ। ପରିବେଶକୁ ସଫାସୁତୁରା ରଖିବାରେ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ଦୀର୍ଘ ବର୍ଷ ଧରି ଆସାମର କିଛି ଅଞ୍ଚଳରେ ଏହି ପକ୍ଷୀକୁ ଅଶୁଭ ବୋଲି ବିବେଚିତ କରାଯାଉଥିଲା। ଲୋକମାନେ ଏହାକୁ ନିଜ ଆଖପାଖରେ ଦେଖିବାକୁ ପସନ୍ଦ କରୁନଥିଲେ। ଯେଉଁ ଗଛମାନଙ୍କରେ ହାଡ଼ଗିଳା ପକ୍ଷୀ ବସା ବାନ୍ଧେ, ଅନେକ ଥର ସେହି ଗଛଗୁଡ଼ିକୁ କାଟି ଦିଆଯାଏ। ଭାବନ୍ତୁ, ଏପରି ଏକ ପକ୍ଷୀ ଯାହା ପରିବେଶକୁ ପରିଷ୍କାର ରଖିବାରେ ସାହାଯ୍ୟ କରେ, ସେହି ହାଡ଼ଗିଳା ପକ୍ଷୀ ଲୋକମାନଙ୍କ ଭୟର ଶିକାର ହୋଇଥିଲା। ଏପରି ସ୍ଥିତିରେ ଜୀବବିଜ୍ଞାନୀ ପୂର୍ଣ୍ଣିମା ଦେବୀ ବର୍ମନ ଏସବୁ ଦେଖିଲେ। ସେ ଲୋକମାନଙ୍କ ମନରେ ବସା ବାନ୍ଧିଥିବା ଏହି ଭ୍ରାନ୍ତ ଧାରଣାକୁ ବଦଳାଇବା ପାଇଁ ସଂକଳ୍ପ ନେଲେ। ସେ ମହିଳାମାନଙ୍କ ସହ କଥାବାର୍ତ୍ତା କଲେ, ବିଜ୍ଞାନ ଆଧାରରେ ଲୋକମାନଙ୍କୁ ବୁଝାଇଲେ। ଧୀରେ ଧୀରେ ମହିଳାମାନେ ଏହି ଅଭିଯାନରେ ସାମିଲ ହେଲେ। ତାପରେ ଏକ ବଡ଼ ପରିବର୍ତ୍ତନର ଆରମ୍ଭ ହେଲା। ଯେଉଁ ପକ୍ଷୀକୁ ଦିନେ ଅଶୁଭ ଭାବି ଘୋଡ଼ାଇ ଦିଆଯାଉଥିଲା, ସେହି ପକ୍ଷୀ ଗାଁମାନଙ୍କ ପରିଚୟ ସାଜିଲା। ହଜାର ହଜାର ଗ୍ରାମୀଣ ମହିଳା ହାଡ଼ଗିଳା ପକ୍ଷୀ ବଞ୍ଚାଇବା ପାଇଁ ଆଗକୁ ବାହାରିଲେ। ଆଜି ସେମାନେ ହରଗିଲା ଆର୍ମି ନାମରେ ପରିଚିତ। ଏହି ମହିଳାମାନେ ସମାଜ ସହ ସଂଘର୍ଷ କଲେ, ସମାଜକୁ ବୁଝାଇବା ପାଇଁ ଦିନରାତି କାମ କଲେ, ଆଉ ପରିଶେଷରେ ଅନ୍ଧବିଶ୍ୱାସକୁ ଦୂରେଇ ଦେଲେ। ସେମାନେ ସାବ୍ୟସ୍ତ କରିଦେଲେ ଯେ ଯେତେବେଳେ ସଠିକ୍ ତଥ୍ୟ ଜଣାପଡ଼ିଯାଏ, ସେତେବେଳେ ବର୍ଷ ବର୍ଷର ପୁରୁଣା ମାନସିକତା ମଧ୍ୟ ବଦଳିଯାଏ। ବନ୍ଧୁଗଣ, ମୁଁ ପ୍ରାୟତଃ କହେ, ଯିଏ ଖେଳେ ସେ ପ୍ରସ୍ଫୁଟିତ ହୁଏ। ଦେଶରେ ଏପରି ଯୁବକମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି, ଯେଉଁମାନେ ଖେଳୁଛନ୍ତି, ଉନ୍ନତି ମଧ୍ୟ କରୁଛନ୍ତି। ପୂର୍ବ ତୁଳନାରେ ବର୍ତ୍ତମାନ ବହୁ ସଂଖ୍ୟକ ଯୁବକ ଖେଳକୁ କ୍ୟାରିୟର ରୂପେ ଗ୍ରହଣ କରୁଛନ୍ତି। ନାଗାଲାଣ୍ଡର ଏପରି ଦୁଇଟି ପ୍ରଚେଷ୍ଟା ସମ୍ପର୍କରେ ମୋତେ ସୂଚନା ମିଳିଛି, ଯାହା ଖୁବ୍ ରୋମାଞ୍ଚକର। ପ୍ରଥମ ପ୍ରଚେଷ୍ଟାଟି ହେଉଛି ନାଗାଲାଣ୍ଡ ବେବି ଲିଗ୍। ନାଁ ଶୁଣି ଆପଣମାନଙ୍କୁ ନିଶ୍ଚୟ ଲାଗୁଥିବ ଏହା ଖୁବ୍ ଛୋଟ ଛୋଟ ପିଲାମାନଙ୍କର କୌଣସି ସାଧାରଣ ଲିଗ୍ ହୋଇଥିବ, ମାତ୍ର ଏହା ସେପରି ନୁହେଁ। ଏହା 5-10-12 ବର୍ଷ ବୟସର ଛୋଟ ଛୋଟ ଫୁଲଠାରୁ କୋମଳ ପିଲାମାନଙ୍କର ଏକ ଅସାଧାରଣ ଲିଗ୍। ଆଉ ଏହି ପିଲାମାନଙ୍କୁ ନେଇ ଫୁଟବଲ ଖେଳାଳିମାନଙ୍କର ଏପରି ଏକ ଲିଗ୍ ହୋଇଛି ଯେଉଁଠାରେ ସେମାନଙ୍କ ପ୍ରଗତି ଓ ପ୍ରତିଭାକୁ ବିକଶିତ କରୁଛନ୍ତି ଓ ସେମାନଙ୍କ ପରିଚୟ ସୃଷ୍ଟି କରୁଛନ୍ତି। ନାଗାଲାଣ୍ଡରେ ଅଧିକରୁ ଅଧିକ ପିଲାମାନଙ୍କୁ ଫୁଟବଲ ସହ ଯୋଡ଼ିବା ପାଇଁ ଏହା ଆରମ୍ଭ କରାଯାଇଥିଲା। 5-12 ବର୍ଷ ବୟସ ପର୍ଯ୍ୟନ୍ତ ପୁଅ ଝିଅମାନେ ଏଥିରେ ଭାଗ ନେଇପାରିବେ। ବର୍ତ୍ତମାନ ସୁଦ୍ଧା ଏହି ଲିଗ୍ 3 ବର୍ଷ ପୂରଣ କରିସାରିଲାଣି। ପିଲାମାନଙ୍କ ମନ ଉପରେ ଏହି ଲିଗ୍ର ଖୁବ୍ ଭଲ ପ୍ରଭାବ ପଡ଼ିଛି। ବନ୍ଧୁଗଣ, ନାଗାଲାଣ୍ଡରେ ଆଉ ଏକ ଭଲ ପ୍ରଚେଷ୍ଟା ହେଉଛି, ଏହାର ନାଁ ହେଲା ନାଗାଲାଣ୍ଡ ଓମେନ୍ ଫୁଟସାଲ୍ ଲିଗ୍। ହୋଇପାରେ ଆପଣମାନଙ୍କ ପାଇଁ ଏହି ଫୁଟସାଲ୍ ଏକ ନୂଆ ନାଁ ହୋଇଥିବ। ମୁଁ ଆପଣମାନଙ୍କୁ କହୁଛି, ଶୁଣନ୍ତୁ, ଫୁଟସାଲ୍କୁ ଇଣ୍ଡୋର ଫୁଟବଲ୍ ବି କୁହାଯାଏ। ଏଥିରେ ଗୋଟିଏ ଟିମ୍ରେ ମାତ୍ର 5 ଜଣ ଖେଳାଳି ଥାଆନ୍ତି। ଖେଳ ପଡ଼ିଆ ବି ଫୁଟବଲ୍ ଖେଳ ପଡ଼ିଆଠାରୁ ବହୁତ ଛୋଟ ହୋଇଥାଏ। ଏଥିପାଇଁ ଖେଳାଳିମାନଙ୍କୁ ତୁରନ୍ତ ନିଷ୍ପତ୍ତି ନେବାକୁ ପଡ଼େ। ସେମାନଙ୍କୁ ତାଙ୍କ ଟେକ୍ନିକ୍ ଓ ସ୍କିଲ୍ର ସର୍ବଶ୍ରେଷ୍ଠ ଉପଯୋଗ କରିବାକୁ ପଡ଼ିଥାଏ। ନାଗାଲାଣ୍ଡର ଓମେନ୍ ଫୁଟସାଲ୍ ଲିଗ୍ ଆମ ଝିଅମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଖୁବ୍ ସୁନ୍ଦର ସୁଯୋଗ ପ୍ରଦାନ କରୁଛି। ଏପରି ପ୍ରଚେଷ୍ଟା ପାଇଁ ମୁଁ ନାଗାଲାଣ୍ଡ ଲୋକମାନଙ୍କୁ ପ୍ରଶଂସା କରୁଛି। ଏପରି ପ୍ରଚେଷ୍ଟା ଦେଶର ଅନ୍ୟ ଅଞ୍ଚଳମାନଙ୍କୁ ମଧ୍ୟ ପ୍ରେରଣା ଦେଇଥାଏ। ବନ୍ଧୁଗଣ, ଏହା ହେଉଛି ଟେକ୍ନୋଲୋଜିର ଯୁଗ। ପ୍ରତିଦିନ ନୂଆ ନୂଆ ଗବେଷଣା ହେଉଛି, ନୂଆ ନୂଆ AI ଇନୋଭେସନ୍ ସାମ୍ନାକୁ ଆସୁଛି। ଏପରି ସମୟରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା

ଲୋକମାନଙ୍କ କ୍ରିଏଟିଭିଟିକୁ କିପରି ସୁରକ୍ଷିତ ରଖାଯାଇପାରିବ, ନୂଆ ଟେକ୍ନୋଲୋଜି ସହ ଆଗକୁ ଅଗ୍ରସର ହେବା ସଙ୍ଗେ ସଙ୍ଗେ ଆମେମାନେ କିପରି ମୂଳ ସହ ଯୋଡ଼ି ହୋଇ ରହିପାରିବା। ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହି ପ୍ରଶ୍ନର ସମାଧାନ ଖୋଜି ବାହାର କରିଛି। ହଜାର ବର୍ଷର ପୁରୁଣା ଆମ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏବେ ନୂଆ ଅବତାରରେ ଭାରତର ଭାଗ୍ୟ ନିର୍ମାଣ କରୁଛି। ଦୁଇ ବର୍ଷ ତଳେ ମୋତେ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ ପରିସରକୁ ଲୋକାର୍ପଣ କରିବାର ସୁଯୋଗ ମିଳିଥିଲା। ନାଳନ୍ଦା ବିଶ୍ୱବିଦ୍ୟାଳୟ ପୁଣି ଥରେ ଶାସ୍ତ୍ରାର୍ଥ କରିବାର ଆମ ପ୍ରାଚୀନ ପରମ୍ପରାକୁ ଜୀବନ୍ତ କରିଛି। ଶାସ୍ତ୍ରାର୍ଥ କେବଳ ମାତ୍ର ନିଜ କଥା ଉପସ୍ଥାପନ କରିବାର ମାଧ୍ୟମ ନୁହେଁ, ଏହା ହେଉଛି ତର୍କ ବିତର୍କ ଓ ମନ୍ଥନର ଏକ ଅନୁଶାସିତ ପ୍ରକ୍ରିୟା। ଏଥିରେ ତର୍କ ଓ ତଥ୍ୟ ସହ ନିଜର କଥା ରଖିବା ଆବଶ୍ୟକ, ଆଉ ଏଥିରେ ଆପଣଙ୍କର ଦକ୍ଷତା ଥିବା ଦରକାର। ଅନ୍ୟର ବିଚାରକୁ ଧୈର୍ଯ୍ୟର ସହ ଶୁଣିବା ଓ ବୁଝିବାର ଶିକ୍ଷା ମଧ୍ୟ ଏହି ଶାସ୍ତ୍ରାର୍ଥ ପ୍ରକ୍ରିୟାରେ ହିଁ ମିଳିଥାଏ। ମୁଁ ଖୁବ୍ ଆନନ୍ଦିତ ଯେ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହାକୁ ନିଜ ସମାବର୍ତ୍ତନ ସମାରୋହର ଅଂଶ ରୂପେ ଗ୍ରହଣ କଲା। ଏଥିରେ ଅଂଶଗ୍ରହଣ କରିଥିବା ପାଖାପାଖି ଅଧା ବିଦ୍ୟାର୍ଥୀ ଅନ୍ୟ ଦେଶରୁ ଆସିଥିଲେ। ଏକ ପ୍ରାଚୀନ ପରମ୍ପରାକୁ ଆଜିର ସମୟ ସହ ଯୋଡ଼ିବା ନିମନ୍ତେ ଏହା ହେଉଛି ଖୁବ୍ ପ୍ରଶଂସନୀୟ ପ୍ରଚେଷ୍ଟା। ଏଥିପାଇଁ ମୁଁ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ମୁଁ ଦେଶର ଅନ୍ୟ ବିଶ୍ୱବିଦ୍ୟାଳୟଙ୍କୁ ଆହ୍ୱାନ କରୁଛି ଯେ ସେମାନେ ଏପରି ନୂତନ ପଦକ୍ଷେପ ସମ୍ପର୍କରେ ବିଚାର କରନ୍ତୁ। ବନ୍ଧୁଗଣ, ମୂଳ ସହ ଯୋଡ଼ି ହୋଇ ଯୁବକମାନଙ୍କୁ ନୂଆ ଟେକ୍ନୋଲୋଜି ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଏକ ସୁନ୍ଦର ପ୍ରୟାସ ଜାରି ରହିଛି। ଦିଲ୍ଲୀରେ ଅବସ୍ଥିତ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡାଟା ସାଇନ୍ସରେ ବିଟେକ୍ ପ୍ରୋଗ୍ରାମ ଆରମ୍ଭ କରିବାକୁ ଯାଉଛି। ଏହା ଆଧୁନିକ ଟେକ୍ନୋଲୋଜିକୁ ଭାରତୀୟ ପାରମ୍ପରିକ ଜ୍ଞାନ ସହ ଯୋଡ଼ିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହାଦ୍ୱାରା ଭାରତୀୟ ଭାଷାମାନଙ୍କ ପାଇଁ ଏକ ନୂଆ AI ଟୁଲ୍ସ ପ୍ରସ୍ତୁତ କରିବା କ୍ଷେତ୍ରରେ ସହାୟତା ମିଳିବ। ଆମର ପ୍ରାଚୀନ ଗ୍ରନ୍ଥ ଓ ପାଣ୍ଡୁଲିପିମାନଙ୍କୁ ଡିଜିଟାଲ ରୂପେ ସଂରକ୍ଷିତ କରିବାର କାମ ମଧ୍ୟ ତ୍ୱରିତ ହେବ। ମୁଁ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟିକୁ ଏହି ପ୍ରଚେଷ୍ଟା ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି। ବନ୍ଧୁଗଣ, ଆଜି ଭାରତୀୟ ସଂସ୍କୃତି ବିଶ୍ୱର ଭିନ୍ନ ଭିନ୍ନ ଭାଗରେ ପହଞ୍ଚିବାରେ ଲାଗିଛି। ଆମ ଗୀତ, ସଙ୍ଗୀତ ଓ ଆଧ୍ୟାତ୍ମିକତାକୁ ସମଗ୍ର ବିଶ୍ୱର ଲୋକମାନେ ଜାଣୁଛନ୍ତି ଆଉ ଆପଣାଉଛନ୍ତି। ଭାରତଠାରୁ ହଜାର ହଜାର କିଲୋମିଟର ଦୂରରେ କାରବିଆନ ସାଗରରେ ଡୋମିନିକାନ ରିପବ୍ଲିକ ନାମରେ ଏକ ଦେଶ ଅଛି। ସେଠାରେ ଭାରତୀୟଙ୍କ ସଂଖ୍ୟା ପାଖାପାଖି 100, ବୋଧହୁଏ ତାଠାରୁ ବି କମ୍ ହେବ। ଏହାପରେ ବି ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତା ସହ ଜଡ଼ିତ ଏକ ସୁନ୍ଦର ପ୍ରଚେଷ୍ଟା ସେଠାରେ ହେଉଛି। ସେଠାରେ ସ୍ପାନିଶ କହୁଥିବା କିଛି ଲୋକ ଏକ ଟିମ୍ ତିଆରି କରିଛନ୍ତି। ଏହି ଟିମ୍ର ନାଁ ହେଉଛି ବ୍ରହ୍ମକମଳ ଡୋମିନିକାନା। ଟିମ୍ର ସଦସ୍ୟ ସମ୍ମିଳିତ ଭାବେ ବୈଦିକ ସାହିତ୍ୟର ଅଧ୍ୟୟନ କରନ୍ତି। ସେମାନେ ବୈଦିକ ମନ୍ତ୍ରର ଉଚ୍ଚାରଣ ମଧ୍ୟ ଶିଖୁଛନ୍ତି। ଏଥିପାଇଁ ସେମାନଙ୍କୁ କୌଣସି ଔପଚାରିକ ପ୍ରଶିକ୍ଷଣ ଦିଆଯାଏ ନାହିଁ, କିନ୍ତୁ ସେମାନେ ଅଡିଓ ରେକର୍ଡିଂ ଶୁଣି ଶୁଣି ବୈଦିକ ମନ୍ତ୍ରର ସଠିକ୍ ଉଚ୍ଚାରଣ ଶିଖିଛନ୍ତି। ଆଜି ସେମାନେ ଅନେକ ମନ୍ତ୍ରକୁ ଖୁବ୍ ସୁନ୍ଦର ଭାବେ ଜପିପାରୁଛନ୍ତି। ଏଥିମଧ୍ୟରେ ପୁରୁଷ ସୂକ୍ତମ୍, ଶ୍ରୀ ସୂକ୍ତମ୍, ଶ୍ରୀ ରୁଦ୍ରମ୍, ଦୁର୍ଗା ସୂକ୍ତମ୍ ଓ ଦେବୀ ମହାତ୍ରୟମ୍ ଆଦି ରହିଛି। ଭାରତଠାରୁ ଏତେ ଦୂରରେ ରହି ଆମ ପରମ୍ପରାକୁ ଶିଖିବା ନିମନ୍ତେ ସେମାନଙ୍କର ଏହି ପ୍ରୟାସ ଖୁବ୍ ପ୍ରେରଣାଦାୟୀ। ମୁଁ ବ୍ରହ୍ମକମଳ ଡୋମିନିକାନାର ସମସ୍ତ ସଦସ୍ୟମାନଙ୍କୁ ସେମାନଙ୍କର ପ୍ରଚେଷ୍ଟା ପାଇଁ ଶୁଭକାମନା ଜଣାଉଛି। ମୁଁ ହୃଦୟରୁ ଏପରି ଲୋକମାନଙ୍କୁ ପ୍ରଶଂସା କରୁଛି ଯେଉଁମାନେ ଭାରତୀୟ ସଂସ୍କୃତିକୁ ସାରା ବିଶ୍ୱରେ ଲୋକପ୍ରିୟ କରିବା ନିମନ୍ତେ ନିରନ୍ତର ପ୍ରଚେଷ୍ଟା କରିଆସୁଛନ୍ତି। ମୋର ପ୍ରିୟ ଦେଶବାସୀଗଣ, ବାଦଲ ଓ ତାର ମନମୋହକ ଦୃଶ୍ୟ ହିଁ ମେଘାଳୟର ପରିଚୟ। ଯିଏ ମେଘାଳୟ ଯାଆନ୍ତି ତାଙ୍କୁ ସେଠାକାର ଲୋକମାନଙ୍କର ଆପଣାପଣ ମଧ୍ୟ ଦୀର୍ଘ ଦିନ ପର୍ଯ୍ୟନ୍ତ ମନେ ରହେ। କିନ୍ତୁ ମେଘାଳୟର ଆହୁରି ଗୋଟିଏ

ବିଶେଷତ୍ୱ ଅଛି ଯାହା ଆଜି ମୁଁ ମନ୍ କି ବାତ୍ରେ ଆପଣମାନଙ୍କୁ ଜଣାଇବାକୁ ଚାହେଁ। ସେ ହେଲା ମେଘାଳୟର ରୁଟ୍ ବ୍ରିଜ୍। ରାସ୍ତାକୁ ବୁଝାଉଥିବା ରୁଟ୍ ନୁହେଁ, ମୂଳ ବା ଚେରକୁ ବୁଝାଉଥିବା ରୁଟ୍ କଥା କହୁଛି। ଏହି ରୁଟ୍ ବ୍ରିଜ୍ ଗୁଡ଼ିକ ଅତ୍ୟନ୍ତ ମନମୁଗ୍ଧକର। ଏହି ବ୍ରିଜ୍ ଗୁଡ଼ିକ କେତୋଟି ଦିନ ବା କେତୋଟି ବର୍ଷରେ ତିଆରି ହୋଇନଥାଏ। ଏଗୁଡ଼ିକ ତିଆରି ହେବା ପାଇଁ ଦଶନ୍ଧି ଦଶନ୍ଧି ଲାଗିଥାଏ। ରବର ଗଛର ମୂଳ ବା ଚେରକୁ ଧୀରେ ଧୀରେ ବାଟ କଢ଼େଇ ଗୋଟିଏ ଦିଗକୁ ମଡ଼େଇ ଦିଆଯାଏ। ଏହି ଚେରଗୁଡ଼ିକୁ ଜଳଧାରର ଆରପାରିକୁ ନେଇ ନିଆଯାଏ। ସମୟାନ୍ତରେ ସେହି ଚେରଗୁଡ଼ିକ ଗୋଟିଏ ଗୋଟିଏ ମଜବୁତ ବ୍ରିଜ୍ର ରୂପ ଧାରଣ କରନ୍ତି। ଏହି ବ୍ରିଜ୍ ଗୁଡ଼ିକର ଆଉ ଗୋଟିଏ ବିଶେଷତ୍ୱ ହେଲା ଏଗୁଡ଼ିକ ଜୀବିତ ବ୍ରିଜ୍। ସମୟ ବିତିବା ସଙ୍ଗେ ଏଗୁଡ଼ିକ ଆହୁରି ମଜବୁତ ହୋଇଥାନ୍ତି। ଏଥିରେ ମେଘାଳୟର ଲୋକମାନଙ୍କର ସୃଜନଶୀଳତା ମଧ୍ୟ ଦେଖାଯାଏ। ଏହା ଲୋକମାନଙ୍କର ବର୍ଷ ବର୍ଷର ଧୈର୍ଯ୍ୟ ଏବଂ ପ୍ରକୃତି ପ୍ରତି ଗଭୀର ସମ୍ମାନର ଉଦାହରଣ। ମନୁଷ୍ୟ ପ୍ରକୃତି ସହିତ ମିଶି କେତେ ଅଭୂତ ବସ୍ତୁ ତିଆରି କରିପାରେ, ଏହି ବ୍ରିଜ୍ଗୁଡ଼ିକ ତାର ନିଦର୍ଶନ। ଏଗୁଡ଼ିକ ଆମ ଦେଶର, ଆମ ପୃଥିବୀର ଐତିହ୍ୟ ଅଟନ୍ତି। ଏବେ ଭାରତ ମେଘାଳୟର ଏହି ରୁଟ୍ ବ୍ରିଜ୍ଗୁଡ଼ିକୁ ୟୁନେସ୍କୋ ୱାର୍ଲଡ ହେରିଟେଜ୍ ସାଇଟ୍ ନେଟୱାର୍କରେ ସାମିଲ କରିବା ପାଇଁ ଆବେଦନ କରିଛି। ବନ୍ଧୁଗଣ, ଜଳବାୟୁ ପରିବର୍ତ୍ତନ କାରଣରୁ ଏହି ରୁଟ୍ ବ୍ରିଜ୍ଗୁଡ଼ିକ ଏବେ କେତେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି। ଏଭଳି ସମୟରେ ମେଘାଳୟର ଲୋକମାନେ ଏହି ପ୍ରାକୃତିକ ଐତିହ୍ୟର ସଂରକ୍ଷଣର ଦାୟିତ୍ୱ ସୁନ୍ଦର ଭାବରେ ତୁଲାଇଛନ୍ତି। ଏହି ରୁଟ୍ ବ୍ରିଜ୍ଗୁଡ଼ିକର ସଂଖ୍ୟା କେତେ ପ୍ରଥମେ ତାହା ଜାଣିବା ସହଜ ନଥିଲା। ସ୍ଥାନୀୟ ଲୋକମାନେ ନିଜେ ଏଗୁଡ଼ିକର ଗଣତି ଆରମ୍ଭ କଲେ। ଏହାପରେ ସେଠାକାର ଜନସାଧାରଣ ଏହି ବ୍ରିଜ୍ଗୁଡ଼ିକର ସଂରକ୍ଷଣ ଦାୟିତ୍ୱ ବହନ କଲେ। ଆଜିକାଲି ସ୍ଥାନୀୟ ଲୋକମାନେ 120ରୁ ଅଧିକ ରୁଟ୍ ବ୍ରିଜ୍ଗୁଡ଼ିକର ଯତ୍ନ ନେଉଛନ୍ତି। କେତେକ ଗୋଷ୍ଠୀ ପ୍ରତିବର୍ଷ ଏହି ବ୍ରିଜ୍ଗୁଡ଼ିକର ସ୍ଥିତି ସମ୍ପର୍କରେ ଯାଞ୍ଚ କରୁଛନ୍ତି। କେତେକ ଲୋକ ଆଖପାଖ ଅଞ୍ଚଳକୁ ମଜବୁତ କରିବା ପାଇଁ ନର୍ସରୀ ମଧ୍ୟ ତିଆରି କରିଛନ୍ତି। ଏହିଭଳି ଭାବରେ ଏହି ବ୍ରିଜ୍ଗୁଡ଼ିକର ସଂରକ୍ଷଣ ପାଇଁ ଇକୋସିଷ୍ଟମ୍ ପ୍ରସ୍ତୁତ ହୋଇଯାଇଛି। ଆପଣ ଦେଖିଥିବେ ଏ ବର୍ଷ ହେଲି ବାର୍ଜିଙ୍କୁ ପଦ୍ମ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି। ସେ ନିଜ ଜୀବନର 50ରୁ ଅଧିକ ବର୍ଷ ଏହି ରୁଟ୍ ବ୍ରିଜ୍ଗୁଡ଼ିକର ଯତ୍ନ ନେବାରେ ବିନିଯୋଗ କରିଛନ୍ତି। ତାଙ୍କର ସମର୍ପଣ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ବନ୍ଧୁଗଣ, ଆପଣ ଯଦି କେବେ ଏହି ରୁଟ୍ ବ୍ରିଜ୍ଗୁଡ଼ିକରେ ଯାତ୍ରା କରିଛନ୍ତି ତ ତାହାର ଚିତ୍ର ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ସେୟାର କରନ୍ତୁ। ଆପଣଙ୍କ ଫଟୋ ଅନ୍ୟ ଲୋକମାନଙ୍କୁ ମଧ୍ୟ ମେଘାଳୟର ଏହି ନିଆରା ଐତିହ୍ୟ ବିଷୟରେ ଜାଣିବାକୁ ଉତ୍ସାହିତ କରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଚାହୁଁ ଯେ ଆମ ଗାଁ ସଫା ସୁତୁରା ହେଉ ଏବଂ ଆମ ସହର ସୁନ୍ଦର ଦେଖାଯାଉ, କିନ୍ତୁ ଆମେ ବୋଧହୁଏ କେତେବେଳେ ବି ଟିକେ ଅଟକି ରହି ଭାବିନଥିବା ଆମ ଆଖପାଖର ଏହି ଆବର୍ଜନାଗୁଡ଼ିକୁ କିଏ ସଫା କରୁଛି। ଅଧିକାଂଶ ଲୋକ ତ ଧରି ନେଇଥାନ୍ତି ଯେ ଏହା ଅନ୍ୟ କାହାର ଦାୟିତ୍ୱ ଏବଂ ସେ ହିଁ ଏହାକୁ ସଫା କରିବ, କିନ୍ତୁ ଆମ ଭିତରେ କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ ଚିନ୍ତାଧାରା ଦ୍ୱାରା ଆମକୁ ବହୁତ ପ୍ରଭାବିତ କରନ୍ତି। ମୋତେ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲା ବ୍ୟାବ୍ରାର କିଛି ଭଉଣୀମାନଙ୍କ ବିଷୟରେ ଜାଣିବାକୁ ମିଳିଲା। ସେମାନେ ନିଜ ଆଖପାଖରେ ପଡ଼ିଥିବା ପ୍ଲାଷ୍ଟିକ୍ ଆବର୍ଜନାଗୁଡ଼ିକୁ ସଫା କରିବାର ସଂକଳ୍ପ ନେଲେ। ସେମାନେ ଭାବିଲେ ନାହିଁ ଯେ ଆଉ କେହି ଆସି ଏଥିରେ ପରିବର୍ତ୍ତନ ଆଣିବ। ସେମାନେ ନିଜେ ସାରା ସହରରୁ ପ୍ଲାଷ୍ଟିକ୍ ଆବର୍ଜନା ଏବଂ ଖାଲି ବୋତଲ ଏକାଠି କରିବା ଆରମ୍ଭ କଲେ। ଧୀରେ ଧୀରେ ଏହି ପ୍ରଚେଷ୍ଟା ବଢ଼ି ଚାଲିଲା ଏବଂ ସେଥିରୁ ପ୍ଲାଷ୍ଟିକ୍କୁ ଇକୋ ବ୍ରିକ୍ସରେ ପରିଣତ କରାଗଲା। ଆଜିକାଲି ଏହି ଇକୋ ବ୍ରିକ୍ସର ଉପଯୋଗ ସାଧାରଣ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟକରଣ କାମରେ ଲଗାଯାଉଛି। ରାଜଗଡ଼ରେ ଗତ କିଛି ମାସରେ ଶହ ଶହ କିଲୋ ପ୍ଲାଷ୍ଟିକ୍କୁ ରିସାଇକେଲ କରି ସେଗୁଡ଼ିକର ଉତ୍ତମ ଉପଯୋଗ କରାଯାଉଛି। ଅର୍ଥାତ୍ ଯେଉଁ ପ୍ଲାଷ୍ଟିକ୍ ଆଗରୁ ସହରକୁ ପ୍ରଦୂଷଣ କରୁଥିଲା, ଆଜି ତାହା ଏହି ଭଉଣୀମାନଙ୍କ ପ୍ରୟାସ ଦ୍ୱାରା ସହରର ସୌନ୍ଦର୍ଯ୍ୟ ବର୍ଦ୍ଧନରେ ସହାୟକ ହୋଇପାରିଛି। ମୁଁ ବ୍ୟାବ୍ରାର ସମସ୍ତ ଭଉଣୀ ଏବଂ

0: ଏହି ଅଭିଯାନରେ ଯୋଗ ଦେଇଥିବା ସାଥୀମାନଙ୍କୁ ଧନ୍ୟବାଦ ଜଣାଉଛି। ମୋର ପ୍ରିୟ ଦେଶବାସୀଗଣ, ଅନେକ ଲୋକ ମୋତେ ପତ୍ର ଲେଖି ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ କହିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ବିଷୟଟି ଗଣେଶ ଉତ୍ସବ ସହିତ ଜଡ଼ିତ। ଏମିତି ତ ଗଣେଶ ଉତ୍ସବ ପାଇଁ ଏବେ ଯଥେଷ୍ଟ ସମୟ ବାକି ଅଛି, କିନ୍ତୁ ଲୋକମାନେ ଅନୁରୋଧ କରିଛନ୍ତି ଯେ ସେ ବିଷୟରେ ଏବେ ହିଁ ଚର୍ଚ୍ଚା କରାଯିବା ଉଚିତ। ପ୍ରକୃତରେ ଗଣେଶଙ୍କ ମୂର୍ତ୍ତି ତିଆରିର କାମ ବହୁ ଆଗରୁ ଆରମ୍ଭ ହୋଇଥାଏ। ମୂର୍ତ୍ତି ତିଆରି କରିବା ଏବଂ ମୂର୍ତ୍ତି ବ୍ୟବସାୟ କରୁଥିବା ଲୋକମାନେ ଏବେଠାରୁ ସକ୍ରିୟ ହୋଇଉଠନ୍ତି। ତେଣୁ ମୋର ଆପଣ ସମସ୍ତଙ୍କୁ ଅନୁରୋଧ, ଆପଣମାନେ ଚେଷ୍ଟା କରନ୍ତୁ ଯେ ଆପଣଙ୍କ ଘର, ସୋସାଇଟି ଅଥବା ଆଖପାଖ ଜାଗାରେ ଗଣପତି ବପ୍ପାଙ୍କର ଯେଉଁ ମୂର୍ତ୍ତି ସ୍ଥାପିତ ହେବ ତାହା ଆମ ଦେଶର ମାଟିରେ ତିଆରି ହୋଇଥିବ। ତାହା ଆମ ନିଜ କୁମ୍ଭାର ଏବଂ ସ୍ଥାନୀୟ କଳାକାରମାନଙ୍କ ହାତରେ ତିଆରି ହୋଇଥିବ। ଯେଉଁ ଲୋକମାନେ ଗଣେଶଙ୍କ ମୂର୍ତ୍ତି ତିଆରି କରୁଛନ୍ତି ସେମାନଙ୍କୁ ମଧ୍ୟ ମୋର ଅନୁରୋଧ ଯେ ସେମାନେ ମାଟିର ମୂର୍ତ୍ତିକୁ ପ୍ରାଥମିକତା ଦିଅନ୍ତୁ। ଆଉ ଯେଉଁ ଲୋକମାନେ ମୂର୍ତ୍ତି କିଣୁଛନ୍ତି ସେମାନେ ମଧ୍ୟ ନିଶ୍ଚିତ ଦେଖନ୍ତୁ ଯେ ଗଣପତି ବପ୍ପାଙ୍କ ମୂର୍ତ୍ତି କେଉଁଥିରେ ତିଆରି ହୋଇଛି ଏବଂ କେଉଁ ଦେଶରେ ତିଆରି ହୋଇଛି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ତିଆରି ହୋଇଥିବା ମୂର୍ତ୍ତିଗୁଡ଼ିକୁ ଆଦୌ କିଣନ୍ତୁ ନାହିଁ। ବନ୍ଧୁଗଣ, ମାଟିର ମୂର୍ତ୍ତିଗୁଡ଼ିକ ପୂଜା ସରିବା ପରେ ସହଜ ଭାବରେ ପାଣିରେ ବିଲୀନ ହୋଇଯାଇଥାଏ। ଏହାଦ୍ୱାରା ଆମ ନଦୀ, ପୋଖରୀ ଏବଂ ପରିବେଶର ସୁରକ୍ଷା ହୋଇଥାଏ। ଆମ ଆସ୍ଥା ମଧ୍ୟ ବଞ୍ଚି ରହିଥାଏ ଏବଂ ପ୍ରକୃତି ପ୍ରତି ଆମର ଦାୟିତ୍ୱ ମଧ୍ୟ ପୂର୍ଣ୍ଣ ହୋଇଥାଏ। ଯେତେବେଳେ ଆମେ ସ୍ଥାନୀୟ କାରିଗରମାନଙ୍କଠାରୁ ମୂର୍ତ୍ତି କିଣୁ, ଆମେ ଭୋକାଲ୍ ଫର୍ ଲୋକାଲ୍ର ସଂକଳ୍ପକୁ ମଧ୍ୟ ଦୃଢ଼ କରିଥାଉ। ମୋର ବିଶ୍ୱାସ ଯେ ଏଥର ଗଣେଶ ଉତ୍ସବରେ ଏବଂ ଏହିଭଳି ପ୍ରତ୍ୟେକ ଉତ୍ସବରେ ଆମେ ଏ ସମସ୍ତ କଥା ଉପରେ ନିଶ୍ଚୟ ଗମ୍ଭୀରତାର ସହିତ ଚିନ୍ତା କରିବା ଏବଂ ଦେଶ ହିତରେ ପଦକ୍ଷେପ ନେବା। ବନ୍ଧୁଗଣ, ଆମ ଦେଶରେ ସବୁଠାରୁ ବଡ଼ ଶକ୍ତି ହେଉଛନ୍ତି ଆମ ଦେଶର ଜନସାଧାରଣ। ଦେଶର ଭିନ୍ନ ଭିନ୍ନ ସ୍ଥାନରେ ହେଉଥିବା ଛୋଟ ବଡ଼ ପ୍ରଚେଷ୍ଟାଗୁଡ଼ିକରୁ ଆମକୁ ବହୁତ କିଛି ଶିଖିବାକୁ ମିଳେ। ଏହିଭଳି ପ୍ରୟାସ ଆମକୁ କହିଦିଏ ଯେ ଯେବେ ମନରେ ସଂକଳ୍ପ ଥାଏ ଏବଂ ସମାଜର ସହଯୋଗ ମିଳେ, ତେବେ କୌଣସି ବି ବଡ଼ ପରିବର୍ତ୍ତନ ଅଣାଯାଇପାରେ। ଆପଣଙ୍କ ଆଖପାଖରେ ହେଉଥିବା ଏହିଭଳି ପ୍ରଚେଷ୍ଟାଗୁଡ଼ିକ ବିଷୟରେ ଆପଣମାନେ ମୋ ପାଖକୁ ନିଶ୍ଚୟ ଲେଖନ୍ତୁ। ଆପଣଙ୍କର ବିଚାର ଏବଂ ପରାମର୍ଶ ପଠାଇ ଚାଲନ୍ତୁ। ହୋଇପାରେ ଆପଣଙ୍କ ଆଖପାଖର ଗୋଟିଏ ଛୋଟିଆ ପ୍ରୟାସ ସାରା ଦେଶ ପାଇଁ ପ୍ରେରଣା ହୋଇପାରିବ। ଆସନ୍ତା ମାସରେ ଆମେ ପୁଣି ଭେଟିବା, ଦେଶବାସୀମାନଙ୍କ ପାଇଁ କିଛି ନୂତନ ପ୍ରୟାସର ଚର୍ଚ୍ଚା କରିବା। ସେ ପର୍ଯ୍ୟନ୍ତ ଆପଣ ନିଜର ଏବଂ ନିଜର ପରିବାରର ଧ୍ୟାନ ରଖନ୍ତୁ। ଆଉ ହଁ, ଜଳ ସଞ୍ଚୟିତ କରିବା ହିଁ କରିବା। ବର୍ଷା ପାଣିର ଗୋଟିଏ ଗୋଟିଏ ବିନ୍ଦୁକୁ ଆମକୁ ସଞ୍ଚୟ କରିବାକୁ ପଡ଼ିବ। କ୍ୟାଚ୍ ଦ ରେନ୍ ଅଭିଯାନକୁ ସାମାନ୍ୟ ମନ୍ଥର ହେବାକୁ ଦେବା ନାହିଁ। ମୋର ଅନୁରୋଧ, ବର୍ଷାର ବିନ୍ଦୁ ବିନ୍ଦୁ ଜଳ ଆମେ ମିଳିମିଶି ସଞ୍ଚିବା। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ଶୁଣିଲେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭାବ ବିନିମୟର କାର୍ଯ୍ୟକ୍ରମର ସିଧା ପ୍ରସାରଣ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ତାର ଓଡ଼ିଆ ଭାଷାନ୍ତର ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

ଏଥର ରାଜେଶ ରୋଶନଙ୍କ ସଙ୍ଗୀତ ନିର୍ଦ୍ଦେଶନାରୁ ଶୁଣନ୍ତୁ କହୋ ନା ପ୍ୟାର ହେ କଥାଚିତ୍ରର ଗୀତ। ଗୀତ ରଚନା ଇବ୍ରାହିମ ଅସ୍କ, କଣ୍ଠ ଉଦିତ ନାରାୟଣ ଓ ଅଲକା ୟାଗ୍ନିକ।

ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ନେହା କକ୍କର, ଗୀତରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ପ୍ରୀତମ, କଥାଚିତ୍ର ଦଙ୍ଗଲ।

ଶ୍ରୋତାବନ୍ଧୁ ଗୀତା ପଟ୍ଟନାୟକ ଗାଇଥିବା ଗୀତଗୁଡ଼ିକ ମଧ୍ୟରେ ସବୁ ଦୀପ ଲିଭିଗଲା ପରେ, ଓସ୍ତପତର ପାନିଆ ଚୌଧୁରୀ ଘର କନିଆ, ନଦୀ ଫେରେ ସାଗରକୁ ମା ଲୋ କଲିକତିଆ ଜୁଇଁ, ଦନେଇ ଦାସ କହେରେ ଭାଇ, ଏଭଳି ଅନେକ ଗୀତ ଆମକୁ ସେ ଉପହାର ଦେଇ ଯାଇଛନ୍ତି, ଯାହାକି ଆଜି ପର୍ଯ୍ୟନ୍ତ ଚିରସବୁଜ ହୋଇ ରହିଛି। ତାଙ୍କ ବ୍ୟକ୍ତିତ୍ୱ ଓ ଗୀତରେ ସେ ଥିଲେ ଶାଳୀନ, ଆଉ ତାଙ୍କ ଗୀତଗୁଡ଼ିକ କାଳଜୟୀ। ତାହେଲେ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ଶେଷରେ ସୋନୁ ନିଗମଙ୍କ କଣ୍ଠରେ ଶୁଣନ୍ତୁ ଶକିଲ ଆଜମୀଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଚିରନ୍ତନ ଭଟ୍ଟ, କଥାଚିତ୍ର 1920 ଏଭେଲ ରିଟର୍ନ୍ସ।

ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଶରତ ନାୟକଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କେତୋଟି ଲଘୁ ସଙ୍ଗୀତ କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଇରା ମହାନ୍ତିଙ୍କ କଣ୍ଠରେ ସୁରେଶ ପରିଡ଼ାଙ୍କ ରଚନା।

ଏଥର ବିଜୟ ମଲ୍ଲଙ୍କ ରଚନାରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍।

ଆପଣମାନେ ଶରତ ନାୟକଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଶୁଣୁଛନ୍ତି ଓଡ଼ିଆ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ପ୍ରଫୁଲ୍ଲ ଚନ୍ଦ୍ର, ଗୀତ ରଚନା ଦେବୀଦତ୍ତ ମହାନ୍ତି।

ଶୁଣିଲି କେତୋଟି ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀ ଥିଲେ ଦିଲ୍ଲୀପ ବାଗ ଓ ମନୋରଞ୍ଜନ ପ୍ରଧାନ। ଗୀତଗୁଡ଼ିକୁ ରଚନା କରିଥିଲେ ରାହାସ ବିହାରୀ ଉର୍ମା, ନେତ୍ରାନନ୍ଦ ବାରିକ ଓ ହରିହର ପୋଡ଼।

ନମସ୍କାର। ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ସହିତ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଘର ସଂସାରର ପ୍ରଗତି କାର୍ଯ୍ୟକ୍ରମକୁ। ଶ୍ରୋତାଭଉଣୀ, ଆଜି ଜୁନ୍ 28 ତାରିଖ। ଆଜି ଆମ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କର ଜନ୍ମବାର୍ଷିକୀ। 1921 ମସିହା ଜୁନ୍ 28 ତାରିଖରେ ବର୍ତ୍ତମାନର ତେଲେଙ୍ଗାନା ରାଜ୍ୟର ଏକ ଗାଁରେ ପିଭି ନରସିଂହ ରାଓ ଜନ୍ମଗ୍ରହଣ କରିଥିଲେ। ସେ ଏମିତି ଜଣେ ପ୍ରଧାନମନ୍ତ୍ରୀ ଥିଲେ ଯିଏକି ଆମ ଦେଶର କଠିନ ଆର୍ଥିକ ପରିସ୍ଥିତିରେ ନେତୃତ୍ୱ ନେଇ ଦେଶର ଅର୍ଥନୀତିକୁ ସଂଶୋଧନ କରି ଭାରତର ଆର୍ଥିକ ବିକାଶ କ୍ଷେତ୍ରରେ ଏକ ନୂତନ ଦିଗ୍ଦର୍ଶନ ଦେଇପାରିଥିଲେ। ତାଙ୍କ କାର୍ଯ୍ୟକାଳରେ ଭାରତର ଇକୋନୋମିକ୍ସ ଲିବରାଇଜେସନ୍ ବା ଆର୍ଥିକ ଉଦାରୀକରଣର ଅୟମାରମ୍ଭ ହୋଇଥିଲା। କେବଳ ସେତିକି ନୁହେଁ, ସେ ଥିଲେ ଜଣେ ଲେଖକ ଓ ବିଦ୍ୱାନ ମଧ୍ୟ। ସାହିତ୍ୟ ଓ ରାଜନୀତି ଉପରେ ସେ ଅନେକ ପୁସ୍ତକ ରଚନା କରିଥିଲେ। ଆମ ଦେଶର ଏହି ବରପୁତ୍ରଙ୍କୁ ଆସନ୍ତୁ ହୃଦୟରୁ ସମ୍ମାନ ଜଣାଇବା।

0: ସମାଜ ଓ ଦେଶର ସାମାଜିକ ଅର୍ଥନୈତିକ ଏବଂ ସାଂସ୍କୃତିକ ବିକାଶରେ ଅବଦାନ ଦିଏନି ବରଂ ନିଜକୁ ମଧ୍ୟ ସଶକ୍ତ କରିଥାଏ। ସମୟ ବଦଳୁଛି, ଆହ୍ୱାନ ବଦଳୁଛି। ମହିଳା ଆତ୍ମନିର୍ଭର ହୋଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ନିରନ୍ତର ପ୍ରଚେଷ୍ଟା କରିଚାଲିଛି, ପ୍ରଗତି ପଥରେ ଅଗ୍ରସର ହେଉଛି। ଆଜିର କାର୍ଯ୍ୟକ୍ରମରେ ଆମ ସହିତ ଆଜି ଏପରି ଜଣେ କଳାକାର ଉପସ୍ଥିତ ଅଛନ୍ତି ଯିଏ ଏକାଧାରରେ ଜଣେ ନୃତ୍ୟଶିଳ୍ପୀ, ଗାୟିକା ଏବଂ ଫ୍ୟାସନ୍ ଡିଜାଇନର, ଯାହାଙ୍କ ପାଦର ତାଳେ ଢୋଲ ନିଶାନ ଆଉ ତାସାର ତାଳ ମିଶିଗଲେ ମାଟି ବି ନାଚି ଉଠେ। ସେ ହେଉଛନ୍ତି ସମ୍ବଲପୁରୀ ନୃତ୍ୟଶିଳ୍ପୀ ଲକ୍ଷେ କଣ୍ଢେଇ ଦାସ ଭାୟା। ମ୍ୟାଡ଼ାମ ନମସ୍କାର।
1: ନମସ୍କାର ମ୍ୟାଡ଼ାମ,
0: ସ୍ୱାଗତ ଆପଣଙ୍କୁ ଆମର ପ୍ରଗତି କାର୍ଯ୍ୟକ୍ରମକୁ। ମ୍ୟାଡ଼ାମ, ଆମେ ତ ଆପଣଙ୍କର ପରିଚୟ ଦେଇଛୁ, ତଥାପି ଶ୍ରୋତାମାନଙ୍କୁ ଆପଣ ନିଜ ବିଷୟରେ କିଛି କୁହନ୍ତୁ।
1: ନମସ୍କାର। ଘର ସଂସାରର ପ୍ରଗତି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରିଥିବାରୁ ଆପଣଙ୍କୁ ଧନ୍ୟବାଦ ଏବଂ ଶ୍ରୋତାମାନଙ୍କୁ ମୋର ନମସ୍କାର। ମୁଁ ଲକ୍ଷ୍ମୀ କଣ୍ଢେଇ ଦାସ ଭାୟା। ମୋ ଘର ହେଉଛି କୁଚିଣ୍ଡା। ମୁଁ ଜଣେ କୋରିଓଗ୍ରାଫର, ତା ସାଙ୍ଗକୁ ମୁଁ ଜଣେ ଗାୟିକା ଏବଂ ଫ୍ୟାସନ୍ ଡିଜାଇନର।
0: ଆପଣଙ୍କ ଭିତରେ ଏହି ତିନୋଟି ଯାକ କଳା, ମାନେ ନୃତ୍ୟ, ସଙ୍ଗୀତ ଓ ଫ୍ୟାସନ୍, ଏକା ସାଙ୍ଗରେ କେମିତି ଜନ୍ମ ନେଲା?
1: ଦେଖିବାକୁ ଗଲେ ଆମର ଫ୍ୟାମିଲି ହେଉଛି ଗୋଟେ କଳାକାର ଫ୍ୟାମିଲି।
0: ଆଜ୍ଞା।
1: ସେମିତି ଟ୍ୟାଲେଣ୍ଟ ତ କିଛି ମୋ ବାପାଙ୍କ ପାଖରେ ବି ଥିଲା, ମୋ ଆଇମାଙ୍କ ଭିତରେ ବି ଥିଲା। ପିଲାଦିନୁ ମୁଁ ସେଟା ଦେଖି ଦେଖି ଆସୁଛି, ମୋ ବାପାଙ୍କର ଆକ୍ଟିଂ, ସିଙ୍ଗିଂ, ସେଟା ବୋଧେ ମୋର ଇନ୍ସପିରେସନ୍ ହେଇଥିଲା।
0: ଆଜ୍ଞା, ମାନେ ଜନ୍ମରୁ ଘରେ ହିଁ ଆପଣଙ୍କୁ ଏପରି ପରିବେଶ
1: ମିଳିଥିଲା
0: ଯଦ୍ୱାରା ଏଇ ତିନୋଟି କଳା କ୍ଷେତ୍ରରେ ଆପଣଙ୍କ ମନ ଆକର୍ଷିତ ହୋଇଥିଲା, ଯାହା ଆପଣଙ୍କୁ ଭବିଷ୍ୟତରେ, ମାନେ ବର୍ତ୍ତମାନ କଳା କ୍ଷେତ୍ରରେ ପ୍ରତିଷ୍ଠିତ
1: କରିପାରିଛି।
0: ଏଇ ତିନୋଟି ମଧ୍ୟରୁ ଆପଣଙ୍କର ପ୍ରଥମ ପ୍ରେମ କ'ଣ?
1: ତିନୋଟି ଯାକକୁ ହିଁ ମୁଁ ଫାର୍ଷ୍ଟ ପ୍ରାୟୋରିଟି ଦିଏ, କାହିଁକିନା ସେଇ ତିନୋଟି, ଯେମିତି ଡ୍ୟାନ୍ସ, ସଙ୍ଗ ଆଉ ଫ୍ୟାସନ୍ ଡିଜାଇନିଂ, ସେ ତିନୋଟି ଜିନିଷ ବିନା ମୁଁ କିଛି ନୁହଁ। ମାନେ ସେୟା ଆଉ ମୁଁ ମିଶିଲେ ହିଁ ମାନେ ମୁଁ ହେଇପାରିବି। ମାନେ ଆମେ ଗୋଟେ ଧାରାରେ ଆମେ ବାନ୍ଧି ହେଇଛୁ। ମୁଁ ଏଇ ତିନୋଟି ଭିତରୁ କାହାକୁ ବି ମାନେ ପଛରେ ଛାଡ଼ିବାକୁ ଚାହୁଁନି କି ଛାଡ଼ିପାରିବିନି।
0: ଆଜ୍ଞା, ସମସ୍ତଙ୍କୁ ସମାନ ପ୍ରାଧାନ୍ୟତା ଦେଇଛୁ।
1: ହଁ ହଁ।
0: ଏଠି ଆମର ଶ୍ରୋତାମାନେ ଜାଣିବାକୁ ଚାହିଁବି, ଆପଣଙ୍କର ନୃତ୍ୟଯାତ୍ରା କେବେ ଓ କେମିତି ଆରମ୍ଭ ହୋଇଥିଲା?
1: ମୋର ନୃତ୍ୟଯାତ୍ରା ଆରମ୍ଭ ହୋଇଥିଲା ମୁଁ ଯେତେବେଳେ 3 ବର୍ଷର ଥିଲି।
0: ଆଜ୍ଞା।
1: ମୁଁ ଆଉ ମୋ ବାପା ଆମେ ଗୋଟେ ଷ୍ଟେଜ୍ରେ ପରଫର୍ମାନ୍ସ କରିଥିଲୁ। ବାପା ସେତେବେଳେ ଆକ୍ଟିଂ କରିଥିଲେ, ମୁଁ ସେତେବେଳେ ଡ୍ୟାନ୍ସ କରିଥିଲି ଗୋଟେ ଷ୍ଟେଜ୍ରେ। ତ ତାପରେ ଧୀରେ ଧୀରେ ଯେତେବେଳେ ମୋର ଫ୍ୟାମିଲିକୁ ଭଲ ଲାଗିଲା କି ଆମ ଝିଅ ନୃତ୍ୟ ଭଲ କରୁଛି, ଗୀତ ଭଲ ଗାଉଛି, ଫ୍ୟାମିଲି ବି ସପୋର୍ଟ କଲେ, ତ ଆଜି ମୁଁ ଏଇଠି ଆଉ ତାଙ୍କ ସପୋର୍ଟରୁ ହିଁ।
0: ନିଶ୍ଚିତ ଭାବରେ ପରିବାରର ସହଯୋଗ ହିଁ ମହିଳାମାନଙ୍କୁ ପ୍ରଗତି କରିବା ପାଇଁ ସାହାଯ୍ୟ କରିଥାଏ। ଆପଣ ଯେମିତି କହିଲେ ଯେ ଆପଣ 3 ବର୍ଷ ବୟସରୁ ନୃତ୍ୟ କରିବା ଆରମ୍ଭ କରିଛନ୍ତି,
1: ମ୍ୟାଡ଼ାମ
0: ସମ୍ବଲପୁରୀ ଲୋକନୃତ୍ୟ ପ୍ରତି ଆପଣଙ୍କର ଦୁର୍ବଳତା କେମିତି ଆସିଲା?
1: ଆମର ସମ୍ବଲପୁରୀ ବାଦ୍ୟ ଯିଏ ବି ଶୁଣିବ,
0: ଆଜ୍ଞା,
1: ସେ ତାକୁ ନୃତ୍ୟ ଆସୁ କିମ୍ବା ନ ଆସୁ, ସେ ଯେମିତି ହେଲେ ନାଚିବ, ତାର ଗୋଡ଼ଟା ଉଠିବ ମାନେ ଉଠିବ। ତ ସେମିତି ମୋର ସେତେବେଳେ ସମ୍ବଲପୁରୀ ମ୍ୟୁଜିକ୍ ପ୍ରତି, ମ୍ୟୁଜିକ୍ଟା ଶୁଣିଦେଲେ କେମିତି ଯେ ମୋ ମନରେ କ'ଣ ଗୋଟେ ହେଇଯାଏ। ମୋତେ ଲାଗେ କି ଏଇ ବିଟ୍ଟା ହିଁ ମୋ ପାଇଁ ବେଷ୍ଟ, ଆଉ ସେଟା ଆମର ମୋର ବ୍ଲଡ଼୍ରେ ଅଛି ସେଟା,
0: ହେଲା।
1: ସେଇ ବାଦ୍ୟ ବାଜିଲେ ମୁଁ ଆଉ ରହିପାରେନି, ମୁଁ ଯେମିତି ହେଲେ ଷ୍ଟେପ୍ କରିବି ବା ଡ୍ୟାନ୍ସ କରିବି ଆଉ ପ୍ରାକ୍ଟିସ୍ କରିବି।
0: ଆଜ୍ଞା, ଆପଣ ତ କହିଲେ ଯେ ଖୁବ୍ ଛୋଟ ବୟସରୁ ଆପଣ ନୃତ୍ୟ କରିବା ଆରମ୍ଭ କରିଛନ୍ତି, ଆଉ ଘରେ ହିଁ ଆପଣଙ୍କୁ ସେମିତି ପରିବେଶ ମିଳିଛି, ତଥାପି ଆପଣ ତାଲିମ ନେଇଛନ୍ତି ଏହି କ୍ଷେତ୍ରରେ?
1: ହଁ ମ୍ୟାଡ଼ାମ, ତାଲିମ ନେଇଛି। ମୋର ଗୁରୁ ଅଛନ୍ତି ରଞ୍ଜନ କୁମାର ସାହୁ, ସେ ମୋତେ ବହୁତ ଗାଇଡ଼ କରିଛନ୍ତି।
0: ଆଜ୍ଞା।
1: ସମ୍ବଲପୁରୀ ଫୋକ୍ ଡ୍ୟାନ୍ସରେ ତାଙ୍କ ପାଇଁ ହିଁ ମୁଁ ଆଜି ଏତେ ପ୍ରତିଷ୍ଠିତ।
0: କେବେଠୁ ଆପଣ ତାଲିମ ନେବା ଆରମ୍ଭ କଲେ?
1: ମୋତେ ଯେତେବେଳେ 13 ବର୍ଷ ବୟସ ହେଉଥିଲା ସେତେବେଳେ ମୁଁ ଗୁରୁଙ୍କଠୁ ମାନେ ନୃତ୍ୟ ଶିକ୍ଷା ନେବାର ଆରମ୍ଭ କରିଥିଲି।
0: ଆପଣଙ୍କ ଘର କେଉଁଠି?
1: ଆମ ଘର ହେଲା କୁଚିଣ୍ଡା।
0: ଘରେ ବାପା ମାଙ୍କ ଛଡା ଅନ୍ୟ କେଉଁମାନେ ଅଛନ୍ତି?
1: ଘରେ ମା, ବାପା, ଭାଇ ଭଉଣୀ, ଆଇମା ସମସ୍ତେ ଅଛନ୍ତି। ଆମର 6 ଜଣ ସଦସ୍ୟ ଅଛନ୍ତି ଆମ ଘରେ।
0: ଆପଣ ନୃତ୍ୟ କ୍ଷେତ୍ରରେ ତାଲିମ ନେଉଛନ୍ତି, ଆପଣଙ୍କର ଶିକ୍ଷା, ସ୍କୁଲ ଶିକ୍ଷା ଏବଂ କଲେଜ ଶିକ୍ଷା କେଉଁଠି ନେଇଥିଲେ?
1: ମୋର ସ୍କୁଲ କୁଚିଣ୍ଡା ଗଭର୍ଣ୍ଣମେଣ୍ଟ ହାଇସ୍କୁଲରେ, ତାପରେ କଲେଜ ଲୟଡ଼ା ଦୂତିକା ସାହୁ।

0: କଲେଜ, ମୁଁ ସେଠାରେ ପଢ଼ିଛି।
1: ଶିକ୍ଷାଗତ ଯୋଗ୍ୟତା କେତେ?
0: ପ୍ଲସ୍ ଟୁ।
1: ଯୁକ୍ତ ଦୁଇ ପରେ ଆପଣ ଆଗକୁ କାହିଁକି ପଢ଼ିଲେନି?
0: କାହିଁକି ନା ଆମର ଚାରି ଭାଇ ଭଉଣୀ,
1: ଆଜ୍ଞା,
0: ମା ବାପାର ଟିକେ ସେମିତି ମାନେ ଫାଇନାନ୍ସିଆଲ କଣ୍ଡିସନ ଟିକେ ଠିକ ନଥିଲା। ମା ବାପା ଚାହୁଁଥିଲେ ମତେ ଆଗକୁ ପାଠ ପଢ଼େଇବାକୁ, କିନ୍ତୁ ମୁଁ ଚାହିଁଲି ଯେ ଏଇ ମୋର ମାନେ ଯୋଉଟା ମୁଁ କୋରିଓଗ୍ରାଫି କରୁଛି, ମୁଁ ଭାବିଲି ଏଇଠି ଯଦି ମାନେ 100% ଦେଇକି ଯଦି କାମ କରିବି,
1: ଆଜ୍ଞା,
0: ତାହେଲେ ମୁଁ ଆଗକୁ ସକ୍ଷମ ହେଇପାରିବି ଏବଂ ମୋର ପରିବାରକୁ ସାହାଯ୍ୟ କରିପାରିବି
1: ଆର୍ଥିକ ସ୍ତରରେ।
0: ହଁ, ଆର୍ଥିକ ସ୍ତରରେ।
1: ତାଲିମ ନେଲା ସମୟରେ ସମ୍ବଲପୁରୀ ଲୋକନୃତ୍ୟ ତ କେବଳ ଗୋଟିଏ ଶୈଳୀ ନୁହେଁ, ତାହାର ବିଭିନ୍ନ ରୂପ ରହିଛି। ଏଇ ଯେମିତି ଡାଲଖାଇ, ରସରକେଲି, ମାଇଲା ଜଡ଼, ସେଥିମଧ୍ୟରୁ ଆପଣ ନୃତ୍ୟ କରିବା ସମୟରେ କେଉଁ ରୂପକୁ ଅଧିକ ଉପଭୋଗ କରି ନୃତ୍ୟ କରନ୍ତି?
0: ଡାଲଖାଇ, ରସରକେଲି, ବୋଥ।
1: ଆଜ୍ଞା, ଜଣେ ନୃତ୍ୟ ନିର୍ଦ୍ଦେଶକ ଭାବରେ ଆପଣ ଯେତେବେଳେ ପ୍ରଥମେ କାର୍ଯ୍ୟ କରିବା ଆରମ୍ଭ କଲେ, ସେତେବେଳେ ଆପଣଙ୍କର ଅନୁଭୂତି କିପରି ଥିଲା? କାହା ପାଇଁ ଆପଣ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ?
0: ମୁଁ ଯେତେବେଳେ ନୃତ୍ୟ ନିର୍ଦ୍ଦେଶନା ଦେବା ଷ୍ଟାର୍ଟ କରିଥିଲି, ମାନେ ମୁଁ ଯେଉଁ ଏଜ୍ରେ ଷ୍ଟାର୍ଟ କରିଥିଲି,
1: ଆଜ୍ଞା,
0: ମୋର ମାନେ ନୃତ୍ୟ କରିବାର, ତ ସେହି 3 ବର୍ଷର 2ଟା ଝିଅଙ୍କୁ ମୁଁ ପ୍ରଥମେ ନୃତ୍ୟ ଶିକ୍ଷା ଦେଇଥିଲି।
1: ଆଜି ପର୍ଯ୍ୟନ୍ତ ଆପଣ ମଞ୍ଚରେ କେତେ ଥର ତା ମାନେ ଆପଣଙ୍କର ଏଇ ଯେଉଁ କଳା ଅଛି ତାକୁ ପ୍ରଦର୍ଶିତ କରିପାରିଛନ୍ତି ବ୍ୟକ୍ତିଗତ ଭାବରେ ଏବଂ ନିଜ ଶିଷ୍ୟମାନଙ୍କ ମାଧ୍ୟମରେ?
0: ନିଜ ମାଧ୍ୟମରେ ମୁଁ 15-20 ବର୍ଷ ପରଫର୍ମ କରିଛି,
1: ଆଜ୍ଞା,
0: ଷ୍ଟେଜ୍ରେ। ତାପରେ ଏବେ ମୋର ଯେଉଁ ଶିଷ୍ୟମାନେ ଅଛନ୍ତି, ସେମାନେ ବି 15 ବର୍ଷ ହେଇଯିବ ମୋର ଶିଖେଇବାର, ଆଉ ସେମାନେ ବି 15 ବର୍ଷ ହେଲାଣି କଣ୍ଟିନ୍ୟୁ କରୁଛନ୍ତି ଏବେ।
1: ଆଜ୍ଞା, ଆପଣ କେଉଁ କେଉଁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ଏବଂ କୃତକାର୍ଯ୍ୟ ହୋଇଛନ୍ତି ଆମର ଶ୍ରୋତାମାନଙ୍କୁ ଟିକେ ଜଣାଇବେ?
0: ମୁଁ ପିଲାଦିନୁ କହିଲେ ମୋତେ ଯେତେବେଳେ 5 ବର୍ଷ ହେଉଥିଲା, ମୁଁ ସେ ଟାଇମ୍ରୁ ହିଁ ସବୁ ଯେତେ ବି ଆମର ଅଞ୍ଚଳରେ ଗୀତ ନୃତ୍ୟ ପ୍ରତିଯୋଗିତା ହୁଏ ସବୁଥିରେ ଭାଗ ନେଇଛି।
1: ଆଜ୍ଞା,
0: ମୁଁ କେବେ ବି ମାନେ କୋଉ ଷ୍ଟେଜ୍ ଛୋଟ ବଡ଼ ସେ କଥା ମୁଁ ଭାବିନି, ମୁଁ ସବୁ ଷ୍ଟେଜ୍କୁ ଯାଇ ପରଫର୍ମ କରିଛି। ମୁଁ ସେଠାରେ ମୋତେ ପ୍ରାଇଜ୍ ମିଳୁ କିମ୍ବା ନ ମିଳୁ, କିନ୍ତୁ ମୋର ଗୋଟେ ଖୁସି, ଆମ ଫ୍ୟାମିଲିର ଗୋଟେ ଖୁସି ଯେ ଆମ ଝିଅ ଯାଉ ସେଠାରେ ପରଫର୍ମ କରୁ।
1: ଆଜ୍ଞା, ତାହେଲେ ଆପଣ କେଉଁ ମଞ୍ଚରେ ନିଜର ନୃତ୍ୟ ପ୍ରଦର୍ଶନ କରି ଅଧିକ ଖୁସି ହୋଇଥିଲେ, ସେମିତି କିଛି ସ୍ମୃତି ଆମ ଶ୍ରୋତାମାନଙ୍କ ସହିତ ବାଣ୍ଟିବେ?
0: ମୁଁ ଖୁସି ହେଇଥିଲି ଆମର ଗୋଟେ ଷ୍ଟେଜ୍ରେ, ମୁଁ, ମୋ ଭାଇ, ଆମ ଭଉଣୀ, ଆମେ 3 ଜଣ ମିଶିକି ଗୋଟେ ଷ୍ଟେଜ୍ରେ ଆମେ ପରଫର୍ମ କରିଥିଲୁ, ସେଇଟା କୁଚିଣ୍ଡାର।
1: ଆଜ୍ଞା,
0: ତ ସେ ଦିନଟା ମୋ ପାଇଁ ଟିକେ ସ୍ମୃତି ହେଇକି ବେଶୀ ରହିଛି।
1: ଆପଣ କହିଲେ ଯେ ଆପଣ ନୃତ୍ୟ ଛଡ଼ା ଗୀତ ମଧ୍ୟ ଗାଆନ୍ତି।
0: ହଁ,
1: ଆମେ ଏଠି ଆପଣଙ୍କୁ ଅନୁରୋଧ କରିବୁ ଯେ ଆମର ଶ୍ରୋତାମାନଙ୍କ ପାଇଁ ଦୀପଦ।
0: ଠିକ୍ ଅଛି।

0: ଆପଣ ଗୀତ ମଧ୍ୟ ଗାଉଛନ୍ତି, ଏଥିପାଇଁ ମଧ୍ୟ ଆପଣ ତାଲିମ ନେଇଥିଲେ କି କିଛି?
1: ନାଇଁ ମ୍ୟାଡ଼ାମ, ଗୀତରେ ମୁଁ କେବେ ତାଲିମ ନେଇନି। ଗୀତଟା ମୋ ଅଜା ଯେତେବେଳେ ଆଗେ ଆମର କ'ଣ ହେଉଥିଲା, କୀର୍ତ୍ତନ ମଣ୍ଡଳୀ ହେଉଥିଲା, ସେଠାରେ ମୋ ଅଜା ପରଫର୍ମ କରିଥିଲେ, ତ ମୁଁ ତାଙ୍କୁ ଦେଖିକି ନିଜେ ନିଜେ ଆରମ୍ଭ କରିଛି। ଗୀତରେ ମୁଁ କୌଣସି ଗୁରୁ କରିନାହିଁ।
0: ଆଜ୍ଞା, ମାନେ ଆମେ କହିବା ଯେ ଈଶ୍ୱରଙ୍କ ଉପହାର ବା ବରଦାନ। ଗୀତ ଗାଇବା ସମୟରେ ଜଣେ ଗାୟକ ଏବଂ ନୃତ୍ୟ ନିର୍ଦ୍ଦେଶକ ହୋଇଥିବାରୁ ସେହି ସମୟରେ ନୃତ୍ୟର ରୂପରେଖ ନିଜ ମନରେ ତିଆରି କରିଦିଅନ୍ତି କି?
1: ହଁ ବିଲକୁଲ।
0: ଆପଣଙ୍କ ଗୀତ ଏବଂ ନୃତ୍ୟ, ଆପଣ ପ୍ରଥମରୁ କହିଲେ ଯେ ଆପଣ ଫ୍ୟାସନ୍ ଡିଜାଇନର ମଧ୍ୟ
1: ମ୍ୟାଡ଼ାମ,
0: ଫ୍ୟାସନ୍ ଡିଜାଇନିଂକୁ ଗୀତ ଏବଂ ନୃତ୍ୟ କେତେ ପ୍ରଭାବିତ କରେ ଆପଣଙ୍କର?
1: ବହୁତ ପ୍ରଭାବିତ କରେ, କାହିଁକି ନା ମୁଁ ଜଣେ କୋରିଓଗ୍ରାଫର, ଠିକ ଅଛି, ତ ମୁଁ ଚାହେଁ ଯେତେବେଳେ ମୋ ଶିଷ୍ୟମାନେ ଗୋଟେ ଜାଗାରେ ପରଫର୍ମ କରିବେ, ତ ମୋର ଏକ୍ସାଇଟମେଣ୍ଟ ସେଇଟା ଥାଏ କି ମୁଁ କଷ୍ଟ୍ୟୁମ୍ ଡିଜାଇନ୍ କରିବି ତାଙ୍କର, ହେଲା, ମୁଁ ଯେହେତୁ ଡ୍ୟାନ୍ସ ଶିଖାଇଛି ମୁଁ କଷ୍ଟ୍ୟୁମ୍ ଡିଜାଇନ୍ କରିବି, ମୋ କଷ୍ଟ୍ୟୁମ୍ ପିନ୍ଧିକି ମୋ ପିଲା ଷ୍ଟେଜ୍ରେ ଆସିବେ, ତ ସେଇଟା ମାନେ ମୋତେ ଗୋଟେ ଅଲଗା ପ୍ରକାରର ଖୁସି ଦିଏ, ମୋ ମନକୁ ଅଲଗା ପ୍ରକାରର ଶାନ୍ତି ଦିଏ, ତ ସେଇଟା ହିଁ ମୋ ପାଇଁ, ମୁଁ ଭାବିକି ଏଇଟା ହିଁ ମୋର ବେଷ୍ଟ, ମାନେ ମୁଁ ସକ୍ସେସ୍ ଏଇଥିପାଇଁ।
0: ମାନେ ଆପଣ ଶିଷ୍ୟ ଶିଷ୍ୟଙ୍କୁ ଯେତେବେଳେ ନୃତ୍ୟ ଶିଖାଉଛନ୍ତି ଏବଂ ସେମାନେ ଯେତେବେଳେ ମଞ୍ଚରେ ଯାଇ ତାକୁ ପ୍ରଦର୍ଶନ କରୁଛନ୍ତି, ସେମାନେ କ'ଣ ବସ୍ତ୍ର ପିନ୍ଧିବେ, ଅଳଙ୍କାର ପିନ୍ଧିବେ, ଆପଣଙ୍କଠୁ ଅଧିକ ଅନ୍ୟ କେହି ଭଲ ଭାବରେ ଜାଣିପାରିବେ ନାହିଁ।
1: ହଁ,
0: ସେଇ ଜ୍ଞାନ ହିଁ ଆପଣଙ୍କୁ ସେ ଫ୍ୟାସନ୍ ଡିଜାଇନିଂ ପାଇଁ ପ୍ରେରିତ କରୁଛି ଏବଂ ସ୍ୱତଃ ଆପଣ ଡିଜାଇନ୍
1: କରୁଛନ୍ତି।
0: ଯାହା ହଉ, ବହୁତ ବଢ଼ିଆ କଥା। ଏକା ସାଙ୍ଗରେ ଆପଣ ତିନୋଟି କଳାରେ ପ୍ରବୀଣ ହୋଇଯାଇଛନ୍ତି, ତାହେଲେ ଆପଣ ଏହି ତିନୋଟି କଳାକୁ ବଜାୟ ରଖିବା ପାଇଁ କିପରି ସମୟ ବାହାର କରନ୍ତି?
1: ମୋ ଫ୍ୟାମିଲିକୁ ଯେତେ ଟାଇମ୍ ଦେବା କଥା ଟାଇମ୍ ଦିଏ ଗୋଟେ ଦିନରେ, ତାପରେ ମୋର ବାକି କାମ, ଯେମିତି ମୋର ନୃତ୍ୟ, ମୋର କ୍ଲାସ୍ ଅଛି, କ୍ଲାସ୍କୁ ବି ଟାଇମ୍ ଦିଏ ଇକ୍ୱାଲି, ତାପରେ ମୋର ଯେଉଁ ରହିଲା ଫ୍ୟାସନ୍ ଡିଜାଇନିଂ, ତାକୁ ମୁଁ ରାତିରେ କରେ, ଦିନବେଳେ ସବୁ କାମ ସାରିଦିଏ, ଘର କାମ, ଫ୍ୟାମିଲି କାମ, ମୋର ଇନଷ୍ଟିଚ୍ୟୁଟ୍ କାମ, ତାପରେ ରାତିରେ ମୁଁ ଲେଟ୍ ନାଇଟ୍ ପର୍ଯ୍ୟନ୍ତ ମୋର ଫ୍ୟାସନ୍ ଡିଜାଇନ୍କୁ ଟାଇମ୍ ଦିଏ।
0: ସେଥିପାଇଁ ଆପଣ କୌଣସି ତାଲିମ ନେଇଛନ୍ତି କି ଫ୍ୟାସନ୍ ଡିଜାଇନ୍ ପାଇଁ?
1: ନା, ସେଥିପାଇଁ ବି ମୁଁ ତାଲିମ ନେଇନି। ମୋର ଫ୍ୟାସନ୍ ଡିଜାଇନିଂ ଷ୍ଟାର୍ଟ ହେଇଛି ମୋର ଜାଣିବାରୁ, ଯେତେବେଳେ ମୁଁ କ୍ଲାସ୍ ଟୁରେ ଥିଲି, ସେତେବେଳେ ଆମେ ପିଲାଦିନେ କାଗଜରେ ମାନେ କ୍ଲୋଥ୍ରେ ତିଆରି କରିକି ପୁତଲି, ଯେଉଁ କଣ୍ଢେଇ କୁହନ୍ତି, କଣ୍ଢେଇ ଖେଳୁଥିଲୁ, ତ ସେତେବେଳେ ମୋର ଗୋଟେ ବହୁତ ଖୁସି ଲାଗୁଥିଲା ମୋତେ ସେତେବେଳେ, କି ମୋର ଯେତେବେଳେ ଗୋଟେ କଣ୍ଢେଇ ଥାଏ ତ ତାକୁ ମୁଁ ଭିନ୍ନ ଭିନ୍ନ ଧରଣର ଭିନ୍ନ ଭିନ୍ନ ଡିଜାଇନ୍ର ଡେକୋରେଟ୍ କରେ, ମୋ ନିଜ ହାତରେ ପୋଷାକ ତିଆରି କରିକି ମୋ କଣ୍ଢେଇକୁ ମୁଁ ପିନ୍ଧାଏ, ତ ସେତେବେଳେ ଦେଖିକି ମୋର କଣ୍ଢେଇଟା ସବୁଠୁ ବେଷ୍ଟ, ମାନେ ବହୁତ ବଢ଼ିଆ ବ୍ୟୁଟିଫୁଲ୍ ଦେଖାଯାଏ, ତ ସେଇଠୁ ହିଁ ମୋତେ ମାନେ ମୋର ଏଇ ଫ୍ୟାସନ୍ ଡିଜାଇନ୍ଟା ବି ଅନୁପ୍ରାଣିତ କରିଥିଲା।
0: ଆଜ୍ଞା, ଗୋଟିଏ ଦିନରେ ତିନୋଟି ଯାକ କାମ ପାଇଁ ଆପଣ ସମୟ ବାହାର କରୁଛନ୍ତି, ବେଳେବେଳେ କ'ଣ ଏ ସମୟ ବାହାର କରିବା କଷ୍ଟକର ହୁଏ କି?
1: ଯେତେ କଷ୍ଟ ହେଲେ ବି ମୋର ପ୍ରଥମ କାମ, ଆଉ କାମ ହିଁ ମୋର ଭଗବାନ, ତ ମୁଁ ଭାବେ କି ମୋ କାମକୁ ମୁଁ ପ୍ରଥମେ ଟାଇମ୍ ଦେବି, ତାପରେ ବାକି ଜିନିଷ।
0: ଆପଣଙ୍କର ପରିବାର ଏ ଦିଗରେ ଆପଣଙ୍କୁ କିପରି ସହଯୋଗ?
1: ମ୍ୟାଡ଼ାମ, ଯଦି ମୋର ପରିବାର ମୋତେ ସହଯୋଗ କରିନଥାନ୍ତେ, ତାହେଲେ ମୁଁ ଆଜି ଏଇଠି ରହିନଥାନ୍ତି, ମାନେ ଏଇ ଷ୍ଟେଜ୍ରେ ମୁଁ କେବେ ବି ପହଞ୍ଚି ନଥାନ୍ତି। ମୋର ପରିବାର ହିଁ ହେଉଛି ମୋର ରୁଟ୍, ସେ ଯେବେ ତକ୍ ମାନେ ମୋ ସାଥିରେ ଥିବ, ତ ମୁଁ ଏମିତି ଆଗକୁ ବଢ଼ି ଚାଲିଥିବି, ସେଥିପାଇଁ ମୁଁ ମୋର ପରିବାରକୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେ ତାଙ୍କ ବିନା ମୁଁ ଆଗକୁ କିଛି କରିପାରିବି ନାହିଁ, ତାଙ୍କ ସହଯୋଗ ବିନା।
0: ଆମେ କାର୍ଯ୍ୟକ୍ରମରେ କଥା ତ ହେଉଛେ, ଏଠି ମୁଁ ପୁଣି କହିବି ଆପଣ ଆମର ଶ୍ରୋତାମାନଙ୍କ ପାଇଁ ଗୋଟିଏ ଗୀତର ପଦ ଯଦି ଶୁଣାନ୍ତେ।

0: ଜାଣିନୀ।
1: ଖୁବ୍ ବଢ଼ିଆ। ଏକା ସାଙ୍ଗରେ ତିନୋଟି କଳାକୁ ସମୟ ଦେବା କଷ୍ଟକର କାର୍ଯ୍ୟ, କିନ୍ତୁ ଆପଣ ଆପଣଙ୍କ ଜୀବନରେ ତିନୋଟି କଳାକୁ ସାମିଲ କରି ସମୟ ଦେଉଛନ୍ତି ଏବଂ ସେଥିମଧ୍ୟରୁ ଗୋଟିଏକୁ ନିଜର ବୃତ୍ତି ଭାବରେ ମଧ୍ୟ ଆପଣ ନେଇଛନ୍ତି। ଏହି କାର୍ଯ୍ୟ କଲା ସମୟରେ ପ୍ରଥମେ ପ୍ରଥମେ ଆପଣଙ୍କୁ କ'ଣ ସବୁ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିଥିଲା ଏବଂ କିପରି ଆପଣ ତାର ମୁକାବିଲା କରିଥିଲେ?
2: ପ୍ରଥମେ ତ ମ୍ୟାଡ଼ାମ, ଗୋଟେ ଝିଅ ପିଲା,
1: ଆଜ୍ଞା,
2: ମାନେ ଆମର ମଧ୍ୟବିତ୍ତ ପରିବାରର ଝିଅ ପିଲାମାନଙ୍କ ପାଇଁ ଏଇ ଯେଉଁ ନୃତ୍ୟ ଗୀତ ଏସବୁ ତ ଆମ ସମାଜରେ ବହୁତ କହିଥାନ୍ତି, ଲୋକେ ଗ୍ରହଣ କରନ୍ତିନି ସହଜେ। କିନ୍ତୁ ମୁଁ କହିବି, ଆମେ ଯଦି ଗୋଟେ ଝିଅ ଆଉ ଆମ ପାଖରେ ଯଦି ଏତେ ଟ୍ୟାଲେଣ୍ଟ ଅଛି ରହିଛି ଆଉ ଆମର ଫ୍ୟାମିଲିର ସପୋର୍ଟ ରହିଛି, ତ ଆମେ ଆଗକୁ ଆଉ କାହାରି କଥା ଶୁଣିବା ଦରକାର ନାହିଁ। ଆମର ଯଦି ଟ୍ୟାଲେଣ୍ଟ ଅଛି, ଆମ ଉପରେ ଯଦି ଆମର ବିଶ୍ୱାସ ଅଛି, ତ ଆମେ ଆଗକୁ ବଢ଼ିବା। ଆମେ ଆଗକୁ ବଢ଼ିକି ଆମେ ସେଇ ମୁକାମକୁ ହାସଲ କରିପାରିବା, ଯେଉଁଟା ଆମେ ସ୍ୱପ୍ନ ଦେଖିଛେ କି ଯେଉଁଟା ଆମେ ଚାହୁଁଛେ। କିନ୍ତୁ ଲୋକେ କ'ଣ କହିବେ, ଯେ ସେ ଝିଅଟା ମୋତେ କହୁଥିଲେ, ଆମ ପାଖରେ ଆମ ସାହି ପଡ଼ିଶାମାନେ କହୁଥିଲେ ଯେ ଝିଅଟା ଖାଲି ନାଚୁଛି ଗାଉଛି, ତାର ବାହା କେମିତି ହବ, ସେ କେମିତି ଚଳିବ, ତା ମା ବାପାକୁ କେମିତି ମାନେ ପୋଷିବ ସେମିତି। କିନ୍ତୁ ମୁଁ କାହାରି କଥା ଖାତିର କରିନି କି ମୋ ମା ବାପା ବି ତାଙ୍କ କଥା ଖାତିର କରିନି, ଆଉ ଆଜି ମୁଁ ଯେଉଁ ଷ୍ଟେଜ୍ରେ ଅଛି, ଯେଉଁ ଲୋକମାନେ କହୁଥିଲେ ତାଙ୍କ ମୁହଁ ବନ୍ଦ ହୋଇଯାଇଛି। ସେ ଲୋକମାନେ ଏବେ କହୁଛନ୍ତି ଯେ ଆମେ କହୁଥିଲୁ ଆମେ ଭୁଲ ଥିଲୁ, ତୁ ସେଇଟା ତତେ ତୁ ନିଜକୁ ମାନେ କରିକି ଦେଖିଦେଇଛୁ, ମାନେ ଯେଉଁଟା ଆମେ କେବେ ଭାବିନଥିଲୁ ସପନରେ, ଆମେ ତୋ ବିଷୟରେ ବହୁତ ନେଗେଟିଭ ଚିନ୍ତା କରୁଥିଲୁ, କିନ୍ତୁ ତୁ ସେଇଟା ପ୍ରୁଭ୍ କରିଦେଇଛୁ କି ତୁ ଆକ୍ଚୁଆଲିରେ ଗୋଟେ କଳାକାର।
1: ଆଜ୍ଞା, ମାନେ ନିଜ ମଧ୍ୟରେ ଯଦି ପ୍ରତିଭା ଅଛି ଏବଂ ପରିବାରର ସହଯୋଗ ରହିଛି, ଲୋକମାନେ ଯେତେ ବି ଅନାଦର କଲେ ତାର ସମ୍ମୁଖୀନ ହୋଇ ଆମେ ନିଶ୍ଚିତ ଭାବରେ ଯଦି ଜୀବନରେ ଉଚ୍ଚ ପ୍ରତିଷ୍ଠିତ ହୋଇ ଦେଖେଇ ପାରିବା, ତାହେଲେ ସେହି ଲୋକମାନେ ହିଁ ପୁଣି ଥରେ ଆପଣଙ୍କୁ ଆଦୃତ
2: କରିବେ।
1: ଏଠି ଆଗାମୀ ପିଢ଼ିର କଳାକାର ଯେଉଁମାନେ ଏକାଧିକ କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଆପଣଙ୍କର କ'ଣ ବାର୍ତ୍ତା ଦେବେ?
2: ସେମାନଙ୍କୁ ମୁଁ କହିବାକୁ ଚାହିଁବି, ବହୁତ ମେହନତ ତ ଅଛି ଏଇ ଫିଲ୍ଡରେ, କିନ୍ତୁ ମେହନତ କରିବା ସାଙ୍ଗରେ ନିଜ ଉପରେ ଗୋଟେ ବିଶ୍ୱାସ ରଖିବା କଥା। ଆଉ ଏମିତି କଷ୍ଟ ତ ଆସିବ ନିଶ୍ଚୟ, ମାନେ ଲୋକ କହିବେ କିଛି
1: ସମସ୍ୟା,
2: ଆଗକୁ ବି ସମସ୍ୟା ଆସିବ, ବହୁତ ବାଧାବିଘ୍ନ ଆସିବ, କିନ୍ତୁ ସେଇ ସବୁକୁ ଫେସ୍ କରିକି ଯିଏ ଆଗକୁ ବଢ଼ିଲା ସେ ହେଲା ସିକନ୍ଦର, ଆଉ ସେ ହେଲା ପ୍ରକୃତରେ ଗୋଟେ ମଣିଷ।
1: ଏଠି ଆପଣ ଯୋଉ ନୂଆ କଳାକାରମାନଙ୍କ ପାଇଁ ବାର୍ତ୍ତା ଦେଲେ, ସମସ୍ତେ ଜାଣିବାକୁ ଚାହିଁବେ ଯେ ଏତେ ବର୍ଷ ହେଲାଣି ଆପଣ ନୃତ୍ୟ ନିର୍ଦ୍ଦେଶନା ଦେଉଛନ୍ତି, ନୃତ୍ୟ ନିଜେ କରୁଛନ୍ତି, କିପରି ନୃତ୍ୟର ଅଭ୍ୟାସ କରନ୍ତି, ପ୍ରତ୍ୟେକ ଦିନ କେତେ ସମୟ ତାକୁ ଦେବାକୁ ହୁଏ ଏବଂ କ'ଣ ସବୁ ଖାଇବା ଏବଂ ପିଇବାର ଯେଉଁ ଜିନିଷପତ୍ର ଅଛି କ'ଣ ସବୁ ଆପଣ କେମିତି ପାଳନ କରନ୍ତି, ଯଦ୍ୱାରା ଆଜି ପର୍ଯ୍ୟନ୍ତ ଆପଣ ଏତେ ଭଲ ଶରୀରକୁ ବଜାୟ ରଖି ନୃତ୍ୟ କରିପାରୁଛନ୍ତି?
2: ମୁଁ ପ୍ରାକ୍ଟିସରେ ମାତ୍ର ଗୋଟେ ଘଣ୍ଟା ଦିଏ,
1: ଆଜ୍ଞା,
2: ଗୋଟେ ଘଣ୍ଟା ପ୍ରାକ୍ଟିସ। ତାପରେ ଖାଇବା ପିଇବା କହିଲେ ମୁଁ ସେମିତି କିଛି ପାଳନ କରିନି, ମୋର ଯୋଉଟା ଯେତେବେଳେ ହେଲେ ବି ଚଳେ, ସେମିତି କିଛି ନାହିଁ।
1: କ'ଣ ସବୁ ଜିନିଷ ଖାଇବା କଥା ନୁହେଁ ବୋଲି ଆପଣ ଭାବନ୍ତି ଯାହା ଶରୀରକୁ କ୍ଷତି କରିବ, ମାନେ ଋତୁ ଅନୁସାରେ, ଯେମିତି ଖରାଦିନେ କ'ଣ ସବୁ ଆମେ ନ ଖାଇବା କଥା, ଶୀତ ଦିନେ, ବର୍ଷା ଦିନେ, ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାରର ଫଳମୂଳ ଅନ୍ୟାନ୍ୟ

0: ଜିନିଷ ସବୁ ବାହାରୁଛି। ଏବେ ତ ବିଭିନ୍ନ ପ୍ରକାରର ବଜାରରେ ଜିନିଷମାନ ଏତେ ଆକର୍ଷିତ କରି ବିକ୍ରୟ କରୁଛନ୍ତି। ନିଶ୍ଚିତ ଭାବରେ ନୂତନ ପିଢ଼ିର ଯେଉଁ କମ୍ ବୟସର ଆମର କଳାକାରମାନେ ଅଛନ୍ତି ସେଥିପ୍ରତି ଆକର୍ଷିତ ହୋଇଯାଆନ୍ତି, ତାକୁ ଖାଇଦିଅନ୍ତି ଏବଂ ସ୍ୱାସ୍ଥ୍ୟ ଯେଉଁ ଅଛି ତାଙ୍କର ଖରାପ ହୋଇଯାଏ, ତ ଅଭ୍ୟାସ କରିବାରେ ବାଧକ ସୃଷ୍ଟି କରେ। ତ ଆପଣ କ'ଣ ସବୁ ନ ଖାଇବା ପାଇଁ ନ ବ୍ୟବହାର କରିବା ପାଇଁ କହିବେ ସେମାନଙ୍କୁ?
1: ମୁଁ କହିବି ସବୁକିଛି ଖାଆନ୍ତୁ, କିନ୍ତୁ ନିଜ ଘରେ ନିଜ ହାତ ତିଆରି କରିକି ମାନେ ବେଷ୍ଟ ଫୁଡ୍ ଖାଆନ୍ତୁ, ଆଉ ସେଇଟା ହିଁ ଘରେ ହିଁ ମିଳିବ। ଆଉ ବାହାରକୁ ଯେମିତି ଆମେ ଯାଉଛେ ଫାଷ୍ଟ ଫୁଡ୍ ୟା ଫିର୍ ପ୍ୟାକେଜିଂ ଫୁଡ୍, ସେଗୁଡ଼ାକୁ ଖାଆନ୍ତୁନି, କାହିଁକି ନା ସେଗୁଡ଼ାକ ମୁଁ ବି ଖାଏନି। ମୁଁ ମୋର କାମ ସହିତ ମୋତେ ଗୋଟେ ମୋର ଫେଭରେଟ୍ କାମ ହେଲା ମୁଁ ନିଜେ ରୋଷେଇ କରିକି ଖାଇବା ଏବଂ ନିଜେ ରୋଷେଇ କରିକି ସମସ୍ତଙ୍କୁ ସର୍ଭ କରିକି ଦେବା, ସେଇଟା ହେଲା ଗୋଟେ ମୋର ଭଲ କାମ। ଆଉ ମୁଁ ସମସ୍ତଙ୍କୁ କହିବି ଯେ ଯଦି ଆପଣ ଝିଅ ପିଲା ତ ଆପଣ ନିଶ୍ଚୟ ଚେଷ୍ଟା କରିବେ ଯେ କେମିତି ବାହାର ଜିନିଷକୁ ମାନେ ନ ଖାଇ ନିଜେ ନିଜ ହାତରେ ତିଆରି କରିକି ଖାଇବା ପାଇଁ ଚେଷ୍ଟା କରିବେ।
0: ଶେଷରେ ଆମର ପ୍ରଗତି କାର୍ଯ୍ୟକ୍ରମର ଶ୍ରୋତା ଭଉଣୀ ମାନଙ୍କୁ ଆପଣ କ'ଣ ବାର୍ତ୍ତା ଦେବେ?
1: ମୁଁ ଗୋଟେ ମହିଳା, ତ ମୁଁ ସମସ୍ତ ପ୍ରଗତି କାର୍ଯ୍ୟକ୍ରମର ଭଉଣୀମାନଙ୍କୁ ମୁଁ କହିବାକୁ ଚାହୁଁଛି ଯେ ତାଙ୍କ ମଧ୍ୟରେ ଯଦି କିଛି ଟ୍ୟାଲେଣ୍ଟ ଅଛି ତ ସେମାନେ ଆଗକୁ ଆସନ୍ତୁ, ଆଉ ତାଙ୍କ ଟ୍ୟାଲେଣ୍ଟକୁ ନ ଚାପି ମେହନତ କରନ୍ତୁ ସମସ୍ତେ, ଆଉ ମୋ ଭଳି ସମସ୍ତେ ଆଗକୁ ବଢ଼ନ୍ତୁ।
0: ଆଜିର ଆମର କାର୍ଯ୍ୟକ୍ରମରେ ମ୍ୟାଡ଼ାମ ଆପଣ ସାମିଲ ହୋଇ ନିଜର କଳା ଜୀବନ ବିଷୟରେ ଏବଂ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ କଥା କହିଲେ, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
1: ଧନ୍ୟବାଦ ମ୍ୟାଡ଼ାମ, ନମସ୍କାର।
2: ଭଉଣୀ ଲକ୍ଷ୍ମୀ କଣ୍ଡେଇ ଦାସଙ୍କ ଠାରୁ ତାଙ୍କ କଳାକାର ଜୀବନର କାହାଣୀ, ତାଙ୍କର ଉଦ୍ଯୋଗ ଓ ସଂଘର୍ଷର କାହାଣୀ ଶୁଣିଲା ପରେ ଆପଣମାନେ ମଧ୍ୟ ନିଶ୍ଚିତ ଭାବରେ ପ୍ରେରିତ ହୋଇଥିବେ ବୋଲି ଆଶା କରୁଛୁ। ଏବେ ଆପଣମାନଙ୍କ ପାଇଁ ଅଭିଳାଷ କଥାଚିତ୍ରର ଏହି ଗୀତଟି, କଣ୍ଠ ଆରତୀ ମୁଖାର୍ଜୀ, ଗୀତରଚନା ସଂଗ୍ରାମ ମହାନ୍ତି, ସଙ୍ଗୀତ ସରୋଜ ପଟ୍ଟନାୟକ।

0: ଏଇଠି ଶେଷ ହେଲା ଘର ସଂସାର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ମିଡ୍ଡେ ନ୍ୟୁଜ୍ ଓ ଦୁପହର ସମାଚାର ଶୁଣିପାରିବେ। ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଓ ପରେ ଓଡ଼ିଆରେ ସମ୍ବାଦ ଶୁଣିବେ। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ। ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଭାରତ ଏବେ ଅଧିକ ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ। ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ। ସେସେଲ୍ସଠାରେ ରାଷ୍ଟ୍ରପତି ପେଟ୍ରିକ୍ ହର୍ମିନି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଜାରି ରହିଛି ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ। ଅପରେସନ୍ ଆମିଷ୍ଟାଡ ଅଧୀନରେ ଭୂକମ୍ପ ପ୍ରଭାବିତ ଭେନେଜୁଆଲାରେ ପହଞ୍ଚିଲା ଭାରତର ରିଲିଫ୍ ସାମଗ୍ରୀ। ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଅସ୍ଥାୟୀ ଯୁଦ୍ଧବିରତି ଚୁକ୍ତି ପ୍ରଭାବହୀନ। ପଶ୍ଚିମ ଏସିଆରେ ବୃଦ୍ଧି ପାଇଲା ଯୁଦ୍ଧ ଆଶଙ୍କା। ଏବଂ ଆଇସିସି ମହିଳା ବିଶ୍ୱକପ୍ T20 କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ଆକାଶବାଣୀର 135ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ବିମାନ ଚଳାଚଳ କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି। ଆମ ଦେଶରେ ତିଆରି ହୋଇଥିବା C-295 ବିମାନ ପ୍ରଥମ ଥର ପାଇଁ ସଫଳତାର ସହ ଆକାଶରେ ଉଡ଼ିଛି। ଏହିପରି 40 ବିମାନ ଏବେ ଭାରତରେ ତିଆରି ଚାଲିଛି। ଏହାଦ୍ୱାରା ଆମ ଦେଶର ଛୋଟ ବଡ଼ ଶିଳ୍ପଗୁଡ଼ିକୁ ନୂଆ ଶକ୍ତି ମିଳିବ, ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ବଢ଼ିବ ଏବଂ ଆତ୍ମନିର୍ଭର ଭାରତ ସ୍ୱପ୍ନ ଆହୁରି ମଜବୁତ ହେବ।
2: एविएशन सेक्टर में भी देश ने एक बड़ी सफलता पाई। C-295 ये विमान मेड इन इंडिया है और C-295 विमान ने अपनी पहली उड़ान पूरी की है और ऐसे 40 विमान भारत में ही बनाए जा रहे हैं। इससे MSME और एरोस्पेस सेक्टर को नई शक्ति मिल रही है। आज समुद्र से लेकर आकाश तक हमारा भारत अधिक सुरक्षित ଅର୍ ଆତ୍ମନିର୍ଭର ବନ୍ ରହା ହେ।
1: ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତ ମାସରେ ଦେଶର ସୁରକ୍ଷା ଓ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଆମକୁ ଅନେକ ସଫଳତା ମିଳିଛି। ନିକଟରେ କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ INS ଦୁନାଗିରି, INS ସଂଶୋଧକ ଏବଂ INS ଅଗ୍ରୟକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଏହିସବୁ ଯୁଦ୍ଧ ଜାହାଜର ଡିଜାଇନ୍ଠାରୁ ଆରମ୍ଭ କରି ନିର୍ମାଣ ପର୍ଯ୍ୟନ୍ତ ସବୁକିଛି ଆମ ଦେଶରେ ହିଁ ହୋଇଛି। ଏଥିସହ DRDO ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ଥଳଭାଗକୁ ଆକ୍ରମଣ କରିବାର କ୍ଷମତା ରଖୁଥିବା ବହୁ ଦୂରଗାମୀ କ୍ରୁଜ୍ ମିସାଇଲ୍ର ସଫଳ ପରୀକ୍ଷଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଭାରତ ଏବେ ଅଧିକ ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ ହେବାରେ ଲାଗିଛି। ଚଳିତ ଥର ଅନ୍ତର୍ଜାତୀୟ ଯୋଗ ଦିବସରେ ସାରା ବିଶ୍ୱ ଭାରତ ସହ ସାମିଲ ହୋଇଥିଲା। ଅହମ୍ମଦାବାଦଠାରେ ହୋଇଥିବା ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ସଫଳତା ପାଇଁ ସମସ୍ତ ବିଜେତା ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
2: ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ ବଡ଼ି ଚର୍ଚ୍ଚା ହୁଏ। ଇସ୍ମେ ଭାରତ ନେ କୁଲ 114 ପଦକ ଜିତେ, ଇନ୍ମେ 102 ଗୋଲ୍ଡ ମେଡଲ ବି ସାମିଲ ହେ। ଭାରତ ଇସ୍ ଚାମ୍ପିୟନ୍ସିପ୍ ପଦକ ତାଲିକା ମେ ପହଲେ ସ୍ଥାନ ପର।

ଦେଶ ଗଠନରେ ଜନଭାଗିଦାରୀ ଭାରତର ସବୁଠାରୁ ବଡ଼ ସମ୍ପତ୍ତି। ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କିଛି ଅନୁରୋଧ କରିଥିଲେ। ଲୋକମାନେ ତାଙ୍କ କଥା ରଖି ସୁନା କିଣିବା କମାଇ ଦେଇଛନ୍ତି, ବିଦେଶ ଯାତ୍ରା ବାତିଲ କରିଛନ୍ତି ଏବଂ ଗାଡ଼ି ସେୟାର କରି ଯାତ୍ରା କରୁଛନ୍ତି, ଫଳରେ ପେଟ୍ରୋଲ ଓ ଡିଜେଲ ବଞ୍ଚିପାରୁଛି। ଚାଷୀ ଭାଇମାନେ ମଧ୍ୟ ରାସାୟନିକ ସାର ବଦଳରେ ଜୈବିକ ସାରର ବ୍ୟବହାର ବଢ଼ାଇଛନ୍ତି। ଦେଶବାସୀ ଏକାଠି ହୋଇ ବିଶ୍ୱ ସଙ୍କଟର ସାମ୍ନା କରୁଥିବାରୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସରକାର ଦେଶର କୋଟି କୋଟି ପରିବାରକୁ ଦୁର୍ଘଟଣାଜନିତ ବୀମା ସୁରକ୍ଷା ଯୋଗାଇ ଦେଉଛନ୍ତି। ଏହି ଅବସରରେ ସେ ସୁରକ୍ଷା ବୀମା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ବିଷୟରେ କହିଥିଲେ। ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଏହି ବୀମା ଯୋଜନା ବିଷୟରେ ଅନ୍ୟମାନଙ୍କୁ ସଚେତନ କରାଇବା ପାଇଁ ଅନୁରୋଧ କରିଛନ୍ତି। ଆଜିର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୁସଂସ୍କାର ବା ଅନ୍ଧବିଶ୍ୱାସ ଉପରେ ଚିନ୍ତା ପ୍ରକଟ କରି କହିଛନ୍ତି, ଅନ୍ଧବିଶ୍ୱାସ ମଣିଷ ମନରେ ଭୟ ସୃଷ୍ଟି କରେ, ଯାହାଦ୍ୱାରା ଲୋକେ ସତ ଦେଖିନପାରି ଭୁଲ ନିଷ୍ପତ୍ତି ନେଇ ନିଜର ବଡ଼ କ୍ଷତି କରିଥାନ୍ତି। ଏହାର ସମାଧାନ ପାଇଁ ସେ ଆସାମର ହାରଗିଲା ପକ୍ଷୀର ଉଦାହରଣ ଦେଇଛନ୍ତି। ଭାରତୀୟ ସଂସ୍କୃତି ଆଜି ସାରା ବିଶ୍ୱରେ ପହଞ୍ଚିପାରିଛି। ପ୍ରଧାନମନ୍ତ୍ରୀ ଡୋମିନିକାଲ ରିପବ୍ଲିକର ଉଦାହରଣ ଦେଇ କହିଛନ୍ତି, ସେଠାରେ ମାତ୍ର 100 ଜଣ ଭାରତୀୟ ରୁହନ୍ତି, ତଥାପି ସେଠାକାର କିଛି ସ୍ଥାନୀୟ ସ୍ପାନିଶ ଭାଷାଭାଷୀ ଲୋକ ମିଶି ବ୍ରହ୍ମକମଳ ଡୋମିନିକାନା ନାମକ ଏକ ସଂଗଠନ ଗଢ଼ିଛନ୍ତି। ସେଠାରେ ଲୋକମାନେ ବୈଦିକ ସାହିତ୍ୟ ପଢ଼ୁଛନ୍ତି ଏବଂ ପୁରୁଷ ସୂକ୍ତମ୍, ଶ୍ରୀ ସୂକ୍ତମ୍, ଦେବୀ ମହାତ୍ମ୍ୟମ୍ ଭଳି ଜଟିଳ ମନ୍ତ୍ରଗୁଡ଼ିକୁ ସ୍ପଷ୍ଟ ଭାବେ ଗାନ କରିପାରୁଛନ୍ତି, ଯାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ପ୍ରଧାନମନ୍ତ୍ରୀ ଆଜିର କାର୍ଯ୍ୟକ୍ରମରେ ମେଘାଳୟର ଲିଭିଂ ରୁଟ୍ ବ୍ରିଜ୍ ବା ଗଛ ଚେରରେ ତିଆରି ଜୀବନ୍ତ ପୋଲର ପ୍ରଶଂସା କରିଛନ୍ତି। ଏହାକୁ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀ ମାନ୍ୟତା ଦେବା ପାଇଁ ଭାରତ ଆବେଦନ କରିଛି। ସ୍ୱଚ୍ଛତା କ୍ଷେତ୍ରରେ ମଧ୍ୟପ୍ରଦେଶ ରାଜଗଡ଼ର ମହିଳାମାନଙ୍କର ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେମାନେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁରୁ ପରିବେଶ ଅନୁକୂଳ ଇଟା ତିଆରି କରୁଛନ୍ତି, ଯାହାକୁ ସହରର ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟବହାର କରାଯାଉଛି। ଏଥିସହ ଆଗକୁ ଆସୁଥିବା ଗଣେଶ ପୂଜା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକ ନିବେଦନ କରିଛନ୍ତି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ବଦଳରେ କେବଳ ସ୍ଥାନୀୟ କାରିଗରଙ୍କ ଦ୍ୱାରା ତିଆରି ମାଟିର ଗଣେଶ ମୂର୍ତ୍ତି ହିଁ କିଣିବାକୁ ସେ କହିଛନ୍ତି। ଶେଷରେ ପ୍ରଧାନମନ୍ତ୍ରୀ ବର୍ଷା ଜଳ ସଂରକ୍ଷଣ ପାଇଁ କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ଜୋରଦାର କରିବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ଚାଲିଛି। ଏହି ଆଲୋଚନାରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ସହଯୋଗ ବଢ଼ାଇବା ସହ ଆଞ୍ଚଳିକ ଓ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବେ। ଏହା ପୂର୍ବରୁ ଷ୍ଟେଟ୍ ହାଉସ୍ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ସେଠାରେ ରାଷ୍ଟ୍ରପତି ହର୍ମିନି ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ସେସେଲ୍ସର ସଂସଦ ବା ନ୍ୟାସନାଲ୍ ଆସେମ୍ବ୍ଲିକୁ ସମ୍ବୋଧନ କରିବେ ଏବଂ ସେଠାରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କୁ ଭେଟିବେ। ଏହାପରେ ସେ ସେସେଲ୍ସ ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି ଉତ୍ସବରେ ଭାରତୀୟ ସେନାର ଏକ ସ୍ୱତନ୍ତ୍ର ଦଳ ସହିତ ନୌସେନାର 2 ଯୁଦ୍ଧ ଜାହାଜ ମଧ୍ୟ ଭାଗ ନେବ। ପ୍ରଧାନମନ୍ତ୍ରୀ ସେସେଲ୍ସକୁ 3 ସରକାରୀ ଗସ୍ତରେ ଯାଇଛନ୍ତି, ଯାହା ଦୁଇ ଦେଶର ବନ୍ଧୁତାକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ଜନ୍ମ ଜୟନ୍ତୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ସଙ୍କଟଜନକ ପରିସ୍ଥିତି ସମୟରେ ଭାରତର ପ୍ରଗତି ପାଇଁ ନରସିଂହ ରାଓଙ୍କ ଅବଦାନ ସଦାସର୍ବଦା ସ୍ମରଣୀୟ ହୋଇ ରହିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂହ ତାଙ୍କୁ ଜଣେ ଦୂରଦର୍ଶୀ ନେତା ଏବଂ ମହାନ ଜନନାୟକ ବୋଲି କହିଛନ୍ତି। ଭାରତ ପକ୍ଷରୁ ଅପରେସନ ଆମିଷ୍ଟାଡ ଅଧୀନରେ ପଠାଯାଇଥିବା ସହାୟତା ସାମଗ୍ରୀ ଭେନେଜୁଏଲାରେ ପହଞ୍ଚିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଶା ପ୍ରକଟ କରି କହିଛନ୍ତି, ସେଠାକୁ ପଠାଯାଇଥିବା ଫିଲ୍ଡ ହସ୍ପିଟାଲ ୟୁନିଟ୍, ରିଲିଫ୍ ସାମଗ୍ରୀ ଏବଂ ଜରୁରୀକାଳୀନ ଡାକ୍ତରୀ ଉପକରଣ ଭୂକମ୍ପ ପରବର୍ତ୍ତୀ ସହାୟତା କାର୍ଯ୍ୟକୁ ଆହୁରି ଗତି ପ୍ରଦାନ କରିବ। ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଅସ୍ଥାୟୀ ଯୁଦ୍ଧ ବିରତି ପ୍ରଭାବହୀନ ହୋଇପଡ଼ିଛି। ବିଗତ କିଛି ଘଣ୍ଟା ମଧ୍ୟରେ ଦୁଇ ଦେଶ ପରସ୍ପର ଉପରେ ଭୟାବହ ସାମରିକ ଆକ୍ରମଣ କରିଛନ୍ତି। ଇରାନର ଏକ ଡ୍ରୋନ୍ ଆମେରିକାର ଏକ ବାଣିଜ୍ୟିକ ତେଲ ଟାଙ୍କି ଉପରେ ଆକ୍ରମଣ କରିବା ପରେ ଆମେରିକା ଏହାର ଜବାବ ଦେଇଛି। ଆମେରିକା ସେନା ହର୍ମୁଜ୍ ପ୍ରଣାଳୀ ନିକଟରେ ଇରାନର 10 ସାମରିକ ଘାଟି ଉପରେ ବଡ଼ ଧରଣର ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ଇରାନର ଯୋଗାଯୋଗ ବ୍ୟବସ୍ଥା, ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ଡ୍ରୋନ୍ ଗୋଦାମଗୁଡ଼ିକ ଧ୍ୱଂସ କରି ଦିଆଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି, ଇରାନ ପୁଣି ନିୟମ ଉଲ୍ଲଂଘନ କଲେ ଏହାଠାରୁ ଆହୁରି ବଡ଼ ଆକ୍ରମଣ କରାଯିବ। ଆମେରିକା ଆକ୍ରମଣର କିଛି ଘଣ୍ଟା ପରେ ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ କୁଏତ୍ ଏବଂ ବାହାରିନ୍ରେ ଥିବା ଆମେରିକାର ମିଲିଟାରୀ କ୍ୟାମ୍ପଗୁଡ଼ିକ ଉପରେ ମିସାଇଲ୍

0: ଡ୍ରୋନ୍ ମାଡ଼ କରିଛି। ଏହି ହିଂସା ଯୋଗୁଁ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଅନ୍ୟପକ୍ଷରେ ଇସ୍ରାଏଲ ଏବଂ ଲେବାନନ ସୀମାରେ ମଧ୍ୟ ପରିସ୍ଥିତି ଗମ୍ଭୀର ରହିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଦେଶର ସୁରକ୍ଷା ପାଇଁ ସେ ହିଜବୁଲା ବିରୁଦ୍ଧରେ ଯେକୌଣସି ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ହିଜବୁଲା ମଧ୍ୟ ଆମେରିକାର ମଧ୍ୟସ୍ଥତାରେ ହୋଇଥିବା ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛି। ଏହା ଯୋଗୁଁ ସାରା ପଶ୍ଚିମ ଏସିଆରେ ଏକ ବଡ଼ ଯୁଦ୍ଧର ଆଶଙ୍କା ଦେଖାଦେଇଛି। ଆଇସିସି ମହିଳା ବିଶ୍ୱକପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଭାରତ ଗ୍ରୁପ୍ ଏରେ ତା'ର ଶେଷ ମ୍ୟାଚ୍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ। ଲଣ୍ଡନର ଲର୍ଡ଼ସ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 7ଟାରେ ଆରମ୍ଭ ହେବ। ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ଦଳ ଏପର୍ଯ୍ୟନ୍ତ 4ଟି ମ୍ୟାଚ୍ରୁ 3ଟି ଜିତି ଗ୍ରୁପ୍ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ତା'ର ସମସ୍ତ 4ଟି ମ୍ୟାଚ୍ ଜିତି ଗ୍ରୁପ୍ର ଶୀର୍ଷରେ ରହିଛି। ସେମିଫାଇନାଲ୍ରେ ସ୍ଥାନ ପକ୍କା କରିବା ପାଇଁ ଆଜି ଭାରତୀୟ ଦଳକୁ ଏହି ଅପରାଜେୟ ଅଷ୍ଟ୍ରେଲିଆ ବିରୁଦ୍ଧରେ ଜିତିବାକୁ ହେବ। ଭାରତ ଆୟାର୍ଲାଣ୍ଡ ପୁରୁଷ ଟି20 ଅନ୍ତର୍ଜାତୀୟ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଆଜି ବେଲ୍ଫାଷ୍ଟରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 6ଟାରେ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଭାରତ ଏବେ ଅଧିକ ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ। ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ। ସେସେଲ୍ସଠାରେ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଜାରି ରହିଛି ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ। ଅପରେସନ୍ ଆମିଷ୍ଟାଡ୍ ଅଧୀନରେ ଭୂକମ୍ପ ପ୍ରଭାବିତ ଭେନେଜୁଆଲାରେ ପହଞ୍ଚିଲା ଭାରତର ରିଲିଫ୍ ସାମଗ୍ରୀ। ଆମେରିକା ଏବଂ ଇରାନ୍ ମଧ୍ୟରେ ହୋଇଥିବା ଅସ୍ଥାୟୀ ଯୁଦ୍ଧବିରତି ଚୁକ୍ତି ପ୍ରଭାବହୀନ। ପଶ୍ଚିମ ଏସିଆରେ ବୃଦ୍ଧି ପାଇଲା ଯୁଦ୍ଧ ଆଶଙ୍କା ଏବଂ ଆଇସିସି ମହିଳା ବିଶ୍ୱକପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ସାଇରା ମୁଜତବା ୱିଥ୍ ଦ ମିଡ୍ଡେ ନ୍ୟୁଜ୍। ଦ ହେଡ୍‌ଲାଇନ୍ସ। Prime Minister Narendra Modi says India is becoming increasingly secure and self-reliant from seas to the skies. With focus on indigenous defense production, highlights completion of maiden flight of C-295 aircraft manufactured in the country. In his Mann Ki Baat program on Akashvani, Mr. Modi expresses gratitude to the citizens of the country for actively supporting his recent appeal to avoid buying gold, foreign travels and promoting carpooling for some time. India and Seychelles signed agreements on various subjects including health, agriculture, finance and space following delegation-level talks in Victoria. Government asks Indian citizens not to undertake Kailash Mansarovar Yatra without all required travel documents. Security situation in West Asia deteriorates sharply with both US and Iran launching fresh military strikes against each other. And in ICC Women's T20 World Cup, India to take on Australia in their final Group A match in London today. And now the news in detail. Prime Minister Narendra Modi today highlighted that India achieved major success in the aviation sector in June with the Made in India C-295 aircraft completing its maiden flight. Addressing the nation in his Mann Ki Baat program on Akashvani, the Prime Minister shared that 40 such aircraft are being manufactured in India.
2: जून के महीने में ही एविएशन सेक्टर में भी देश ने एक बड़ी सफलता पाई। C-295 यह विमान मेड इन इंडिया है और C-295 विमान ने अपनी पहली उड़ान पूरी की है और ऐसे 40 विमान भारत में ही बनाए जा रहे हैं। इससे एमएसएमई और एरोस्पेस सेक्टर को नई शक्ति मिल रही है। आज समुद्र से लेकर आकाश तक हमारा भारत अधिक सुरक्षित और आत्मनिर्भर बन रहा है।
1: Mr. Modi exuded pride that India has achieved success linked to the country's security and self-reliance this month. He attended an event in Kolkata recently where INS Dunagiri, INS Sanshodhak and INS Agra were inducted into the Indian Navy's fleet. Mr. Modi noted that India is becoming increasingly secure and self-reliant from the seas to the skies.
2: कोलकाता में INS दुनागिरी, INS संशोधक और INS अग्रय को भारतीय नौसेना के बेड़े में शामिल किया गया। इन शिप्स की डिजाइन और मैन्युफैक्चरिंग तक सब कुछ स्वदेशी है। इसी महीने DRDO ने स्वदेशी लॉन्ग रेंज लैंड अटैक क्रूज मिसाइल का भी सफल परीक्षण किया है। इसको DRDO की लेबोरेटरी और इंडियन इंडस्ट्री पार्टनर्स ने मिलकर बनाया है।
1: The Prime Minister also spoke about International Yoga Day, which saw

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଶହରୁ ଅଧିକ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅହମ୍ମଦାବାଦରେ ଅନୁଷ୍ଠିତ ବିଶ୍ୱ ଯୋଗାସନ ଚମ୍ପିଅନ୍ସିପ୍ରେ ଭାରତ 102 ସ୍ୱର୍ଣ୍ଣପଦକ ସମେତ 114 ପଦକ ହାସଲ କରି ଶୀର୍ଷ ସ୍ଥାନ ଅଧିକାର କରିଥିବାରୁ ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
1: ବିଶ୍ୱ ଯୋଗାସନ ଚମ୍ପିଅନ୍ସିପ୍ ବଡ଼ି ଚର୍ଚ୍ଚା ହୁଇ ଇସ୍ମେ ଭାରତ ନେ କୁଲ 114 ପଦକ ଜିତେ ଇନ୍ମେ 102 ଗୋଲ୍ଡ ମେଡଲ ବି ସାମିଲ ହେ। ଭାରତ ଇସ୍ ଚମ୍ପିଅନ୍ସିପ୍ କି ପଦକ ତାଲିକା ମେ ପହଲେ ସ୍ଥାନ ପର ରହା।
0: ପଶ୍ଚିମ ଏସିଆ ପରିସ୍ଥିତି ପରିପ୍ରେକ୍ଷୀରେ ଦେଶବାସୀଙ୍କୁ ସୁନା କ୍ରୟ ସ୍ଥଗିତ ରଖିବା, ବିଦେଶ ଭ୍ରମଣ କମ୍ କରିବା, କାର୍ ପୁଲିଂ ଏବଂ ପ୍ରାକୃତିକ ସାରର ବ୍ୟବହାର ବୃଦ୍ଧି କରିବା ଭଳି ଆହ୍ୱାନକୁ ଲୋକେ ସକାରାତ୍ମକ ଭାବେ ଗ୍ରହଣ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ଏହି ଜନଭାଗିଦାରିତା ଦେଶକୁ ଯେକୌଣସି ବିଶ୍ୱସ୍ତରୀୟ ସଙ୍କଟର ସଫଳ ମୁକାବିଲା କରିବାର ଶକ୍ତି ପ୍ରଦାନ କରିବ ବୋଲି ସେ କହିଛନ୍ତି।
1: ପଶ୍ଚିମ ଏସିଆ ମେ ବନି ଯୁଦ୍ଧ କି ସ୍ଥିତିଓଁ କୋ ଦେଖତେ ହୁଏ ମୈନେ ଦେଶବାସୀଓଁ ସେ କହା ଥା कुछ समय के लिए सोना खरीदने से बचे, लोगों से कहा था कि विदेश में छुट्टियां मनाने से बचे, लोगों से कार पुलिंग को भी बढ़ावा देने की अपील की थी, किसानों से केमिकल मुक्त खेती के लिए, खेत बचाने के लिए और प्राकृतिक खाद का ज्यादा से ज्यादा इस्तेमाल का आग्रह किया था। मेरी अपील का उन्होंने न सिर्फ समर्थन किया बल्कि हर तरफ से उसमें अपना सहयोग कर रहे हैं।
0: ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ଜୀବନଜ୍ୟୋତି ବୀମା ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ ହେବାକୁ ଶ୍ରୀ ମୋଦି ଆହ୍ୱାନ ଜଣାଇଛନ୍ତି। ଅନ୍ଧବିଶ୍ୱାସ ବିରୋଧରେ ବୈଜ୍ଞାନିକ ଚିନ୍ତାଧାରାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ସେ ଆସାମର ହର୍ଗିଲା ପକ୍ଷୀ ସଂରକ୍ଷଣ ପାଇଁ ପୂର୍ଣ୍ଣିମା ଦେବୀ ବର୍ମନ ଓ ହର୍ଗିଲା ଆର୍ମିର ଉଦ୍ୟମର ପ୍ରଶଂସା କରିଛନ୍ତି। ସେହିପରି ନାଗାଲାଣ୍ଡର ବେବି ଲିଗ୍ ଓ ମହିଳା ଫୁଟସାଲ୍ ଲିଗ୍ ମାଧ୍ୟମରେ ଶିଶୁ ଓ ମହିଳାଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭା ବିକାଶର ପ୍ରୟାସକୁ ସେ ସାଧୁବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ନାଳନ୍ଦା ବିଶ୍ୱବିଦ୍ୟାଳୟ ପ୍ରାଚୀନ ଶାସ୍ତ୍ର ପରମ୍ପରାକୁ ପୁନର୍ଜୀବିତ କରିଛି ଏବଂ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ କୃତ୍ରିମ ବୁଦ୍ଧିମତା ଓ ଡାଟା ସାଇନ୍ସରେ ବିଟେକ୍ ପାଠ୍ୟକ୍ରମ ଆରମ୍ଭ କରି ପାରମ୍ପରିକ ଜ୍ଞାନ ସହ ଆଧୁନିକ ପ୍ରଯୁକ୍ତିର ସମନ୍ୱୟ ଦିଗରେ ପଦକ୍ଷେପ ନେଇଛି।
1: ସାଥିଓ ଜଡ଼ ସେ ଜୁଡ଼େ ରହକର ୟୁବାଓଁକୁ ନଇ ଟେକ୍ନୋଲୋଜି କେ ଲିଏ ତୟାର କରନେ କା ଏକ ଔର ଅଚ୍ଛା ପ୍ରୟାସ ହୋ ରହା ହୈ। दिल्ली में स्थित सेंट्रल संस्कृत यूनिवर्सिटी आर्टिफिशियल इंटेलिजेंस और डेटा साइंस में बीटेक प्रोग्राम शुरू करने जा रही। ये आधुनिक टेक्नोलॉजी को भारत के पारंपरिक ज्ञान से जोड़ने की दिशा में एक महत्वपूर्ण कदम है।
0: ଶ୍ରୀ ମୋଦି ମେଘାଳୟର ଜୀବନ୍ତ ରୁଟ୍ ବ୍ରିଜ୍ ସଂରକ୍ଷଣ ପାଇଁ ସ୍ଥାନୀୟ ଲୋକଙ୍କ ଉଦ୍ୟମ ଏବଂ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାର ମହିଳାମାନଙ୍କ ଦ୍ୱାରା ପ୍ଲାଷ୍ଟିକ୍ ବର୍ଜ୍ୟରୁ ପରିବେଶ ଅନୁକୂଳ ଇଟା ପ୍ରସ୍ତୁତ କରି ପରିବେଶ ସୁରକ୍ଷା ପାଇଁ କରାଯାଉଥିବା କାର୍ଯ୍ୟର ପ୍ରଶଂସା କରିଛନ୍ତି। ଆଗାମୀ ଗଣେଶ ପୂଜା ଅବସରରେ ଦେଶବାସୀଙ୍କୁ ସ୍ଥାନୀୟ କୁମ୍ଭକାରଙ୍କ ଦ୍ୱାରା ନିର୍ମିତ ମାଟିର ଗଣେଶ ମୂର୍ତ୍ତି ବ୍ୟବହାର କରିବାକୁ ଏବଂ ପ୍ଲାଷ୍ଟର୍ ଅଫ୍ ପ୍ୟାରିସ୍ରେ ନିର୍ମିତ ମୂର୍ତ୍ତି କ୍ରୟ ନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ମନ୍ କି ବାତ୍ରେ ଶ୍ରୀ ମୋଦି କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ସୁଦୃଢ଼ କରି ପ୍ରତିଟି ବର୍ଷାବିନ୍ଦୁର ସଂରକ୍ଷଣ ପାଇଁ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି। ରାଷ୍ଟ୍ରୀୟ ପଲ୍ସ ପୋଲିଓ ଟିକାକରଣ ଅଧୀନରେ ଆଜି ଦେଶବ୍ୟାପୀ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଉଛି। ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଜି ଭୁବନେଶ୍ୱରସ୍ଥିତ ଆଇଆର୍ସି ଭିଲେଜ୍ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଲ୍ସ ପୋଲିଓ ଅଭିଯାନ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଡକ୍ଟର ମହାଲିଙ୍ଗ ଆଗାମୀ ପିଢ଼ିକୁ ସୁରକ୍ଷିତ ରଖିବା ଏବଂ ଦେଶ ତଥା ରାଜ୍ୟକୁ ସମ୍ପୂର୍ଣ୍ଣ ପୋଲିଓ ମୁକ୍ତ କରିବା ଲାଗି ମିଳିତ ଉଦ୍ୟମ କରିବାକୁ ଆହ୍ୱାନ ଦେଇଛନ୍ତି। ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଅଙ୍ଗନବାଡ଼ି କେନ୍ଦ୍ର, ବସ୍ଷ୍ଟାଣ୍ଡ ଓ ରେଳ ଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ପୋଲିଓ ବୁଥ୍ ଖୋଲାଯାଇଛି। ଏହି ଅଭିଯାନରେ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନେ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ ରାଜ୍ୟର 40-45 ଲକ୍ଷ ପର୍ଯ୍ୟନ୍ତ 5 ବର୍ଷରୁ କମ୍ ବୟସର ଶିଶୁଙ୍କୁ ପଲ୍ସ ପୋଲିଓ ବୁନ୍ଦା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। 2014 ଭାରତ ପୋଲିଓ ମୁକ୍ତ ଦେଶର ମାନ୍ୟତା ପାଇଥିଲେ ମଧ୍ୟ ପୋଲିଓ ଭୂତାଣୁର ପୁନଃ ସଂକ୍ରମଣ ରୋକିବା ଓ ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବା ପାଇଁ ନିୟମିତ ଭାବେ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅଭିଯାନ ଅନ୍ତର୍ଗତ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମଞ୍ଜୁରାଣୀ ଜେନା କହିଛନ୍ତି ଜିଲ୍ଲାର 66,365 ଜଣ ଶିଶୁଙ୍କୁ 574 ବୁଥ୍ରେ ପୋଲିଓ ବୁନ୍ଦା ପ୍ରଦାନ କରାଯାଉଛି। ଭଦ୍ରକ ଜିଲ୍ଲାରେ 820 କେନ୍ଦ୍ରରେ 142,000 ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାୟଗଡ଼ାରେ 1,032 ବୁଥ୍ରେ 111,171 ଜଣ ଶିଶୁଙ୍କୁ ପୋଲିଓ ଟିକା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। କଳାହାଣ୍ଡିରେ 145,207 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା

0: ଖୁଆଇବା କାର୍ଯ୍ୟ ଆରମ୍ଭ ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ଆଜି ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ସ୍ନାନ ପୂର୍ଣ୍ଣିମା ପହଣ୍ଡି ପୂର୍ବରୁ ଦୈତାପତି ସେବକମାନେ ମହାପ୍ରଭୁଙ୍କର ବାହୁଟ କଣ୍ଟ ଓ ସେନାପଟା ଲାଗି ନୀତି ସମ୍ପନ୍ନ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର ଜିଲ୍ଲା ଓ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି, ଦେବସ୍ନାନ ପୂର୍ଣ୍ଣିମା ଲାଗି ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
1: ଦେବସ୍ନାନ ପୂର୍ଣ୍ଣିମା ପାଇଁ ଯାହା ପ୍ରସ୍ତୁତିକରଣ ହେବା କଥା ସମସ୍ତ ପ୍ରସ୍ତୁତିକରଣ ଜିଲ୍ଲା ପ୍ରଶାସନ, ପୁଲିସ୍ ପ୍ରଶାସନ ଏପରି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କରାଯାଇଛି। ନୀତି ସମ୍ପାଦନରେ ମଧ୍ୟ ସମସ୍ତ ସେବକ ବନ୍ଧୁମାନେ ଆମକୁ ସହଯୋଗ କରୁଛନ୍ତି। ତ ଆସନ୍ତାକାଲି ପହଣ୍ଡି ନୀତି ପରେ ଅନ୍ୟାନ୍ୟ ଯାହା କିଛି ନୀତି ସମ୍ପାଦନ ହେବା କଥା ତାହାର ପର୍ଯ୍ୟାୟରେ ହେବ। ଜଳ ଲାଗି ପାଇଁ ଯାହା ବି ଆମେ ନୀତି ନିର୍ଘଣ୍ଟ ବ୍ୟବସ୍ଥାବଳୀ କରିଛୁ, ସମସ୍ତ ସେବାୟତ ବନ୍ଧୁମାନେ ସେଥିରେ ସହଯୋଗ କରିବେ ବୋଲି ଆମେ ଆଶା ରଖିଛୁ।
0: ନୂଆପଡ଼ା ଜିଲ୍ଲାରେ ଉଦ୍ୟମିତା ବିକାଶ ଓ ଶିଳ୍ପ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଓ ମହିଳା ଉଦ୍ୟମିତା ମଞ୍ଚ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଜୟ ଢୋଲକିଆ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ହୋଇଥିବା ସୁଯୋଗ ଓ ସରକାରୀ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ। ଆନ୍ଧ୍ର ଓଡ଼ିଶା ସୀମାନ୍ତ ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଗୁଣ୍ଠାବେଡ଼ା ଓ କଦମଗୁଡ଼ା ଗ୍ରାମ ଜଙ୍ଗଲରେ ପୁଲିସ୍ ମାଓବାଦୀଙ୍କ ଦ୍ୱାରା ପୋତାଯାଇଥିବା ବିପୁଳ ପରିମାଣର ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ସୂଚନା ପାଇ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ ଡିଭିଏଫ୍ ପକ୍ଷରୁ ତଲାସୀ ଅଭିଯାନ ସମୟରେ 37 ପ୍ରକାରର ମାଓ ସାମଗ୍ରୀ ଉଦ୍ଧାର କରାଯାଇଛି। ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏଭଳି ତଲାସୀ ଅଭିଯାନ ଜାରି ରହିବ। ଜିଲ୍ଲାରେ ଗତବର୍ଷ ଜାନୁଆରୀରୁ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା 2 ମାଓବାଦୀଙ୍କୁ ଗିରଫ କରାଯାଇଥିବା ବେଳେ 23 ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରଭାବରେ ଆସନ୍ତା 3 ପର୍ଯ୍ୟନ୍ତ ଦକ୍ଷିଣ ଭାଗର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ସୂଚନା ଅନୁଯାୟୀ କନ୍ଧମାଳ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ଆଜି ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ବୁଧବାରଠାରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ 24 ମଧ୍ୟରେ କୋରାପୁଟରେ ସର୍ବାଧିକ 97 ବର୍ଷା ରେକର୍ଡ କରାଯାଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପ୍ରତିରକ୍ଷା କ୍ଷେତ୍ରରେ ଦେଶର ଆତ୍ମନିର୍ଭରତାକୁ ସୁଦୃଢ଼ କରିଛି, କହିଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦିବସର ସଫଳତା ଉପରେ କଲେ ଆଲୋକପାତ। ରାଷ୍ଟ୍ରୀୟ ପଲ୍ସ ପୋଲିଓ ଟିକାକରଣ ଅଧୀନରେ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ପୋଲିଓ ବୁନ୍ଦା ପ୍ରଦାନ ଅଭିଯାନ। ଆସନ୍ତାକାଲି ସ୍ନାନ ପୂର୍ଣ୍ଣିମା, ପୁରୀ ଶ୍ରୀମନ୍ଦିରରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ଏବଂ ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଦକ୍ଷିଣାଞ୍ଚଳରେ ଆସନ୍ତା 3 ପର୍ଯ୍ୟନ୍ତ ବୃଦ୍ଧି ପାଇବ ବର୍ଷା ପରିମାଣ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ ଓ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଆଶା ଭୋସଲେ, ଉଦିତ ନାରାୟଣ, ବୈଶାଳୀ ଓ ସାଥୀଙ୍କ କଣ୍ଠରେ ଶୁଣନ୍ତୁ ଲଗାନ କଥାଚିତ୍ରର ଗୀତ। ଗୀତ ରଚନା ଜାଭେଦ ଅଖ୍ତର, ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରହମାନ।

ଏଥର ଜୟଦୀପ ସାହାନୀଙ୍କ ରଚନାରୁ ରୂପ କୁମାର ରାଠୋଡ଼ଙ୍କ କଣ୍ଠରେ ଶୁଣନ୍ତୁ ରବ ନେ ବନା ଦି ଯୋଡ଼ି କଥାଚିତ୍ରର ଗୀତ। ସଙ୍ଗୀତ ନିର୍ଦ୍ଦେଶନା ସଲିମ ସୁଲେମାନ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ବିଶାଲଙ୍କ ରଚନା, କଣ୍ଠ କେ କେ, ସଙ୍ଗୀତ ବିଶାଲ ଶେଖର, କଥାଚିତ୍ର ଓମ୍ ଶାନ୍ତି ଓମ୍।

ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡ଼ି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଏବଂ 18% GST ସହ ମୋଟ 266 କେବଳ NEFT ବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525257, IFSC କୋଡ଼ଟି ହେଲା SBIN00000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ସୂଚନାଟି ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଓ ସାମାଜିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଉପସ୍ଥାପନା ସନ୍ତୋଷ ପିଙ୍କ।

0: କୋନ ବର୍ତ୍ତିଆ ବୋଲି କି ଭାବା
1: ବର୍ତ୍ତିଆ ବହୁତ ଭାବସ୍କାର ବହୁତ ପସନ୍ଦ ରଚା ଆ କିରେ ବନେ ଗେସ କେ ଦୁଃଖ ଲାଗିଆ
0: ହଁ ହଁ ବାକି ଯଦି ଏନ ତମଣେ ଆଚ୍ଛା
1: କାରଣ ନେ ବାକି ନୁ ପତକି ସିନେନ୍ଦ୍ର କେ ହୋର ନେ
0: ହଁ ହନେ ଭାବସ୍କାର ନେ
1: ଏନ ଭାବସ୍କାର ରେ ଜଣ୍ଡି ଶିଖର ହନଲେ ରାଜ କୁଦାଙ୍ଗନ ବାସିଗା
0: ଠିକ ଠିକ ଠିକ ଠିକ ହେଲେ ଇଜେନ ତହଣେ ଅପନ ଆଚ୍ଛନାର ବୋଲି କି ତେଙ୍କର ମାଡୁଆ ନୁ ତ ଆଚ୍ଛନାର ଆଉ ଫେର ଦିନ ତହଣେ ଧରି କି ଫେ ବର୍ତ୍ତିଆ ବି କାନ
1: ବର୍ତ୍ତିଆ କୋଇ
0: ହଁ
1: ବର୍ତ୍ତିଆ କୋଇ ମୁ ମୁର କେ ଆସ କେନଟା ପାଗଡି ଚୋର
0: ହଁ
1: ପାଗଡି ଚୋର ଆରୁ ତହଣେ ତାର ପାଣି ଇଅର ହୁଙ୍ଗିନ ଆଡ କ ଚାହି ଦୁଇ ଦୁଇ ସେର ଆସାନୁ ଇଅରନ୍ତିନ ତହଣେନୁ ଚୋର ଟିକେ ହାଲି ଭଙ୍କା ନୁଟେ ଏନ୍ତିନ ହାପଇ
0: ହେଲେ
1: ଇନୁ ତୁନ୍ଦର ତାର ପାଣି ବନ
0: ଆଚ୍ଛା
1: ହଁ ହାପଇ ଏନ୍ତିନ ଉରେ ହନେ
0: ହେଲେ ଉରକୁ ଏକ ଆକୁଣ୍ଡେ ନିମେଷନ ତହଣେ ଆତିଲି ଟିକେ ଉରାତା ଟିକେ ମେନତ

ଶୁଣିଲେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୋପୋ ଝକା ଝକା ଉପସ୍ଥାପନା କରିଥିଲେ ସନ୍ତୋଷ ପିଂ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡ଼ି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 108617052577, IFSC କୋଡ଼ ହେଲା SBIN00005509 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 76801। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961 ଯୋଗାଯୋଗ କରିପାରିବେ। ସୂଚନାଟି ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ସତ୍ୟ ପେ ସତ୍ତା, କଣ୍ଠଶିଳ୍ପୀ କିଶୋର କୁମାର ଓ ଅନେତେ, ଗୀତ ରଚନା ଗୁଲସନ ବାବରା, ସଙ୍ଗୀତ ଆର୍ ଡି ବର୍ମନ।

ଏଥର ଶୁଣନ୍ତୁ ସାହିରଙ୍କ ରଚନା କଣ୍ଠ ଆଶା ଭୋସଲେ, ସଙ୍ଗୀତ ନିର୍ଦ୍ଦେଶନା ରବି, କଥାଚିତ୍ର ନୀଲକମଲ।

କାର୍ଯ୍ୟକ୍ରମରେ ଏଥର ମୀରା ସାୟା କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। କଣ୍ଠ ଲତା ମଙ୍ଗେସ୍କର, ଗୀତିକାର ରାଜା ମେହେଦି ଅଲ୍ଲୀ ଖାନ, ସଙ୍ଗୀତ ମଦନ ମୋହନ।

ପରବର୍ତ୍ତୀ ଗୀତଟି ମଜରୁଙ୍କ ରଚନାରୁ ଶୁଣନ୍ତୁ। କଥାଚିତ୍ର ୟାଦୋ କି ବାରାତ, କଣ୍ଠ ମହମ୍ମଦ ରଫି ଓ ଆଶା ଭୋସଲେ, ସଙ୍ଗୀତ ଆର୍ ଡି ବର୍ମନ।

ଏଥର ଡନ୍ କଥାଚିତ୍ରର ଏଇ ଗୀତଟି ଶୁଣନ୍ତୁ। କଣ୍ଠ ଆଶା ଭୋସଲେ, ଗୀତ ରଚନା ଅଞ୍ଜାନ ଓ ଇନ୍ଦିବର, ସଙ୍ଗୀତ କଲ୍ୟାଣଜୀ ଆନନ୍ଦଜୀ।

କାର୍ଯ୍ୟକ୍ରମ ଶେଷରେ କିଶୋର କୁମାରଙ୍କ କଣ୍ଠରେ ଶୁଣନ୍ତୁ ମଜରୁଙ୍କ ରଚନା, ସଙ୍ଗୀତ ଆର୍ ଡି ବର୍ମନ, କଥାଚିତ୍ର କୁଦରତ।

0: ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ସମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 135 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ, ସମୁଦ୍ର ଠାନୁ ମୂଲ କରିକିରି ଭାରତ ଏଛେନ୍ ଆକାଶ ତକ୍ ଅତ୍କା ସୁରକ୍ଷିତ ଆଉ ନିର୍ଭରଶୀଲ। ଆଫ୍ରିକାର ସେଲସେଲ୍ସନ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମେନି ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିତରେ ହେଇଛେ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ। ଭାରତ ତରଫୁ ଅପରେସନ୍ ଆମିଷ୍ଟାର୍ଡ ଅଧୀନତି ଭେନେଜୁଏଲାର ଭୂକମ୍ପ ପ୍ରଭାବିତ ଇଲାକାକେ ପହଞ୍ଚିଲା ରିଲିଫ ସାମାନ, ଫିଲ୍ଡ ହସ୍ପିଟାଲ ୟୁନିଟ୍ ଆଉ ଜରୁରୀକାଳୀନ ଡାକ୍ତରୀ ଉପକରଣ। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହା ରାଓଙ୍କର ଜନ୍ମଦିନ ଅବସରରେ ସାରା ଦେଶ ଜନାଲା ଗଭୀର ଶ୍ରଦ୍ଧାଞ୍ଜଳି। ସାରା ଦେଶେ ଆଜିଠାନୁ ଆଇବା ମଙ୍ଗଳବାର ତକ୍ ମୂଲ ହେଲା ପଲ୍ସ ପୋଲିଓ ଅଭିଯାନ। ଜନ୍ମନୁ 5 ବର୍ଷ ତକ୍ ସବୁ ଛୁଆଙ୍କୁ ଦିଆଯାଉଛେ ପୋଲିଓ ବୁନ୍ଦା। ପୁରୀ ଶ୍ରୀମନ୍ଦିର ନ ଆଇବା କାଲି ହେବା ମହାପ୍ରଭୁମାନଙ୍କର ପବିତ୍ର ସ୍ନାନ ଯାତ୍ରା। ମହାନଦୀ ଜଲବଣ୍ଟନ ଜଲ ବିବାଦର ସମାଧାନ ଖୁବ୍ ଜଲ୍ଦି ହେବା ବୋଲି ଗଲାକାଲି ଟ୍ରିବ୍ୟୁନାଲ୍ଥି କହିଛନ୍ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ। ଆଇବା ଜୁଲାଇ ମାସର 11 ତାରିଖ ହେବା ପରବର୍ତ୍ତୀ ଶୁଣାଣି। ଢେଙ୍କାନାଳ ନଥିବାର ଆଇଆଇଏମ୍ସି 2026-27 ଶିକ୍ଷାବର୍ଷର ନାଁ ଲେଖା ଲାଗି ଆଇବା 3 ତାରିଖ ସକାଳର 11 ବଜେ ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର ଆକାଶବାଣୀ ସମ୍ବଲପୁର ଆଉ 17 ତାରିଖ ଆଇଆଇଏମ୍ସି ଢେଙ୍କାନାଳ ନ ହେବା ସାକ୍ଷାତକାର ଆଉ ସ୍ପଟ୍ ଆଡମିସନ୍। ନୂଆପଡ଼ା ଜିଲ୍ଲାର ଉଦ୍ୟମିତା ବିକାଶ ଆଉ ଶିଳ୍ପ ସୁଯୋଗ ଲାଗି ଜିଲ୍ଲା ଶିଳ୍ପ କେନ୍ଦ୍ର ତରଫୁ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ମହିଳା ଉଦ୍ୟମିତା ମଞ୍ଚ ହେଇଛେ ମୂଲ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଚାଲିଥିବାର 65 ନମ୍ବର ଆନ୍ତଃ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାଥି ଅନିମେଶ କୁଜୁର ପୁରୁଷ 100 ମିଟର ଦୌଡ଼ଥି ଦ୍ରୁତତମ ଧାବକର ମାନ୍ୟତା ପାଇବାର ସାଙ୍ଗେ ପାଇଛନ୍ ସ୍ୱର୍ଣ୍ଣ ପଦକ। ଆଇସିସି ମହିଳା ବିଶ୍ୱକପ୍ T20 କ୍ରିକେଟ୍ଟି ଆଜି ଭାରତ ଲଣ୍ଡନଠାରେ ଗ୍ରୁପ୍ ଏରେ ତାର ଶେଷ ମ୍ୟାଚ୍ଟି ଅଷ୍ଟ୍ରେଲିଆ ଦଲକେ ଭେଟ୍ବା 7:30 ବଜେ। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା ବୁଧବାରଠାନୁ ରାଜ୍ୟ ମୌସୁମୀ ବାୟୁର ପ୍ରଭାବଟି ବଢ଼୍ବା ବର୍ଷାର ପରିମାଣ। ଏସିନିର ମୁଖ୍ୟ ଖବର ଶେଷ ହେଲା, ଇତାର ପରର ମୁଖ୍ୟ ଖବର ଶୁଣିପାରିବେ 5 ବଜେ।
0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ।

0: ଆଜ୍ଞା ଲକ୍ଷ୍ମୀ ନାରାୟଣ ଆଜ୍ଞା, ବହୁତ ବହୁତ ସ୍ୱାଗତ ଆଜିର ହେଲୋ ଅନୁରୋଧ କାର୍ଯ୍ୟକ୍ରମ କେ। ଆଉ କୋନ କେନ୍ତା
1: ଅଛନ୍?
0: କେନ୍ତା ଅଛନ୍ ଆଜ୍ଞା? ବଢିଆ ଚାଲିଛେ। ଆପଣ ମାନେ ଭଲ ଥିଲେ ଆମେ ଆଉ ଭଲ ନାଇଁ ଥିମୁ କାଁ କହୁନ। ସବେ ବଢିଆ ଅଛୁ। ଆଉ ଆପଣଙ୍କର ଘର ପରିବାର ଗାଁ କଥା କାଣା? ବଢିଆ ଅଛନ୍। ଆଚ୍ଛା ହଉ, ବେଲେ କେନ୍ ଗୀତ ଶୁନ୍ମା ଆଜି? ଆଚ୍ଛା ବଢିଆ ଗୀତଟେ ବାଛିଛନ୍ ତ ଆସିକି ରହିଟା। ହଁ ହଁ, ଏନ୍ତା ଗୀତ ମାନେ ସବୁବେଳେ ଶୁଣୁଥିଲେ ବି ବୋର୍ ନାଇଁ ଲାଗେ କହୁନ୍। ଠିକ ଅଛେ। ଆଉ ବର୍ଷା ବର୍ଷି କେନ୍ତା ହେଇଛେ ଆପଣଙ୍କର ଆଡ଼େ, ହଉଛେ କି ନାଇଁ? ପାଗ ତ ଏନ୍ତା ପରିବର୍ତ୍ତନ ହଉଥିବା, ଆଶା କରୁଛୁ ଯେ ବହୁତ ଜଲ୍ଦି ବର୍ଷା ହଉ ବୋଲିକିରି ଯେନ୍ତା ହିସାବରେ ଗୁଲଗୁଲି ହଉଛେ ଯେ ନାଇଁ। ଠିକ ଅଛେ, ତ ଆପଣ ଆସିକିର ଗୀତଟା ଶୁଣବା ଲାଗି ଚାହୁଁଛନ୍? ଧୀରେ ଧୀରେ ସେ ଜିନ୍ଦିଗି ମେ ଆନା, କାହାକେ ଡେଡିକେଟ୍ କରିବାକେ ଚାହୁଁଛନ୍ କି କାଣା? ବହୁତ ଧନ୍ୟବାଦ,
1: ଧନ୍ୟବାଦ।
0: ଠିକ ଅଛି ଆଜ୍ଞା, ତ ସମସ୍ତଙ୍କର ସାଙ୍ଗେ ମିଶିକିରି ଆପଣ ଏ ଗୀତଟା ଶୁଣୁନ୍।
1: ନମସ୍କାର।
0: ନମସ୍କାର।

0: ହଁ ଆଉ ବର୍ଷା ତ ହଁ ହ୍ୟାଲୋ ଶୁଭୁଛେ ଲାଇନ୍ ବୋଧେ ଟିକେ ଡିଷ୍ଟର୍ବ ଅଛେ ଆଜ୍ଞା ତ ଆପଣ ତ ପସନ୍ଦ କରିଛନ୍ ସୁରଜ ସିନେମାର ଗୀତଟା ଶୁଣବାର ଲାଗି ହଁ କହୁନ୍ ଜଲ୍ଦି କହୁନ୍ ଧନ୍ୟବାଦ ଠିକ ଅଛି ଆଜ୍ଞା ତ ଆପଣଙ୍କ ତରଫରୁ ସମସ୍ତଙ୍କୁ ଡେଡିକେଟ୍ କରାଗଲା ଗୀତଟା ମିଶିକିରି ଶୁଣୁନ୍ ଗୀତ
1: ନମସ୍କାର।

ହ୍ୟାଲୋ, ଆକାଶବାଣୀ ସମ୍ବଲପୁର। ହଁ ଗରିବ ଆଜ୍ଞା, ବହୁତ ବହୁତ ସ୍ୱାଗତ ଆଜିର ହେଲୋ ଅନୁରୋଧ କାର୍ଯ୍ୟକ୍ରମ କେ। କେନ୍ତା ଅଛନ୍ ଆଜ୍ଞା? ଭଲ ଅଛନ୍? ଆଉ ଘର ପରିବାର ସବେ କେନ୍ତା ଅଛନ୍? ଭଲ ଅଛନ୍ ତ? ଆଚ୍ଛା, ଆଉ ପରିବେଶ କେନ୍ତା ଅଛେ ଆପଣଙ୍କର ଗାଁର? ବର୍ଷା ନାଇଁ ହେବାର ନି? ସବୁଆଡ଼େ ଗୋଟେ କଥା, ଯେନ୍ ଆଡ଼େ କହିଲେ ବି କହୁଛନ୍ ଯେ ଗୁଗୁଲି ଲାଗୁଛେ, ବର୍ଷା ନାଇଁ ହେବାର ଟିକେ ନି। ଦିନାଦୁ ଗଲେ ଆସିଯିବା ଲେଖେ ଲାଗୁଛେ ବର୍ଷା। ତ ଆଜି ହେଲେ କେନ୍ କେତ ଶୁନମା ଆଜି ମୁସ୍କାନର କେନ୍ଟା? ଆଚ୍ଛା ଠିକ୍ ଅଛେ, ଅନୁରାଧା ପଡ଼ୱାଲ ଗାଇଛନ୍। ଜାନେ ମନ ଚୁପକେ ଚୁପକେ ଗୀତଟା ଶୁନମା, ବେଲେ କାଣା କହିବେ କି ରଖମି? ଆଚ୍ଛା ଠିକ୍ ଅଛେ, ତ ଆପଣଙ୍କର ତରଫରୁ ଆକାଶବାଣୀର ସବୁ କର୍ମକର୍ତ୍ତା ମାନଙ୍କୁ ଡେଡିକେଟ୍ କରୁଛନ୍ ଆପଣ ଗୀତଟା। ହଉ ଯା ହଉ, ଧନ୍ୟବାଦ। ଆପଣ ସବୁବେଳେ ଆମର କେନ୍ଦ୍ରକେ ଫୋନ ଲଗଉଛନ୍ ଆଉ କଥା ହଉଛନ୍, ବେଲେ ଆମର ଶ୍ରୋତା ମାନଙ୍କର ଲାଗି ଆମେ ସେତକି ଅନୁରୋଧ କରମୁ ଯେ ଆମର ସାଙ୍ଗେ ଏନ୍ତା ଯୋଡ଼ି ହେଇକିରି ରହିଥାଉନ୍, ଆମକୁ ଫୋନ କରୁନ୍, ଆମର ସାଙ୍ଗେ କଣ୍ଟାକ୍ଟ ରହୁଥନ୍ ସବୁବେଳେ। ଠିକ୍ ଅଛେ, ତ ଆପଣଙ୍କର ପସନ୍ଦର ଗୀତଟା ଶୁନମା। ଜୁହାର ଜୁହାର।

0: हेलो, आकाशवाणी संबलपुर। हेलो, अनुरोध कार्यक्रम।
1: ମ୍ୟାଡାମ ଉଗ୍ରେଶନ ପଟେଲ କହୁଥିଲି। ମ୍ୟାଡାମ ମୋର ଘର ଟାଙ୍ଗରୁ ପଦର ବଲାଙ୍ଗୀର ଜିଲ୍ଲା।
0: ହଁ, ଉଗ୍ରେଶନ ଆଜ୍ଞା, ଆପଣଙ୍କୁ ବହୁତ ବହୁତ ସ୍ୱାଗତ କରୁଛି ଆଜିର ହେଲୋ ଅନୁରୋଧ କାର୍ଯ୍ୟକ୍ରମ କେ।
1: ଆଜ୍ଞା।
0: ହଁ, ଆଉ ଆପଣଙ୍କର ଘର ପରିବାର କେନ୍ତା ଅଛନ୍? ଗାଁରେ ସଭେ କେନ୍ତା ଅଛନ୍?
1: ହଁ, ସମସ୍ତେ ଭଲ ଅଛନ୍ ଆଜ୍ଞା।
0: ବଢ଼ିଆ। ଆଉ ବର୍ଷା ବର୍ଷି କେନ୍ତା ହଉଛେ?
1: ବର୍ଷାଟା ଏଟା 2-3 ଦିନ ତଳେ ବର୍ଷା ହେଇଥିଲା ମ୍ୟାଡାମ, ଆଉ ଏହାସ ଟିକେ ବାଦଲ ଦେଖେଇ ଦଉଛେ, ହେଲେ ସେ ବର୍ଷାରେ ଉଡ଼େଇ ଦଉଛେ।
0: ନାଇଁ ହବାରନି। ଚାଷବାସ ଏଥର କେନ୍ତା କଲେନ?
1: ଚାଷବାଡ଼ି ଯେନ୍ ମଝିରେ ଯେନ୍ ବର୍ଷା ହେଇଥିଲା, ସେ ବର୍ଷାରେ ଲୋକ ବୁନି ବୁନା ଦେଲେ ନ, ଆଉ ଯିଏ ଯେନ୍ତା ପହ୍ଲା ବି ପକେଇ ଦେଲେ ନ।
0: ଆଚ୍ଛା,
1: ବର୍ଷା ବି ଦରକାର ଅଛେ, ଯଦି ଠିକ୍ ଟାଇମ୍ ଖାଲି ବର୍ଷା ହେଲା ବୋଲେ ଯେନ୍ ଆମର ଆର ଜାଗା ସବୁ କପା କୁପି ହେସି, ସେ କପା କୁପି କରିପାର୍ମା।
0: ଆଚ୍ଛା, ଆପଣଙ୍କର ବି ଅଛେ କାଁ ଯେ, କରସନ୍ କାଁ ଯେ?
1: ହଏ ହଏ ହଏ।
0: ହଁ, କାଣା କାଣା ଲଗେଇଛନ୍ ସୁରକା?
1: ଧାନ ତ ବୁନିଲେ ନ ଆଜ୍ଞା, ଆମେ ଆରୁ କପାଟି କର୍ମୁ ଆଜ୍ଞା।
0: ଆଚ୍ଛା,
1: ପହେଲା କାଣା ହଉଥିଲା ଆଜ୍ଞା, ଆମର ଇଆଡ଼େ ଆମେ ଯେତେ ଚାଷ ବି କରୁଥିନୁ ବୋଲେ ଇ ଯେନ୍ ମାକଡ଼ ମକଡ଼ା ଲାଗିଲା ସେମାନଙ୍କୁ କରି ନ ଏମାନଙ୍କୁ
0: ସବୁବେଳେ
1: ଯୋଗୀ ଭାବେ ପଡୁଛନ କ୍ଷେତ ଖଲାରେ, ସେଥିର୍ ଲାଗି ସେ ଆଁ ଜାଗାରେ ଆରୁ ଆମେ କପା କରି ଦଉଛୁନ, କପା ଟାଇମ୍ ମାନେ ଖାଇବାର କେ।
0: ଦୁଇ ଫସଲି ଆଜ୍ଞା ଯେ ନାଇଁ?
1: ହଁ, ଦୁଇ ଫସଲ। ହଁ
0: ହଁ, ହଉ ବେଲେ ଆଜି କେମିତି
1: ତାର ସୁବିଧା ମାନେ ଆମେ ନିଜର ବରୁଆରେ କରୁଛୁ ଆଜ୍ଞା, କିନ୍ତୁ ସବୁ ଇଟା ଆମର ଆଡ଼େ ନେଇ ମାରବା।
0: ଆଚ୍ଛା, ବେଲେ ଏନ୍ତା ତ ପାଣିପାଗ ବଦଲୁଥିବା, ସେ ଅନୁସାରେ ଆମକୁ ବି ଦେଖି ଚାହିଁକିରି କରବାର ଅଛେ ଆଉ। ହଁ, ହେଲେ କେନ୍ ଗୀତ ଶୁଣମା ଆଜି?
1: କୌନ ହେ ଯୋ ସ୍ୱପ୍ନ ମେ ଆୟା ଶୁଣେଇ ଦେବେ, ଗୋଟେ ଗୀତଟେ ଅଛେ, ଦୁପଟା ସରକ ରହା ହେ।
0: ଆଚ୍ଛା, ଏ ଗୀତଟା ଶୁଣମା, ଦୁପଟା ସରକ ରହା ହେ, ଉଦିତ ନାରାୟଣ ଆଉ ଅଲକା ୟାଗ୍ନିକ ଗାଇଛନ୍ ଗୀତଟା କେ? ଠିକ ଅଛେ, ତ କାହାକେ ଡେଡିକେଟ୍ କରବାର କେ ଚାହୁଁଛନ୍ କି କାଣା? ଠିକ ଅଛେ, ଆପଣଙ୍କ ତରଫରୁ ସବୁ ଶ୍ରୋତାମାନଙ୍କୁ ଗୀତଟା ଡେଡିକେଟ୍ କରାଗଲା, ତ ଶୁଣୁନ ଆପଣଙ୍କର ପସନ୍ଦର ଏ ଗୀତଟା।
1: ଧନ୍ୟବାଦ ଆଜ୍ଞା।
0: ଧନ୍ୟବାଦ।

ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସଙ୍ଗେ ମୁଇଁ ସମ୍ପା ରାୟ।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିବେଶ ସଂରକ୍ଷଣ ଆଉ ନିରନ୍ତର ବିକାଶ ତିବରକସ ନେତୃତ୍ୱ ନେବାର ଲାଗି ପୂର୍ବ ଆଫ୍ରିକାର ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହୋରାଇଜନ୍ ଥି କରାଯାଇଛେ ସମ୍ମାନିତ। ପ୍ରଧାନମନ୍ତ୍ରୀ ଆଜି ମନ୍ କି ବାତ୍ରେ କହିଛନ୍, ମେଘାଳୟର ଜୀବନ୍ତ ରୁଟ୍ ବ୍ରିଜ୍ ପ୍ରକୃତି ଆଉ ମନୁଷ୍ୟର ସୁନ୍ଦର ସମନ୍ୱୟର ଅନନ୍ୟ ଉଦାହରଣ, ଆଉ ଇଟା ହେଉଛେ ଭାରତର ଅମୂଲ୍ୟ ଐତିହ୍ୟ। ଅନ୍ତର୍ଜାତୀୟ ଯୋଗ ଦିବସ ଥି ଦେଶର କୋଟି କୋଟି ଲୋକ ଯୋଗ କାର୍ଯ୍ୟକ୍ରମରେ ସାମିଲ ହେବାର ସାଙ୍ଗେ ଅହମ୍ମଦାବାଦନ ଆୟୋଜିତ ବିଶ୍ୱ ଯୋଗାସନ ଚାମ୍ପିଅନସିପ୍ ଥି ଭାରତ ଜିତିଛେ 102 ସ୍ୱର୍ଣ୍ଣ ସାଙ୍ଗେ ମୋଟ 114 ପଦକ, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହା ରାଓଙ୍କର ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣାଲେ ଗଭୀର ଶ୍ରଦ୍ଧାଞ୍ଜଳି। ମହାନଦୀ ଜଲବଣ୍ଟନ ବିବାଦର ସମାଧାନ ଲାଗି ଗଲାକାଏଲ ଟ୍ରିବ୍ୟୁନାଲ୍ ଥି ହେଇଛେ ଶୁଣାଣି। ଆଇବା ମାସର 11 ହେବା ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି। ଢେଙ୍କାନାଳ ନଥିବାର ଆଇଆଇଏମ୍ସି ଥି 2026 ଶିକ୍ଷାବର୍ଷର ନାଁ ଲେଖା ଲାଗି ଆଇବା ମାସର 3 ସକାଳର 11 ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର, ଆକାଶବାଣୀ ସମ୍ବଲପୁର, ଆଉ 17 ଆଇଆଇଏମ୍ସି ଢେଙ୍କାନାଳ ନ ହେବା ସାକ୍ଷାତକାର ଆଉ ସ୍ପଟ୍ ଆଡମିସନ୍। ପୁରୀ ଶ୍ରୀମନ୍ଦିର ନ ଆଇବାକାଲ ଦେବସ୍ନାନ ପୂର୍ଣ୍ଣିମା ଅବସର ହେବା 3 ମହାପ୍ରଭୁଙ୍କର ସ୍ନାନଯାତ୍ରା। ଗଜାନନ ବେଶେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ତାମିଲନାଡୁ ନ ଆମୋନିଆ ଗ୍ୟାସ୍ ଲିକ୍ ଘଟଣା ଥି ଓଡ଼ିଶାର ଆଉ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାତି ମୃତ୍ୟୁ ହେବାର ସାଙ୍ଗେ ମୃତ୍ୟୁ ସଂଖ୍ୟା ବଢ଼ିକରି ହେଲା 13। ଏମ୍ଏସ୍ଏମ୍ଇ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା କିସିଙ୍ଗାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ଜରିଏ 10 କୋଟି ଖର୍ଚ୍ଚାତି ଏମ୍ଏସ୍ଏମ୍ଇ ପାର୍କର କଲେ ଉଦ୍ଘାଟନ। ଝାରସୁଗୁଡ଼ା ଜିଲ୍ଲା ଲଖନପୁରନ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓପିଜିସିର ସିଏସ୍ଆର୍ ପାଣ୍ଠିନୁ ତିଆରି ହୋଇଥିବାର ସ୍ମାର୍ଟ କ୍ଲାସରୁମ୍ ଆଉ ଗୋଟିଏ ନୂଆ ଶ୍ରେଣୀ କୋଠାକେ ଉଦ୍ଘାଟନ କରିବାର ସାଙ୍ଗେ 30 ଛାତ୍ରୀଙ୍କୁ ଦେଲେ ସାଇକେଲ। ଭାରତ ଆୟାର୍ଲାଣ୍ଡ ପୁରୁଷ T20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର 2 ଆଉ ଶେଷ ମ୍ୟାଚ୍ ଆଜ୍ ବେଲଫାଷ୍ଟିନ୍ ସଞ୍ଜର 6 ଖେଳାଯିବା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛେ। ରାଜ୍ୟର ଭିନ୍ ଭିନ୍ ଜାଗାନ ଆଇବା 7 ତକ କମ୍ ନୁ ମଧ୍ୟମ ଧରଣର ବର୍ଷା ହେବାର କରିଛେ ଅନୁମାନ। ଏଚ୍ନିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05 ନ।
1: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସନ୍ଧ୍ୟା ଜ୍ୟୋତି। ଆଜି ଆମ କାର୍ଯ୍ୟକ୍ରମରେ ଶୁଣନ୍ତୁ ଗିରିଜା ଶଙ୍କର ଶର୍ମାଙ୍କ ସହ ସାକ୍ଷାତକାର। ତାଙ୍କୁ ସାକ୍ଷାତ କରିଛନ୍ତି ସନ୍ତୋଷ ପିଙ୍କ।

0: ସନ୍ଧ୍ୟାଜ୍ୟୋତି କାର୍ଯ୍ୟକ୍ରମ ଶୁଣୁଥିବା ଆମର ଶ୍ରୋତାମାନଙ୍କୁ ନମସ୍କାର। ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମରେ ଅତିଥି ରୂପରେ ଆଜି ଆସିଛନ୍ତି ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା କବି ଡକ୍ଟର ଗିରିଜାଶଙ୍କର ଶର୍ମା। ଆସନ୍ତୁ ତାଙ୍କୁ ପଚାରି ବୁଝିବା ତାଙ୍କର ଚାକିରି ଜୀବନର କଥା, ବ୍ୟକ୍ତିଗତ ଜୀବନର କଥା ଏବଂ ସାହିତ୍ୟ ସାଧନାର କଥା। ଡକ୍ଟର ଶର୍ମା ନମସ୍କାର।
1: ନମସ୍କାର।
0: ଆପଣ ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କଲେ
1: ଆଜ୍ଞା,
0: ଏବଂ ଆଇନ ପାଠକୁ ଆପଣ ଆଦରି ନେଇଥିଲେ
1: ଆଜ୍ଞା।
0: କେଉଁ ପରିପ୍ରେକ୍ଷୀରେ ଆପଣ ଏହି ଆଇନ ପାଠକୁ ଗ୍ରହଣ କଲେ ଏବଂ ଏ ଦିଗରେ ଆପଣଙ୍କର ଆଗ୍ରହ କେମିତି ବଢ଼ିଲା, ସେ କଥା ଟିକିଏ ଆମର ଶ୍ରୋତାମାନଙ୍କୁ କହିବେ?
1: ପ୍ରକୃତରେ ମୁଁ ଯେତେବେଳେ କଲେଜରେ ପାଠ ପଢ଼ିଲି, ପ୍ରଥମେ ରାଜେନ୍ଦ୍ର କଲେଜରେ ମୁଁ ପାଠ ପଢ଼ିଲି ବଲାଙ୍ଗୀରର, ପ୍ରଥମ ଗ୍ରାଜୁଏସନ୍ ପର୍ଯ୍ୟନ୍ତ ମୋର ହୁଏତ କିଛି ଅସୁବିଧା ଥିଲା କିମ୍ବା ବୁଝିବାରେ ମୋର କିଛି ଅସୁବିଧା ହେଉଥିଲା, ଯାହାଫଳରେ ମୁଁ ବିଶେଷ ଭଲ ରେଜଲ୍ଟ କରିପାରୁନଥିଲି। କୌଣସି ମୋତେ BSc ପାସ୍ କରିବା ପର୍ଯ୍ୟନ୍ତ ମୋର ରେଜଲ୍ଟ ବିଶେଷ ଭଲ ହୋଇନଥିଲା। ତେଣୁ ମୁଁ ଦେଖିଲି ଯେ ଯଦି ମୁଁ ଏଇ ସାଇନ୍ସ ଷ୍ଟ୍ରିମ୍ରେ ଆଗକୁ ଉଠେ ତାହେଲେ ହୁଏତ ମୋତେ ମୋର ଭବିଷ୍ୟତଟା ଟିକିଏ ଅସୁବିଧା ହେବ। ତ ମୁଁ ସେହି ସମୟରେ ଚିନ୍ତା କଲି ଯେ କେଉଁ ନୂଆ ସବଜେକ୍ଟ ଯଦି ମୁଁ ଯାଏ ତାହେଲେ ନିଶ୍ଚିତ ଭାବରେ ମୁଁ ଆରମ୍ଭରୁ ଇଣ୍ଟରେଷ୍ଟ ନେଇକରି ପଢ଼ିବି। ଆଉ ସେ ଆକାରରେ ମୁଁ ଦେଖିଲି ଯେ ଆଇନ ପାଠରେ ସେତେବେଳେ ଆମେ ପଢ଼ିବା ସମୟରେ ବହୁତ କମ୍ ପିଲା ପଢ଼ୁଥିଲେ ପାଠ, ଟ୍ରୁ ସେନ୍ସରେ

0: ଆଉ ଅନେକ ସବୁ କେବଳ ଗୋଟେ ଜଷ୍ଟ ଡିଗ୍ରୀ ପାଇଁ ପଢ଼ନ୍ତି। ମୁଁ ପ୍ରଥମ ଦିନରୁ ପ୍ରତିଜ୍ଞା କଲି ଯେ ଯଦି କିଛି କରିବି ଏ ଆଇନ ପାଠରେ ହିଁ କରିବି, ଆଉ ଅନ୍ୟ କେଉଁଥିରେ ମୋ ଦ୍ୱାରା ହୋଇପାରିବ ନାହିଁ। ତ ସେଥିପାଇଁ ମୁଁ ଆଇନଟାକୁ ଭଲ ଭାବରେ ପଢ଼ିଲି। କୌଣସି ଗୋଟିଏ ଦିନ ନାହିଁ ଆଜ୍ଞା ମୁଁ ଲ କଲେଜରେ ଆବସେଣ୍ଟ ରହିଛି। ବର୍ଷା, ବିଜୁଳି, ଗଡ଼ଗଡ଼ି, ଚଳିଚଳିରେ ମଧ୍ୟ ମୁଁ ଆସିଛି ଲ କଲେଜକୁ ଆଉ ପାଠ ପଢ଼ିଛି।
1: ତ ଆପଣ ପ୍ରତିଜ୍ଞାବଦ୍ଧ ହେଲେ ଏବଂ ଆଇନ ପାଠ ପଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କଲେ ଏବଂ ଆଇନ ପାଠ ପଢ଼ିଲେ ଆପଣ। କିନ୍ତୁ ସାର୍, ଦେଖାଯାଏ ଯେ ଯେଉଁମାନେ କଲେଜରେ ପଢ଼ନ୍ତି, ଧରନ୍ତୁ ସ୍ନାତକ ପଢ଼ିଲେ, ତାପରେ ସ୍ନାତକୋତ୍ତର, ତାପରେ ଯଦି କିଛି ଚାକିରି ବାକିରି ନହେଲା, ତାପରେ ଯେ ସେମାନେ ଚିନ୍ତା କରନ୍ତି ଯେ କ'ଣ କରିବା, ନାହିଁ ଲ ଆଡ଼ମିସନ ନେଇଯିବା, ଏ ପ୍ରକାର ଗୋଟେ ମାନସିକତା ଥାଏ ସେମାନଙ୍କର, ସେ ପ୍ରକାର ଗୋଟେ ପ୍ରତିବଦ୍ଧତା ନଥାଏ କିମ୍ବା ସେ ପ୍ରକାର ଆଗ୍ରହ ମଧ୍ୟ ନଥାଏ। ସମୟକୁ କାହିଁକି ଏମିତି ଅପଚୟ କରିବା, ତାଠାରୁ ଭଲ ହେବ ଯେ ଆଇନ ପାଠ ଟିକେ ପଢ଼ି ଦେଇଥିବା। ଏ ପ୍ରକାର ଚିନ୍ତାଧାରା ନେଇକି ପାଠ ପଢ଼ିବା ପାଇଁ ହୁଏତ ପିଲାମାନେ ଆସନ୍ତି ଏବଂ ଏ ପ୍ରକାର ଦେଖାଯାଏ, ଏହାକୁ ଆପଣ କିଭଳି ଦେଖନ୍ତି?
0: ମୁଁ ଏଇଟାକୁ ଜମା ପସନ୍ଦ କରେନି ଆଜ୍ଞା। ଯେଉଁ ଜିନିଷ ଆପଣ କରିବେ ମନ ଦେଇକରି କରିବା କଥା, ପୁରା ସିନ୍ସିଅରିଟି ସହିତ ପଢ଼ିବାର କଥା, ପାଠ ହଉ କିମ୍ବା କୌଣସି କାମ ହଉ, ଫୁଲ୍ ଡେଡିକେସନ୍ ରହିଲେ ନିଶ୍ଚିତ ଭାବରେ ଆପଣ ଲକ୍ଷ୍ୟ ପଥରେ ଆଗେଇ ଯିବେ ଆଉ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। ଆଉ ଏଇଟା ହେଲା ନାହିଁ, ଏଇଟା ଛାଡ଼ିଦେବି ଅଧା ପଢ଼ିକିରି, ସେଥିରେ ଇଣ୍ଟରେଷ୍ଟ ନ ନେଇକରି ପାଠ ପଢ଼ିବି, କିଛି ଲାଭ ହେବନି ଆଜ୍ଞା। ତେଣୁ ମୋର ସମସ୍ତଙ୍କୁ ଗୋଟିଏ ଉପଦେଶ ବି କହିପାରନ୍ତି, ନହେଲେ କହିବାର କଥା ମୁଁ କହିଦେଉଛି ସମସ୍ତଙ୍କ ପାଇଁ, ଯେ ଯିଏ ଯାହା କାମ କରୁଛନ୍ତି, ଯିଏ ଯେଉଁ ପର୍ଯ୍ୟାୟରେ ଯେଉଁ ଲେଭେଲରେ ଅଛନ୍ତି, ପୁରା ମନୋଯୋଗ ଦେଇକରି କରନ୍ତୁ, ସଫଳତା ନିଶ୍ଚିତ ଭାବରେ ଆପଣଙ୍କ ପାଖକୁ ଆସିବ।
1: ନିଶ୍ଚିତ, ଯେପରିକି ଆପଣ ଆଇନ ପାଠ ପଢ଼ିକି ଗୋଟେ ସଫଳତାର ଗୋଟେ ପାହାଚ ପରି ପାହାଚ ଉପରକୁ ଆସିଲେ। ତ ଆପଣ ବିଜ୍ଞାନ ପଢ଼ୁଥିଲେ, ତାପରେ ଆଇନ ପାଠକୁ ଆପଣ ଆଦରି ନେଲେ, ଆଇନ ପଢ଼ି ସାରିଲା ପରେ ଆପଣ ଚାକିରି କ୍ଷେତ୍ରକୁ କେମିତି ପ୍ରବେଶ କଲେ?
0: ମୁଁ ଆଇନ ପଢ଼ି ସାରିଲା ପରେ ପ୍ରକୃତରେ ଓକିଲାତି ଫିଲ୍ଡକୁ ଗଲି
1: ଆଜ୍ଞା।
0: ମୁଁ ଏଇ ସମ୍ବଲପୁରରେ ମୁଁ ବର୍ଷେ ଉପରେ ଓକିଲାତି କରିଛି। ତାପରେ ମୋର ଇଚ୍ଛା ହେଲା ଯେ LLB ପଢ଼ିକରି କାହିଁ ସାରିବି, LLM କାହିଁକି ନ ପଢ଼ିବି
1: ଆଜ୍ଞା।
0: ତ ମୁଁ LLM ପଢ଼ିବା ପାଇଁ ପଳାଇଗଲି। ତ LLM ପଢ଼ି ସାରିବା ପରେ ମୋତେ ଇମିଡ଼ିଏଟଲି ଗୋଟେ ପ୍ରାଇଭେଟ୍ ଲ କଲେଜରୁ ଆସିଲା ଚାକିରି ପାଇଁ ଆସିଲା। ମୁଁ ସେ ପ୍ରାଇଭେଟ୍ ଲ କଲେଜ ବୋଲିକରି ଜଏନ୍ କଲିନି, କିନ୍ତୁ ପରେ ପରେ ମୋତେ ୟୁନିଭର୍ସିଟି ଲ କଲେଜରୁ ଆସିଲା, ବ୍ରହ୍ମପୁର ୟୁନିଭର୍ସିଟି ଲ କଲେଜରୁ ମୁଁ ସେଥିରେ ଜଏନ୍ କରିଗଲି। ଆଉ ଯେହେତୁ ମୋତେ ଟିକିଏ ଅଧ୍ୟାପନାରେ ବହୁତ ରୁଚି ଥାଏ
1: ଆଜ୍ଞା,
0: ଅଛି ବି ଏବେ ବି ଅଛି, ମୁଁ ଏବେ ବି କ୍ଲାସ୍ ନେଉଛି ଆଜ୍ଞା, କିନ୍ତୁ ମୋତେ ସେଇଟା ବହୁତ ଭଲ ଲାଗେ, ମୋର ହୃଦୟ ପୁରା ଭରିଯାଏ ଅଧ୍ୟାପନାରେ
1: ଆଜ୍ଞା। ଆଜ୍ଞା, ହଁ, ହୃଦୟରୁ ଭଲ ପାଆନ୍ତି ଆପଣ ପାଠ ପଢ଼ାଇବାଟାକୁ। ତ ଆପଣ ବ୍ରହ୍ମପୁରରେ ଜଏନ୍ କଲେ, ଏଇଟା କେଉଁ ମସିହାର କଥା?
0: ଏଇଟା 1981।
1: ଆଚ୍ଛା, ତାପରେ କେତେ ବର୍ଷ ସେଇଠି?
0: ସେଇଠି ମୁଁ ପ୍ରାୟ 5 ବର୍ଷ ରହିଲି। 86 ବେଳକୁ ମୁଁ ଆସିକରି PG ଡିପାର୍ଟମେଣ୍ଟରେ ସମ୍ବଲପୁର ୟୁନିଭର୍ସିଟି LLM ଇଏରେ ଜଏନ୍ କଲି। ସେତେବେଳକୁ LLM ଜଷ୍ଟ ଖୋଲିଥାଏ ସମ୍ବଲପୁରରେ, ଆଉ ଗୋଟେ ସେନ୍ସରେ ମୁଁ ପ୍ରଥମ ବ୍ୟକ୍ତି ଯିଏକି LLMରେ ଆସିଲି
1: ଆଜ୍ଞା।
0: ତ ସେଇଟା ଡିଟେଲ୍ କହିଲେ ସମୟ ନଷ୍ଟ ହେବ ବୋଲି କହୁନି, କିନ୍ତୁ ମୁଁ ପ୍ରାୟ ତାମାନେ ଡିପାର୍ଟମେଣ୍ଟ ଆସିଲା ମୁଁ ମଧ୍ୟ ଜଏନ୍ କଲି ଆଜ୍ଞା।
1: ତାପରେ କେଉଁଠିକି ଗଲେ?
0: ସେଠି 11 ବର୍ଷ ମାସେ ଖଣ୍ଡେ ମୁଁ କାମ କଲା ପରେ ମୁଁ ଲ କଲେଜକୁ ରିଡର୍ ହୋଇକରି ସିଲେକ୍ସନ୍ ହେଲି। ତ ଆମର ଲଜପତ ରାୟ ଲ କଲେଜକୁ ମୁଁ ଆସିଗଲି, ରିଡର୍ ଆକାରରେ ଜଏନ୍ କଲି। ଆଉ ଗୋଟିଏ ବର୍ଷ ପରେ ପ୍ରିନ୍ସିପାଲ ପଦବୀ ଖାଲି ହେଲା, ତ ମୋତେ ସେମାନେ ପ୍ରିନ୍ସିପାଲ କଲେ, ତ ମୁଁ ପ୍ରିନ୍ସିପାଲ ହୋଇକରି ଜଏନ୍ କଲି। ପ୍ରିନ୍ସିପାଲ ହୋଇକରି ଜଏନ୍ କଲା ଭିତରେ ମୁଁ ପ୍ରଫେସର ପଦକୁ ଉନ୍ନୀତ ହେଲି।
1: ତ ଅଧ୍ୟାପନା ସାଙ୍ଗକୁ ଆପଣଙ୍କର ଗୋଟେ ପ୍ରଶାସନିକ କାର୍ଯ୍ୟଧାରା ଉପରେ ମଧ୍ୟ ଆପଣଙ୍କର ଦକ୍ଷତା ରହିଲା। ତ ଦେଖାଯାଏ ସାର୍, ଯେ ଯେଉଁ ପିଲାମାନେ ପାଠ ପଢ଼ିବା ପାଇଁ ଆସନ୍ତି, ବିଶେଷ କରି ଏଇ ଆଇନ ପାଠ, ପ୍ରାୟତଃ ସେମାନେ ବହୁତ ମେଚ୍ୟୁର୍ ଥାନ୍ତି ଏବଂ ଏଭଳି କଲେଜକୁ ଆସିଲା ପରେ ପାଠପଢ଼ା ସହିତ ଅନ୍ୟାନ୍ୟ ଯେଉଁ ଆକ୍ଟିଭିଟିଜ୍ ମାନେ ପଲିଟିକାଲ ଆଫେୟାର୍ସ କିମ୍ବା ଅନ୍ୟାନ୍ୟ ଯେଉଁ ଫଙ୍କସନ୍ସ, ଏଗୁଡ଼ାକରେ ତାଙ୍କ ମନ ମୁତାବକ କଲେଜକୁ ପରିଚାଳନା କରିବା ପାଇଁ ଏଭଳିଆ ଗୋଟେ ମାନସିକତାରେ ଆସିଥାନ୍ତି, କାହିଁକି ସେମାନେ ପୁରା ସିନିୟର ଥାନ୍ତି। ତ ଏଭଳିଆ ପରିସ୍ଥିତି କେବେ ଆପଣଙ୍କ ସମୟରେ ଉପୁଜିଛି କି ଏବଂ କିଭଳି ଭାବରେ ଆପଣ ତାକୁ ମ୍ୟାନେଜ୍ କରିଛନ୍ତି?
0: ହଁ, ଏମିତିଆ ପରିସ୍ଥିତି ତ ଆଜ୍ଞା ବହୁତ ଉପୁଜିଛି। ଆଇନ କଲେଜ ତ ଆପଣ ଜାଣିଥିବେ ଯେ ଏଇଟା ଗୋଟେ ମାନେ ଏ ପ୍ରକାରର କଲେଜ ଯାହାକୁ ଆପଣ ଅତି ସାଦା ସିଧାରେ ନେଇପାରିବେ ନା
1: ଆଜ୍ଞା। ଆଜ୍ଞା ଆଜ୍ଞା,
0: ଏଇଟା ଅତିମାତ୍ରାରେ ଆପଣ ଯଦି ବିଚାରବନ୍ତ ହେବା ସହିତ ବୁଦ୍ଧିମାନ ନ ହେବେ ତାହେଲେ ଆପଣ ହଇରାଣରେ ପଡ଼ିବେ,
1: ବହୁତ ଅସୁବିଧାର

0: ଆଜ୍ଞା,
1: ମୁଁ ଆସିଛି ପ୍ରଥମ ବର୍ଷ ମୁଁ ଜଏନ୍ କରିଛି, ଆଡ଼ମିସନ୍ ପାଇଁ ଗୋଟେ ପିଲାଟେ ଆସିଥିଲା, ତା'ର ଆଡ଼ମିସନ୍ ହୋଇପାରିବା କଥା ନୁହେଁ।
0: ଆଜ୍ଞା,
1: ସେ ବହୁତ ଆଡ଼ୁ ପ୍ରେସର ପକେଇଲା, ବହୁତ ମୋତେ ରିକ୍ୱେଷ୍ଟ କଲା, ଆଉ ଆସିକରି ଆପ୍ରୋଚ୍ ବି କଲା। ମୁଁ ଯେତେବେଳେ ତାକୁ ମନା କରିଦେଲି, ସିଏ ଥିଲା ହଠାତ୍ ମୋର ଟେବୁଲଟାକୁ ଓଲଟେଇ ଦେଲା, ଯେ ସେ ଟେବୁଲଟା ମୋର ଉପରେ ଓଲଟି ପଡ଼ିଲା, ଆଉ ମୁଁ ବି ତଳେ ପଡ଼ିଗଲି। ତ ଏମିତିଆ ସିଚୁଏସନ୍ ମଧ୍ୟ ହେଇଛି। ଏଇଟା ତ ଗୋଟିଏ ହେଲା, ମୁଁ ପ୍ରିନ୍ସିପାଲ୍ ଥିଲାବେଳେ ପ୍ରଥମ କରି ଦେଖିଲି ଯେ ବ୍ୟାପକ ଆକାରରେ ମାଲ୍ ପ୍ରାକ୍ଟିସ୍ ଚାଲିଛି। ସେମାନେ କାହାକୁ ଡର ଭୟ ନାହିଁ, ସେମାନେ ଓପନ୍ ଆକାରରେ କରୁଛନ୍ତି। ତ ସେ ବର୍ଷ ମୁଁ ଅନେକ ଗୁଡ଼ିଏ ଇନଭିଜିଲେଟର୍ ରଖି ବାହାରୁ ବି ଆଣିକରି ସମସ୍ତଙ୍କ ବହି ସବୁ ଛଡ଼େଇ ନେଲି।
0: ଆଜ୍ଞା,
1: ଛଡ଼େଇ ନେଲା ପରେ ଆପଣ ବିଶ୍ୱାସ କରିବେନି, ପାଖାପାଖି 300 ପିଲା ମୋତେ 3 ଘଣ୍ଟାରୁ 4 ଘଣ୍ଟା ମୋତେ ଘେରାଉ କଲେ। ସେ ଭିତରେ ବିଭିନ୍ନ ପ୍ରକାର ଧମକ ଚମକ, କିଏ କହୁଛି ମୋର ଜୀବନ ନଷ୍ଟ ହୋଇଗଲା ତୁମେ ଦାୟୀ, ଆଉ କିଏ କହୁଛି ମୋର ଏତେ ଲସ୍ ହେଲା ତୁମେ ସେଇଟା ଦେବ, ଏମିତି ହେଇକିରି ବହୁତ ଗଣ୍ଡଗୋଳ ହେଲା। ଆଉ ମୋତେ ଧମକ ବି ଦେଲେ ସେମାନେ ଯେ ଆସନ୍ତାକାଲି, ତାମାନେ ସେଦିନର ଆସନ୍ତାକାଲି ମୋତେ ସେମାନେ ଦେଖିଦେବେ। ତ ମୁଁ କହିଲି ଯାହା ହେବାର କଥା ହେବ, ଆଉ ମୁଁ କ'ଣ ହେଲେ କରିପାରିବି। କିନ୍ତୁ ସେମିତି ଆଉ ତା ପରଦିନ ଆଉ କିଛି ହେଇନି, ଯିଏ ଯୁଆଡ଼େ ଗଲେ ଗଲେ, ଆଉ କଲେଜ ଯେମିତି ଶାନ୍ତିପୂର୍ଣ୍ଣ ଆକାରରେ ଥିଲା ସେମିତି ଆସିଗଲା। ଆଉ ପିଲାମାନେ ସେଇ ବର୍ଷଠୁ ପ୍ରାୟ ତାମାନେ ଆଉ ସାହସ କରିନାହାନ୍ତି, ଏବେ ଲ କଲେଜରେ କପି ହେଉନି ବୋଲି ମୁଁ କହିବିନି, ହେଉଥିବ କିନ୍ତୁ ଆଖି ଦୃଶ୍ୟା ହିସାବରେ ହେଉନି,
0: କିମ୍ବା ଯେଉଁ ପ୍ରକାର ଗୋଟେ ଅରାଜକତା ସୃଷ୍ଟି ହୋଇଯାଇଥିଲା, ଅରାଜକତା
1: ବିଲକୁଲ ନାହିଁ,
0: ସେ ପ୍ରକାର ନାହିଁ। ଆଉ ଆପଣ ସାହସର ସହିତ ସେ ମାନେ ଦିଗକୁ ଆପଣ ଅଗ୍ରଗତି କଲେ ଏବଂ ତାକୁ ଚେକ୍ କଲେ। ତ ସାର୍, ଆଉ ଗୋଟେ କଥା ଆପଣଙ୍କଠୁ ଜାଣିବା ପାଇଁ ଚାହିଁବୁ ଯେ ଜଣେ ଛାତ୍ର ଯଦି ଆଇନ ପାଠକୁ ଆପଣାଇଲା, ତାର ଭବିଷ୍ୟତ ପାଇଁ କ'ଣ ସବୁ ସ୍କୋପ୍ ରହିଛି
1: ଆଇନ ପାଠରେ? ଆଜ୍ଞା, ବର୍ତ୍ତମାନ ତ ବହୁତ ଗୁଡ଼ିଏ ଅଛି, ସ୍କୋପ୍ ଅଛି। ଚାକିରି ହିସାବରେ ଯଦି ଆପଣ ଦେଖିବେ ତାହେଲେ ପବ୍ଲିକ୍ ପ୍ରୋସିକ୍ୟୁଟର, ଆସିଷ୍ଟାଣ୍ଟ ପବ୍ଲିକ୍ ପ୍ରୋସିକ୍ୟୁଟର, ତାପରେ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ହେବା ପାଇଁ ଏବେ ବହୁତ ଗୁଡ଼ିଏ କୋର୍ଟ ଖୋଲିଗଲାଣି, ଆଉ ପ୍ରାୟ ସବୁ ବର୍ଷ ରିକ୍ରୁଟମେଣ୍ଟ ହେଉଛି, ଆଉ ସବୁ ବର୍ଷ ନୂଆ ପିଲା ଯାଉଛନ୍ତି। ତ ସେଇଟା ଗୋଟେ ମାଜିଷ୍ଟ୍ରେଟ ହେବାର। ତାପରେ ଗୋଟେ ଭିଲେଜ୍ ଲେଭେଲରେ କୋର୍ଟ ଗୁଡ଼ାକ ପ୍ରତିଷ୍ଠା ହେବ ଅଳ୍ପ ଦିନ ଭିତରେ, କେତେ ଗୁଡ଼ିଏ ଜାଗାରେ ହେଇଗଲାଣି। ତ ସେଟା ହେଲେ ତ ବହୁତ ଭିଲେଜ୍ରେ ତାମାନେ ଟିକେ ଇମ୍ପୋର୍ଟାନ୍ସ ଥିବ, ଯଦି ଭିଲେଜ୍ର ଗୋଟେ ଗୋଟେ କୋର୍ଟ ରହିବ, ଫଳରେ ସେଥିରେ ଆହୁରି ବି ଦରକାର ହେବେ ମାଜିଷ୍ଟ୍ରେଟ। ତା ବାହାରେ ପ୍ରାଇଭେଟ୍ ଆକାରରେ ହେଲେ ଆପଣ କୋଚିଂ ଇନଷ୍ଟିଚ୍ୟୁଟ୍ ଗୁଡ଼ାକ, ଓଜେଏସ୍ ଫୋଜେଏସ୍ କୋଚିଂ ପାଇଁ ସିଏ ବି ବହୁତ ଗୁଡ଼ିଏ ଖୋଲିଗଲାଣି, ସେଥିରେ ଅନେକ ଲୋକ ଏମ୍ପ୍ଲଏଡ୍ ହେଉଛନ୍ତି। ତାପରେ ଆପଣଙ୍କର ଓକିଲାତି ତ ସବୁବେଳେ ରହିଛି, ଓକିଲାତିଟା ଗୋଟେ ଏମିତିଆ ଜିନିଷ ଆଜ୍ଞା, ଯେ ହଠାତ୍ କିନା ଯିଏ ଚାହୁଁଥିବ ଯେ ମୋତେ ଇମିଡ଼ିଏଟ୍ଲି କେସ୍ ଆସୁ, ମୋର ପାଖରେ କ୍ଲାଏଣ୍ଟ ବୁଲନ୍ତୁ, ସେଟା ହଠାତ୍ ସମ୍ଭବ ହେବ ନାହିଁ। ଓକିଲାତିଟା ଗୋଟେ ଏମିତିଆ ଜିନିଷ, ଗୋଟେ ପବ୍ଲିକ୍ର କନଫିଡେନ୍ସ ଯଦି ଅଛି ତାହେଲେ ସେମାନେ ଆପଣଙ୍କୁ ଦେବେ, ନହେଲେ ଦେଇପାରିବେ ନାହିଁ।
0: ଆପଣ କେତେ ସେବା ଯୋଗାଇ ପାରୁଛନ୍ତି,
1: କେତେ ସେବା ଯୋଗାଇ ପାରୁଛନ୍ତି, କେତେ ଦକ୍ଷ ଆକାରରେ ଆପଣ ଜାଣିଛନ୍ତି, କୋର୍ଟ ସହିତ ଆପଣଙ୍କର ଡିଲିଂ କେମିତି, ଆପଣ ଠିକ୍ ହିସାବରେ ଯଦି ହ୍ୟାଣ୍ଡେଲ୍ କରୁଥିବେ ତାହେଲେ ନିଶ୍ଚିତ ଭାବରେ ଆପଣଙ୍କୁ ଆସିବ, ବହୁତ ଗୁଡ଼ିଏ କେସ୍ ଆସିବ, ଆଉ ଲୋକ ବି ଆସିବେ, ପଇସା ବି ଆପଣ ରୋଜଗାର କରିପାରିବେ। ତ ଏଇସବୁ ଗୁଡ଼ାକ ଅଛି। ତା ବାହାରେ ଆପଣଙ୍କର ବ୍ୟାଙ୍କରେ ଲ ଅଫିସର ରହୁଛନ୍ତି, ଅନ୍ୟ ସଂସ୍ଥା ଗୁଡ଼ାକରେ ଲ ଅଫିସର ରହୁଛନ୍ତି, ପ୍ରତ୍ୟେକ କମ୍ପାନୀରେ ମଲ୍ଟିପୁଲ୍ ଲ ଅଫିସର୍ସ ରହୁଛନ୍ତି।
0: ତ ଏଭଳି ଅନେକ
1: ଏଭିନ୍ୟୁ ଅଛି,
0: ସୁଯୋଗ ରହିଛି। ହେଲେ ସାର୍, ଆପଣ ଯେତେବେଳେ ଲ କଲେଜରେ ଥିଲେ ଏବଂ ପରବର୍ତ୍ତୀ ସମୟରେ ଆପଣ ଯେତେବେଳେ ଅବସର ଗ୍ରହଣ କଲେ, ଅବସର ନେଲା ପରେ ଆପଣ କେମିତି ସମୟ କାଟୁଛନ୍ତି?
1: ମୁଁ ଆଜ୍ଞା ଅବସର ନେଲା ପରେ ମୋତେ ଗୋଟିଏ ଲ ରିଲେଟେଡ଼୍ ଚାକିରିଟେ ଯୋଗାଡ଼ ହୋଇଯାଇଥିଲା ମୋର ପାଇଁ, ତାକୁ ଚାଇଲ୍ଡ ୱେଲ୍ଫେୟାର୍ କମିଟି ବୋଲି କହନ୍ତି। ତ ସମ୍ବଲପୁରର ଡିଷ୍ଟ୍ରିକ୍ଟ ଚାଇଲ୍ଡ ୱେଲ୍ଫେୟାର୍ କମିଟିରେ ମୁଁ ମେମ୍ବର ଥିଲି 5 ବର୍ଷ। ତ ସେ 5 ବର୍ଷ ପରିଶ୍ରମ କରିଛି। ତାପରେ ମୋର ବିଭିନ୍ନ ଅନୁଷ୍ଠାନ ଗୁଡ଼ାକ ରହିଛି, ନୀଳଚକ୍ରର ମୁଁ ଏଠିକାର ଗୋଟେ ଅଧ୍ୟକ୍ଷ ସମ୍ବଲପୁର ଶାଖାର।
0: ଆଜ୍ଞା,
1: ତାପରେ ଆମର ଧନକୁଡ଼ା ବରିଷ୍ଠ ନାଗରିକ ପରିଷଦରେ ମୁଁ ଏବେ ପ୍ରେସିଡେଣ୍ଟ ନାହିଁ କିନ୍ତୁ ଆଗରୁ ଥିଲି। ସେତୁ ଗୋଟେ ସୋସାଇଟି ଅଛି ସମ୍ବଲପୁରରେ, ତାର ମେମ୍ବର ଅଛି।
0: ଆଜ୍ଞା,
1: ଏ ପ୍ରକାର ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ମୁଁ ଜଡ଼ିତ ଅଛି, ସେଗୁଡ଼ାକରେ ମୋର ସମୟ ଇଏ ହୁଏ। ଆଉ ତାପରେ ଏଇ ଯେଉଁ ଲ କଲେଜ ହେଲା, ଏବେ ବରଗଡ଼ ବିକାଶ ଲ କଲେଜ,
0: ଆଜ୍ଞା,
1: ସମ୍ବଲପୁର ଲଜପତ ରାୟ ଲ କଲେଜ, ଏମାନଙ୍କର ମୁଁ ରେଗୁଲାର ଶିକ୍ଷାଦାନ ଦେବାରେ ଗୋଟେ ଗେଷ୍ଟ ଫ୍ୟାକଲ୍ଟି ଆକାରରେ ମୁଁ ସେହି

0: ସେଗୁଡ଼ାକ ଲେଖିଥିଲି, ଆଉ ସେଗୁଡ଼ାକ ରଖିଥିଲି ଆଉ କୁଆଡ଼େ, ମୋର ସେତେବେଳେ ଏତେ ବୁଦ୍ଧି ନଥିଲା, ମୁଁ କୁଆଡ଼େ ପଠାପୁଠି କରିନାହିଁ, ତ ସେ ସେଇଟା ଥିଲା। ତାପରେ ପରେ ମୁଁ ଯେତେବେଳେ କଲେଜରେ ପାଠ ପଢ଼ିବା ଆରମ୍ଭ କଲି, ପ୍ଲସ୍ ଟୁ ଏଜୁକେସନ୍ ସମୟରେ, ମୁଁ ଆପଣଙ୍କୁ ପ୍ରଥମେ କହୁଥିଲି ମୁଁ ଯେଉଁ BSc ପଢ଼ିଲା ବେଳେ ମୁଁ ବିଶେଷ ଧ୍ୟାନ ଦେଇପାରିଲି ନାହିଁ,
1: ଆଜ୍ଞା ଆଜ୍ଞା,
0: ମୋର ଧ୍ୟାନ ହଟେଇ ଦିଏ ଏଇ କବିତା ଲେଖା।
1: ଓହୋ,
0: ଏଇ କବିତା ମୁଁ ରାତି ରାତି ଚେତେ ଅନାଏ, ବହୁତ ପରିଶ୍ରମ
1: ଭାବୁକ ହେଇଯାଏ,
0: କବିତାରେ ଭାବୁକ ହେଇଯାଏ, ଫଳରେ ମୋର ରେଜଲ୍ଟଟା ବିଶେଷ ଭଲ ହୁଏନି। ମୁଁ ନିଜ ବହି ଛାଡ଼ିକିରି ଦୁନିଆ ବହି ପଢ଼େ, ଆଉ ଲିଟରେରୀ ଫିଲ୍ଡରେ ଭଲ ସେ ସମୟରେ ମୋର ଥିଲା। ତ ଏଇଟା ହେଲା ହେଉଛି ଗୋଟେ କାରଣ ଯେ ଆପଣ ବେଶୀ ଏନଗ୍ରସ୍ଡ ହେଇଗଲେ ରେଗୁଲାର ପାଠ ପଢ଼ାଟା ଆପଣଙ୍କର ହେଇପାରିବନି ଭଲ ଭାବରେ। ତ ସେଥିରୁ ଅସୁବିଧାଟା ପଡ଼ିକିରି ଯେତେବେଳେ ମୋର ଘୋର ଅସୁବିଧା ହେଲା ପାଠ ପଢ଼ାରେ, ମୁଁ ସେତେବେଳେ ସାମୟିକ ଭାବରେ କବିତାକୁ ମୋତେ ଛାଡ଼ିବାକୁ ପଡ଼ିଲା। ତାପରେ ମୁଁ LLB ପାସ୍ କଲି, LLB ପାସ୍ କରିକି ଓକିଲାତି ହେଲାବେଳେ କିଛିଟା ଲେଖିଛି। ତାପରେ ପରବର୍ତ୍ତୀ ସମୟରେ ମୁଁ LLM ପଢ଼ିଲି, LLM ପଢ଼ି ସାରିଲା ପରେ ମୁଁ ଯେତେବେଳେ ଚାକିରିରେ ଜଏନ୍ କଲି ଅଧ୍ୟାପକ ହିସାବରେ, ସେତେବେଳେ ମୁଁ ଦେଖିଲି ଯେ ଏଇ ଓଡ଼ିଆ ଜିନିଷ ଲେଖିଲେ ତାକୁ କିଛି ରେକଗ୍ନିସନ୍ ମିଳିବ ନାହିଁ। ଚାକିରିରେ ପ୍ରମୋସନ୍ ପାଇବା ପାଇଁ ଲ ଆର୍ଟିକଲ ଗୁଡ଼ାକ ଲେଖିବା ଦରକାର।
1: ଆଜ୍ଞା,
0: ତ ଲ ଆର୍ଟିକଲ୍ସ ମୁଁ ଲେଖିଛି, ସେଗୁଡ଼ାକ ନ୍ୟାସନାଲ ଇଣ୍ଟରନ୍ୟାସନାଲ ଇଏ ମ୍ୟାଗାଜିନ୍ ଜର୍ନାଲରେ ବାହାରିଛି।
1: ଆଜ୍ଞା,
0: ତାପରେ ଆମର ସେମିନାର ଇଏଟା ଗୁଡ଼ାକ ଆଟେଣ୍ଡ କରିଛି, ସେମିନାର ନିଜେ ଏଠି ଲ କଲେଜ ଥିଲାବେଳେ ମୁଁ ଅର୍ଗାନାଇଜ୍ କରିଛି ନ୍ୟାସନାଲ ସେମିନାର ବହୁତ ଗୁଡ଼େ। ତ ଏମିତି ଆକାରରେ ସେଗୁଡ଼ାକରେ ତ ସମୟ କଟିଯାଏ। ତ ମୁଁ ଯେତେବେଳେ ପ୍ରିନ୍ସିପାଲ ଥିଲି ସେତେବେଳେ ପିଲାମାନେ କହିଲେ ଯେ ଗୋଟେ ମ୍ୟାଗାଜିନ୍ଟେ ବାହାରୁ।
1: ଆଜ୍ଞା,
0: ପ୍ରଥମେ ମୁଁ ଧ୍ୟାନ ଦେଉନଥିଲି ଏଠି କ'ଣ ଆର୍ଟିକଲ ଆସିବ ଯେ ମ୍ୟାଗାଜିନ୍ ବାହାର କରିବା। ତ ଏନିୱେ ତାପରେ ଯେତେବେଳେ ପିଲାମାନେ କହିଲେ ନାଇଁ ଆଜ୍ଞା ଆର୍ଟିକଲ ଆସିବ ଇଏ ସିଏ, ମୁଁ କହିଲି ହଉ ତାହେଲେ ଗୋଟେ କବିତା ପାଠଟେ କରିବା, ଯେ କେତେଟା କବିତା ଆସୁଛି ଦେଖିବା,
1: ତାପରେ ଚିନ୍ତା କରିବା,
0: ତାପରେ ଚିନ୍ତା କରିବା।
1: ଆଜ୍ଞା ଆଜ୍ଞା,
0: ତ ସେଇ ସେଇଟା ଯେଉଁ କବିତା ପାଠ ପାଇଁ ମୁଁ ମଧ୍ୟ ଗୋଟେ କବିତା ଲେଖିଲି। ମୁଁ କବିତା ଯେତେବେଳେ ଲେଖିଲି ସେଥିରୁ ପ୍ରଥମ କବିତାଟା ଯେଉଁଟା ଲେଖିଲି ସେଇଟା ମୁଁ ଏତେଟା ତାମାନେ ଆଉ ଚିନ୍ତା କରିନାହିଁ ସେ କବିତା କ'ଣ କରିବି, ତାକୁ ମୁଁ ଗୋଟେ ଡାକରେ ପଠାଇଦେଲି, ଗୋଟେ ମ୍ୟାଗାଜିନ୍ ସମାଜକୁ ପଠାଇଦେଲି।
1: ଆଜ୍ଞା,
0: ତାର 8-10 ଦିନ ପରେ ମୋର ପାଖକୁ ଗୋଟେ ପୋଷ୍ଟକାର୍ଡ଼ ଗୋଟେ ଆସିଲା ଯେ ଆପଣଙ୍କର ଏ କବିତାଟା ମୁଁ ପଢ଼ିଲି ବହୁତ ଭଲ ହେଇଛି। ମୁଁ କହିଲି କେଉଁ କବିତାଟା ପଢ଼ିଛି, ମୁଁ ଆଉ ଭୁଲି ଯାଇଥିଲି। ତାପରେ ମୁଁ ବହିଟା ମଗେଇଲି ସାପ୍ତାହିକ ସମାଜ ମଗେଇଲି, ତ ସେଠି ଦେଖିଲି ଯେ ବାହାରିଛି କବିତାଟା। ତାପରେ ସେଇଦିନଠୁ ସେଇଟା ପ୍ରାୟ 2010 ହେଇଗଲାଣି, ସେତେବେଳକୁ 2010 ମୋର ଫେର ଲେଖା ଚାଲିଛି, ମୁଁ ଲେଖା ରାଜ୍ୟରେ ସକ୍ରିୟ ପ୍ରାୟ ରହୁଛି
1: ରହୁଛନ୍ତି। ତ ଇତିମଧ୍ୟରେ ଆପଣ କେତେ ଖଣ୍ଡ ବହି ବାହାରିଲାଣି?
0: ମୋର ସମଗ୍ର 5 ବହି ବାହାରି ସାରିଲାଣି, ଆଉ ଗୋଟେ ପ୍ରବନ୍ଧ ସଂକଳନ ବୋଧ ହୁଏ ଯଦି ଭଗବାନଙ୍କର କରୁଣା ହୁଏ ଅତି ଶୀଘ୍ର ବାହାରିବ
1: ନିଶ୍ଚିତ ଭାବରେ ସାର। ଆଉ ପାଠକୁ ଆଦୃତି ମଧ୍ୟ ପାଇବ ଆମେ ସେଇଟା ଆଶା କରିବା। ହେଲେ ଏଇ ଯେଉଁ ଲେଖାଲେଖି ଯାହା କଲେ, ଆପଣ ତ ସାଇନ୍ସ ପାଠ ପଢ଼ୁଥିଲେ ତାପରେ ଲ କଲେ, ଏବଂ ସାହିତ୍ୟ ସାଧନା କିମ୍ବା ସାହିତ୍ୟ ଲେଖିବାର ଯେଉଁ ଗୋଟେ ସାହିତ୍ୟ ମନସ୍କ ହେବା ଗୋଟେ ଅଲଗା ଜିନିଷ, ଏଇ ସାହିତ୍ୟ ଗୋଟେ ଉଚ୍ଚକୋଟୀର ସାହିତ୍ୟ ସୃଷ୍ଟି କରିବା ପାଇଁ ଆପଣ କ'ଣ ବିଶେଷ ଧ୍ୟାନ ଦିଅନ୍ତି କି କ'ଣ କରନ୍ତି ଆପଣ?
0: ସାହିତ୍ୟ ଆଜ୍ଞା ଗୋଟେ ଶବ୍ଦର ଯାଦୁକରୀ ବୋଲିକରି ଆପଣ କହିପାରିବେ।
1: ଆଜ୍ଞା,
0: ବିଶେଷ କରି କବିତା ଯେଉଁମାନେ ଲେଖନ୍ତି ସେମାନେ ସେଇ ଶବ୍ଦଟାକୁ ଏ ପ୍ରକାର ଭାବରେ ତାକୁ ଗଠନ କରିକିରି ଗୋଟେ ମିନିଂ ବାହାର କରନ୍ତି। ତ ସେଇଟା ଗୋଟେ କ୍ରିଏଟିଭ ୱାର୍କ, ସେଇଟା ଭିତରେ ସେ ଭାବନା ଯଦି ନଥିବ ସେ ସାହିତ୍ୟ ଆଦୃତ ହେବ ନାହିଁ। ତ ଆପଣଙ୍କ ଭିତରେ ଯଦି କିଛି ଗୋଟେ ସେ ଟାଇପ୍ର ଭାବନାର ଉଦ୍ବେଳନ ହେଉଛି, ତାକୁ କଲମରେ ଯଦି ଆପଣ ପରିପ୍ରକାଶ କରିପାରୁଛନ୍ତି, ୱିଥ୍ ସେଇ ଭାବନା ଯଦି ଦେଇପାରୁଛନ୍ତି, ତାହେଲେ ସେଇଟା ଏମିତି ହିସାବରେ ତାର ଗୋଟେ ଫ୍ଲୋ ଆସିବ, ସେଇଟା ପାଠକ ନିଶ୍ଚୟ ତାକୁ ଭଲ ପାଇବେ। ତ ସାହିତ୍ୟ ସାଧନାଟା ସମସ୍ତେ ସାହିତ୍ୟ ମାନେ ଲେଖିଦିଅନ୍ତେ, ଯଦି ଆମର କହିବାର ଭାଷା ଆମର ଲେଖିବାର ଭାଷା ଟିକେ ଯେତେ ହେଲେ ଭିନ୍ନ ରହୁଛି, ତ ଲେଖିବା ପାଇଁ ଯେଉଁଟା ଦରକାର, ଯେଉଁ ସୌନ୍ଦର୍ଯ୍ୟମୟ ହେବାର କଥା, ସୁଷମାମଣ୍ଡିତ ହେବାର କଥା ଭାଷା, ସେଇ ଜିନିଷଟା ଆସିବ ଆପଣଙ୍କର ଭିତର କେତେ ଉତ୍ସାହ ଅଛି, ଭିତରେ କେତେ ଆପଣ ଆଣିପାରିଛନ୍ତି, ଭାବପ୍ରବଣ କେତେ ହେଇଛନ୍ତି, ତାର ଉପରେ ବହୁତ ନିର୍ଭର କରେ ଆଜ୍ଞା। ସାହିତ୍ୟ ତେଣୁକରି ଗୋଟେ ସାଧନାର କଥା, ଆଉ ଏଇଟା ଭିତରେ ଯଦି ଆପଣଙ୍କର ନଥିବ ସେ
1: ଅନ୍ତରର ଭାବ,
0: ଅନ୍ତରର ଭାବ ଯଦି ନଥିବ ତାହେଲେ ହୁଏତ ପ୍ରବନ୍ଧଟେ ଲେଖିଦେଇ

0: ପାରିବେ କି ଆଉ କ'ଣଟେ ଲେଖିଦେଇ ପାରିବେ,
1: ହଁ
0: କିନ୍ତୁ
1: ହଁ
0: କବିତା ତ ଜମା ନୁହେଁ, ସମ୍ଭବ ନୁହେଁ,
1: ନିଶ୍ଚିତ ଭାବରେ। ତ ସାର
0: ନାଇଁ।
1: ଏଠି ଆଉ ଗୋଟେ କଥା ଆପଣଙ୍କଠୁ ଆମେ ଜାଣିବା ପାଇଁ ଚାହିଁବୁ ଯେ ଅନ୍ତରର ଭାବଟି ସୃଷ୍ଟି ହେବା ପାଇଁ ପାରିପାର୍ଶ୍ୱିକ ପରିସ୍ଥିତି କିମ୍ବା ପରିବେଶ କିଛି ମାତ୍ରାରେ ଦାୟୀ କି?
0: କିଛି ମାତ୍ରା ନାହିଁ, ସମ୍ପୂର୍ଣ୍ଣ ରୂପେ ଦାୟୀ।
1: ଆଜ୍ଞା ଆଜ୍ଞା।
0: କାହିଁକି ଆମେ ଯେଉଁ ଜିନିଷଟା ଦେଖୁ, ଯେଉଁ ଜିନିଷଟା ଆମକୁ ଟିକିଏ ଚିନ୍ତା କରିବା ପାଇଁ ଦିଏ, ଆକାଶ, ଗଛପତ୍ର, କେଉଁଠି ଗୋଟେ ଭଲ ଫୁଲଟେ ଦେଖିବା, କେଉଁଠି ଲୋକମାନଙ୍କର ଗହଳି ଦେଖିବା, ଏଇସବୁ ଗୁଡ଼ାକ ତ ସାହିତ୍ୟରେ ପରବର୍ତ୍ତୀ କାଳରେ ପ୍ରବେଶ କରେ।
1: ଆଜ୍ଞା ଆଜ୍ଞା।
0: ଗୋଟେ ଘରେ କେମିତି ଚାଲିଛି, ଗୋଟେ ଶାଶୁ କେମିତି ବୋହୂକୁ ଟ୍ରିଟ୍ କରୁଛି, ଏଇସବୁ ଗୁଡ଼ାକ ତା'ମାନେ ଆମର ଦୈନନ୍ଦିନ ଜୀବନରେ ଆମେ ଯେଉଁ ଯେଉଁ ପ୍ରକାରର ଆଘାତ, ସଂଘାତ, ଯେଉଁ ଯେଉଁ ପ୍ରକାରର ପରିସ୍ଥିତି ଆମେ ଫେସ୍ କରୁ, ସେଗୁଡ଼ାକ ହିଁ ସାହିତ୍ୟରେ ଆସେ। ଆଜ୍ଞା, ଏବେ ଦେଖନ୍ତୁ ତା'ର ଏକଦମ ଗୋଟେ ଉଦାହରଣ ଦେବି। ଏବେ ଆଗରୁ କରୋନା ବିଷୟରେ ଆମେ ଜାଣିନଥିଲେ, କରୋନା ଆସିଲା, ମହାମାରୀ ରୂପରେ ଆସିଲା, କରୋନା ଉପରେ ବର୍ତ୍ତମାନ କେତେ କେତେ ସାହିତ୍ୟ ସୃଷ୍ଟି ହୋଇଗଲାଣି।
1: ଆଜ୍ଞା।
0: ଯେଉଁମାନେ କରୋନାରେ ପଡ଼ିଛନ୍ତି, ଯେଉଁମାନେ କରୋନା ପୀଡ଼ିତ ଲୋକମାନଙ୍କୁ ଦେଖୁଛନ୍ତି, ସେ ସମସ୍ତଙ୍କର ତା'ମାନେ ଯେଉଁମାନେ ଲେଖକ ଗୁଡ଼ାଏ ଜିନିଷ ଗୁଡ଼ାଏ ଲେଖି ସାରିଲେଣି ତାର ଉପରେ। ତ ଏଇଟା ଗୋଟେ ନିଜର ଅନୁଭୂତିର କଥାଟା ଆପଣ ଲେଖ, ନହେଲେ ସବୁ ହାୱାରୁ ନେଇକରି ଗୋଟେ ଜିନିଷଟେ ଆପଣ ଲେଖିବେ, ତ ସେଇଟା ଏତେ ଲୋକଙ୍କୁ ଭଲ ବି ଲାଗିବ ନାହିଁ।
1: ଲାଗିବ ନାହିଁ।
0: ଆଜ୍ଞା,
1: ହଁ, ତ ଯେଉଁଟା ଆମେ
0: କାଳ୍ପନିକ।
1: ସାହିତ୍ୟ ବୋଲି କହୁଛୁ,
0: ଆଜ୍ଞା,
1: ସମାଜରୁ ଉଦ୍ଧୃତ ଏବଂ
0: ସମାଜରୁ ହିଁ,
1: ସମାଜର ସେ ବାସ୍ତବତାର ଯେଉଁ
0: ସମାଜ
1: ପ୍ରତିରୂପ ଯଦି ଆମେ କହିବା, ସେ
0: ସମାଜ
1: ସାହିତ୍ୟ କିମ୍ବା ସେ
0: ସମାଜ
1: କବିତା।
0: ସମ୍ପୂର୍ଣ୍ଣ ରୂପେ
1: ଆଜ୍ଞା
0: ସାମାଜିକ ପ୍ରତିଫଳନ ରହିଛି ସାହିତ୍ୟରେ।
1: ହଁ ହଁ। ତ ସାର୍, ଏଇଠି ଆପଣଙ୍କ ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ଆପଣଙ୍କର ଯେଉଁ ଛୋଟବେଳର ସାମାଜିକ
0: ଆଜ୍ଞା,
1: ପରିସ୍ଥିତି, କେଉଁ ଗାଁ, କେଉଁ ପରିବେଶରେ ଆପଣଙ୍କର ଶୈଶବ ଜୀବନ କଟିଥିଲା ଏବଂ କିଭଳି ଭାବରେ ଆପଣ ଯୌବନକୁ ଆସିଲେ ଏବଂ ଏଇ ଚାକିରି କ୍ଷେତ୍ରକୁ ପଶିଲେ, ତ ଛୋଟ ସମୟର କଥା
0: ଆଜ୍ଞା
1: ଟିକେ କହିବେ।
0: ମୁଁ ଜଷ୍ଟ ମାନେ ସ୍କୁଲକୁ ଯିବାର ଆରମ୍ଭ କଲା ଦିନଠୁ
1: ହଁ ହଁ ହଁ
0: ମୁଁ ଦୌଡ଼ି ଦୌଡ଼ି ସ୍କୁଲକୁ ଯାଏ, ସେ ବ୍ୟାଗ୍ ବସ୍ତାନି ସହିତ ଦୌଡ଼ି ଦୌଡ଼ି ଘରକୁ ଆସେ, ଏମିତିଆ ଗୋଟେ ମୋର ମନେ ପଡ଼ୁଛି। ଆଉ ଯେହେତୁ ବାପା ଚାକିରିରେ ଥିଲେ, ବାପା ଯେଉଁ ଯେଉଁ ଜାଗାକୁ ଗଲେ ଆମେ ସେ ସେ ଜାଗାକୁ ବଦଳି ହେଇକିରି ଯାଉ, ଆଉ ସେ ଜାଗାରେ ନୂଆ ସାଙ୍ଗ, ନୂଆ ସାଥି ସବୁ ଭେଟୁ, ତ ଆମକୁ ସେଇଟା ବି ବହୁତ ଭଲ ଲାଗେ।
1: କେଉଁ କେଉଁ ଜାଗା ସବୁ ଆପଣ ବୁଲିଛନ୍ତି?
0: ଆମେ ବହୁତ, ମୋର ବାପା ପୋଲିସରେ ଥିଲେ,
1: ଆଜ୍ଞା ଆଜ୍ଞା,
0: ତ ଇଭିନ୍ ତାଙ୍କୁ ଭିଲେଜ୍ମାନଙ୍କୁ ବି ବଦଳି ହେଇଛି।
1: ହଁ ହଁ।
0: ଫର୍ ଏକ୍ଜାମ୍ପଲ୍ ଗୋଟେ ସିନାପାଲି,
1: ହଁ,
0: ସିନାପାଲି ସେତେବେଳେ ଗୋଟେ ସମ୍ପୂର୍ଣ୍ଣ ରୂପେ ଗୋଟେ ଗାଁଟେ ଥିଲା, ସେଇ ଗାଁଟା ମୋର ମନେ ପଡ଼ୁଛି। ସେମିତି କାଶୀପୁର ଗୋଟେ, ତ ବାପାଙ୍କର ବଦଳି ଯେତେବେଳେ ହୁଏ ଆମେ ବହୁତ ଖୁସି ହଉ। ବାପାଙ୍କୁ ସେଇଟା ନିଶ୍ଚୟ ବହୁତ କଷ୍ଟ ହେଉଥିବ, କିନ୍ତୁ ଆମେ ଏତେ ଖୁସି ହଉ, କାହିଁକି ଆମେ ଗୋଟେ ନୂଆ ସ୍କୁଲକୁ ଯିବୁ, ନୂଆ ମାହୋଲରେ ରହିବୁ, ନୂଆ ସାଙ୍ଗସାଥିକୁ ଦେଖିବୁ, ଆମେ ବହୁତ ଖୁସି ହଉ ବଦଳି ହେଇଗଲେ। ତ ଏମିତି ହେଇ ଲାଷ୍ଟରେ ବାପା ଆମକୁ ଗୋଟେ ଷ୍ଟେସନ୍ କରିଦେଲେ ଗୋଟେ ଜାଗାରେ, ସେ ଯୁଆଡ଼େ ହେଲେ ସେ ନିଜେ ଏକା ଗଲେ, ତାପରେ ଆଉ ଆମମାନଙ୍କୁ ନେଲେନି, ଆଉ ସେ ମଝିରେ ମଝିରେ ଆସନ୍ତି। ତ ଆମେ ଷ୍ଟେସନ୍ ହେଇଗଲା ପରେ ମୋର ମନେ ଅଛି, ମୁଁ ସପ୍ତମ ଶ୍ରେଣୀରୁ ଆଉ ଆମେ କୁଆଡ଼େ ଯାଇନୁ, ନୂଆପଡ଼ା ବୋଲିକରି ଗୋଟେ ବର୍ତ୍ତମାନ ଜିଲ୍ଲା ହେଇଛି,
1: ଆଜ୍ଞା,
0: ତ ନୂଆପଡ଼ାରେ ଆମେ ରହିଗଲୁ। ମେଟ୍ରିକ୍ ପାସ୍ କରିକିରି କଲେଜରେ ବି ମୁଁ ଅବଶ୍ୟ କଲେଜରେ ଅନ୍ୟ ଜାଗାକୁ ଗଲି, କିନ୍ତୁ ଆମର ପରିବାରଟା ସେଇ ନୂଆପଡ଼ାରେ ରହିଯାଇଥିଲେ। ଛୋଟ ସମୟର କଥା କହିଲେ, ଇଏ ଆମର ଯେଉଁ ଭାଇ ଭଉଣୀମାନଙ୍କର ଭିତରେ ବାଦ ଅହଙ୍କାର ଏଗୁଡ଼ାକ ଟିକେ ଟିକେ ଲାଗି ରହିଥାଏ, ଇଏ କାହାକୁ ପିଟିଲା, କିଏ କାହାକୁ ମାରିଲା, କିଏ କାହାକୁ ଚିମିଟି ଦେଲା। ମୁଁ ଟିକେ ବଡ଼ ଥିଲି,
1: ଆଜ୍ଞା ଆଜ୍ଞା, କେତେ ଭାଇ ଭଉଣୀ ଆପଣ?
0: ଆମର 3 ଭାଇ 2 ଭଉଣୀ, ତ ମୋଠୁ ଜଣେ ବଡ଼ ନାନି, ଆଉ ମୋର ସମସ୍ତେ ମୋର ତଳେ, ଆଉ 3 ଜଣ ମୋର ତଳେ। ଆଉ ଗୋଟେ ଇଣ୍ଟରେଷ୍ଟିଂ ଜିନିଷ ମୋର ମନେ ପଡ଼ୁଛି, ସାନ ଥିଲା ବେଳେ ବାପା ଘରେ ଯଦି ନାହାନ୍ତି ବେଲେ ଆଉ ଆମର ଘରେ ପାଠପଢ଼ା ବନ୍ଦ, କେହି ପଢ଼ିବେନି ସାନ ଥିବା ସମୟରେ,
1: ପୁରା ଜୀବନକୁ ପୁରା ଉପଭୋଗ କରିବେ,
0: ଉପଭୋଗ କରିବେ। ତ ଥରେ ସେମିତି ଆମେ ବାପା ଆସିଲେ, ଏତେ ଘୋ ଘା ହଉଥିଲା ଯେ ବାପାଙ୍କର ମୁଣ୍ଡ ଖରାପ ହେଲାଣି ସେ ରାସ୍ତାରୁ, ଆମ ଘରର ପାଟିତୁଣ୍ଡ ଶୁଣିକିରି।
1: ଆଜ୍ଞା,
0: ସେ ଆସିକିରି ଘରେ ପହଞ୍ଚିଛନ୍ତି ଆଉ ଆମକୁ ପିଟିବା ପାଇଁ ଖୋଜିଲେ ସବୁ। ଠିକ ସେ ସମୟରେ ଅନ୍ଧାର ହେଇଗଲା, ଲାଇଟ୍ ଲିଭିଗଲା।
1: ଆଜ୍ଞା,
0: ଲାଇଟ୍ ଯେତେବେଳେ ଲିଭିଗଲା ଆଉ କ'ଣ କରିବେ, ସମସ୍ତେ ଆମେ ଲୁଚି ଲୁଚା ଦେଲୁ। ତ ସେ ତାଙ୍କ ରାଗ ଥଣ୍ଡା କରିବା ପାଇଁ ଗୋଟେ ଛୋଟ ବାଡ଼ିଟେ ବୁଲେଇଲେ, ଆଉ ତାପରେ ଫେର ଶାନ୍ତ ହେଇଗଲେ, ଲାଇଟ୍ ଆସିଲା ଯେତେବେଳେ,
1: ମାନେ ସମୟ ଯେତେବେଳେ ବିତିଗଲା
0: ତାଙ୍କ ରାଗ ବି, ରାଗଟା ଆଉ କ'ଣ ଥାଏ କି ସାର।
1: ତ ଏଇଭଳିଆ ଛୋଟ ଛୋଟ କଥା ସାର୍ ବହୁତ ମାନେ ଜୀବନକୁ ମାନେ ଆଉ ଉଲ୍ଲସିତ କରେ, ମନେ ପଡ଼ିଲେ ଭଲ ଲାଗେ। ତ ବର୍ତ୍ତମାନ ଆପଣଙ୍କର ପରିବାରରେ କିଏ କିଏ ସବୁ ଅଛନ୍ତି?
0: ବର୍ତ୍ତମାନ ମୋର ପରିବାରରେ ମୋର ସ୍ତ୍ରୀ ଏବଂ ମୋର ଝିଅ।
1: ମ୍ୟାଡ଼ାମ କ'ଣ କରୁଛନ୍ତି ଘରେ? ଗୃହିଣୀ?
0: ନାଇଁ, ଗୃହିଣୀ ନାହିଁ, ମ୍ୟାଡ଼ାମ ଥିଲେ, ରିଟାୟାର୍ଡ଼ ଡିଷ୍ଟ୍ରିକ୍ଟ ଜଜ୍ ରାଙ୍କରେ ଥିଲେ।
1: ଓହୋ।
0: ହଁ, ସେ ରିଟାୟାର୍ଡ଼ କରିକି ସେ ବି ଅଛନ୍ତି ଘରେ ବର୍ତ୍ତମାନ।

0: ଝିଅ
1: ଝିଅ ତ IPS ଅଛି,
0: ଆଜ୍ଞା
1: ସେ ଭିଜିଲାନ୍ସ SP ଅଛି ଏଠି ସମ୍ବଲପୁରରେ।
0: ଆଜ୍ଞା ଆଜ୍ଞା, ଯାହା ହଉ ସୁନ୍ଦର ମାନେ ଗୋଟେ ପରିବାର, ଛୋଟ ପରିବାର କିନ୍ତୁ ସୁନ୍ଦର
1: ଆଜ୍ଞା
0: ପରିବାର। ହଁ,
1: ଆଜ୍ଞା।
0: ତ ସାର୍ ଯେଉଁ କଥା ଆମେ ଆଲୋଚନା କରୁଥିଲେ ଯେ ଏଇ ଯେଉଁ ଆଇନ ପାଠ ପଢ଼ିକି ଆପଣ
1: ଆଜ୍ଞା
0: ନିଜେ ବ୍ୟବସ୍ଥିତ ହେଲେ, ନିଜ ପରିବାରକୁ ମଧ୍ୟ ବ୍ୟବସ୍ଥିତ ଆକାରରେ ରଖିଛନ୍ତି,
1: ଆଜ୍ଞା।
0: କିନ୍ତୁ ଦେଖାଯାଉଛି ଯେ ବର୍ତ୍ତମାନ ସମାଜରେ ଯେଉଁମାନେ ବୟସ୍କ ବ୍ୟକ୍ତି ସେମାନେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତ ଏଇ ଯେଉଁ ବୟସ୍କ ବ୍ୟକ୍ତିମାନେ ରହିଛନ୍ତି, ସେମାନଙ୍କର ସହାୟତା ପାଇଁ ସାମାଜିକ ସ୍ତରରେ ହେଉ କିମ୍ବା ସରକାରୀ ସ୍ତରରେ ହେଉ, କେଉଁ ପ୍ରକାରର ମାନେ ଗୋଟେ ସାହାଯ୍ୟ ସହଯୋଗର ଗୋଟେ ବାତାବରଣ ସୃଷ୍ଟି କରିବାର ଆବଶ୍ୟକତା ରହିଛି, ଏକଥା ଯଦି ଆପଣଙ୍କୁ ପଚାରିବୁ ଆପଣ କ'ଣ କହିବେ?
1: ସରକାରଙ୍କର ତ ସ୍କିମ୍ ବହୁତ ଗୁଡ଼ିଏ ଅଛି ବରିଷ୍ଠମାନଙ୍କର ପାଇଁ,
0: ହଁ,
1: ତାଙ୍କର ଗୁଡ଼ାଏ ଜାଗାରେ କନସେସନ୍ ଦିଆହେଉଛି, କାଉଣ୍ଟର ଫାଉଣ୍ଟର ଗୁଡ଼ାକରେ ବରିଷ୍ଠମାନଙ୍କର ପାଇଁ ସେପରେଟ୍ ଲାଇନ୍ର ସୁବିଧା ସୁଯୋଗ କରୁଛନ୍ତି ସରକାର। କିନ୍ତୁ ବେସରକାରୀ ସ୍ତରରେ ଧରନ୍ତୁ ଆମେ ଯେମିତି ଧନକୋଡ଼ା ବରିଷ୍ଠ ନାଗରିକ ପରିଷଦ ଗୋଟେ କରିଛୁ, ଧନକୋଡ଼ା ବରିଷ୍ଠ ନାଗରିକ ପରିଷଦ ସାହାଯ୍ୟ କରେ ଅନ୍ୟମାନଙ୍କୁ ଯଦି ସେମିତି କିଛି ଅସୁବିଧାରେ ଥିବ। ଆଉ ଆମର ମିଟିଂ ଗୁଡ଼ାକରେ ମଧ୍ୟ ବୟସ୍କମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା, ସ୍ୱାସ୍ଥ୍ୟ ଗୋଟେ ଜିନିଷଟେ ଯେଉଁଟା ଅନେକ ଲୋକ ଫେସ୍ କରନ୍ତି,
0: ଆଜ୍ଞା,
1: ବିଶେଷ କରି ଡାଇବେଟିସ୍, ବ୍ଲଡ଼ ପ୍ରେସର ଏଇଗୁଡ଼ାକରେ ସମସ୍ତେ ପ୍ରାୟ ତାଙ୍କର ହେଇଥାଏ। ତ ତାଙ୍କୁ କ'ଣ କଲେ ସୁବିଧା ହେବ, କ'ଣ କଲେ ଅସୁବିଧା ହେବ, କ'ଣ ଖିଆଯିବ, କ'ଣ କେମିତି ମେଡ଼ିସିନ୍ କେମିତି ନିଆଯିବ, ଏଗୁଡ଼ାକ ଉପରେ ଆମେ ବିଭିନ୍ନ ସମୟରେ ଡକ୍ଟରମାନଙ୍କୁ ଡାକିକି କ୍ୟାମ୍ପ କରୁ, ନହେଲେ ନିଜ ନିଜ ଭିତରେ ପାରସ୍ପରିକ ଭିତରେ ଆଲୋଚନା କରିକିରି ଆମେ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରୁ। ଆଉ ବାହାରେ ଯଦି କୌଣସି କିଏ ଦୁଃଖୀ ରଙ୍କି ଥାଏ, ତାକୁ କି ପ୍ରକାରର ସହାୟତା ଦିଆଯାଇପାରିବ ସେଇଟା ମଧ୍ୟ ଆମେ ଚିନ୍ତା କରୁ। ଦରକାର ପଡ଼ିଲେ ଯେମିତି ଆମେ ଗଲାଥର ବିଭିନ୍ନ ଏଇ ମାନେ ଯେଉଁମାନେ ବାହାରେ ରହୁଛନ୍ତି ଶୀତ କାକରରେ, କାହାକୁ କମ୍ବଳ ଦିଆହେଇଥିଲା, କାହାକୁ ଡ୍ରେସ୍ ଦିଆହେଇଥିଲା, କାହାର ପାଇଁ ମେଡ଼ିସିନ୍ ଦିଆହେଇଥିଲା, ଚପଲ ବି ବଣ୍ଟା ହେଇଥିଲା ଯେଉଁମାନଙ୍କର ନାହିଁ, ତ ଏମିତି କାର୍ଯ୍ୟକ୍ରମ ଗୁଡ଼ାକ ହୁଏ। ଆଉ ବ୍ୟକ୍ତିଗତ ସ୍ତରରେ ମଧ୍ୟ ମୋର ଇଚ୍ଛା ହୁଏ ଯେ ମୁଁ ଯେମିତି ଅନ୍ୟ କାହାକୁ ଟିକେ ସାହାଯ୍ୟ କରିପାରିବି, ତ ଏଇ ଏଇଟା ଗୁଡ଼ାକ ବ୍ୟକ୍ତିଗତ ସ୍ତରରେ ମଧ୍ୟ ମୁଁ
0: ନିଶ୍ଚିତ
1: ଚେଷ୍ଟା
0: ଭାବରେ
1: କରେ।
0: ହଁ, ବ୍ୟକ୍ତିଗତ ସ୍ତରରେ ଯଦି ଇଚ୍ଛା ନ ରହିଲା କୌଣସି କଥା ସମ୍ଭବ ନୁହେଁ। ଆଉ ଯେହେତୁ ଆପଣ ଅନେକ ଅନୁଷ୍ଠାନ ସହିତ ଜଡ଼ିତ, ତା ମାଧ୍ୟମରେ ମଧ୍ୟ ଆପଣ ସୋସିଆଲ ଆକ୍ଟିଭିଟିଜରେ ଆପଣ ଜଡ଼ିତ ଅଛନ୍ତି ଏବଂ କାର୍ଯ୍ୟ କରୁଛନ୍ତି, ହେଲେ ଶେଷରେ ଆଉ ଗୋଟିଏ କଥା ଆପଣଙ୍କର ପରାମର୍ଶ ଆମେ ଚାହିଁବୁ ଯେ ଏଭଳିଆ ଯେଉଁ ବୟସ୍କ ବ୍ୟକ୍ତିମାନେ ରହିଛନ୍ତି, ତାଙ୍କର ଯେଉଁ ରିଲେସନ୍ସର ହେଉ କିମ୍ବା ତାଙ୍କର ଯେଉଁ ପୁଅ ଝିଅ, ବେଳେବେଳେ କ'ଣ ହୁଏ ଯେ ଯେତେବେଳେ ସେମାନେ ପାଠ ପଢ଼ନ୍ତି, ବଡ଼ ହୋଇଯାଆନ୍ତି, ବୃଦ୍ଧ ବାପା ମାଆଙ୍କୁ ହୁଏତ ସେ ପ୍ରକାରର ଯତ୍ନ ନେବାରେ ସେମାନେ ଅବହେଳା କରନ୍ତି, ତ ସେଭଳିଆ ଯେଉଁ ପିଲାମାନେ ରହିଛନ୍ତି କିମ୍ବା ସିନିୟର ସିଟିଜନ୍ମାନଙ୍କ ପାଇଁ ଆମର କ'ଣ ସବୁ କର୍ତ୍ତବ୍ୟ ହେବା କଥା, ଏ ଦିଗରେ ଆମର ଶ୍ରୋତାମାନଙ୍କୁ କ'ଣ ପରାମର୍ଶ ଦେବେ ସାର୍?
1: ଆମର ଗୁଡ଼ାଏ କ୍ଷେତ୍ରରେ ଦେଖାଯାଏ ଯେ ବୟସ୍କମାନେ ବିଶେଷ କରି ବାପା ମା' ଅନେକ କେସ୍ରେ ତାଙ୍କର ପୁଅ ଝିଅମାନେ ବଡ଼ ବଡ଼ ପଦବୀରେ ଥାଆନ୍ତି, ଅଥଚ ତାଙ୍କର ଜମା ଖାତିର କରନ୍ତି ନାହିଁ।
0: ଆଜ୍ଞା,
1: ଆଇନ ବି ଅଛି ତା ପାଇଁ ଯେ ବୟସ୍କ ବ୍ୟକ୍ତିମାନଙ୍କର ସେବା କରିବା ପାଇଁ ସେମାନେ ବାଧ୍ୟ ଆଇନତଃ। 2007ରେ ସରକାର ଆଇନ ପ୍ରଣୟନ କରିଛନ୍ତି ଯାହାର ଫଳରେ ବୟସ୍କ ବାପା ମା' କିମ୍ବା ଯେଉଁମାନେ ଆପଣଙ୍କର ଉପରେ ନିର୍ଭରଶୀଳ ଆପଣ ତାଙ୍କୁ ନିଶ୍ଚିତ ଭାବରେ ସହାୟତା କରିବେ, ନହେଲେ ଆପଣ ନାଁରେ କେସ୍ କରାଯାଇପାରିବ। ଏହାର ଉପରେ ମଧ୍ୟ ଆମର ଅନେକ ଥର ଚର୍ଚ୍ଚା ହୋଇଛି। ଥରେ ମୋତେ ଆଠମଲ୍ଲିକରୁ ବି ତାଙ୍କର ଗୋଟେ ବୟସ୍କ ଅନୁଷ୍ଠାନ ଅଛି, ସେମାନେ ମୋତେ ଡାକିଥିଲେ ଏଇ ଆଇନଗତ ପ୍ରାବଧାନଗୁଡ଼ିକ ଉପରେ କହିବା ପାଇଁ। ମୁଁ ତାଙ୍କୁ କହିଲି ଯେ ଆପଣ କେସ୍ କରିପାରିବେ, ଆପଣଙ୍କ ନିଜ ପୁଅ ଝିଅମାନଙ୍କ ନାଁରେ କେସ୍ କରିପାରିବେ। ତ ସେଠୁ ଜଣେ କହିଲା, ଆଜ୍ଞା ପୁଅ ଝିଅମାନଙ୍କ ନାଁରେ ଆମେ କି କେସ୍ କରିବୁ, ଏଇଟା ତ ଗୋଟେ ଭଲ କଥା ନାହିଁ। ହଁ, ମୁଁ କହିଲି ଆଜ୍ଞା ଦେଖନ୍ତୁ, ପୁଅ ଝିଅମାନେ ଆପଣଙ୍କର କେପାସିଟି ନାହିଁ, ଯଦି ସେମାନଙ୍କର ସେମାନେ ଆପଣଙ୍କୁ ସାହାଯ୍ୟ ନ କଲେ ଆପଣ ନିଜକୁ ବୁଝାଇ ପାରିବେ, କିନ୍ତୁ ପୁଅ ଝିଅ କେପାସିଟି ଥାଇକିରି ଆପଣଙ୍କର ବା ଦରକାର କ'ଣ, ମେଡ଼ିସିନ୍ ଟିକେ ଦରକାର, ଆପଣଙ୍କର ଯେଉଁ ଜାଗାରେ ଟିକେ ସାହାଯ୍ୟ କରିଦେଲେ ଆପଣ ଭଲ ହିସାବରେ ଜୀବନ କଟେଇ ପାରିବେ, ଆପଣଙ୍କୁ ସେ ଯଦି ନ କରିବ ବୋଲେ ଆପଣ କେସ୍ କଲେ କ୍ଷତିଟା କ'ଣ,

0: ଶୁଭସନ୍ଧ୍ୟା ଶ୍ରୋତାବନ୍ଧୁ। ଶ୍ରୋତାବନ୍ଧୁ, ଯୁବ ସମାଜ ପାଇଁ ଉଦ୍ଦିଷ୍ଟ ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ। ଆଜିର ଯୁବ ସମାଜର ସମାଜ ରାଷ୍ଟ୍ର ଉନ୍ନତିର ସାଧକ। ଯୁବ ସମାଜର ଉନ୍ନତି ଅର୍ଥାତ୍ ସମାଜ ତଥା ରାଷ୍ଟ୍ରର ଉନ୍ନତି। ଶ୍ରୋତାବନ୍ଧୁ, ଆଜିର ଉପସ୍ଥାପନାରେ ମୁଁ ଆପଣଙ୍କର ପ୍ରିୟ ଯୁବସାଥୀ ପ୍ରିୟଙ୍କା। ଆଜିର କାର୍ଯ୍ୟକ୍ରମରେ ଆମେ ସମ୍ବଲପୁର ୟୁନିଭର୍ସିଟିର ଛାତ୍ରଛାତ୍ରୀମାନଙ୍କ ସହ ତାଙ୍କ କଲେଜ କ୍ୟାମ୍ପସ୍ ବିଷୟରେ ଜାଣିବା। ଏହାଛଡ଼ା ଆଜିର କାର୍ଯ୍ୟକ୍ରମରେ ରହିଛି ପି ଭି ନରସିଂହା ରାଓଙ୍କ ବିଷୟରେ କିଛି ଆଲୋଚନା ଏବଂ କିଛି ମନଛୁଆଁ ଗୀତ। ତେବେ ଶ୍ରୋତାବନ୍ଧୁ, ଆସନ୍ତୁ ଆରମ୍ଭ କରିବା ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, କଲେଜ କ୍ୟାମ୍ପସ୍ କେବଳ ପାଠ ପଢ଼ିବାର ସ୍ଥାନ ନୁହେଁ, ବରଂ ଏହା ଜଣେ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ, ଚରିତ୍ର ଓ ଭବିଷ୍ୟତ ଗଢ଼ିବାର ଏକ ପ୍ରମୁଖ କେନ୍ଦ୍ର। ବିଦ୍ୟାଳୟରୁ କଲେଜ ଜୀବନକୁ ପ୍ରବେଶ କରିବା ପରେ ଛାତ୍ରଛାତ୍ରୀମାନେ ନୂତନ ଅନୁଭୂତି, ଦାୟିତ୍ୱ ଏବଂ ସୁଯୋଗର ସହ ପରିଚିତ ହୁଅନ୍ତି। କଲେଜ କ୍ୟାମ୍ପସ୍ ସେମାନଙ୍କୁ ଶିକ୍ଷା ସହିତ ଜୀବନର ବିଭିନ୍ନ ଦକ୍ଷତା ଶିଖିବାର ସୁଯୋଗ ଦେଇଥାଏ। କଲେଜର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ସେମିନାର, ୱାର୍କସପ୍, କ୍ରୀଡ଼ା ପ୍ରତିଯୋଗିତା, NSS, NCC ଏବଂ ଅନ୍ୟାନ୍ୟ ସହ ପାଠ୍ୟକ୍ରମ କାର୍ଯ୍ୟକଳାପ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର ଲୁକାୟିତ ପ୍ରତିଭାକୁ ବିକାଶିତ କରିପାରନ୍ତି। ଏଠାରେ ସେମାନେ ନେତୃତ୍ୱ, ଯୋଗାଯୋଗ କୌଶଳ, ସମୟ ପରିଚାଳନା, ଦଳଗତ କାର୍ଯ୍ୟ ଏବଂ ସମସ୍ୟାର ସମାଧାନ କରିବାର କ୍ଷମତା ଅର୍ଜନ କରନ୍ତି। ସମସ୍ତ ଗୁଣ ଭବିଷ୍ୟତରେ ସେମାନଙ୍କୁ ପେଶାଗତ ଓ ବ୍ୟକ୍ତିଗତ ଜୀବନକୁ ସଫଳ କରିବାର ପ୍ରେରଣା ଦେଇଥାଏ। ଶ୍ରୋତାବନ୍ଧୁ, କଲେଜ କ୍ୟାମ୍ପସ୍ରେ ବିଭିନ୍ନ ପୃଷ୍ଠଭୂମିର ସହପାଠୀଙ୍କ ସହ ମିଶିବା ଦ୍ୱାରା ସହଯୋଗ, ସହନଶୀଳତା, ପାରସ୍ପରିକ ସମ୍ମାନ ଏବଂ ସାମାଜିକ ମୂଲ୍ୟବୋଧର ବିକାଶ ହୋଇଥାଏ। ଶିକ୍ଷକମାନଙ୍କର ମାର୍ଗଦର୍ଶନ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଏବଂ ନିଜର କ୍ୟାରିୟର ଗଢ଼ିବାରେ ପ୍ରେରଣା ଦେଇଥାଏ। ଶ୍ରୋତାବନ୍ଧୁ, ସେହିପରି କଲେଜ କ୍ୟାମ୍ପସ୍ ହେଉଛି ଜ୍ଞାନ, ଅନୁଭବ, ଆତ୍ମବିଶ୍ୱାସ ଓ ସଫଳତାର ଏକ ମଜବୁତ ଭିତ୍ତି। ଏଠାରେ ଅର୍ଜିତ ଶିକ୍ଷା, ସଂସ୍କାର ଓ ଅନୁଭୂତି ଜଣେ ଛାତ୍ରଛାତ୍ରୀଙ୍କୁ ଦାୟିତ୍ୱବାନ, ସଚେତନ ଓ ସଫଳ ନାଗରିକ ଭାବରେ ଗଢ଼ି ତୋଳେ। ଶ୍ରୋତାବନ୍ଧୁ, ଆଜି ଆମେ ବୁଲି ବୁଲି ପହଞ୍ଚି ଯାଇଥିଲୁ ସମ୍ବଲପୁର ୟୁନିଭର୍ସିଟି କ୍ୟାମ୍ପସ୍ରେ। ତେବେ ଆସନ୍ତୁ ଶ୍ରୋତାବନ୍ଧୁ, ଏଠିକାର ଛାତ୍ରଛାତ୍ରୀଙ୍କ ପାଖରୁ ଜାଣିବା ଏହି କଲେଜ କ୍ୟାମ୍ପସ୍ ବିଷୟରେ।
1: ଆଜି ଆମ କ୍ୟାମ୍ପସ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ଆମେ ଅଛୁ ସମ୍ବଲପୁର ୟୁନିଭର୍ସିଟିରେ। ତ ପ୍ରଥମେ ଆସନ୍ତୁ ଆମେ ହିନ୍ଦୀ ଡିପାର୍ଟମେଣ୍ଟକୁ ଯିବା ଆଉ ଗୋଟେ ଛାତ୍ରୀଙ୍କ ସହିତ କଥା ହେବା। ନମସ୍କାର, ପ୍ରଥମେ ନିଜ ପରିଚୟ ଦିଅନ୍ତୁ।
2: ମେରା ନାମ ମୀନା ସରକାର ହେ ଔର ମେ ୟହାଁ ହିନ୍ଦୀ ଡିପାର୍ଟମେଣ୍ଟ କି ଷ୍ଟୁଡେଣ୍ଟ ହୁଁ।
1: ତୋ ଆପକା କୌନ ସା ଇୟର ହେ?
2: ୟେ ମେରା ସେକେଣ୍ଡ ଇୟର ହେ।
1: ଆଚ୍ଛା, ତୋ ଆପ ୟହାଁ ପିଜି କର ରହି ହେଁ, ଇସସେ ପହଲେ ଆପ କହାଁ ପଢ଼ତି ଥିଁ?
2: ବଡ଼ଗଡ଼ ପଞ୍ଚାୟତ କଲେଜ।
1: ଆଚ୍ଛା, ତୋ ଇସକେ ବାଦ ୟହାଁ ପେ ଅଭି ତୋ ଆପକା ସେକେଣ୍ଡ ଇୟର ହେ, ଅଭି କୁଛ ମହିନୋଁ ମେ ଆପକା କୋର୍ସ ଖତମ ହୋ ଜାଏଗା, ତୋ ଆଗେ ଆପନେ କ୍ୟା ପ୍ଲାନ ବନାୟା ହେ?
2: ଇସକେ ବାଦ ମେ ଲେକ୍ଚରସିପ କେ ଲିଏ ଟ୍ରାଏ କରୁଁଗି ଔର ଶାୟଦ ପିଏଚଡି ବି କର ସକୁଁ।
1: ଆଚ୍ଛା, ତୋ ହିନ୍ଦୀ ଡିପାର୍ଟମେଣ୍ଟ ମେ ପଢ଼ ରହି ହେଁ, ତୋ ଇସମେ ବେସିକାଲି ଆପ କ୍ୟା କ୍ୟା ପଢ଼ତି ହେଁ?
2: इसमें हम हिंदी साहित्य के इतिहास के बारे में जानते हैं, कहानी, उपन्यास, नाटक आदि के विषय में पढ़ते हैं।
1: अच्छा, तो नाटक के विषय में पढ़ते हैं, तो नाटक करते हैं आप लोग या सिर्फ पढ़ाई करते हैं?
2: पढ़ाई तो करते हैं, कभी कभी नाटक कर लेते हैं अगर मौका मिले तो।
1: चलिए, बहुत खूब है। हाँ, तो आपके डिपार्टमेंट में कितने स्टूडेंट हैं? अपने डिपार्टमेंट के बारे में कुछ बताइए, कितने फैकल्टी हैं, आपका पढ़ाई कैसा चल रहा है?
2: हमारे डिपार्टमेंट में, हमारे सेकेंड ईयर में 12 बच्चे हैं और 4 फैकल्टीज हैं और पढ़ाई अच्छा ही होता है।
1: अच्छा, तो आप जो यहाँ एडमिशन लिए, तो एडमिशन का प्रोसेस क्या है यहाँ पर?
2: यहाँ एडमिशन लेने के लिए सीपेट एंट्रेंस देना पड़ता है।
1: अच्छा, तो एंट्रेंस में अच्छा स्कोर कर लेते हैं, उसके बाद कैरियर मार्किंग भी देखते हैं या फिर एंट्रेंस स्कोर के ऊपर ही एडमिशन मिल जाता है?
2: नहीं नहीं, कैरियर मार्किंग भी देखा जाता है, एंट्रेंस मार्क प्लस कैरियर मार्क को मिला के मिलता है सीट।
1: बहुत खूब। तो आप हिंदी में पढ़ रही हैं, तो अगर कुछ हिंदी के दोहे या कविता कुछ सुना देते हैं तो हमारे श्रोताओं को बहुत खुशी होती।
2: मंजरी श्रीवास्तव द्वारा लिखित एक कविता मैं सुनाने जा रही हूँ। जब अजनबी थे हम, तुमने मुझे जानना चाहा, मैंने भी हंसकर अपने बारे में तुम्हें बताया, हम दोस्त बने।

0: जब तुमने दोस्ती का हाथ बढ़ाया, फिर तुमने मुझे प्रेमिका कहा। जब मैंने प्रेम में अपना सर्वस्व समर्पण कर दिया, तो सबसे पहले तुमने ही मुझे बनाया वेश्या।
1: बहुत खूब, शुक्रिया, आपसे बात करके बहुत खुशी हुई।
0: शुक्रिया, धन्यवाद।
1: ताहले श्रोता बंधु आसंतु एबे जिबा स्टैटिस्टिक्स डिपार्टमेंट को। तो आम सहित जने छात्री अछंती, तांको सहित कथा हेबा, प्रथमे तांको परिचय नेबा।
2: म अंकिता मारेना, स्टैटिस्टिक्स डिपार्टमेंट, आई एम फ्रॉम गंजाम बरमपुर। नाउ आई एम पर्सुइंग द पीजी इन स्टैटिस्टिक्स फ्रॉम संबलपुर यूनिवर्सिटी।
1: अच्छा, तो आपण गंजाम बरमपुर आछंती, तो एते बाटो आसीले कोन किछि भाबी के आसीथिबे जागरे एडमिशन नेले?
2: First of all, there is no department of statistics in Ganjam, all over the Ganjam. So I choose the statistics for my future career. So I choose to come.
1: Okay, so here. So you came here in Sambalpur. So it is a thing of surprise that in throughout the Ganjam there is no college having statistics department.
2: Yeah.
1: So we are lucky enough to have statistics department in Sambalpur University.
2: Might be.
1: Yes. So now please tell us about your department.
2: Strength department is too good in my opinion or my view. The strength is 25, but we now consist of the 21 students in the year 23 to 25. There are three faculties. One is my HOD ma'am and two assistant faculties, one sir and ma'am. And they are too good that they teach very well, and we are very comfortable, and we are very happy with our teachers, and that is very happy with our colleges.
1: Great. So your department comes under mathematics, or you are having a separate statistics department?
2: No, both the mathematics and statistics department are different, and both in at the same area, but they have the different part.
1: Okay, so what is the selection process here for the admission? The same CPET exam?
2: Yeah, we get the CPET exam and we get selected from here.
1: Okay, so now coming to the part of your hostel. So you came from Barhampur. So what about the hostel life here in Sambalpur University?
2: First of all, it is my first hostel life, so I feel a little bit quite fast when I first come here. But after onwards, I get very acquainted with that, with my friends, and I did very good, and the facility, this hostel facility are very good, because there are too many hostels available here. Now especially for girls, there are seven or eight hostels, so the hostel facilities are good.
1: Okay, and what about the safety concern for the girls?
2: The safety concern, the hostels are open from the 6th of the morning and closes at the 6 p.m. After another 6 p.m. the girls are not allowed to go outside, and it is very safe for us, and the safety is very good. The security guards always stay out, and now we have to register if we go out, and when we come in we have to sign in the registration book.
1: Okay, tale apanko sahita katha ki bahut khushi lagila, bahut bahut dhanyawad.
2: Thank you, mate bahut badhiya lagla katha ki.
1: Ho, dhanyawad. ହେଲେ ଶ୍ରୋତା ବନ୍ଧୁ ଆସନ୍ତୁ ଏବେ ଯିବା ଇକୋନୋମିକ୍ସ ଡିପାର୍ଟମେଣ୍ଟକୁ। ଆମ ସହିତ ଜଣେ ଛାତ୍ର ଅଛନ୍ତି, ଆସନ୍ତୁ ପ୍ରଥମେ ତାଙ୍କ ପରିଚୟ ନେବା।
3: ମୋ ନାଁ ମାଧବାନନ୍ଦ ମଲ୍ଲିକ, ଇକୋନୋମିକ୍ସ ଡିପାର୍ଟମେଣ୍ଟ, ସେକେଣ୍ଡ ଇୟର ଷ୍ଟୁଡେଣ୍ଟ। ମୋ ଘର ହେଉଛି ବରଗଡ଼, ଆଉ ମୁଁ ସମ୍ବଲପୁର ୟୁନିଭର୍ସିଟିରେ ଏବେ ଇକୋନୋମିକ୍ସ ଡିପାର୍ଟମେଣ୍ଟରେ ସେକେଣ୍ଡ ଇୟର ପଢ଼ୁଛି।
1: ଆଚ୍ଛା, ତାହେଲେ ଆପଣ ବରଗଡ଼ରୁ ଆସୁଛନ୍ତି, ତ ଏଇଠି ହଷ୍ଟେଲରେ ରହୁଛନ୍ତି ନା ଅପଡାଉନ୍ କରୁଛନ୍ତି?
3: ମୁଁ ହଷ୍ଟେଲରେ ରହୁଛି।
1: ଆଚ୍ଛା, ବହୁତ ବହୁତ ଭଲ। ତ ଇକୋନୋମିକ୍ସ ଡିପାର୍ଟମେଣ୍ଟକୁ ଆସିବା, ତ ଇକୋନୋମିକ୍ସ ଡିପାର୍ଟମେଣ୍ଟରେ ଆପଣ ଏବେ ଯେଉଁ ସେକେଣ୍ଡ ଇୟର୍ ପଢ଼ୁଛନ୍ତି, ତ କିଛି ମାସ ପରେ ଆପଣଙ୍କର ସରିଯିବ, ତ ଆକୁ ଆପଣ କ'ଣ ଭାବିଛନ୍ତି, କ'ଣ କରିବେ?
3: ଏଇଥର ଜୁନ୍ ଜୁଲାଇରେ ଆକ୍ଚୁଆଲି ନେଟ୍ ଏକ୍ସାମ୍ ଅଛି, ତ ମୁଁ ସେଥିପାଇଁ ଭାବୁଛି ଭଲସେ ପ୍ରିପେୟାର୍ ହେବି। ଆଉ ଜୁନ୍ରେ ବି ଆମ ଲାଷ୍ଟ ସେମିଷ୍ଟାର ଅଛି, ଫୋର୍ଥ ସେମିଷ୍ଟାର, ଏଥର ଯେହେତୁ ଫାଇନାଲ୍ ଇୟର୍, ତ ମୁଁ ପ୍ଲାନ୍ କରୁଛି ମାନେ ଆଉ ଥରେ ତା'ମାନେ ଭଲସେ ଟିକେ ପ୍ରିପେୟାର୍ ହେବି ନେଟ୍ ଯାଇ ପାଇଁ। ଆଉ ତା'ମାନେ ମୁଁ ଆଗରୁ ଭାବିଛି ଏମିତି ଟିଚିଂ ଲାଇନ୍କୁ ଯିବା ପାଇଁ, ତ ମୁଁ ଟିକେ ପ୍ରିପେୟାର୍ ହେବି ସେଥିପାଇଁ ଭାବୁଛି ଟାଇମ୍ ନେଇକି।
1: ବହୁତ ଭଲ, ଆଉ ଆମେ ବି ଆଶା କରୁଛୁ ଆପଣ ଏକ୍ଜାମ୍ରେ ଭଲ କରନ୍ତୁ। ତାହେଲେ କୁହନ୍ତୁ, ଆପଣ ଯେଉଁ ପଢ଼ୁଛନ୍ତି ଇକୋନୋମିକ୍ସ ଡିପାର୍ଟମେଣ୍ଟରେ, କ'ଣ କ'ଣ ପାଠ ପଢ଼ୁଛନ୍ତି?
3: ଇକୋନୋମିକ୍ସ ଡିପାର୍ଟମେଣ୍ଟରେ ଏବେ ଯେହେତୁ ମାନେ ସମ୍ବଲପୁର ୟୁନିଭର୍ସିଟିର ନୂଆ ସିଲାବସ୍ ହିସାବରେ ଡିଜାଇନ୍ ହେଇଛି ମାନେ ନନ୍ କ୍ରେଡିଟ୍ କୋର୍ସ ଗୁଡ଼ା, ଯେଉଁଠି ନନ୍ କ୍ରେଡିଟ୍ କୋର୍ସ ଆଉ ଅଲଗା ଅଲଗା ଆମେ ଡିପାର୍ଟମେଣ୍ଟରୁ ବି ସବଜେକ୍ଟ ଗୁଡ଼ା ନେଇପାରିବା, ଯେମିତି ଗୋଟେ IDC ଅଛି, ଇଣ୍ଟର ଡିସିପ୍ଲିନାରୀ କୋର୍ସ, ଯେଉଁଟାକି ଆପଣ ଅଲଗା କେଉଁ ଡିପାର୍ଟମେଣ୍ଟର ବି ଗୋଟେ ସବଜେକ୍ଟକୁ ନେଇକି ଆପଣ ପଢ଼ିପାରିବେ, ଆଉ ତାର ବି ତା'ମାନେ ଏକ୍ଜାମ୍ ହେବ, ଆଉ ତାର ବି କ୍ରେଡିଟ୍ଟା ରହିବ। ନନ୍ କ୍ରେଡିଟ୍ରେ ସେମିତି ଆମର ଯେମିତି ଅଛି ମାନେ ପରଫର୍ମିଂ ଆର୍ଟ୍ସ ହେଲା, ୟୋଗା ହେଲା, NSS ହେଲା, ତ ଏମିତି ଗୁଡ଼ାଏ ତା'ମାନେ ନୂଆ ନୂଆ ରିଲେଟେଡ଼୍ ଜିନିଷ ଗୁଡ଼ାଏ ଅଛି, ଯେଉଁଟାକି ଶିଖିବାକୁ ମିଳୁଛି। ଆଉ ଯଦି ଡିପାର୍ଟମେଣ୍ଟର ମୁଁ କହିବି ମାନେ

0: ସବଜେକ୍ଟ ଗୁଡ଼ା କେଉଁ କେଉଁ ସବଜେକ୍ଟ ଆମେ ପଢ଼ୁଛୁ, ତାହେଲେ ଯେଉଁ ବେସିକ୍ ଅଛି ଆମର ମାଇକ୍ରୋ ହେଲା, ମାକ୍ରୋ ହେଲା, ତାପରେ ଇଣ୍ଡିଆନ୍ ଇକୋନୋମିକ୍ସ ହେଲା, ତାପରେ ଏଗ୍ରିକଲଚର୍ ଇକୋନୋମିକ୍ସ ହେଲା, ତାପରେ ଯେଉଁଟା ଆମେ ମ୍ୟାଥ୍ ଆଡ଼କୁ ଯଦି ଯିବା ଷ୍ଟାଟିଷ୍ଟିକ୍ ହେଲା, ଇକୋନୋମେଟ୍ରିକ୍ସ ହେଲା, ଏମିତି ସବଜେକ୍ଟ ଗୁଡ଼ା ଅଛି।
1: ଆଚ୍ଛା, ତ ଆପଣଙ୍କ ଯୋଉ ମେନ୍ କୋର୍ସ ସବଜେକ୍ଟ ବ୍ୟତୀତ ଆପଣ ଯୋଉ ଅଲଗା ସବଜେକ୍ଟ ଯୋଉ ପଢୁଛନ୍ତି, ଯୋଉ କହିଲେ ଆଇଡିସି ହେଲା, ନନ୍ କ୍ରେଡିଟ୍ କୋର୍ସ, ମାନେ ଏଟା କେବେଠୁ ହେଲା? ଏଟା ତ ବୋଧେ ଆଗରୁ ନଥିଲା ଏମିତି?
0: ନାଇଁ, ଏଟା 2023ରୁ ବୋଧେ।
1: ଆଚ୍ଛା ଆଚ୍ଛା, ମାନେ ବହୁତ ଭଲ ଇନିସିଏଟିଭ ଏଇଟା, କାରଣ ଜଣେ କୌଣସି ବି ଷ୍ଟ୍ରିମ୍ରେ ନେଇକି ପାଠ ପଢୁଛି ତାହେଲେ ସେ ଏଇ ନନ୍ କ୍ରେଡିଟ୍ ବା ଆଇଡିସି କୋର୍ସରୁ ବହୁତ କିଛି ସେ ଜାଣିପାରିବ ଅନ୍ୟ ସବଜେକ୍ଟ ବିଷୟରେ, ଅନ୍ୟ ଡିପାର୍ଟମେଣ୍ଟ ବିଷୟରେ, ଅନ୍ୟ କୋର୍ସ ଅଫ୍ ଷ୍ଟଡି ବିଷୟରେ ସେ ଜାଣିପାରିବ। ଏଇଟା ଭଲ ଇନିସିଏଟିଭ ନିଆ ହେଲା ଆମ ଓଡ଼ିଶା ସରକାର ତରଫରୁ। ତାହେଲେ ଆସନ୍ତୁ ଏବେ ଯିବା ଆପଣଙ୍କ ହଷ୍ଟେଲ ଲାଇଫକୁ। ତ ହଷ୍ଟେଲ ଲାଇଫ ବିଷୟରେ କିଛି କୁହନ୍ତୁ, ଏ ଜାଗାରେ କେମିତି ଆପଣ ଏନ୍ଜୟ କରୁଛନ୍ତି, ଏ ଜାଗାର ଜାଗାର ଖାଦ୍ୟ କେମିତି କ'ଣ?
0: ଯଦି ମୁଁ ସମ୍ବଲପୁର ୟୁନିଭର୍ସିଟିର ପରିବେଶ କଥା କହିବି, ତାହେଲେ ଏଇଠି ପରିବେଶ ବହୁତ ଭଲ। କ'ଣ ପାଇଁ ନା, ଆପଣ ସବୁଆଡ଼େ ଦେଖିବେ ଏଇଠି ତା'ମାନେ ପ୍ରାକୃତିକ ପରିବେଶ ରହିଛି, ଆଉ ସବୁ ଜାଗାରେ ତା'ମାନେ ଆପଣ ଦେଖିବେ ସବୁଠି ଗଛ ଅଛି, ନ୍ୟାଚୁରାଲ ନ୍ୟାଚୁରାଲ ଲାଗେ, ଭଲ ପାଣି ପବନ ଏଇ ଜାଗାର ବହୁତ ବଢ଼ିଆ। ତ ହଷ୍ଟେଲ ଲାଇଫ୍ ବି ବହୁତ ବଢ଼ିଆ, ତା'ମାନେ ସବୁବେଳେ ଟିକେ ଶାନ୍ତି ମାହୋଲ ରହେ, ପଢ଼ିବା ମାହୋଲ ରହେ ଏଇଠି, ତ ବହୁତ ଭଲ ଲାଗେ ସମ୍ବଲପୁର ୟୁନିଭର୍ସିଟି କ୍ୟାମ୍ପସ୍ଟା। ଆଉ ଏଠି କୌଣସି ପ୍ରକାର କିଛି ଅସୁବିଧା ନାହିଁ, ଆପଣ ଯଦି ଆପଣଙ୍କୁ କେଉଁ ଜିନିଷ ଦରକାର ଆପଣ କିଣିବା ପାଇଁ ଚାହୁଁଛନ୍ତି, ତାହେଲେ ଏଇଠି ୟୁନିଭର୍ସିଟିର ଗୋଟେ କମ୍ପ୍ଲେକ୍ସ ମାର୍କେଟ ଅଛି। ତାପରେ ଆପଣ ଯଦି ହେଲ୍ଥ ଉପରକୁ ନେଇକି କହିବେ, ହେଲ୍ଥ ହାଇଜିନ୍କୁ ନେଇକି, ତାହେଲେ ଏଇଠି ଗୋଟେ ତା'ମାନେ ଜିମ୍ ଅଛି। ତାପରେ ସେମିତି ଏଟିଏମ୍ର ସୁବିଧା ହୋଇଗଲା, ତାପରେ ବ୍ୟାଙ୍କର ସୁବିଧା ହେଲା, ପୋଷ୍ଟ ଅଫିସର ସୁବିଧା ହେଲା, କ୍ୟାମ୍ପସ୍ରେ ବିଭିନ୍ନ ପ୍ରକାର ସୁବିଧା ଗୁଡ଼ା ଅଛି, ଆପଣଙ୍କୁ ଏଇଠୁ କୁଆଡ଼ୁ ବାହାରକୁ ଯିବାକୁ ପଡ଼ିବନି, ଆପଣ ଏଇଠୁ ସବୁ ସୁବିଧା ଗୁଡ଼ା ପାଇପାରିବେ।
1: ବହୁତ ବହୁତ ବଢ଼ିଆ, ଏମିତି ସୁବିଧା ସବୁ ଜାଗାରେ ରହିବା କଥା। ଏବେ ତ ଜାଣିଲେ ଆପଣଙ୍କ ପାଠପଢ଼ା ବିଷୟରେ, ଆପଣଙ୍କ ହଷ୍ଟେଲ ଲାଇଫ ବିଷୟରେ, ତ ଏହା ବ୍ୟତୀତ ଆପଣ କ'ଣ କରନ୍ତି, ମାନେ ଆପଣଙ୍କର ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି ବିଷୟରେ କିଛି କୁହନ୍ତୁ।
0: ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି, ତାହେଲେ ମୋର ଆକ୍ଚୁଆଲି ହବି ଗୁଡ଼ା ଅଛି, ଯେଉଁଟାକି ମୋତେ ତା'ମାନେ ବହୁତ ଖୁସି ଲାଗେ, ଯେଉଁଟାକି ମୁଁ ଗୀତ ଗାଏ, ଆଉ ତାପରେ ଆକ୍ଟିଂ କରେ, ଡ୍ୟାନ୍ସ କରେ। ଯେହେତୁ ଏଇଟା ଗୋଟେ ୟୁନିଭର୍ସିଟି, ତ ୟୁନିଭର୍ସିଟି ଲେଭେଲରେ ବହୁତ ଗୁଡ଼ାଏ ଫଙ୍କସନ୍ ହେଲା, ତାପରେ କଲଚରାଲ ପ୍ରୋଗ୍ରାମ୍ ହେଲା, ତାପରେ ୟୁନିଭର୍ସିଟିରେ ଯେମିତି ସେମିନାର ହେଲା, ୱାର୍କସପ୍ ହେଲା, ଏଇ ଜିନିଷ ଗୁଡ଼ା ହୁଏ। ୟୁନିଭର୍ସିଟିରେ ମୁଁ ଗୀତ ଗାଇ ମୋର ଗୋଟେ ନୂଆ ପରିଚୟ ଗଢ଼ିଛି, ଯେ ନାଇଁ ମାଧବ ଗୋଟେ ଭଲ ଗୀତ ଗାଏ, ସମସ୍ତେ ଜାଣନ୍ତି। ତ ଅଲଗା ଅଲଗା ଡିପାର୍ଟମେଣ୍ଟରୁ ବି ଏମିତି ମୋତେ ମାନେ ନିମନ୍ତ୍ରଣ ମିଳେ, ଯେ ଆମର ଏମିତି କଲଚରାଲ ପ୍ରୋଗ୍ରାମ୍ ଅଛି, ଆଉ ତୁମେ ଆସିବ ଗୋଟେ ଗୀତ ଗାଇବ, ଭଲ ଲାଗେ, ଆଉ ମୁଁ ଯାଇକି ସେଇଠି ମାନେ ଯୋଗଦାନ ଦିଏ ଆଉ ଗୀତ ଗାଏ।
1: ବହୁତ ବଢ଼ିଆ, ତାହେଲେ ଆମ ଶ୍ରୋତା ବନ୍ଧୁ ବି ଆପଣଙ୍କଠୁ ଗୋଟିଏ ଗୀତ ଶୁଣିବାକୁ ଚାହୁଁଥିବେ ନିଶ୍ଚୟ, ତ କିଛି ଗୋଟେ ହେଇଯାଉ।
0: ଆଚ୍ଛା, ତାହେଲେ ମୁଁ ଗୋଟେ ସମ୍ବଲପୁରୀ ଗୀତ ଅଛି, ଗୋଟେ ଫୋକ୍ ଗୀତ, ଯେଉଁଟାକି ଆମର ଏଇ ସମ୍ବଲପୁର ୟୁନିଭର୍ସିଟି ଭଳିଆ ଯେଉଁ ପାଣି ପବନ, ଏଇଠୁ ଯେଉଁ ନ୍ୟାଚୁରାଲ ଏନ୍ଭାୟରମେଣ୍ଟ ଅଛି, ତାକୁ ନେଇକି ଗୋଟେ ଗୀତ ଅଛି, ମୁଁ ସେଇଟା ହାଲକା ଟିକେ ଗାଇକି ଶୁଣେଇବି।
1: ନିଶ୍ଚୟ ନିଶ୍ଚୟ।
0: ଇ ପାଏନ୍ ପବନ ଝର ଡଙ୍ଗର ସବୁ ନିଜର, ଓହୋ ସବୁ ନିଜର, ଇ ପାଏନ୍ ପବନ ଝର ଡଙ୍ଗର ସବୁ ନିଜର, ଓହୋ ସବୁ ନିଜର, ଇ ତାର ବିନା ଲାଗ୍ସି ଆମକୁ, ଇ ତାର ବିନା ଲାଗ୍ସି ଆମକୁ, ଇ ତାର ବିନା ଲାଗ୍ସି ଆମକୁ ରେ ଧନ ସବୁ ଓସାର, ଇ ପାଏନ୍ ପବନ ଝର ଡଙ୍ଗର ସବୁ ନିଜର, ଓହୋ ସବୁ ନିଜର, ଇ ପାଏନ୍ ପବନ ଝର ଡଙ୍ଗର ସବୁ ନିଜର, ଓହୋ ସବୁ ନିଜର, ସତେ ସବୁ ଆମର। ଧନ୍ୟବାଦ,
1: ବହୁତ ବହୁତ ଧନ୍ୟବାଦ, ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା। ତାହେଲେ ଶ୍ରୋତା ବନ୍ଧୁ ଆସନ୍ତୁ ଏବେ ଯିବା ଆମେ ଓଡ଼ିଆ ଡିପାର୍ଟମେଣ୍ଟକୁ, ଜଣେ ଛାତ୍ରୀ ଅଛନ୍ତି ଆମ ସହିତ, ତାଙ୍କ ସହିତ ଆମେ ପ୍ରଥମେ କଥା ହେବା, ପ୍ରଥମେ ତାଙ୍କ ପରିଚୟ ନେବା।
2: ସମସ୍ତଙ୍କୁ ନମସ୍କାର, ମୁଁ ବୀଣା ବିଶି, ବଲାଙ୍ଗୀର ଜିଲ୍ଲା ପଣ୍ଡରାଣୀ ଗ୍ରାମରୁ ଆସିଛି, ଏବଂ ବର୍ତ୍ତମାନ ମୁଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବୁର୍ଲାରେ ନିଜର ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ନିଜର ପାଠକୁ ଆଗେଇ ନେଉଛି।
1: ତ ଆପଣଙ୍କର କେଉଁ ଇୟର ଏଇଟା?
2: ଏଇଟା ଆମର ଫାର୍ଷ୍ଟ ଇୟର।
1: ଆଚ୍ଛା, ଫାର୍ଷ୍ଟ ଇୟରରେ ଅଛନ୍ତି, ଆପଣ ବଲାଙ୍ଗୀରରୁ ଆସିଛନ୍ତି, ତ ବଲାଙ୍ଗୀରରେ ଆପଣ କେଉଁଠୁ ପଢ଼ୁଥିଲେ ଆପଣଙ୍କର ଗ୍ରାଜୁଏସନ୍?
2: ମୁଁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଅଣ୍ଡରରେ ଥିବା ଲୋଇସିଂହା କଲେଜରେ ପଢ଼ୁଥିଲି।
1: ଆଚ୍ଛା, ଲୋଇସିଂହା କଲେଜରେ ଆପଣ ପଢ଼ୁଥିଲେ, ତ ଏତେ ବାଟ ଆସିଲେ ଆପଣ ସମ୍ବଲପୁରକୁ,
2: ହଁ
1: କ'ଣ ଭାବିକି ଆସିଲେ, କିଛି ଆପଣଙ୍କର ଫ୍ୟୁଚର ଏସ୍ପିରେସନ୍ ଥିବ?
2: ହଁ, ମୋର ଯେଉଁ ଟିଚର ଥିଲେ ସେ ସମ୍ବଲପୁରର ଛାତ୍ର,
1: ଆଚ୍ଛା
2: ଛାତ୍ରଛାତ୍ରୀ, ଯେଉଁ ତିନୋଟି ଟିଚର ଥିଲେ ମୋର, ହିମାଂଶୁ ସାର୍, ଦର୍ଜି ସାର୍ ଏବଂ ମାମିନା ମ୍ୟାମ୍, ତ ସେମାନେ ତିନି ଜଣ ଏଇଠି ପଢ଼ୁଥିଲେ, ତ ସେମାନଙ୍କ ଦ୍ୱାରା ମୁଁ ଇନ୍ସପାୟାର ହେଇ ଏଠି ପଢ଼ିବା ପାଇଁ ଇଚ୍ଛୁକ।
1: ଆଚ୍ଛା ଆଚ୍ଛା, ବହୁତ ଭଲ, ତ ଏବେ ଆପଣ ଆଗକୁ କ'ଣ କରିବାକୁ ଚାହୁଁଛନ୍ତି ଏହା ପରେ?
2: ଆଗକୁ କାହିଁକି ଡେଫିନେଟଲି ମୁଁ ପ୍ରଫେସର ହେବାକୁ ହିଁ ଇଚ୍ଛା ପ୍ରକାଶ କରୁଛି।
1: ଆଚ୍ଛା,
2: ମୋ ଜୀବନର ଲକ୍ଷ୍ୟ ହିଁ ସେଇଆ।
1: ଆଚ୍ଛା, ନେଟ୍ ଏକ୍ଜାମ୍ ଦେବେ, ପିଏଚ୍ଡି କରିବେ, ତାପରେ ଆଗକୁ ଲେକ୍ଚରସିପ୍ ପାଇଁ ଯିବେ।
2: ଆଜ୍ଞା,
1: ତ ଓଡ଼ିଆ ଡିପାର୍ଟମେଣ୍ଟ

0: ବିଷୟରେ କିଛି କୁହନ୍ତୁ, ଏ ଜାଗାରେ କେମିତି କେତେ ଜଣ ଷ୍ଟୁଡେଣ୍ଟ ଅଛନ୍ତି, ଫାକଲ୍ଟି କ'ଣ, କେମିତି ପାଠ ପଢ଼ା ହେଉଛି, କ'ଣ କିଛି କୁହନ୍ତୁ।
1: ନିଶ୍ଚିତ ଭାବରେ ଓଡ଼ିଆ ଡିପାର୍ଟମେଣ୍ଟକୁ ସଂସ୍କାର ଏବଂ ଶାଳୀନତାର ଗୋଟିଏ ଡିପାର୍ଟମେଣ୍ଟ ବୋଲି କୁହାଯାଏ। ତ ଏଠି ବି ପ୍ରଥମେ ଯେବେ ଆସିଲୁ ତେବେ ସେମିତି ନୂଆ ଜାଗା, ତ ଆଡ଼ଜଷ୍ଟମେଣ୍ଟ କରିବା ପାଇଁ ପଡ଼ିଲା। ବାକି ଏଇ ଜାଗା ବହୁତ ଭଲ, ସାର୍ ମାନେ ଆମ ଟିଚର୍ ମାନେ ଆମ ଯାହା ଯାହା ସବୁ କମ୍ଫର୍ଟେବଲ୍, ତାଙ୍କ ସାଙ୍ଗେ କଥା ହେବା ମାନେ ତାଙ୍କ ପଢ଼ା ଷ୍ଟାଇଲ୍, ଯେହେତୁ ଆମ ଗୁରୁଙ୍କ ଗୁରୁ, ତ ତାଙ୍କର ପଢ଼େଇବା ଶୈଳୀ ଏବଂ ସମସ୍ତେ ବହୁତ ଭଲ। ପାଖାପାଖି 100 ଆମ ଇୟର୍‌ରେ 50 ଆଉ ସିନିୟର୍ ଇୟର୍‌ରେ 50 ଜଣ ଛାତ୍ରଛାତ୍ରୀ ଥିବୁ ଏବଂ ସମସ୍ତେ ଭଲ। ଏଠିର କଲଚର୍, ଏଠିର ସବୁ ଫଙ୍କସନ୍ ସବୁ ବହୁତ
0: ନିହାତି ଭାବରେ। ତ ଆପଣ ଏଠି ହଷ୍ଟେଲ୍ ରହୁଛନ୍ତି?
1: ହଁ ଆଜ୍ଞା।
0: ତ ହଷ୍ଟେଲ୍ ଲାଇଫ୍ ବିଷୟରେ କିଛି କୁହନ୍ତୁ, ସେ ଜାଗାରେ କେମିତି ଆପଣଙ୍କର ଖାଦ୍ୟପେୟ ଭଲ, ତାଙ୍କର ଆପଣଙ୍କ ରହିବାର କେମିତି କ'ଣ ଫେସିଲିଟି ଅଛି, ମାନେ ଆପଣ ଯେହେତୁ ଝିଅ ମାନେ ସୁବିଧା କ'ଣ ଅଛି ତାଙ୍କର ସେଫ୍ଟିକୁ ସୁରକ୍ଷାକୁ ନେଇକି?
1: ହଷ୍ଟେଲ୍ ଜୀବନ ତ ପ୍ରଥମେ, ଏଇଟା ମୋର ପ୍ରଥମ ଜୀବନ ହଷ୍ଟେଲ୍ରେ, ତ ପ୍ରଥମେ ବହୁତ ଡର ଲାଗୁଥିଲା, ଘରେ ବି ବହୁତ ମାନେ ବହୁତ ଡରୁଥିଲି ଝିଅକୁ କେମିତି ଛାଡ଼ିବୁ ଏକୁଟିଆ। ବାକି ଆମ ହଷ୍ଟେଲ୍ରେ ବହୁତ ଭଲ, ସେଠି ମାନେ ସକାଳ 5 ଆଗରୁ ହଷ୍ଟେଲ୍ ଖୋଲା ନଥାଏ ଏବଂ ସନ୍ଧ୍ୟା 6 ପରେ ବନ୍ଦ ହୋଇଯାଏ, ତ ସେଫ୍ଟି ଥାଏ ଏବଂ ସିକ୍ୟୁରିଟି ସମସ୍ତେ ଅଛନ୍ତି, ମେଟ୍ରୋନ୍ ଦିଦି ସମସ୍ତେ ବହୁତ ସାହାଯ୍ୟ କରନ୍ତି ଦେହ ଖରାପ ହେଲେ। ଆଉ ଖାଦ୍ୟ ତ ହଷ୍ଟେଲ୍ରେ ଯେମିତି ମିଳିବା କଥା ସେମିତି ହିଁ ମିଳୁଛି।
0: ଆଚ୍ଛା, ତ ଆପଣଙ୍କର ଯଦି କାହାର ଦେହ ଖରାପ ହେଲା ତ ଏଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଛି?
1: ଆଜ୍ଞା ଅଛି ଅଛି।
0: ଆଚ୍ଛା, ତ ବହୁତ ଭଲ। ଆଉ ଆପଣ ପାଠପଢ଼ା ବ୍ୟତୀତ ଆଉ କ'ଣ କରନ୍ତି ଆପଣ, ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି?
1: ଏକ୍ସଟ୍ରା କରିକୁଲାର ପାଠପଢ଼ାରେ ହେଇଯିବ, ମୁଁ କବିତା ଲେଖେ, ଗଳ୍ପ ଲେଖେ, ଗୀତ ଗାଏ।
0: ଆରେ ବହୁତ ବଢ଼ିଆ, ତ ଯଦି କିଛି କବିତା ଗଳ୍ପ କିଛି ଆମ ଶ୍ରୋତାବନ୍ଧୁଙ୍କ ପାଇଁ ଯଦି କହିପାରିଲେ ବହୁତ ବଢ଼ିଆ ହେବ।
1: ଏହି ବିଷୟରେ ଗୋଟେ କବିତା ଲେଖିଥିଲି, ସେଇଟା ହିଁ କହୁଛି।
0: ନିଶ୍ଚୟ ଭାବରେ କୁହନ୍ତୁ, ଆମ ଶ୍ରୋତାବନ୍ଧୁ ଶୁଣିକି ଖୁସି ହେବେ।
1: ସବୁ ଫୁଲର ସବୁ ବାସ୍ନାକୁ ଢାଙ୍କି ଦିଏ ତାର ଟିକେ ମହକ, ତାକୁ ଦେଖିବା ମାତ୍ରେ ମନରେ ଆଖିରେ ଓ ମୁହଁରେ ଗୋଟେ ନୂଆ ଚମକ, ତାହା ସହ ଥିଲେ ସମୟର ଗତି ଜଣାପଡ଼େ ନା, ତାକୁ ଛୁଇଁବା ମାତ୍ରେ ମନରେ ଅସରନ୍ତି ଶକ୍ତିର ଅନୁଭବ, କିନ୍ତୁ ତାକୁ କେବେ ବୁଝି ହୁଏ ପୁଣି କେବେ ବୁଝି ହୁଏ ନା, ସେ ମୋ ବର୍ତ୍ତମାନର ସାଥୀ, ତା ଭିତରେ ଅତୀତର ସ୍ମୃତି, ତାକୁ ନେଇ ଭବିଷ୍ୟତର ସ୍ୱପ୍ନ ଦେଖେ, ସେ ମୋ ଅନ୍ଧାର ମନର ଗୋଟେ ସୁନ୍ଦର ଜ୍ୟୋତି, ତା ଭିତରେ ଦେଖିଛି ଜୀବନ, ସେ କୁହେ ମୋତେ ଜୀବନର ନୂଆ ନୂଆ କଥା, ସବୁ ଅନୁଭବ ଅନୁଭୂତି ହୁଏ ଯେବେ ହେଲା ବହିଃ ବନ୍ଧୁତା।
0: ବହୁତ ବହୁତ ବଢ଼ିଆ, ବହୁତ ବହୁତ ଧନ୍ୟବାଦ, ଆପଣଙ୍କ ସହିତ କଥା ଲାଗିକି ବହୁତ ଖୁସି ଲାଗିଲା।
1: ଧନ୍ୟବାଦ ସମସ୍ତଙ୍କୁ ବହୁତ, ଏବଂ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ଶ୍ରୋତାବନ୍ଧୁ, ଆଶା କରୁଛି ଛାତ୍ରଛାତ୍ରୀଙ୍କ ସହ ସାକ୍ଷାତକାରଟି ଆପଣମାନଙ୍କୁ ଭଲ ଲାଗିଥିବ। ସାକ୍ଷାତକାରଟି କରିଥିଲେ ଅଭିଷେକ ଶର୍ମା। ଶ୍ରୋତାବନ୍ଧୁ, ପିଭି ନରସିଂହ ରାଓ ଆଧୁନିକ ଭାରତ ଇତିହାସରେ ସବୁଠାରୁ ଦୂରଦୃଷ୍ଟି ସମ୍ପନ୍ନ ଏବଂ ପ୍ରଭାବଶାଳୀ ନେତାମାନଙ୍କ ମଧ୍ୟରୁ ଜଣେ। 28 ଜୁନ୍ 1921 ଲକ୍ଷ୍ମୀପଲ୍ଲୀ ଗ୍ରାମରେ ବର୍ତ୍ତମାନ ତେଲେଙ୍ଗାନାରେ ଜନ୍ମଗ୍ରହଣ କରିଥିଲେ। ଦେଶ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ସ୍ମରଣ କରାଯାଏ। ଜଣେ ଉଜ୍ଜ୍ୱଳ ବିଦ୍ୱାନ ଓକିଲ, ସ୍ୱାଧୀନତା ସଂଗ୍ରାମୀ, ଲେଖକ ଏବଂ ରାଜନେତା ନରସିଂହ ରାଓ ଅନେକ ଭାଷା ବିଷୟରେ ଅସାଧାରଣ ଜ୍ଞାନ ରଖିଥିଲେ ଏବଂ ତାଙ୍କର ବୈଦିକ ଦକ୍ଷତା ପାଇଁ ବହୁଳ ଭାବରେ ପ୍ରଶଂସିତ ହୋଇଥିଲେ। ଶ୍ରୋତାବନ୍ଧୁ, ସେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ ଏବଂ ପରେ ରାଜନୀତିରେ ପ୍ରବେଶ କରିଥିଲେ। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର, ପ୍ରତିରକ୍ଷା, ଗୃହ ବ୍ୟାପାର ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ। 1991 ଭାରତର ସବୁଠାରୁ ଗୁରୁତର ଅର୍ଥନୈତିକ ସଙ୍କଟ ସମୟରେ ସେ ଭାରତର ନବମ ପ୍ରଧାନମନ୍ତ୍ରୀ ହୋଇଥିଲେ। ଦେଶ ବୈଦେଶିକ ମୁଦ୍ରାର ଅଭାବ, ବୃଦ୍ଧି ପାଉଥିବା ମୁଦ୍ରାସ୍ମୃତି ଏବଂ ଆର୍ଥିକ ଅସ୍ଥିରତାର ସମ୍ମୁଖୀନ ହେଉଥିଲା। ତାଙ୍କ ନେତୃତ୍ୱରେ ଏବଂ ଅର୍ଥନୀତି ମନମୋହନ ସିଂଙ୍କ ସମର୍ଥନରେ ଭାରତ ଐତିହାସିକ ଆର୍ଥିକ ସଂସ୍କାର ଆଣିଥିଲା, ଯାହା ଦେଶର ଅର୍ଥବ୍ୟବସ୍ଥାରେ ପରିବର୍ତ୍ତନ ଆଣିଥିଲା। ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା ଗୋଟିଏ ଗୀତ, କଥାଚିତ୍ର ପୂରବ ଅର୍ ପଶ୍ଚିମ, କଣ୍ଠଶିଳ୍ପୀ ମହେନ୍ଦ୍ର କପୁର, ସଙ୍ଗୀତ କଲ୍ୟାଣଜୀ ଆନନ୍ଦଜୀ, ଗୀତ ରଚନା ଇନ୍ଦିୱର।

ସ୍ମୃତି ଅନୁବାଦ କରି ଜଣେ ନିପୁଣ ଲେଖକ ଭାବରେ ସ୍ୱୀକୃତି ଅର୍ଜନ କରିଥିଲେ। ଶ୍ରୋତାବନ୍ଧୁ, ତାଙ୍କର ଶାନ୍ତ ବ୍ୟକ୍ତିତ୍ୱ, ପ୍ରଶାସନିକ ଦକ୍ଷତା ଏବଂ ଜାତୀୟ ବିକାଶ ପ୍ରତି ପ୍ରତିବଦ୍ଧତା ତାଙ୍କୁ ଭାରତର ସବୁଠାରୁ ସମ୍ମାନିତ ରାଜନେତାଙ୍କ ମଧ୍ୟରୁ ଜଣେ କରିଥିଲା। ଯଦିଓ ତାଙ୍କ କାର୍ଯ୍ୟକଳାପ ରାଜନୈତିକ ଅସ୍ଥିରତା ଏବଂ ବାବ୍ରି ମସଜିଦ ଧ୍ୱଂସ ଭଳି ଆହ୍ୱାନର ସାକ୍ଷୀ ଥିଲା, ତଥାପି ଭାରତର ଅର୍ଥବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାରେ ତାଙ୍କର ଭୂମିକା ତାଙ୍କର ସବୁଠାରୁ ବଡ଼ ଉତ୍ତରାଧିକାରୀ ହୋଇସାରିଛି। ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା ଆଉ ଏକ ଗୀତ। କଥାଚିତ୍ର ଗଦର, କଣ୍ଠଶିଳ୍ପୀ ଉଦିତ ନାରାୟଣ, ପ୍ରୀତି ଉତ୍ତମ, ସଙ୍ଗୀତ ଉତ୍ତମ ସିଂ, ଗୀତ ରଚନା ଆନନ୍ଦ ବକ୍ସି।

ଆଜି ସନ୍ଧ୍ୟା 6:10 ଶୁଣିବେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା, 6:30 ଲଣ୍ଡନ ଲର୍ଡ଼ସ କ୍ରିକେଟ ଗ୍ରାଉଣ୍ଡଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ମହିଳା ICC T20 କ୍ରିକେଟ ୱାର୍ଲ୍ଡ କପ୍ 2026 ଅପ୍ଟ୍ୟୁବ୍ ଦିବାସୀ ଭାଷା ଧାରାବିବରଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏହି ଧାରାବିବରଣୀ ଆମର ମିଡ଼ିୟମ ୱେଭ୍ ଏବଂ FM ମହାନଦୀରେ ପ୍ରସାରିତ କରାଯିବ। 6:30 ଆମର ନ୍ୟୁଜ୍ ଅନ୍ ଏୟାର ଷ୍ଟ୍ରିମିଂରେ ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ। 6:55 ଶୁଣିବେ ଜନଜୀବନ ସମ୍ବାଦ, ରିଲିକ ରିପୋର୍ଟ କରିବେ ଆକାଶବାଣୀ କଟକ କେନ୍ଦ୍ରରୁ। 7:02 ଶୁଣିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। 7:25 ଶୁଣିବେ ସମ୍ବଲପୁରୀ ଗୀତ। ଏହି କାର୍ଯ୍ୟକ୍ରମ ଆମର ନ୍ୟୁଜ୍ ଅନ୍ ଏୟାରରେ ଶୁଣିବେ। 7:30 ଶୁଣିବେ କୃଷି ସଂସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସଙ୍ଗୀତ ରୂପକ ଦେ ମେଘ ପାଏନ୍ଦେ, ରଚନା ଚିତ୍ତରଞ୍ଜନ ନାୟକ, ପ୍ରଜ୍ଜନ ସନ୍ତୋଷ ପିଂ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିଶ୍ର ମିତ୍ର।

ରାତି 48 ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭାବ ବିନିମୟ କାର୍ଯ୍ୟକ୍ରମ ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତରର ପୁନଃପ୍ରସାରଣ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏହି କାର୍ଯ୍ୟକ୍ରମ ମିଡ଼ିୟମ ୱେଭ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ପ୍ରସାରିତ କରାଯିବ। ରାତି 8:30 ଶୁଣିବେ ସମାଚାର ଦର୍ପଣ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 9:15 ଶୁଣିବେ ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 9:30 ଶୁଣିବେ ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ଶୁଣିବେ ଅରବି ଅବସରରେ ଅଖିଳ ଭାରତୀୟ ସଙ୍ଗୀତ ସଭା, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ଗୋଷ୍ଠୀ ସଙ୍ଗୀତ ଶିକ୍ଷା, ଏଥିରେ କନ୍ନଡ଼ ଭାଷାରେ ସଙ୍ଗୀତ ଶିକ୍ଷା ଦିଆଯିବ। ଶୁଣନ୍ତୁ ଗୋଷ୍ଠୀ ସଙ୍ଗୀତ ଶିକ୍ଷା।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ, ଲଣ୍ଡନର ଲର୍ଡ଼ସ କ୍ରିକେଟ ଗ୍ରାଉଣ୍ଡଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ମହିଳା ଆଇସିସି T20 କ୍ରିକେଟ ୱାର୍ଲ୍ଡ କପ୍ 2026ର ଅପ୍ଟ୍ୟୁବ୍ ଦ୍ୱିଭାଷୀ ଭାଷା ଧାରା ବିବରଣୀ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏହି କ୍ରିକେଟ ମ୍ୟାଚ୍ର ଧାରା ବିବରଣୀ ଶୁଣିପାରିବେ ମିଡିୟମ ୱେଭ୍ ଏବଂ FM ମହାନଦୀ ଜରିଆରେ। ଏଥିସହ ନ୍ୟୁଜ୍ ଅନ୍ ଏୟାର୍ରେ ଆମ ଆକାଶବାଣୀ ପାରିବେ। ବର୍ତ୍ତମାନ ଶୁଣନ୍ତୁ କ୍ରିକେଟ ଧାରା ବିବରଣୀ।

ଶ୍ରୋତାମାନେ ଶୁଣୁଛନ୍ତି ଓଡ଼ିଆ ଲୋକ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତରେ ଶୁଣନ୍ତୁ କଣ୍ଠଶିଳ୍ପୀ ଶିବ ଗୀତ ରଚନା ନିର୍ମଳ ଲେଖ ଏବଂ ସଙ୍ଗୀତ ସଂଯୋଜନା ଅଭିଜିତ ମଜୁମଦାର।

ଶ୍ରୋତାମାନେ ଶୁଣୁଥିଲେ ଓଡ଼ିଆ ଲୋକସଙ୍ଗୀତ କଣ୍ଠଶିଳ୍ପୀମାନେ ଥିଲେ ମହମ୍ମଦ ଆଜି ଚଷିବା, ଗୀତ ରଚନା କରିଥିଲେ ନିର୍ମଳ ନାଗ ଏବଂ ସଙ୍ଗୀତ ପରିଚାଳନା ଅଭିଜିତ ମଜୁମଦାର। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ମୁଖ୍ୟ ସମ୍ବାଦ। ସମୁଦ୍ରରୁ ଆକାଶ ପର୍ଯ୍ୟନ୍ତ ଭାରତ ସୁରକ୍ଷିତ ଏବଂ ଆତ୍ମନିର୍ଭରତା ଦିଗରେ ଅଗ୍ରସର, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଆଜି ଶେଷ ହେଉଛି ଏସ୍ଆଇଆର୍ ପ୍ରକ୍ରିୟା, ଆସନ୍ତାକାଲି ଶ୍ରୀଜୀଉଙ୍କ ପବିତ୍ର ସ୍ନାନ ଯାତ୍ରା, ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦ୍ଯାପିତ ହେଉଛି 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥଲେଟିକ୍ ଚାମ୍ପିଅନସିପ୍ ଏବଂ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ, ଆସନ୍ତା ଗୁରୁବାର ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଭାରତ ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ସୁରକ୍ଷିତ ଏବଂ ଆତ୍ମନିର୍ଭରତା ଦିଗରେ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀ ମନ୍ କି ବାତ୍ର 135ତମ ସଂସ୍କରଣରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତ ମାସରେ ସ୍ୱଦେଶୀ ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଦୁନାଗିରି ସଂଶୋଧକ

0: ଓ ଅଗ୍ରୟ ଭାରତୀୟ ନୌସେନାରେ ସାମିଲ ହେବା ସହିତ ମେଡ୍ ଇନ୍ ଇଣ୍ଡିଆ C-295 ବିମାନର ପ୍ରଥମ ଉଡ଼ାଣ ସଫଳତାର ସହ ଶେଷ ହୋଇଛି। DRDO ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାକୁ ଆହୁରି ସୁଦୃଢ଼ କରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: एविएशन सेक्टर में भी देश ने एक बड़ी सफलता पाई। C-295 यह विमान मेड इन इंडिया है और C-295 विमान ने अपनी पहली उड़ान पूरी की है और ऐसे 40 विमान भारत में ही बनाए जा रहे हैं। इससे MSME और एरोस्पेस सेक्टर को नई शक्ति मिल रही है। आज समुद्र से लेकर आकाश तक हमारा भारत अधिक सुरक्षित और आत्मनिर्भर बन रहा है।
0: ଆନ୍ତର୍ଜାତିକ ଯୋଗ ଦିବସର ସଫଳ ଆୟୋଜନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱର 2500ରୁ ଅଧିକ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅହମ୍ମଦାବାଦରେ ଅନୁଷ୍ଠିତ ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ରେ ଭାରତ 102 ସ୍ୱର୍ଣ୍ଣପଦକ ସମେତ 114 ପଦକ ହାସଲ କରି ଶୀର୍ଷସ୍ଥାନ ଅଧିକାର କରିଥିବାରୁ ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପଶ୍ଚିମ ଏସିଆର ପରିସ୍ଥିତି ପରିପ୍ରେକ୍ଷୀରେ ଦେଶବାସୀଙ୍କୁ ସୁନା କମ୍ କିଣିବା, ବିଦେଶ ଭ୍ରମଣ ସ୍ଥଗିତ ରଖିବା, କାର୍ ପୁଲିଂ ଏବଂ ଜୈବିକ ସାରର ବ୍ୟବହାର ବୃଦ୍ଧି କରିବା ଭଳି ଆହ୍ୱାନକୁ ଲୋକେ ସକାରାତ୍ମକ ଭାବେ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି। ଏହି ଜନଭାଗିଦାରୀ ଦେଶକୁ ଯେକୌଣସି ବିଶ୍ୱସ୍ତରୀୟ ସଙ୍କଟର ସଫଳ ମୁକାବିଲା କରିବାର ଶକ୍ତି ପ୍ରଦାନ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ସରକାର ଦେଶର କୋଟି କୋଟି ପରିବାରଙ୍କୁ ସୁରକ୍ଷା କବଚ ଉପଲବ୍ଧ କରାଇଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ବାର୍ଷିକ 20 ପ୍ରିମିୟମ୍ରେ 2,00,000 ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ପ୍ରଦାନ କରାଯାଉଛି। ଯୋଜନାରେ ବର୍ତ୍ତମାନ ସୁଦ୍ଧା 58 ଅଧିକ ଲୋକ ଯୋଡ଼ି ହୋଇ ସାରିଛନ୍ତି। ସେହିଭଳି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ 27 ଉର୍ଦ୍ଧ୍ୱ ଲୋକଙ୍କୁ ସାମିଲ କରାଯାଇଛି। ଦେଶର ପ୍ରାୟ 11 ପରିବାରଙ୍କୁ 22,000 ଟଙ୍କାର ସହାୟତା ମିଳିସାରିଛି। ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
1: सरकार देश के करोड़ों परिवारों तक सुरक्षा का कवच पहुंचा रही है। प्रधानमंत्री सुरक्षा बीमा योजना के तहत केवल 1 के 20 का प्रीमियम, उस पर 2,00,000 तक का दुर्घटना बीमा मिलता है। उसी प्रकार से प्रधानमंत्री जीवन ज्योति बीमा योजना भी उतनी ही अहम है। ये योजना व्यक्ति की दुखद मृत्यु होने पर उसके परिवार को 2,00,000 का बीमा कवर देती है। इसका वार्षिक प्रीमियम सिर्फ 436 है।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ନାଳନ୍ଦା ବିଶ୍ୱବିଦ୍ୟାଳୟ ପ୍ରାଚୀନ ଶାସ୍ତ୍ରାର୍ଥ ପରମ୍ପରାକୁ ପୁନର୍ଜୀବିତ କରିଛି ଏବଂ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ କୃତ୍ରିମ ବୁଦ୍ଧିମତା ଓ ଡାଟା ସାଇନ୍ସରେ ବିଟେକ୍ ପାଠ୍ୟକ୍ରମ ଆରମ୍ଭ କରି ପାରମ୍ପରିକ ଜ୍ଞାନ ସହ ଆଧୁନିକ ପ୍ରଯୁକ୍ତିର ସମନ୍ୱୟ ଦିଗରେ ପଦକ୍ଷେପ ନେଇଛି। ଆଗାମୀ ଗଣେଶ ପୂଜା ଅବସରରେ ଦେଶବାସୀଙ୍କୁ ସ୍ଥାନୀୟ କୁମ୍ଭକାରଙ୍କ ଦ୍ୱାରା ନିର୍ମିତ ମାଟିର ଗଣେଶ ମୂର୍ତ୍ତି ବ୍ୟବହାର କରିବାକୁ ଏବଂ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ନିର୍ମିତ ମୂର୍ତ୍ତି କ୍ରୟ ନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ମନ୍ କି ବାତ୍ରେ ଶ୍ରୀ ମୋଦି କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ସୁଦୃଢ଼ କରି ପ୍ରତିଟି ବର୍ଷା ବିନ୍ଦୁର ସଂରକ୍ଷଣ ପାଇଁ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି। ପରିବେଶ ସଂରକ୍ଷଣ, ସ୍ଥାୟୀ ବିକାଶ ଏବଂ ଭାରତ ମହାସାଗରୀୟ ଅଞ୍ଚଳରେ ସହଯୋଗକୁ ସୁଦୃଢ଼ କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେସେଲ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହୋରାଇଜନ୍ ପ୍ରଦାନ କରାଯାଇଛି। ଦ୍ୱୀପ ରାଷ୍ଟ୍ର ସେସେଲ୍ସକୁ 3-ଦିନିଆ ଗସ୍ତ ଅବସରରେ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା କରୁଥିବା ଏବଂ ପରିବେଶ ସୁରକ୍ଷାକୁ ନିଜର ଦାୟିତ୍ୱ ମନେ କରୁଥିବା ସମସ୍ତ ଦେଶଗୁଡ଼ିକ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ଉତ୍ସର୍ଗ କରିଛନ୍ତି। ବିଶ୍ୱକୁ ଅଧିକ ସବୁଜ ସୁନ୍ଦର କରିବା ପାଇଁ ଭାରତର ଲାଇଫ୍ ମିଶନ, ଅନ୍ତର୍ଜାତୀୟ ସୌର ମେଣ୍ଟ ଭଳି ବିଶ୍ୱସ୍ତରୀୟ ପ୍ରୟାସ ଏହି ଦିଗରେ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଚାଲିଥିବା ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ SIR ପ୍ରକ୍ରିୟା ଆଜି ଶେଷ ହେଉଛି। ନିର୍ବାଚନ ପ୍ରଶାସନ ପକ୍ଷରୁ ଶେଷ ଦିନରେ ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 3,33,77,942 ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଏହି ସମୟ ମଧ୍ୟରେ 3,13,79,427 ଫର୍ମର ଡିଜିଟାଇଜେସନ ପ୍ରକ୍ରିୟା ଶେଷ ହୋଇଛି। ଅଭିଯାନରେ ଅଧିକରୁ ଅଧିକ ଜନସହଭାଗିତା ସୁନିଶ୍ଚିତ କରିବା ସହିତ ସମସ୍ତ ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥ୍ ସ୍ତରୀୟ ଅଧିକାରୀ ଏବଂ ପ୍ରତିନିଧିମାନଙ୍କୁ ନିଯୁକ୍ତି କରାଯାଇଥିଲା। ସ୍ୱଚ୍ଛ, ନିର୍ଭରଯୋଗ୍ୟ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା

0: ଅଭିଯାନର ମୂଳ ଲକ୍ଷ୍ୟ ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ସ୍ନାନ ପୂର୍ଣ୍ଣିମା ପହଣ୍ଡି ପୂର୍ବରୁ ଦୈତାପତି ସେବକମାନେ ମହାପ୍ରଭୁଙ୍କର ବାହୁଟ କଣ୍ଟ ଓ ସେନାପଟା ଲାଗି ନୀତି ସମ୍ପନ୍ନ କରିଛନ୍ତି। ମଙ୍ଗଳ ଆଳତୀ ଶେଷ ହେବା ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ଜାରି ରହିଛି। ଆସନ୍ତାକାଲି ମହାପ୍ରଭୁ ଦୁର୍ଲଭ ହାତୀ ବେଶ ତଥା ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ସକାଳ ପହଣ୍ଡି ଦର୍ଶନ ନେଇ ପାରମାଣିକ ଟିକଟଧାରୀମାନେ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିବେ। ସ୍ନାନ ବେଦୀ ଉପରେ ଶ୍ରୀଜୀଉଙ୍କୁ ଦର୍ଶନ ପାଇଁ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବା ପରେ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଆସନ୍ତାକାଲି ଭୋର 5ଟାରୁ ଶ୍ରୀଜୀଉମାନଙ୍କର ଧାଡ଼ି ପହଣ୍ଡି ଆରମ୍ଭ ହେବା ନେଇ ନୀତି ନିର୍ଘଣ୍ଟ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ 79 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆସନ୍ତାକାଲି ପୁରୀ ପୌରାଞ୍ଚଳର ସମସ୍ତ ବିଦ୍ୟାଳୟ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଦେଶବ୍ୟାପୀ ଆଜି ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଏହା ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ। ଏଥିରେ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅଭିଯାନ ଅନ୍ତର୍ଗତ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଉଛି। ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଅଙ୍ଗନୱାଡ଼ି କେନ୍ଦ୍ର, ବସ୍ଷ୍ଟାଣ୍ଡ ଓ ରେଳ ଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ପୋଲିଓ ବୁଥ୍ ଖୋଲାଯାଇଛି। ଏହି ଅଭିଯାନରେ ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନେ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ ରାଜ୍ୟର 40ରୁ 45 ଲକ୍ଷ 5 ବର୍ଷରୁ କମ୍ ବୟସର ଶିଶୁଙ୍କୁ ପଲ୍ସ ପୋଲିଓ ବୁନ୍ଦା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ କାର୍ଯ୍ୟକ୍ରମ 2026କୁ ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଉଦ୍ଘାଟନ କରିଥିଲେ। ଜିଲ୍ଲାରେ 1,10,643 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ। ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ 3,45,011 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଆଜି 1,637 ବୁଥ୍ରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯାଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ରାପଡ଼ା ଗସ୍ତରେ ଆସି ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ମନ୍ଦିର ପରିଦର୍ଶନ କରିଛନ୍ତି। ମନ୍ଦିରର ଉନ୍ନତି ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଗସ୍ତ ଅବସରରେ କହିଛନ୍ତି। ବିକଶିତ ଓଡ଼ିଶାର ସଂକଳ୍ପକୁ ସାକାର କରିବା ଲକ୍ଷ୍ୟ ନେଇ ନୟାଗଡ଼ ଜିଲ୍ଲା ଭାପୁରଠାରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ସାଂସଦ ଭର୍ତ୍ତହରି ମହତାବ ଯୋଗଦେଇ ବାଇଗୁଣିଆ, ନିମାଣୀ, ବଦସହରା ଏବଂ ଭଗବାନପୁର ସମେତ ଅନେକ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଆଥଲେଟିକ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ସହଯୋଗରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥଲେଟିକ୍ ଚାମ୍ପିୟନ୍ସିପ୍ 2026 ଆଜି ଉଦ୍ଯାପିତ ହେଉଛି। ଗତ ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ଦେଶର 27ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 630 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରଭାବରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଦକ୍ଷିଣ ଭାଗର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଆସନ୍ତା ଗୁରୁବାର ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ବୁଧବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସମୁଦ୍ରରୁ ଆକାଶ ପର୍ଯ୍ୟନ୍ତ ଭାରତ ସୁରକ୍ଷିତ ଏବଂ ଆତ୍ମନିର୍ଭରତା ଦିଗରେ ଅଗ୍ରସର, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଆଜି ଶେଷ ହେଉଛି ଏସ୍ଆଇଏର ପ୍ରକ୍ରିୟା ଏବଂ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ। ଆସନ୍ତା ଗୁରୁବାର ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର।
1: ବାପା, ଦିଅ 3,000।
2: କାହିଁକି?
1: ମୋର ପକେଟ ମନି।
2: ଆରେ ଏବେ ମାତ୍ର 2,000 କ୍ୟାଶ ଅଛି।
1: ଆରେ ବାପା, ବୁଲେଟ ଟ୍ରେନ ଯୁଗରେ ସଗଡ ଚଲଉଛ, ଡିଜିଟାଲ ପେମେଣ୍ଟ ଚଲାଓ। ହେ ନୁହେଁ, ହଁ, ସିଧା UPI ରୁ ପେମେଣ୍ଟ କର, ଏଇଟା ସହଜ।
2: ଆରେ ବା, ମତେ ବି ଶିଖା, ନିଜର 1,000 ନେଇଯା,
1: ତମ ମୋବାଇଲ ଦିଅ,
2: ନେଇଯା।
3: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
4: ସହଜ ଅଟେ ପ୍ରତିଦିନ ନେଣ ଦେଣ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଇସିସି ମହିଳା T20 କ୍ରିକେଟ ବିଶ୍ୱକପ୍ ଶୃଙ୍ଖଳାରେ ଇଂଲଣ୍ଡର ଲଣ୍ଡନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଅଷ୍ଟ୍ରେଲିଆ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖିଆ ଖବର। ସମୁଦ୍ର ନୁ ଆକାଶ ତକ ଭାରତ ସୁରକ୍ଷିତ ଆଉ ଆତ୍ମନିର୍ଭରତାର ଦିଗେ ଆଗ୍କେ ବଢୁଛେ, ମନ୍ କି ବାତ୍ ଥି କହିଲେ ପ୍ରଧାନମନ୍ତ୍ରୀ। ରାଇଜେ ଆଜ୍ ଶେଷ ହେଇଛେ ଏସ୍ଆଇଆର୍ ପ୍ରକ୍ରିୟା। ଆଇବା କାଲ ଶ୍ରୀଜୀଉମାନଙ୍କର ପବିତ୍ର ସ୍ନାନ ଯାତ୍ରା। ଗଜାନନ ବେଶଥି ଭକ୍ତମାନଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ନ ଉଦ୍ଯାପିତ ହେଉଛେ 65 ନମ୍ବର ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥଲେଟିକ୍ସ ଚାମ୍ପିଅନସିପ୍। ଆଉର୍ ରାଇଜେ ମୌସୁମୀ ବାୟୁ ସକ୍ରିୟ, ଆଇବା ଗୁରୁବାର ତକ ବଙ୍ଗୋପସାଗର ନ ଲଘୁଚାପ ହେବାର ସମ୍ଭାବନା। ଏଥର ପୁରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜ ଆକାଶବାଣୀଥି ମନ୍ କି ବାତ୍ର 135ତମ ସଂସ୍କରଣଥି ଦେଶବାସୀଙ୍କୁ ସମ୍ବୋଧିତ କରିକରି ଦେଶର ସୁରକ୍ଷା, ଆତ୍ମନିର୍ଭରତା, ଜନଭାଗିଦାରୀ, ପରିବେଶ ସୁରକ୍ଷା ଆଉ ଭାରତୀୟ ସଂସ୍କୃତିର ପ୍ରସାର ଉପରେ ଜୋର୍ ଦେଇଛନ୍। ପ୍ରଧାନମନ୍ତ୍ରୀ କହିଛନ୍, ଜୁନ୍ ମାସେ ସ୍ୱଦେଶୀ ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଦୁନାଗିରି, ସଂଶୋଧକ ଆଉ ଅଗ୍ରୟ ଭାରତୀୟ ନୌସେନାଥି ସାମିଲ ହେବାର ସହିତ ମେଡ୍ ଇନ୍ ଇଣ୍ଡିଆ C-295 ବିମାନର ପହିଲା ଉଡ଼ାଣ ହୋଇଛି। ଶ୍ରୀ ମୋଦି କହିଛନ୍, DRDO ତରଫୁ ସ୍ୱଦେଶୀ ଜ୍ଞାନକୌଶଳଥି ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଲ ପରୀକ୍ଷା ଭାରତର ପ୍ରତିରକ୍ଷା କ୍ଷେତ୍ରଥି ଆତ୍ମନିର୍ଭରତାକେ ଆହୁରି ସୁଦୃଢ଼ କରିଛି। ଅନ୍ତର୍ଜାତୀୟ ଯୋଗ ଦିବସର ସଫଲ ଆୟୋଜନ ବାବଦେ ପ୍ରଧାନମନ୍ତ୍ରୀ କହିଛନ୍, ବିଶ୍ୱର 2500ରୁ ଅଧିକା ଜାଗାଥି ଯୋଗ କାର୍ଯ୍ୟକ୍ରମ ହୋଇଥିଲା। ଅହମ୍ମଦାବାଦନ ହୋଇଥିବାର ବିଶ୍ୱ ଯୋଗାସନ ଚାମ୍ପିଅନସିପ୍ଥି ଭାରତ 102 ସ୍ୱର୍ଣ୍ଣ ପଦକ ସହିତ 114 ପଦକ ହାସଲ କରିକରି ଶୀର୍ଷ ଠାନ୍ ଅଧିକାର କରିଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍।
1: ବିଶ୍ୱ ଯୋଗାସନ ଚାମ୍ପିଅନସିପ୍ କି ବି ବଡି ଚର୍ଚ୍ଚା ହୁଏ। ଇସମେ ଭାରତ ନେ କୁଲ 114 ପଦକ ଜିତେ, ଇନମେ 102 ଗୋଲ୍ଡ ମେଡଲ ବି ସାମିଲ ହେ। ଭାରତ ଇସ ଚାମ୍ପିଅନସିପ୍ କି ପଦକ ତାଲିକା ମେ ପହଲେ ସ୍ଥାନ ପର ରହା।
0: ପଶ୍ଚିମ ଏସିଆର ପରିସ୍ଥିତିକେ ନେଇକରି ଦେଶବାସୀଙ୍କୁ ସୁନା ଘିନ୍ବାରଟା ବନ୍ଦ ରଖବାର, ବିଦେଶ ବୁଲିଯିବାର କମ୍ କରବାର, କାର୍ ପୁଲିଂ ଆଉ ପ୍ରାକୃତିକ ସାରର ବ୍ୟବହାର ବଢ଼ାବାର ବାଗିର ଆହ୍ୱାନକେ ଲୋକେ ସକାରାତ୍ମକ ଭାବେ ଗ୍ରହଣ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍। ଇ ଜନଭାଗିଦାରୀ ଦେଶକେ ଯେନ୍ କେନ୍ସି ବିଶ୍ୱସ୍ତରୀୟ ସଙ୍କଟର ସଫଲ ମୁକାବିଲା କରବାର ଲାଗି ଶକ୍ତି ଦେବା ବୋଲି ସେ କହିଛନ୍।
1: ପଶ୍ଚିମ ଏସିଆ ମେ ବନି ଯୁଦ୍ଧ କି ସ୍ଥିତିଓ କୋ ଦେଖତେ ହୁଏ ମୈନେ ଦେଶବାସୀଓ ସେ କହା ଥା, कुछ समय के लिए सोना खरीदने से बचें। लोगों से कहा था कि विदेश में छुट्टियां मनाने से बचें। लोगों से कार पुलिंग को भी बढ़ावा देने की अपील की थी। किसानों से केमिकल मुक्त खेती के लिए, खेत बचाने के लिए और प्राकृतिक खाद का ज्यादा से ज्यादा इस्तेमाल का आग्रह किया था। मेरी अपील का उन्होंने न सिर्फ समर्थन किया बल्कि हर तरफ से उसमें अपना सहयोग कर रहे हैं।
0: ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଆଉ ଜୀବନଜ୍ୟୋତି ବୀମା ଯୋଜନା ଥି ଅତକାନୁ ଅତକା ଲୋକକୁ ସାମିଲ ହେବାରକେ ଶ୍ରୀ ମୋଦି ଆହ୍ୱାନ ଜଣାଇଛନ୍। ଅନ୍ଧବିଶ୍ୱାସ ବିରୋଧୀ ବୈଜ୍ଞାନିକ ଚିନ୍ତାଧାରାର ଆବଶ୍ୟକତା ଉପରେ ଜୋର୍ ଦେଇକରି ସେ ଆସାମର ହରଗିଲା ପକ୍ଷୀ ସଂରକ୍ଷଣ ଲାଗି ପୂର୍ଣ୍ଣିମା ଦେବୀ ବର୍ମନ ଆଉ ହରଗିଲା ଆର୍ମିର ଚେରେଷ୍ଟାର ପ୍ରଶଂସା କରିଛନ୍। ସେନ୍ତା ନାଗାଲାଣ୍ଡର ବେବି ଲିଗ୍ ଆଉ ମହିଳା ଫୁଟସାଲ୍ ଲିଗ୍ ଜରିଏ ଶିଶୁ ଆଉ ମହିଳାମାନଙ୍କର ଭିତରେ କ୍ରୀଡ଼ା ପ୍ରତିଭା ବିକାଶର ଚେରେଷ୍ଟାକେ ସେ ସାଧୁବାଦ ଜଣାଇଛନ୍। ପ୍ରଧାନମନ୍ତ୍ରୀ କହିଛନ୍, ନାଳନ୍ଦା ବିଶ୍ୱବିଦ୍ୟାଳୟ ପ୍ରାଚୀନ ଶାସ୍ତ୍ରାର୍ଥ ପରମ୍ପରାକେ ପୁନର୍ଜୀବିତ କରିଛି ଆଉ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ କୃତ୍ରିମ ବୁଦ୍ଧିମତା ଆଉ ଡାଟା ସାଇନ୍ସରେ ବିଟେକ୍ ପାଠ୍ୟକ୍ରମ ମୂଲ କରିକରି ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ପ୍ରଯୁକ୍ତିର ସମନ୍ୱୟ ଦିଗେ ପଦକ୍ଷେପ ନେଇଛି।
1: ସାଥିଓ ଜଡ଼ୋ ସେ ଜୁଡ଼େ ରହକର ୟୁବାଓଙ୍କୁ ନଇ ଟେକ୍ନୋଲୋଜି କେ ଲିଏ ତୟାର କରନେ କା ଏକ ଔର ଅଚ୍ଛା ପ୍ରୟାସ ହୋ ରହା ହୈ। दिल्ली में स्थित सेंट्रल संस्कृत यूनिवर्सिटी आर्टिफिशियल इंटेलिजेंस और डेटा साइंस में बीटेक प्रोग्राम शुरू करने जा रही। ये आधुनिक टेक्नोलॉजी को भारत के पारंपरिक ज्ञान से जोड़ने

ପ୍ରଭାବଥି ଆଇବା 3 ତାରିଖ ତକ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କେ ଅଏତକା ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ସୂଚନା ଅନୁସାରେ କନ୍ଧମାଲ, କୋରାପୁଟ ଆଉ ରାୟଗଡ଼ା ଜିଲ୍ଲାର କେତେଟା ଜାଗାନ ଆଜ ମଧ୍ୟମରୁ ଜବର ବର୍ଷା ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ଇତାର ଆଖପାଖର ଓଡ଼ିଶା ସମୁଦ୍ର ଖଣିନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆଇବା ବୁଧବାରନୁ ରାଜ୍ୟ ବର୍ଷାର ପରିମାଣ ବଢ଼ିବା ବୋଲି ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛି। ଶେଷେ ମୁଖ୍ୟ ଖବର ଫେରିଘାଏ। ସମୁଦ୍ର ନୁ ଆକାଶ ତକ ଭାରତ ସୁରକ୍ଷିତ ଆଉ ଆତ୍ମନିର୍ଭରତାର ଦିଗେ ଆଗକେ ବଢ଼ୁଛି, ମନ୍ କି ବାତ୍ଥି କହିଲେ ପ୍ରଧାନମନ୍ତ୍ରୀ। ରାଇଜେ ଆଜି ଶେଷ ହେଇଛେ ଏସ୍ଆଇଆର୍ ପ୍ରକ୍ରିୟା। ଆଇବା କାଲି ଶ୍ରୀଜୀଉମାନଙ୍କର ପବିତ୍ର ସ୍ନାନଯାତ୍ରା, ଗଜାନନ ବେଶତି ଭକ୍ତମାନଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଆଉ ରାଇଜେ ମୌସୁମୀ ବାୟୁ ସକ୍ରିୟ, ଆଇବା ଗୁରୁବାର ତକ ବଙ୍ଗୋପସାଗରନ ଲଘୁଚାପ ହେବାର ସମ୍ଭାବନା। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।

0: আকাশবাণী সম্বলপুর, আমার পরবর্তী কার্যক্রম আর লেখারি প্রচার করছু আকাশবাণী কটক কেন্দ্ররু।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପରିବେଶ କାର୍ଯ୍ୟାନ୍ୱୟନ ସ୍ୱଚ୍ଛ, ଦାୟିତ୍ୱପୂର୍ଣ୍ଣ ଓ ସମାନତା ଉପରେ ପର୍ଯ୍ୟବେସିତ ହେବା ଉଚିତ, ସେସେଲ୍ସ ନ୍ୟାସନାଲ୍ ଆସେମ୍ବ୍ଲିରେ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କୁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ପ୍ରଦାନ। ରାଷ୍ଟ୍ର ଗଠନରେ ଜନଭାଗିଦାରୀ ଭାରତର ସବୁଠାରୁ ବଡ଼ ଶକ୍ତି। ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ। ଫ୍ରାନ୍ସରେ ବିମାନ ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ ଏବଂ ଭାରତ ଆୟର୍ଲ୍ୟାଣ୍ଡ ପୁରୁଷ T20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପରିବେଶ ଦିଗରେ କାର୍ଯ୍ୟାନ୍ୱୟନ ନିଶ୍ଚିତ ରୂପେ ସ୍ୱଚ୍ଛ, ନିରପେକ୍ଷ, ଦାୟିତ୍ୱପୂର୍ଣ୍ଣ ଏବଂ ସମାନତା ଉପରେ ପର୍ଯ୍ୟବେସିତ ହେବା ଉଚିତ। ସେସେଲ୍ସର ନ୍ୟାସନାଲ୍ ଆସେମ୍ବ୍ଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପରିବେଶ ସୁରକ୍ଷା ଦିଗରେ ନ୍ୟାୟପୂର୍ଣ୍ଣ ପଦକ୍ଷେପ ଗ୍ରହଣ ଲାଗି ଏହା ନିତାନ୍ତ ଆବଶ୍ୟକ। ସେସେଲ୍ସ ଏବଂ ଭାରତ ଉଭୟ ସମଗ୍ର ବିଶ୍ୱକୁ ଏକ ସମାବେଶୀ ବିକାଶ

0: ରାଷ୍ଟ୍ରକୁ ତା'ର ଉପକୂଳରୁ ବ୍ୟାପକ ଦିଗ୍ବଳୟକୁ ଅନୁଧ୍ୟାନ କରିଥାଏ। ସେସେଲ୍ସର ନ୍ୟାସନାଲ୍ ଆସେମ୍ବ୍ଲିରେ ଏହା ହେଉଛି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କୁ ପ୍ରଦାନ କରାଯାଇଥିବା ସମ୍ମାନ ପାଇଁ ସେସେଲ୍ସର ରାଷ୍ଟ୍ରପତି ଏବଂ ତାଙ୍କର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିବେଶ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ବିକାଶ ଦିଗରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ରେ ସମ୍ମାନିତ କରାଯାଇଛି। ସେସେଲ୍ସ ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହାର୍ମିନି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ସ୍ୱାର୍ଥ ସାଧନ ଦିଗରେ ନୀଳ ଅର୍ଥନୀତି, ଜଳବାୟୁ ପଦକ୍ଷେପ, ସାମୁଦ୍ରିକ ସମ୍ପଦରେ ଦୀର୍ଘସ୍ଥାୟୀ ପରିଚାଳନା ଏବଂ କ୍ଷୁଦ୍ର ଦ୍ୱୀପାଞ୍ଚଳ ରାଷ୍ଟ୍ରଗୁଡ଼ିକର ବିକଶିତ ଆକାଂକ୍ଷା ପୂରଣ ଦିଗରେ ତାଙ୍କର ନେତୃତ୍ୱ ପ୍ରତିପାଦନ ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଏହା ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ସେସେଲ୍ସର ଏହି ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଶାହା କହିଛନ୍ତି, ପ୍ରାକୃତିକ ପରିବେଶ ସୁରକ୍ଷା ଦିଗରେ ସମଗ୍ର ବିଶ୍ୱରେ ଭାରତର ପଦକ୍ଷେପକୁ ମାନ୍ୟତା ପ୍ରଦାନ କରାଯାଇ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି, ଯାହାକି ଭାରତ ପାଇଁ ଏକ ଗର୍ବର ବିଷୟ। ଡକ୍ଟର ଜୟଶଙ୍କର କହିଛନ୍ତି, ଜଳବାୟୁ ସୁରକ୍ଷା ଏବଂ ଦୀର୍ଘସ୍ଥାୟୀ ବିକାଶ ଦିଗରେ ଶ୍ରୀ ମୋଦିଙ୍କ ନେତୃତ୍ୱକୁ ଏହି ସମ୍ମାନ ପ୍ରତିପାଦିତ କରୁଛି। ଏହା ମଧ୍ୟ ଭାରତ ଏବଂ ସେସେଲ୍ସ ମଧ୍ୟରେ ଭାଗିଦାରିତା ସମ୍ପର୍କ ସୁଦୃଢ଼କୁ ସୂଚାଉଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକ୍ରମେ ବିଶ୍ୱରେ ଭାରତର ସ୍ଥିତି ଦୃଢ଼ ହେଉଛି ଏବଂ ଏହା ଏକ ପୃଥିବୀ, ଏକ ପରିବାର ଏବଂ ଏକ ଭବିଷ୍ୟତ ଦିଗରେ ସମଗ୍ର ବିଶ୍ୱକୁ ପ୍ରୋତ୍ସାହିତ କରୁଛି। ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ସିଂ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କ ମଧ୍ୟରେ ଭିକ୍ଟୋରିଆଠାରେ ଦ୍ୱିପାକ୍ଷିକ କଥାବାର୍ତ୍ତା ଅନୁଷ୍ଠିତ ହୋଇଛି। ଉଭୟ ନେତା ଆପୋଷ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗରେ ସହଯୋଗ ନେଇ ଆଲୋଚନା କରିଛନ୍ତି। ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ତାଙ୍କୁ ସେସେଲ୍ସ ପକ୍ଷରୁ ପ୍ରଦାନ କରାଯାଇଥିବା ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ସମ୍ମାନ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ। ଭାରତ ମହାସାଗରର ସୁରକ୍ଷା, ଦୀର୍ଘସ୍ଥାୟୀ ଏବଂ ସମୃଦ୍ଧି ରକ୍ଷା କରିବାରେ ଉଭୟଙ୍କ ଦାୟିତ୍ୱ ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଅର୍ଥନୈତିକ ସହଯୋଗକୁ ଅଧିକ ବିଶ୍ୱାସଭାଜନ କରିବା ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବା ନେଇ ଆଲୋଚନା ହୋଇଥିଲା ବୋଲି ସେ ପ୍ରକାଶ କରିଛନ୍ତି। ଉଭୟ ରାଷ୍ଟ୍ରର ଶିଳ୍ପ ବିକାଶ ଦିଗରେ ନୂତନ ସୁଯୋଗ ସୃଷ୍ଟି କରିବାରେ ପଦକ୍ଷେପ ଜାରି ରହିବ ବୋଲି ଶ୍ରୀ ମୋଦି କହିଛନ୍ତି। ସେହିପରି ଭାରତ ଏବଂ ସେସେଲ୍ସ ମଧ୍ୟରେ ଯୋଗାଯୋଗ ବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଦୂରତ୍ୱ ହ୍ରାସ କରିବା କ୍ଷେତ୍ରରେ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ଏକ ଫଳପ୍ରଦ ମାଧ୍ୟମ ବୋଲି ଶ୍ରୀ ମୋଦି କହିଛନ୍ତି। ଡିଜିଟାଲ୍ ରାଷ୍ଟ୍ରାୟତ୍ତ ଭିତ୍ତିଭୂମି କ୍ଷେତ୍ରରେ ଭାରତର ସଫଳ ଅଭିଜ୍ଞତାକୁ ସେସେଲ୍ସକୁ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେସେଲ୍ସଠାରେ ୟୁପିଆଇ କାର୍ଯ୍ୟକାରୀ ନେଇ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ସେସେଲ୍ସ ଭାଗିଦାରୀ ସମ୍ପର୍କ ଉଲ୍ଲେଖନୀୟ। କୋଭିଡ୍ ସମୟରେ ଭାରତ ଏକ ବନ୍ଧୁ ରାଷ୍ଟ୍ର ଭାବେ ସେସେଲ୍ସକୁ ପ୍ରତିଷେଧକ ଟିକା ଯୋଗାଇ ତା'ର କର୍ତ୍ତବ୍ୟ ସମ୍ପାଦନ କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନି ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବ୍ୟାପକ ଓ ଫଳପ୍ରଦ ଥିଲା। ଏହା ଭାରତ ଓ ସେସେଲ୍ସ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଦୃଢ଼ୀଭୂତ କରିବା ସହ ଆପୋଷ ବିଶ୍ୱାସକୁ ପ୍ରତିପାଦିତ କରିଛି। ଶ୍ରୀ ହର୍ମିନ୍ କହିଛନ୍ତି, ଦୀର୍ଘସ୍ଥାୟୀ ଆର୍ଥିକ ବିକାଶ ଏବଂ ସୁରକ୍ଷା କାର୍ଯ୍ୟକାରୀ ଉପରେ ତାଙ୍କର ଆଲୋଚନା ପର୍ଯ୍ୟବେସିତ ଥିଲା। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ରାଷ୍ଟ୍ର ଗଠନରେ ଜନଭାଗିଦାରୀ ଭାରତର ସବୁଠାରୁ ବଡ଼ ଶକ୍ତି। ଆକାଶବାଣୀର 135ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦେଖି ସେ ଦେଶବାସୀଙ୍କୁ କେତେକ ପଦକ୍ଷେପ ଆପଣାଇବା ଲାଗି ଅନୁରୋଧ କରିଥିଲେ। ଲୋକମାନେ ତାଙ୍କ କଥା ରଖି ସୁନା କିଣିବା କମାଇ ଦେଇଛନ୍ତି, ବିଦେଶ ଯାତ୍ରା ବାତିଲ କରିଛନ୍ତି ଏବଂ ସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରିଛନ୍ତି, ଫଳରେ ପେଟ୍ରୋଲ୍ ଓ ଡିଜେଲ୍ ବଞ୍ଚିପାରିଛି। ଚାଷୀ ଭାଇମାନେ ମଧ୍ୟ ରାସାୟନିକ ସାର ବଦଳରେ ଜୈବିକ ସାରର ବ୍ୟବହାର ବୃଦ୍ଧି କରିଛନ୍ତି। ଦେଶବାସୀ ଏକାଠି ହୋଇ ବିଶ୍ୱ ସଙ୍କଟର ସମ୍ମୁଖୀନ ହେଉଥିବାରୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
1: मुझे इस बात की खुशी है कि इस ग्लोबल क्राइसिस का हम भारतीय मिलकर मुकाबला कर रहे हैं। मुझे विश्वास है जन भागीदारी की यही शक्ति हमें मजबूती देगी, हमें सफल बनाएगी।
0: ପ୍ରଧାନମନ୍ତ୍ରୀ କହିଛନ୍ତି ଚଳିତ ମାସରେ ଦେଶର ସୁରକ୍ଷା ଓ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଆମକୁ ଅନେକ ସଫଳତା ମିଳିଛି। ନିକଟରେ କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଏହିସବୁ ଯୁଦ୍ଧ

0: ରାଜର ଡିଜାଇନ୍ଠାରୁ ଆରମ୍ଭ କରି ନିର୍ମାଣ ପର୍ଯ୍ୟନ୍ତ ସବୁକିଛି ଆମ ଦେଶରେ ହିଁ ହୋଇଛି। ଏଥିସହ ଡିଆର୍ଡିଓ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ଥଳଭାଗକୁ ଆକ୍ରମଣ କରିବାର କ୍ଷମତା ରଖୁଥିବା ବହୁ ଦୂରଗାମୀ କ୍ରୁଜ୍ ମିସାଇଲ୍ର ସଫଳ ପରୀକ୍ଷଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଭାରତ ଏବେ ଅଧିକ ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ ହେବାରେ ଲାଗିଛି। ଚଳିତଥର ଆନ୍ତର୍ଜାତୀୟ ଯୋଗ ଦିବସରେ ସାରା ବିଶ୍ୱ ଭାରତ ସହ ସାମିଲ ହୋଇଥିଲା। ଦୁନିଆର ପ୍ରାୟ 2500ରୁ ଅଧିକ ସ୍ଥାନରେ ବଡ଼ ବଡ଼ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭାରତର କୋଟି କୋଟି ଲୋକ ଏଥିରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଯୁକ୍ତି ବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତା ଯୁଗରେ ମାନବିକ ସୃଜନଶୀଳତା ସଂରକ୍ଷଣର ଆବଶ୍ୟକତା ରହିଛି। ନାଳନ୍ଦା ବିଶ୍ୱବିଦ୍ୟାଳୟ ହେଉଛି ଏ କ୍ଷେତ୍ରରେ ଏକ ଜ୍ୱଳନ୍ତ ଉଦାହରଣ। ଏହା ଭାରତର ଭବିଷ୍ୟତକୁ ନୂତନ ରୂପ ପ୍ରଦାନ କରୁଛି।
1: नालंदा विश्वविद्यालय ने शास्त्रार्थ की हमारी प्राचीन परंपरा को फिर से जीवन किया है। दूसरों के विचारों को धैर्य से सुनने और समझने की सीख भी इस शास्त्रार्थ की प्रक्रिया से मिलती है। मुझे खुशी है कि नालंदा विश्वविद्यालय ने इसे अपने दीक्षांत समारोह का हिस्सा बनाया।
0: ଭାରତୀୟ ସଂସ୍କୃତି ଆଜି ସାରା ବିଶ୍ୱରେ ପହଞ୍ଚପାରିଛି। ପ୍ରଧାନମନ୍ତ୍ରୀ ଡୋମିନିକାଲ ରିପବ୍ଲିକ୍ର ଉଦାହରଣ ଦେଇ କହିଛନ୍ତି ସେଠାରେ ମାତ୍ର 100 ଜଣ ଭାରତୀୟ ରୁହନ୍ତି, ତଥାପି ସେଠାକାର କିଛି ସ୍ଥାନୀୟ ସ୍ପାନିସ୍ ଭାଷାଭାଷୀ ଲୋକ ମିଶି ବ୍ରହ୍ମକମଳ ଡୋମିନିକାନା ନାମକ ଏକ ସଂଗଠନ ଗଢ଼ିଛନ୍ତି। ସେଠାରେ ଲୋକମାନେ ବୈଦିକ ସାହିତ୍ୟ ପଢ଼ୁଛନ୍ତି ଏବଂ ପୁରୁଷ ସୂକ୍ତମ୍, ସ୍ତ୍ରୀ ସୂକ୍ତମ୍ ଏବଂ ଦେବୀ ମହାତ୍ମ୍ୟମ୍ ଭଳି ଜଟିଳ ମନ୍ତ୍ରଗୁଡ଼ିକୁ ସ୍ୱଷ୍ଟ ଭାବେ ଗାନ କରିପାରୁଛନ୍ତି, ଯାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ଏଥିସହ ଆଗକୁ ଆସୁଥିବା ଗଣେଶ ପୂଜା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକ ନିବେଦନ କରିଛନ୍ତି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ବଦଳରେ କେବଳ ସ୍ଥାନୀୟ କାରିଗରଙ୍କ ଦ୍ୱାରା ତିଆରି ମାଟିର ଗଣେଶ ମୂର୍ତ୍ତି ହିଁ କିଣିବାକୁ ସେ କହିଛନ୍ତି। ଶେଷରେ ପ୍ରଧାନମନ୍ତ୍ରୀ ବର୍ଷା ଜଳ ସଂରକ୍ଷଣ ପାଇଁ କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ଜୋରଦାର କରିବାକୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଜାମ୍ମୁ କାଶ୍ମୀରକୁ ତିନିଦିନିଆ ଗସ୍ତରେ ଯାଇ ଆଜି ଶ୍ରୀନଗରରେ ପହଞ୍ଚନ୍ତି। ମୁଖ୍ୟ ନିର୍ବାଚନ କମିଶନର କାଶ୍ମୀରରେ ତୃଣମୂଳ ସ୍ତରରେ ନିର୍ବାଚନ ପ୍ରକ୍ରିୟାକୁ ସେଠାରେ ସମୀକ୍ଷା କରିବେ। ଫ୍ରାନ୍ସର ଉତ୍ତର ପୂର୍ବାଞ୍ଚଳରେ ଏକ ସ୍କାଏ ଡାଇଭିଂ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ 11 ଜଣଙ୍କର ମୃତ୍ୟୁ ଘଟିଛି। ବିମାନଟି ନାନ୍ସି ସହର ନିକଟରେ ତଳକୁ ଖସିପଡ଼ିଥିଲା। ବେଲ୍ଫାଷ୍ଟରେ ଚାଲିଥିବା ଭାରତ ଆୟର୍ଲ୍ୟାଣ୍ଡ ପୁରୁଷ ଟି20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ରେ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଆୟର୍ଲ୍ୟାଣ୍ଡ 16 ଓଭରରେ 5 ୱିକେଟ୍ ହରାଇ 124 ରନ୍ ସଂଗ୍ରହ କରିଛି। ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ପରିବେଶ କାର୍ଯ୍ୟାନ୍ୱୟନ ସ୍ୱଚ୍ଛ, ଦାୟିତ୍ୱପୂର୍ଣ୍ଣ ଓ ସମାନତା ଉପରେ ପର୍ଯ୍ୟବେସିତ ହେବା ଉଚିତ, ସେସେଲ୍ସ ନ୍ୟାସନାଲ୍ ଆସେମ୍ବିରେ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କୁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାଇଡେନ୍ ଅଫ୍ ଦ ବ୍ଲୁ ହରାଇଜନ୍ ପ୍ରଦାନ। ରାଷ୍ଟ୍ର ଗଠନରେ ଜନଭାଗିଦାରୀ ଭାରତର ସବୁଠାରୁ ବଡ଼ ଶକ୍ତି। ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ। ଫ୍ରାନ୍ସରେ ବିମାନ ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ ଏବଂ ଭାରତ ଆୟର୍ଲ୍ୟାଣ୍ଡ ପୁରୁଷ ଟି20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଜାରି। ସମ୍ବାଦ ଶେଷ ହେଲା।

0: ତାହାକେ ନାଇଁ ପଢ଼ାବା ବେଳେ ଗାଲ ନାଇଁ ଦୁନିଆ କହ ତ
1: ଭଲ କଲ ଭଲ କଲ
0: ହଏ ଆଉ ପହଲା ଜମାନା ଅଲଗା ଥିଲା ରେ ବୁଇ କି ଟୁକେଲ ମାନଙ୍କୁ ଆମର ପାଠ ପଢ଼ାରୁ ଦୂରେ ରଖାଯାଉଥିଲା ତାଙ୍କୁ ତାର ମାନେ ବିଭିନ୍ନ ପ୍ରକାର ତାଙ୍କ ଅସୁବିଧା ମାନେ ରହୁଥିଲା ତାଙ୍କୁ ସବୁ ଅଧିକାର ଦିଆଯାଉଥିଲା କିନ୍ତୁ ସମାଜ ଦେଖ କେନ୍ କ୍ଷେତ୍ରରେ ଟୁକେଲ ମାନେ ଆଗକେ ନାଇଁ
1: ଆମର ଦେଶ ରାଷ୍ଟ୍ରପତି ପରେ ଗୋଟେ କନ୍ୟା
0: ହଏ ହଏ ଆଉ କନ୍ୟା ଶିକ୍ଷା କେ ସେ ଯଦି ନାଇଁ ଭାବୁଛେ ବୋଲେ ମୁଇଁ ତାହି ଗାଲି ନାଇଁ ଦେମି ତ କାଣ କର୍ମି ହଁ ରେ ବି ଆଉ କହ ତ ଆଉ ଚାଷବାସ କେନ୍ତା କେନ୍ତା
1: ଚାଷବାସ ଚାଲିଛି ଗୋ ନାନୀ
0: ହଁ କାଣ କହୁଥିଲି କି ଆଜି ଦିନ ଆମେ ଗୋଟେ ତ ସଙ୍ଗୀତ ରୂପକ ଶୁଣସୁ ବେଲେ ସୁନମା କେ କହୁଥିଲି ତାପରେ କଥାବାର୍ତ୍ତା ହେତା
1: ସୁନମା
0: ଯାଉ
2: ଗୁଲାପି
3: ତମର ମୁହଁ ଶୁଖି ଯାଇଛି ଗୋ ଦିହିପା ବନେ ଅଛେ ତ

0: ଦିହି ପାହା ବନେ ଅଛି ରେ, ହେଲେ ମନ ଟିକେ ଭଲ ନାଇଁ ନ।
1: ଇଏ ମା, ମୁଇଁ ମରି ଯାଇସି ନ। ହଇ ଗୋ, କାଇଁ ଯେ ତୁମର ମନ ଭଲ ନାଇଁ ନ ଗୋ?
0: ଦେଖୁଛୁ କି ନାଇଁ ଗୁଲାପି, ବଛର ସାରା ବର୍ଷାର ଦେଖା ନାଇଁ, ମାଟି ତଲର ପାଏନ୍ ବି ଶୁଖିଗଲାନ। ଇଥି ଚାଷ କେନ୍ତା କରମା କହ? ଇ ସବୁ କଥା ଭାଲି ଭାଲି ମୋର ମନ ଗୁଲେଇ ଘାଟି ହେଇଯାଉଛି। ଆରେ ବର୍ଷା ହେଲେ ତ କାଣା କରବୁ, ଇଥି ମନ କେନ୍ତା ଭଲ ରହିବା କହ ତ।
1: ହଇ ଗୋ, ସମକୁ ଯାହା ହେବା ଆମକୁ ବି ସେଟା ହେବା, ଇ କଥା କେତେ ଭାଲୁଛ କାଁ ଯେ?
0: ଆରେ ଚାଷ ପରି ଚାଷୀର ବଲ ହେ, ଚାଷ ନାଇଁ ହେଲେ ଚଲମା କେନ୍ତା? ଆମେ ଖାଇମା କାଣା, ଛୁଆମାନଙ୍କୁ ଖୁଆମା କାଣା? ଆରୁ ବଛରେ ଯଦି ଚାଷ ନାଇଁ ହେଲା ନି, କମ୍ ସେ କମ୍ ତିନ ବଛର ତ କୁଠି ନା ହୁଏ, ବୁଝିଲୁ ତ?
1: ଆଘର କଥା ଭାବିଲେ ସତେ କେନ୍ତା କେନ୍ତା ଲାଗିଯାଏସି।

ଶୁଣୁଛୁ ଗୋଲାପୀ, ଶୁଣୁଛୁ ଇ ମେଘର କଥା ଶୁଣୁଛୁ? ଇ ରଜ ସଂକ୍ରାନ୍ତି ନୁ ମେଘ ସାଜି ବସି, ସେ କଥା ଆରୁ ନାଇଁ ନରେ। ମେଘ ରିସ୍ମି ହେଇକରି ନାଇଁ, କିଏ ନ ଲୁକି ଦେଇଛି ଯେ କିଏ ଜାନେ।

0: ଗଲା ନାଇଁନ, କିଏନ ଜହ ବର୍ଷି ଦେଇକରି ବୟଡ଼ ହେଇଗଲାନ, ତ କିଏନ ନାଇଁ ବର୍ଷି କରି ଗଜା ମୋଟି ହେଲାନ। ଛାଡ଼, କପାଲ ପଡ଼ିଆ ଥିଲେ ନି ଏନ୍ତା ହେସିରେ।
1: ଇ ମେଘ କେନେ ଥିସି ଗୋ, କେନୁ ଆଏସି ଆରୁ କେନ୍କେ ଯାଏସି?
0: ମୁଇଁ ତ ଏତେ କଥା ନେଇ ଜାନି ରେ ଗୁଲାପି, ତୁଇ ଜାନବାର୍କେ ଚାହୁଁଛୁ ବେଲେ ଚାଲ ଆମର ମାଷ୍ଟର ବାବୁର ଘରକେ ଯିମା, ତାହାକୁ ପଚରାମା, ତାଙ୍କର ସବୁ କଥା ବୁଝମା।
1: ଚାଲ ତିନେ
0: ଚାଲ ଚାଲ।

0: ଆଜ୍ଞା ମାଷ୍ଟର ବାବୁ, ଆଜ୍ଞା
1: ଘରେ ଅଛ କେ?
2: ଆସ ଆସ, କବାଟ ଖୁଲା ଅଛେ।
1: ଜୁହାର ଆଜ୍ଞା, ଜୁହାର।
3: ଇବୁଆ ମୋହନ, ଜୁହାର ଜୁହାର।
4: ଜୁହାର ଆଜ୍ଞା।
3: ଜୁହାର ଇବୁଆ ଗୋଲାପି, ତୁମେ ବି କହ କେନାରେ ଆସିଲ?
1: ହେ ଦେ ଆଜ୍ଞା, ଇ ଗୁଟେ କଥା ବୁଝି ଆସିଲୁ।
3: କେନ୍ କଥା ହୋ କହ।
1: କଥା କାଣା କି ଆଜ୍ଞା, ଇ ମେଘ କେନ ଥିସି ଆର୍ ବର୍ଷା କେନ୍ତା କରି ହେସି, ଇ କଥାଟା ମତେ ଗୁଲାପି ପଚାରାଲା ବୋଲ ତ। ମୁଇଁ ତ ଆଜ୍ଞା ନେଇ ଜାନି, ତମର୍ ନିକେ ହେତିର୍ ଲାଗି ବୁଝି ଆଇଛୁ। ତାହାକେ ଏଇସବୁ କଥା ଟିକେ ବୁଝେଇ ଦିଅ ତ ଆଜ୍ଞା।
3: ଗୁଲାପି ବଢ଼ିଆ କଥାଟି ପଚାରିଛନ୍, ଇଟା ଆମେ ସଭେ ଜାନବାର୍ କଥା। ଶୁନ, ଖରାଦିନେ ବନ୍ଦ କଣ୍ଟା, ନଏଦ ନଲିଆ ଆର୍ ସମୁଦ୍ରର ପାନ୍ ବାଫ ହେଇକିରି ଉପରକେ ଉଠୁଛେ, ଆର୍ ଉପରେ ଥଣ୍ଡା ହେଇକିରି ମେଘ ତିଆରି ହଉଛେ, ଆର୍ ଇ ମେଘ ବୋଲଛ ବର୍ଷା କରୁଛେ, ବୁଝିଲ ତ?
1: ଓ ଏନ୍ତା କଥା?
3: ଖାଲି ହେତ୍କି ବୋଲୁଛ? ଖରା ମାସର ପଛେ ପଛେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସି ଆର୍ ବର୍ଷା କରିକରି ପୃଥିକେ ଶୀତଲ କରସି। ହେଲେ
1: ହେଲେ ଅଟକି ଗଲି ଯେ ଆଜ୍ଞା।
3: କଥା କାଣା କି, ଇ କେତେ ବଛର ହେଲା ନା ମୌସୁମୀ ବାୟୁ ସମିଆତି ଆଉଛେ, ନା ବତରେ ବତରେ ବର୍ଷା କରୁଛେ। ସତ୍ କହେବାର୍କେ ଗଲେ ମୋହନ, ମୌସୁମୀ ବାୟୁ ଆମର୍ ସାଙ୍ଗେ ଲୁକ୍ ଲୁକାନି ଖେଲୁଛେ ହୋ।

0: ହୁଅ ଆମେ ତ ଗଜଖୁଣ୍ଟ କାଟିଦେଲା, ଝାର ଜଙ୍ଗଲ ପଦା କରିଦେଲା, ପାହାଡ଼ ପର୍ବତ ଲଣା କରିଦେଲା, କଲକାରଖାନା ଗାଡ଼ି ମଟର କୁହୁଲାତି ପରିବେଶକେ ଦୂଷିତ କରିଦେଲା। ଇତି ମୌସୁମୀ ବାୟୁ କେନ୍ ବାଟେ ଆଇବା କହ ତ? ମୌସୁମୀ ବାୟୁ ନାଇଁ ଆଇଲେ ଯେ ବର୍ଷା ନାଇଁ ହୁଏ,
1: ହଁ
0: ବର୍ଷା ନାଇଁ ହେଲେ ଶୀତ ନାଇଁ ହୁଏ। ଇତି ବେମାରେ ସେମାରେ ପଡ଼ିକରି ସବେ ନାଇଁ ମର୍ମା କାଏଁ। ଆର୍ ଗୁଟେ କଥା, ଆମେ ଇ ଯେନ୍ ଗଛଖୁଣ୍ଟ କାଟି ଦଉଛୁ ନାଇଁ, ହେତିର୍ ଲାଗି ଅମ୍ଳଜାନ କମି କମି ଯାଉଛେ ଆର୍ ଅଙ୍ଗାରକାମ୍ଳ ବଢ଼ି ବଢ଼ି ଯାଉଛେ। ଇଥିର୍ ଲାଗି ପୃଥିବୀର ତାତି ବିଲ୍ ବଢ଼ତେଲ ଯାଉଛେ, ଆର୍ ଇ ପୃଥିବୀର ତାତି ବଢ଼ବାର୍ ଲାଗି ବୋଲି ଜଳବାୟୁ ବି ବଦଲି ଗଲାନ। ଇଥି ବର୍ଷା କେନ୍ତେଇ ହେବା ଯେ ତୁମେ ପାଏନ୍ ପାଇବ କହ ତ? ଇ ଜଳବାୟୁ ବଦଲିବାରଟାକେ ନେଇକିରି ପରେ ଏଛେନ୍ ସଭେ ଚିନ୍ତା କଲେ ନ ହୋ?
1: ହଁ ତ ଆଜ୍ଞା, ଆମର୍ ଗାଁର ବନ୍ଦ କଣ୍ଟା ଛୁଆଁ ବି ସବୁ ଶୁଖିଗଲାନ, ଆରୁ ଦିନା କେତେ ଗଲେ ତ ପାଏନ୍ ଢୁକେ ପିଇବାର୍କେ ମିଲ୍ବା କି ନିଜେ କି ଜାନେ, କେନ୍ତେଇ ଜୀବନ ରହେବା ଯେ।
0: ହେତିର୍ ଲାଗି ପରେ ହୋ ମୋହନ, ପାଏନ୍କେ ଜୀବନ ବୋଲସନ୍, ପାଏନ୍ ବିନା କିଏ ବଞ୍ଚଲାନ?

0: ପାଏନ୍ ଆମର ଜୀବନ ରଖିଛି, ହେଲେ ସେ ପାଏନ୍କେ ଆମେ ନୁକସାନ କରି ଚାଲିଛୁ।
1: ଦେଖ ତ କେଡ଼େ ଦୁଃଖର କଥା ଏଗୁଇଟା।
2: ଆର୍ ଗୋଟେ କଥା ଜାଣିଛ କି ନାଇଁ, ପାଏନ୍ ଯେନ୍ତା ଆମର ଜୀବନ ରଖିଛେ, ଗଜ୍ ବିଲ୍ ଆମର ସେନ୍ତା ଜୀବନ ରଖିଛେ।

0: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣନ୍ତୁ ଓଡ଼ିଆ ରୂପାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ରେ ପୁଣି ଥରେ ଆପଣ ସମସ୍ତଙ୍କ ସହ ଯୋଡ଼ି ହୋଇ ମୋତେ ବହୁତ ଖୁସି ଲାଗୁଛି। 2026 ବର୍ଷର ପ୍ରଥମାର୍ଥ ବିତିବାକୁ ବସିଲାଣି। ଏହି ଛଅ ମାସରେ ଆମେ ମନ୍ କି ବାତ୍ରେ ଦେଶବାସୀଙ୍କ ଅନେକ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛୁ। ଜୁନ୍ରେ ମଧ୍ୟ ଦେଶ ଏଭଳି କିଛି ଉପଲବ୍ଧି ହାସଲ କରିଛି ଯାହା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି। ଏହି ସଫଳତାଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହ ଜଡ଼ିତ। ନିକଟରେ ମୋତେ କୋଲକାତାରେ ନୌବାହିନୀ ସହ ଜଡ଼ିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା। ସେଠାରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା। ଏହି ଜାହାଜଗୁଡ଼ିକର ଡିଜାଇନ୍ ଏବଂ ମାନୁଫ୍ୟାକ୍ଚରିଂ ସବୁକିଛି ସ୍ୱଦେଶୀ। ବନ୍ଧୁଗଣ, ଜୁନ୍ ମାସରେ ହିଁ ଆଭିଏସନ୍ ସେକ୍ଟରରେ ମଧ୍ୟ ଦେଶ ଗୋଟିଏ ବଡ଼ ସଫଳତା ପ୍ରାପ୍ତ କରିଛି। C-295 ଏହି ବିମାନ ମେଡ୍ ଇନ୍ ଇଣ୍ଡିଆ ଏବଂ ଏହି C-295 ବିମାନ ନିଜର ପ୍ରଥମ ଉଡ଼ାଣ ସମ୍ପୂର୍ଣ୍ଣ କରିଛି ଏବଂ ଏହିଭଳି 40 ବିମାନ ଭାରତରେ ହିଁ ତିଆରି କରାଯାଉଛି। ଏଥିରେ MSME ଏବଂ ଏରୋସ୍ପେସ୍ ସେକ୍ଟରକୁ ନୂତନ ଶକ୍ତି ମିଳୁଛି, ରୋଜଗାରର ସୁଯୋଗ ବୃଦ୍ଧି ପାଉଛି ଏବଂ ଆତ୍ମନିର୍ଭର ଭାରତର ସଂକଳ୍ପ ମଧ୍ୟ ସୁଦୃଢ଼ ହେଉଛି।

ମାସରେ ଡିଆର୍ଡିଓ ସ୍ୱଦେଶୀ ଲଙ୍ଗ୍ ରେଞ୍ଜ ଲ୍ୟାଣ୍ଡ ଆଟାକ୍ କ୍ରୁଇଜ୍ ମିଜାଇଲ୍ର ମଧ୍ୟ ସଫଳ ପରୀକ୍ଷଣ କରିଛି। ଏହାକୁ ଡିଆର୍ଡିଓର ଲାବୋରେଟରିଜ୍ ଏବଂ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ପାର୍ଟନର୍ସ ମିଳିତ ଭାବେ ତିଆରି କରିଛନ୍ତି। ଅର୍ଥାତ୍ ଆଜି ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଆମ ଭାରତ ଅଧିକ ସୁରକ୍ଷିତ ଏବଂ ଆତ୍ମନିର୍ଭର ହେବାକୁ ଯାଉଛି। ବନ୍ଧୁଗଣ, ଜୁନ୍ରେ ଆଉ ଗୋଟିଏ ଆୟୋଜନ ହୋଇଥିଲା, ଯେଉଁଥିରେ ସମଗ୍ର ବିଶ୍ୱ ଭାରତର ପ୍ରଚେଷ୍ଟା ସହ ଯୋଡ଼ି ହେଲେ, ଏବଂ ଏହି କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାତିକ ଯୋଗ ଦିବସ। ଏଥର ବିଶ୍ୱର 2500ରୁ ଅଧିକ ସ୍ଥାନରେ ଯୋଗର ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆମ ଦେଶରେ କୋଟି କୋଟି ଲୋକେ ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ। ଏହି ମାସରେ ଅହମ୍ମଦାବାଦରେ ଆୟୋଜିତ ବିଶ୍ୱ ଯୋଗାସନ ଚମ୍ପିଅନସିପ୍ ମଧ୍ୟ ବଡ଼ ଆଲୋଚନାର ବିଷୟ ରହିଲା। ଏଥିରେ ଭାରତ ମୋଟ 114 ପଦକ ଜିତିଛି, ଯେଉଁଥିରେ ରହିଛି 102 ସ୍ୱର୍ଣ୍ଣ ପଦକ। ଭାରତ ଏହି ଚମ୍ପିଅନସିପ୍ର ପଦକ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କଲା। ମୁଁ ସମସ୍ତ ବିଜୟୀ ଖେଳାଳିମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଯେକୌଣସି ରାଷ୍ଟ୍ରର ଆତ୍ମା ହେଉଛନ୍ତି ସେଠାକାର ଜନସାଧାରଣ। ଯେତେବେଳେ ସେହି ଦେଶର ଲୋକେ କୌଣସି ସଂକଳ୍ପ ଗ୍ରହଣ କରନ୍ତି, ସେତେବେଳେ କୌଣସି ଶକ୍ତି ସେମାନଙ୍କୁ ଲକ୍ଷ୍ୟଚ୍ୟୁତ କରିପାରେ ନାହିଁ। ରାଷ୍ଟ୍ର ନିର୍ମାଣରେ ଜନଭାଗିଦାରୀର ଏହି ଶକ୍ତି ଭାରତର ବହୁତ ବଡ଼ ପୁଞ୍ଜି, ଏବଂ ଏହି ଜନଭାଗିଦାରୀକୁ ଆମେ ବାରମ୍ବାର ଅନୁଭବ କରୁଛୁ। ବନ୍ଧୁଗଣ, ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧର ସ୍ଥିତିକୁ ଦେଖି ମୁଁ ଦେଶବାସୀଙ୍କୁ କିଛି ଅନୁରୋଧ କରିଥିଲି। ମୁଁ କହିଥିଲି ଯେ ଯଥାସମ୍ଭବ କିଛି ସମୟ ପାଇଁ ସୁନା କ୍ରୟ କରିବାରୁ ବିରତ ରୁହନ୍ତୁ। ଲୋକଙ୍କୁ କହିଥିଲି ଯେ ବିଦେଶରେ ଛୁଟି କଟାଇବାରୁ ନିବୃତ ରୁହନ୍ତୁ। ମୁଁ ଲୋକମାନଙ୍କୁ କାର୍ ପୁଲିଂକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରିଥିଲି। ମୁଁ ଚାଷୀମାନଙ୍କୁ କେମିକାଲ ମୁକ୍ତ ଚାଷ କରିବା ପାଇଁ, ଜମିକୁ ସୁରକ୍ଷିତ ରଖିବା ପାଇଁ ଏବଂ ପ୍ରାକୃତିକ ସାରର ଅଧିକରୁ ଅଧିକ ବ୍ୟବହାର ପାଇଁ ଅନୁରୋଧ କରିଥିଲି। ବନ୍ଧୁଗଣ, ମୁଁ ଦେଶର ପ୍ରତ୍ୟେକ ନାଗରିକ ପ୍ରତି କୃତଜ୍ଞ, କାରଣ ସେମାନେ କେବଳ ମୋ ଅନୁରୋଧ ପ୍ରତି ସମର୍ଥନ ପ୍ରକାଶ କଲେ ତାହା ନୁହେଁ, ବରଂ ଯଥାସମ୍ଭବ ସେଥିରେ ନିଜର ସହଯୋଗ କରୁଛନ୍ତି। ଅନେକ ପରିବାର ମୋତେ ବାର୍ତ୍ତାମାନ ପଠାଇ ନିଜର ଅନୁଭୂତି ବାଣ୍ଟୁଛନ୍ତି। ଅନେକ ପରିବାର ସ୍ଥିର କରିଛନ୍ତି ଯେ ଘରେ ବିବାହ କାର୍ଯ୍ୟ ଆଦିରେ ଏଥର ସୁନା କିଣିବେ ନାହିଁ, ଆବଶ୍ୟକ ପଡ଼ିଲେ ପୁରୁଣା ସ୍ୱର୍ଣ୍ଣ ଅଳଙ୍କାରରୁ ହିଁ ନୂଆ ଅଳଙ୍କାର ତିଆରି କରିଦେବେ। ଅନେକ ଲୋକେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଲେଖିଛନ୍ତି ଯେ କିଭଳି ସେମାନେ ଏଥର ବିଦେଶ ଯାତ୍ରାକୁ ଏଡ଼ାଇ ଦେଇଛନ୍ତି। ବନ୍ଧୁଗଣ, କାର୍ ପୁଲିଂକୁ ନେଇ ମଧ୍ୟ ଲୋକେ ଅନେକ ଅନୁଭୂତି ବାଣ୍ଟିଛନ୍ତି। ଯେଉଁମାନେ ପ୍ରତିଦିନ ଗୋଟିଏ ରାସ୍ତାରେ ହିଁ ନିଜ ନିଜ ଗାଡ଼ିରେ ଯାଉଥିଲେ, ଏବେ ସେମାନେ ଏକାଠି ମିଶି ଯାଉଛନ୍ତି। ଲୋକେ ଯଥାସମ୍ଭବ ବସ୍ ଏବଂ ମେଟ୍ରୋ ବ୍ୟବହାର କରୁଛନ୍ତି, ଏହାଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ସଞ୍ଚୟ ହୋଇପାରୁଛି। ସେହିଭଳି ଦେଶର ବିଭିନ୍ନ ଭାଗରେ ପ୍ରାକୃତିକ ସାରର ଚାହିଦା ବୃଦ୍ଧିର ମଧ୍ୟ ଖବର ମିଳୁଛି। ବନ୍ଧୁଗଣ, ଆମେ ଭାରତୀୟମାନେ ଏହି ବୈଶ୍ୱିକ ସଙ୍କଟର ଏକତ୍ରିତ ଭାବେ ମୁକାବିଲା କରିଥିବାରୁ ମୁଁ ଖୁସି ଅନୁଭବ କରୁଛି। ଜନଭାଗିଦାରୀର ଏହି ଶକ୍ତି ଆମକୁ ସୁଦୃଢ଼ କରିବ, ଆମକୁ ସଫଳ କରିବ ବୋଲି ମୋର ବିଶ୍ୱାସ। ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଜନ୍ମଦିନ, ବିବାହ ଆଦି ପାରିବାରିକ କାର୍ଯ୍ୟକ୍ରମ ହେବା ସଙ୍ଗେ ସଙ୍ଗେ ସାମାଜିକ ଉତ୍ସବ ମଧ୍ୟ ହୋଇଥାଏ। ପ୍ରତ୍ୟେକ ପରିବାର ଚାହେଁ ଯେ ସେମାନେ ନିଜ ଖୁସି ଅନ୍ୟମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ। ଲୋକେ ଅତିଥିମାନଙ୍କୁ ଉପହାର ମଧ୍ୟ ଦେଇଥାନ୍ତି। ବନ୍ଧୁଗଣ, ମହାରାଷ୍ଟ୍ରର ନାନ୍ଦେଡ଼ରେ ଗୋଟିଏ ପରିବାର ନିଜ ଖୁସି ବାଣ୍ଟିବା ପାଇଁ ଏଭଳି ଗୋଟିଏ କାମ କରିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ନାନ୍ଦେଡ଼ର ବାହାଦୁରପୁରା ଗାଁରେ ପେଟକର ପରିବାର ବାସ କରନ୍ତି। ଏହି ପରିବାର ଚିନ୍ତା କଲେ ଯେ ଯଦି ଖୁସି ବାଣ୍ଟିବା, ତେବେ ଏଭଳି କୌଣସି ବସ୍ତୁ କାହିଁକି ନ ଦେବା ଯାହା ଅସୁବିଧା ସମୟରେ କୌଣସି ପରିବାରର କାମରେ ଲାଗିବ। ନିଜ ଘରେ ବିବାହ ଅବସରରେ ଏହି ପରିବାର ଗାଁର ପ୍ରାୟ 3500 ଲୋକଙ୍କ ପାଇଁ ଦୁର୍ଘଟଣା ବୀମା ବ୍ୟବସ୍ଥା କଲେ। ପ୍ରତ୍ୟେକ ବ୍ୟକ୍ତିଙ୍କୁ 1,00,000 ଟଙ୍କାର ବୀମା କଭର୍ ଦିଆଗଲା। ଏହି ନୂତନ ଧାରା ପଛରେ

ରହିଥିବା ଭାବନା ବହୁତ ହୃଦୟସ୍ପର୍ଶୀ। ଏହି ପରିବାର ଆଗରୁ ଦେଖିଥିଲେ ଯେ କୌଣସି ଦୁର୍ଘଟଣା ପରେ ଦୁର୍ଘଟଣାଗ୍ରସ୍ତ ପରିବାରକୁ ଅନେକ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଭଳି ସମୟରେ ଏକ ଛୋଟ ସହାୟତା ମଧ୍ୟ ବହୁତ ବଡ଼ ସମ୍ବଳ ପାଲଟିଯାଏ। ବନ୍ଧୁଗଣ, ସରକାର ଦେଶର କୋଟି କୋଟି ପରିବାରଙ୍କୁ ସୁରକ୍ଷା କବଚ ଉପଲବ୍ଧ କରିଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ କେବଳ ବାର୍ଷିକ 20 ଟଙ୍କା ପ୍ରିମିୟମ ଅର୍ଥାତ୍ ମାତ୍ର ବର୍ଷକୁ 20 ଟଙ୍କା ପ୍ରିମିୟମରେ 2,00,000 ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ମିଳିଥାଏ। ଏଯାବତ୍ ଏହି ଯୋଜନାରେ 58 କୋଟିରୁ ଅଧିକ ଲୋକ ଯୋଡ଼ି ହୋଇସାରିଲେଣି। ଏଥିରୁ ପ୍ରାୟ 28 କୋଟି ହେଉଛନ୍ତି ଆମର ମା, ଭଉଣୀ, କନ୍ୟା ଏବଂ ମହିଳାମାନେ। ମିଳିଥିବା ହିସାବ ଅନୁଯାୟୀ ଏହି ଯୋଜନା ଅଧୀନରେ ଏଯାବତ୍ ପୀଡ଼ିତ ପରିବାରଙ୍କୁ 3,700 କୋଟି ଟଙ୍କାଠାରୁ ମଧ୍ୟ ଅଧିକ ସହାୟତା ପ୍ରାପ୍ତ ହୋଇସାରିଛି। ବନ୍ଧୁଗଣ, ସେହିଭଳି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ଏହି ଯୋଜନା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହି ଯୋଜନା କୌଣସି ବ୍ୟକ୍ତିର ଦୁଃଖଦ ମୃତ୍ୟୁ ହେବା ଘଟଣାରେ ତା'ର ପରିବାରକୁ 2,00,000 ଟଙ୍କାର ବୀମା କଭର୍ ପ୍ରଦାନ କରୁଛି। ଏହାର ବାର୍ଷିକ ପ୍ରିମିୟମ ମାତ୍ର 436 ଟଙ୍କା, ଅର୍ଥାତ୍ ଦିନକୁ ଅତି ବେଶୀରେ 1.5 ଟଙ୍କା। ଏହି ଯୋଜନା ସହ ଏଯାବତ୍ 27 କୋଟିରୁ ଅଧିକ ଲୋକ ଜଡ଼ିତ ହୋଇଛନ୍ତି। ଏହା ଅନ୍ତର୍ଗତ ଦେଶର ପ୍ରାୟ 11,00,000 ପରିବାରଙ୍କୁ ପ୍ରାୟ 22,000 କୋଟି ଟଙ୍କାର ସହାୟତା ମିଳିସାରିଛି। ଏ ରାଶିଗୁଡ଼ିକ ବହୁତ ବଡ଼। ଏହି ପରିସଂଖ୍ୟାନ ପଛରେ ରହିଛି 6,00,000 ପରିବାରର ନିଜ ନିଜ କାହାଣୀ। କେଉଁଠି କୌଣସି ମା'କୁ ନିଜ ପିଲାର ଶିକ୍ଷା ଜାରି ରଖିବା ପାଇଁ ସହାୟତା ମିଳିଗଲା, ତ କେଉଁଠି କୌଣସି ପତ୍ନୀକୁ ଘରର ଦାୟିତ୍ୱ ସମ୍ଭାଳିବାରେ ସାହାଯ୍ୟ ମିଳିଗଲା। ବନ୍ଧୁଗଣ, ଅନେକ ଥର ବହୁତ ବଡ଼ ସୁରକ୍ଷାର ଆରମ୍ଭ ବହୁତ ଛୋଟ ରାଶି ଏବଂ ଗୋଟିଏ ଛୋଟ ପଦକ୍ଷେପରୁ ହୋଇପାରେ। ଛୋଟ ନିଷ୍ପତ୍ତିଟିଏ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ଆଣିଦେଇପାରେ। ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଯେ ନିଜ ପରିବାରକୁ ଏହି ଯୋଜନାଗୁଡ଼ିକ ସମ୍ପର୍କରେ ନିଶ୍ଚିତ ଭାବେ ସୂଚନା ଦିଅନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ରେ ବର୍ତ୍ତମାନ ଏପରି ବିଷୟରେ କଥା ହେବା ଯାହା ହଜାର ବର୍ଷ ତଳର ପୁରୁଣା। ହଜାର ହଜାର ବର୍ଷ ଧରି ଏହା ମାନବ ସମାଜରେ ବସାବାନ୍ଧି ରହିଆସୁଛି। ଏ ବିଷୟ ହେଉଛି ଅନ୍ଧବିଶ୍ୱାସ। ଅନେକ ଥର ଦେଖାଯାଏ ଅନ୍ଧବିଶ୍ୱାସ କେବଳ ମାତ୍ର ଭ୍ରାନ୍ତ ଧାରଣା ନୁହେଁ, ତାହା ଡର ସୃଷ୍ଟି କରେ। ଆଉ ଯେବେ ଡର ମନ ଉପରେ ପ୍ରଭୁତ୍ୱ ବିସ୍ତାର କରେ ସେତେବେଳେ ମଣିଷ ସତ୍ୟକୁ ଦେଖିବା ବନ୍ଦ କରିଦିଏ। ଅନ୍ଧବିଶ୍ୱାସରେ ବୁଡ଼ି ରହୁଥିବା ଲୋକମାନେ ବିନା ତର୍କରେ ସତ୍ୟ ନ ଜାଣି ଏପରି ନିଷ୍ପତ୍ତି ନିଅନ୍ତି, ଯାହା ବହୁତ କ୍ଷତିକାରକ ହୋଇଥାଏ। ଏପରି ସ୍ଥଳେ ସମାଜରେ ଏପରି ଲୋକ ବି ଅଛନ୍ତି ଯେଉଁମାନେ ବିଜ୍ଞାନ, ଅନୁଭବ ଓ ତର୍କ ଆଧାରରେ ଏହିସବୁ ଧାରଣାକୁ ଆହ୍ୱାନ ରୂପେ ସ୍ୱୀକାର କରନ୍ତି। ଅନ୍ଧବିଶ୍ୱାସରୁ ବିଶ୍ୱାସ ପର୍ଯ୍ୟନ୍ତ ଏହି ଯାତ୍ରା ସହଜ ସାଧ୍ୟ ନୁହେଁ। ଆଜି ମୁଁ ଏପରି ଏକ ସଫଳ ଯାତ୍ରା ସମ୍ପର୍କରେ ଆପଣମାନଙ୍କୁ ନିଶ୍ଚିତ ରୂପେ କହିବାକୁ ଚାହେଁ। ବନ୍ଧୁଗଣ, ଆସାମରେ ଏକ ପକ୍ଷୀ ଦେଖାଯାଏ। ସେହି ପକ୍ଷୀର ନାଁ ହେଲା ହାଡ଼ଗିଳା ପକ୍ଷୀ। ଏହା ଏକ ଦୁର୍ଲଭ ପକ୍ଷୀ। ପରିବେଶକୁ ସଫାସୁତୁରା ରଖିବାରେ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ଦୀର୍ଘ ବର୍ଷ ଧରି ଆସାମର କିଛି ଅଞ୍ଚଳରେ ଏହି ପକ୍ଷୀକୁ ଅଶୁଭ ବୋଲି ବିବେଚିତ କରାଯାଉଥିଲା। ଲୋକମାନେ ଏହାକୁ ନିଜ ଆଖପାଖରେ ଦେଖିବାକୁ ପସନ୍ଦ କରୁନଥିଲେ। ଯେଉଁ ଗଛମାନଙ୍କରେ ହାଡ଼ଗିଳା ପକ୍ଷୀ ବସା ବାନ୍ଧେ ଅନେକ ଥର ସେହି ଗଛଗୁଡ଼ିକୁ କାଟି ଦିଆଯାଏ। ଭାବନ୍ତୁ, ଏପରି ଏକ ପକ୍ଷୀ ଯାହା ପରିବେଶକୁ ପରିଷ୍କାର ରଖିବାରେ ସାହାଯ୍ୟ କରେ, ସେହି ହାଡ଼ଗିଳା ପକ୍ଷୀ ଲୋକମାନଙ୍କ ଭୟର ଶିକାର ହୋଇଥିଲା। ଏପରି ସ୍ଥିତିରେ ଜୀବବିଜ୍ଞାନୀ ପୂର୍ଣ୍ଣିମା ଦେବୀ ବର୍ମନ ଏସବୁ ଦେଖିଲେ। ସେ ଲୋକମାନଙ୍କ ମନରେ ବସା ବାନ୍ଧିଥିବା ଏହି ଭ୍ରାନ୍ତ ଧାରଣାକୁ ବଦଳାଇବା ପାଇଁ ସଂକଳ୍ପ ନେଲେ। ସେ ମହିଳାମାନଙ୍କ ସହ କଥାବାର୍ତ୍ତା କଲେ, ବିଜ୍ଞାନ ଆଧାରରେ ଲୋକମାନଙ୍କୁ ବୁଝାଇଲେ। ଧୀରେ ଧୀରେ ମହିଳାମାନେ ଏହି ଅଭିଯାନରେ ସାମିଲ ହେଲେ। ତାପରେ ଏକ ବଡ଼ ପରିବର୍ତ୍ତନର ଆରମ୍ଭ ହେଲା। ଯେଉଁ ପକ୍ଷୀକୁ ଦିନେ ଅଶୁଭ ଭାବି ଘୋଡ଼ାଇ ଦିଆଯାଉଥିଲା, ସେହି ପକ୍ଷୀ ଗାଁମାନଙ୍କ ପରିଚୟ ସାଜିଲା। ହଜାର ହଜାର ଗ୍ରାମୀଣ ମହିଳା ହାଡ଼ଗିଳା ପକ୍ଷୀ ବଞ୍ଚାଇବା ପାଇଁ ଆଗକୁ

ବାହାରିଲେ। ଆଜି ସେମାନେ ହରଗିଲା ଆର୍ମି ନାମରେ ପରିଚିତ। ଏହି ମହିଳାମାନେ ସମାଜ ସହ ସଂଘର୍ଷ କଲେ, ସମାଜକୁ ବୁଝାଇବା ପାଇଁ ଦିନରାତି କାମ କଲେ, ଆଉ ପରିଶେଷରେ ଅନ୍ଧବିଶ୍ୱାସକୁ ଦୂରେଇ ଦେଲେ। ସେମାନେ ସାବ୍ୟସ୍ତ କରିଦେଲେ ଯେ ଯେତେବେଳେ ସଠିକ୍ ତଥ୍ୟ ଜଣାପଡ଼ିଯାଏ, ସେତେବେଳେ ବର୍ଷ ବର୍ଷର ପୁରୁଣା ମାନସିକତା ମଧ୍ୟ ବଦଳିଯାଏ। ବନ୍ଧୁଗଣ, ମୁଁ ପ୍ରାୟତଃ କହେ ଯିଏ ଖେଳେ ସେ ପ୍ରସ୍ଫୁଟିତ ହୁଏ। ଦେଶରେ ଏପରି ଯୁବକମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି, ଯେଉଁମାନେ ଖେଳୁଛନ୍ତି, ଉନ୍ନତି ମଧ୍ୟ କରୁଛନ୍ତି। ପୂର୍ବ ତୁଳନାରେ ବର୍ତ୍ତମାନ ବହୁ ସଂଖ୍ୟକ ଯୁବକ ଖେଳକୁ କ୍ୟାରିୟର ରୂପେ ଗ୍ରହଣ କରୁଛନ୍ତି। ନାଗାଲାଣ୍ଡର ଏପରି ଦୁଇଟି ପ୍ରଚେଷ୍ଟା ସମ୍ପର୍କରେ ମୋତେ ସୂଚନା ମିଳିଛି, ଯାହା ଖୁବ୍ ରୋମାଞ୍ଚକର। ପ୍ରଥମ ପ୍ରଚେଷ୍ଟାଟି ହେଉଛି ନାଗାଲାଣ୍ଡ ବେବି ଲିଗ୍। ନାଁ ଶୁଣି ଆପଣମାନଙ୍କୁ ନିଶ୍ଚୟ ଲାଗୁଥିବ ଏହା ଖୁବ୍ ଛୋଟ ଛୋଟ ପିଲାମାନଙ୍କର କୌଣସି ସାଧାରଣ ଲିଗ୍ ହୋଇଥିବ, ମାତ୍ର ଏହା ସେପରି ନୁହେଁ। ଏହା 5-10-12 ବର୍ଷ ବୟସର ଛୋଟ ଛୋଟ ଫୁଲଠାରୁ କୋମଳ ପିଲାମାନଙ୍କର ଏକ ଅସାଧାରଣ ଲିଗ୍, ଆଉ ଏହି ପିଲାମାନଙ୍କୁ ନେଇ ଫୁଟବଲ ଖେଳାଳିମାନଙ୍କର ଏପରି ଏକ ଲିଗ୍ ହୋଇଛି ଯେଉଁଠାରେ ସେମାନଙ୍କ ପ୍ରଗତି ଓ ପ୍ରତିଭାକୁ ବିକଶିତ କରୁଛନ୍ତି ଓ ସେମାନଙ୍କ ପରିଚୟ ସୃଷ୍ଟି କରୁଛନ୍ତି। ନାଗାଲାଣ୍ଡରେ ଅଧିକରୁ ଅଧିକ ପିଲାମାନଙ୍କୁ ଫୁଟବଲ ସହ ଯୋଡ଼ିବା ପାଇଁ ଏହା ଆରମ୍ଭ କରାଯାଇଥିଲା। 5-12 ବର୍ଷ ବୟସ ପର୍ଯ୍ୟନ୍ତ ପୁଅ ଝିଅମାନେ ଏଥିରେ ଭାଗ ନେଇପାରିବେ। ବର୍ତ୍ତମାନ ସୁଦ୍ଧା ଏହି ଲିଗ୍ 3 ବର୍ଷ ପୂରଣ କରିସାରିଲାଣି। ପିଲାମାନଙ୍କ ମନ ଉପରେ ଏହି ଲିଗ୍ର ଖୁବ୍ ଭଲ ପ୍ରଭାବ ପଡ଼ିଛି। ବନ୍ଧୁଗଣ, ନାଗାଲାଣ୍ଡରେ ଆଉ ଏକ ଭଲ ପ୍ରଚେଷ୍ଟା ହେଉଛି, ଏହାର ନାଁ ହେଲା ନାଗାଲାଣ୍ଡ ଓମେନ୍ ଫୁଟସାଲ୍ ଲିଗ୍। ହୋଇପାରେ ଆପଣମାନଙ୍କ ପାଇଁ ଏହି ଫୁଟସାଲ୍ ଏକ ନୂଆ ନାଁ ହୋଇଥିବ। ମୁଁ ଆପଣମାନଙ୍କୁ କହୁଛି, ଶୁଣନ୍ତୁ, ଫୁଟସାଲ୍କୁ ଇଣ୍ଡୋର ଫୁଟବଲ୍ ବି କୁହାଯାଏ। ଏଥିରେ ଗୋଟିଏ ଟିମ୍ରେ ମାତ୍ର 5 ଜଣ ଖେଳାଳି ଥାଆନ୍ତି। ଖେଳ ପଡ଼ିଆ ବି ଫୁଟବଲ୍ ଖେଳ ପଡ଼ିଆଠାରୁ ବହୁତ ଛୋଟ ହୋଇଥାଏ। ଏଥିପାଇଁ ଖେଳାଳିମାନଙ୍କୁ ତୁରନ୍ତ ନିଷ୍ପତ୍ତି ନେବାକୁ ପଡ଼େ। ସେମାନଙ୍କୁ ତାଙ୍କ ଟେକ୍ନିକ୍ ଓ ସ୍କିଲ୍ର ସର୍ବଶ୍ରେଷ୍ଠ ଉପଯୋଗ କରିବାକୁ ପଡ଼ିଥାଏ। ନାଗାଲାଣ୍ଡର ଓମେନ୍ ଫୁଟସାଲ୍ ଲିଗ୍ ଆମ ଝିଅମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଖୁବ୍ ସୁନ୍ଦର ସୁଯୋଗ ପ୍ରଦାନ କରୁଛି। ଏପରି ପ୍ରଚେଷ୍ଟା ପାଇଁ ମୁଁ ନାଗାଲାଣ୍ଡ ଲୋକମାନଙ୍କୁ ପ୍ରଶଂସା କରୁଛି। ଏପରି ପ୍ରଚେଷ୍ଟା ଦେଶର ଅନ୍ୟ ଅଞ୍ଚଳମାନଙ୍କୁ ମଧ୍ୟ ପ୍ରେରଣା ଦେଇଥାଏ। ବନ୍ଧୁଗଣ, ଏହା ହେଉଛି ଟେକ୍ନୋଲୋଜିର ଯୁଗ। ପ୍ରତିଦିନ ନୂଆ ନୂଆ ଗବେଷଣା ହେଉଛି, ନୂଆ ନୂଆ AI ଇନୋଭେସନ୍ ସାମ୍ନାକୁ ଆସୁଛି। ଏପରି ସମୟରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା, ଲୋକମାନଙ୍କ କ୍ରିଏଟିଭିଟିକୁ କିପରି ସୁରକ୍ଷିତ ରଖାଯାଇପାରିବ। ନୂଆ ଟେକ୍ନୋଲୋଜି ସହ ଆଗକୁ ଅଗ୍ରସର ହେବା ସଙ୍ଗେ ସଙ୍ଗେ ଆମେମାନେ କିପରି ମୂଳ ସହ ଯୋଡ଼ି ହୋଇ ରହିପାରିବା। ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହି ପ୍ରଶ୍ନର ସମାଧାନ ଖୋଜି ବାହାର କରିଛି। 1000 ବର୍ଷର ପୁରୁଣା ଆମ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏବେ ନୂଆ ଅବତାରରେ ଭାରତର ଭାଗ୍ୟ ନିର୍ମାଣ କରୁଛି। 2 ବର୍ଷ ତଳେ ମୋତେ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ ପରିସରକୁ ଲୋକାର୍ପଣ କରିବାର ସୁଯୋଗ ମିଳିଥିଲା। ନାଳନ୍ଦା ବିଶ୍ୱବିଦ୍ୟାଳୟ ପୁଣି ଥରେ ଶାସ୍ତ୍ରାର୍ଥ କରିବାର ଆମ ପ୍ରାଚୀନ ପରମ୍ପରାକୁ ଜୀବନ୍ତ କରିଛି। ଶାସ୍ତ୍ରାର୍ଥ କେବଳ ମାତ୍ର ନିଜ କଥା ଉପସ୍ଥାପନ କରିବାର ମାଧ୍ୟମ ନୁହେଁ, ଏହା ହେଉଛି ତର୍କ ବିତର୍କ ଓ ମନ୍ଥନର ଏକ ଅନୁଶାସିତ ପ୍ରକ୍ରିୟା। ଏଥିରେ ତର୍କ ଓ ତଥ୍ୟ ସହ ନିଜର କଥା ରଖିବା ଆବଶ୍ୟକ, ଆଉ ଏଥିରେ ଆପଣଙ୍କର ଦକ୍ଷତା ଥିବା ଦରକାର। ଅନ୍ୟର ବିଚାରକୁ ଧୈର୍ଯ୍ୟର ସହ ଶୁଣିବା ଓ ବୁଝିବାର ଶିକ୍ଷା ମଧ୍ୟ ଏହି ଶାସ୍ତ୍ରାର୍ଥ ପ୍ରକ୍ରିୟାରେ ହିଁ ମିଳିଥାଏ। ମୁଁ ଖୁବ୍ ଆନନ୍ଦିତ ଯେ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହାକୁ ନିଜ ସମାବର୍ତ୍ତନ ସମାରୋହର ଅଂଶ ରୂପେ ଗ୍ରହଣ କଲା। ଏଥିରେ ଅଂଶଗ୍ରହଣ କରିଥିବା ପାଖାପାଖି 20 ବିଦ୍ୟାର୍ଥୀ ଅନ୍ୟ ଦେଶରୁ ଆସିଥିଲେ। ଏକ ପ୍ରାଚୀନ ପରମ୍ପରାକୁ ଆଜିର ସମୟ ସହ ଯୋଡ଼ିବା ନିମନ୍ତେ ଏହା ହେଉଛି ଖୁବ୍ ପ୍ରଶଂସନୀୟ ପ୍ରଚେଷ୍ଟା। ଏଥିପାଇଁ ମୁଁ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ମୁଁ ଦେଶର ଅନ୍ୟ ବିଶ୍ୱବିଦ୍ୟାଳୟଙ୍କୁ ଆହ୍ୱାନ କରୁଛି ଯେ ସେମାନେ ଏପରି ନୂତନ ପଦକ୍ଷେପ ସମ୍ପର୍କରେ ବିଚାର କରନ୍ତୁ। ବନ୍ଧୁଗଣ, ମୂଳ ସହ ଯୋଡ଼ି ହୋଇ

ନାମ ମଧ୍ୟ ତ୍ୱରିତ ହେବ। ମୁଁ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟିକୁ ଏହି ପ୍ରଚେଷ୍ଟା ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି। ବନ୍ଧୁଗଣ, ଆଜି ଭାରତୀୟ ସଂସ୍କୃତି ବିଶ୍ୱର ଭିନ୍ନ ଭିନ୍ନ ଭାଗରେ ପହଞ୍ଚିବାରେ ଲାଗିଛି। ଆମ ଗୀତ, ସଙ୍ଗୀତ ଓ ଆଧ୍ୟାତ୍ମିକତାକୁ ସମଗ୍ର ବିଶ୍ୱର ଲୋକମାନେ ଜାଣୁଛନ୍ତି ଆଉ ଆପଣାଉଛନ୍ତି। ଭାରତଠାରୁ ହଜାର ହଜାର କିଲୋମିଟର ଦୂରରେ କାରବିଆନ ସାଗରରେ ଡୋମିନିକାନ ରିପବ୍ଲିକ ନାମରେ ଏକ ଦେଶ ଅଛି। ସେଠାରେ ଭାରତୀୟଙ୍କ ସଂଖ୍ୟା ପାଖାପାଖି ଶହେ, ବୋଧହୁଏ ତାଠାରୁ ବି କମ୍ ହେବ। ଏହାପରେ ବି ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତା ସହ ଜଡ଼ିତ ଏକ ସୁନ୍ଦର ପ୍ରଚେଷ୍ଟା ସେଠାରେ ହେଉଛି। ସେଠାରେ ସ୍ପାନିଶ କହୁଥିବା କିଛି ଲୋକ ଏକ ଟିମ୍ ତିଆରି କରିଛନ୍ତି। ଏହି ଟିମ୍ର ନାଁ ହେଉଛି ବ୍ରହ୍ମକମଳ ଡୋମିନିକାନା। ଟିମ୍ର ସଦସ୍ୟ ସମ୍ମିଳିତ ଭାବେ ବୈଦିକ ସାହିତ୍ୟର ଅଧ୍ୟୟନ କରନ୍ତି। ସେମାନେ ବୈଦିକ ମନ୍ତ୍ରର ଉଚ୍ଚାରଣ ମଧ୍ୟ ଶିଖୁଛନ୍ତି। ଏଥିପାଇଁ ସେମାନଙ୍କୁ କୌଣସି ଔପଚାରିକ ପ୍ରଶିକ୍ଷଣ ଦିଆଯାଏ ନାହିଁ, କିନ୍ତୁ ସେମାନେ ଅଡିଓ ରେକର୍ଡିଂ ଶୁଣି ଶୁଣି ବୈଦିକ ମନ୍ତ୍ରର ସଠିକ୍ ଉଚ୍ଚାରଣ ଶିଖିଛନ୍ତି। ଆଜି ସେମାନେ ଅନେକ ମନ୍ତ୍ରକୁ ଖୁବ୍ ସୁନ୍ଦର ଭାବେ ଜପିପାରୁଛନ୍ତି। ଏଥିମଧ୍ୟରେ ପୁରୁଷ ସୂକ୍ତମ୍, ଶ୍ରୀ ସୂକ୍ତମ୍, ଶ୍ରୀ ରୁଦ୍ରମ୍, ଦୁର୍ଗା ସୂକ୍ତମ୍ ଓ ଦେବୀ ମହାତ୍ନୟମ୍ ଆଦି ରହିଛି। ଭାରତଠାରୁ ଏତେ ଦୂରରେ ରହି ଆମ ପରମ୍ପରାକୁ ଶିଖିବା ନିମନ୍ତେ ସେମାନଙ୍କର ଏହି ପ୍ରୟାସ ଖୁବ୍ ପ୍ରେରଣାଦାୟୀ। ମୁଁ ବ୍ରହ୍ମକମଳ ଡୋମିନିକାନାର ସମସ୍ତ ସଦସ୍ୟମାନଙ୍କୁ ସେମାନଙ୍କର ପ୍ରଚେଷ୍ଟା ପାଇଁ ଶୁଭକାମନା ଜଣାଉଛି। ମୁଁ ହୃଦୟରୁ ଏପରି ଲୋକମାନଙ୍କୁ ପ୍ରଶଂସା କରୁଛି ଯେଉଁମାନେ ଭାରତୀୟ ସଂସ୍କୃତିକୁ ସାରା ବିଶ୍ୱରେ ଲୋକପ୍ରିୟ କରିବା ନିମନ୍ତେ ନିରନ୍ତର ପ୍ରଚେଷ୍ଟା କରିଆସୁଛନ୍ତି। ମୋର ପ୍ରିୟ ଦେଶବାସୀଗଣ, ବାଦଲ ଓ ତାର ମନମୋହକ ଦୃଶ୍ୟ ହିଁ ମେଘାଳୟର ପରିଚୟ। ଯିଏ ମେଘାଳୟ ଯାଆନ୍ତି ତାଙ୍କୁ ସେଠାକାର ଲୋକମାନଙ୍କର ଆପଣାପଣ ମଧ୍ୟ ଦୀର୍ଘ ଦିନ ପର୍ଯ୍ୟନ୍ତ ମନେ ରହେ। କିନ୍ତୁ ମେଘାଳୟର ଆହୁରି ଗୋଟିଏ ବିଶେଷତ୍ୱ ଅଛି ଯାହା ଆଜି ମୁଁ ମନ୍ କି ବାତ୍ରେ ଆପଣମାନଙ୍କୁ ଜଣାଇବାକୁ ଚାହେଁ। ସେ ହେଲା ମେଘାଳୟର ରୁଟ୍ ବ୍ରିଜ୍। ରାସ୍ତାକୁ ବୁଝାଉଥିବା ରୁଟ୍ ନୁହେଁ, ମୂଳ ବା ଚେରକୁ ବୁଝାଉଥିବା ରୁଟ୍ କଥା କହୁଛି। ଏହି ରୁଟ୍ ବ୍ରିଜ୍ ଗୁଡ଼ିକ ଅତ୍ୟନ୍ତ ମନମୁଗ୍ଧକର। ଏହି ବ୍ରିଜ୍ ଗୁଡ଼ିକ କେତୋଟି ଦିନ ବା କେତୋଟି ବର୍ଷରେ ତିଆରି ହୋଇନଥାଏ। ଏଗୁଡ଼ିକ ତିଆରି ହେବା ପାଇଁ ଦଶନ୍ଧି ଦଶନ୍ଧି ଲାଗିଥାଏ। ରବର ଗଛର ମୂଳ ବା ଚେରକୁ ଧୀରେ ଧୀରେ ବାଟ କଢ଼େଇ ଗୋଟିଏ ଦିଗକୁ ମଡ଼େଇ ଦିଆଯାଏ। ଏହି ଚେରଗୁଡ଼ିକୁ ଜଳଧାରର ଆରପାରିକୁ ନେଇ ନିଆଯାଏ। ସମୟାନ୍ତରେ ସେହି ଚେରଗୁଡ଼ିକ ଗୋଟିଏ ଗୋଟିଏ ମଜବୁତ ବ୍ରିଜ୍ର ରୂପ ଧାରଣ କରନ୍ତି। ଏହି ବ୍ରିଜ୍ ଗୁଡ଼ିକର ଆଉ ଗୋଟିଏ ବିଶେଷତ୍ୱ ହେଲା ଏଗୁଡ଼ିକ ଜୀବିତ ବ୍ରିଜ୍। ସମୟ ବିତିବା ସଙ୍ଗେ ଏଗୁଡ଼ିକ ଆହୁରି ମଜବୁତ ହୋଇଥାନ୍ତି। ଏଥିରେ ମେଘାଳୟର ଲୋକମାନଙ୍କର ସୃଜନଶୀଳତା ମଧ୍ୟ ଦେଖାଯାଏ। ଏହା ଲୋକମାନଙ୍କର ବର୍ଷ ବର୍ଷର ଧୈର୍ଯ୍ୟ ଏବଂ ପ୍ରକୃତି ପ୍ରତି ଗଭୀର ସମ୍ମାନର ଉଦାହରଣ। ମନୁଷ୍ୟ ପ୍ରକୃତି ସହିତ ମିଶି କେତେ ଅଭୂତ ବସ୍ତୁ ତିଆରି କରିପାରେ ଏହି ବ୍ରିଜ୍ ଗୁଡ଼ିକ ତାର ନିଦର୍ଶନ। ଏଗୁଡ଼ିକ ଆମ ଦେଶର, ଆମ ପୃଥିବୀର ଐତିହ୍ୟ ଅଟନ୍ତି। ଏବେ ଭାରତ ମେଘାଳୟର ଏହି ରୁଟ୍ ବ୍ରିଜ୍ ଗୁଡ଼ିକୁ ୟୁନେସ୍କୋ ୱାର୍ଲଡ ହେରିଟେଜ୍ ସାଇଟ୍ ନେଟୱାର୍କରେ ସାମିଲ କରିବା ପାଇଁ ଆବେଦନ କରିଛି। ବନ୍ଧୁଗଣ, ଜଳବାୟୁ ପରିବର୍ତ୍ତନ କାରଣରୁ ଏହି ରୁଟ୍ ବ୍ରିଜ୍ ଗୁଡ଼ିକ ଏବେ କେତେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି। ଏଭଳି ସମୟରେ ମେଘାଳୟର ଲୋକମାନେ ଏହି ପ୍ରାକୃତିକ ଐତିହ୍ୟର ସଂରକ୍ଷଣର ଦାୟିତ୍ୱ ସୁନ୍ଦର ଭାବରେ ତୁଲାଇଛନ୍ତି। ଏହି ରୁଟ୍ ବ୍ରିଜ୍ ଗୁଡ଼ିକର ସଂଖ୍ୟା କେତେ ପ୍ରଥମେ ତାହା ଜାଣିବା ସହଜ ନଥିଲା। ସ୍ଥାନୀୟ ଲୋକମାନେ ନିଜେ ଏଗୁଡ଼ିକର ଗଣତି ଆରମ୍ଭ କଲେ। ଏହାପରେ ସେଠାକାର ଜନସାଧାରଣ ଏହି ବ୍ରିଜ୍ ଗୁଡ଼ିକର ସଂରକ୍ଷଣ ଦାୟିତ୍ୱ ବହନ କଲେ। ଆଜିକାଲି ସ୍ଥାନୀୟ ଲୋକମାନେ 120ରୁ ଅଧିକ ରୁଟ୍ ବ୍ରିଜ୍ ଗୁଡ଼ିକର ଯତ୍ନ ନେଉଛନ୍ତି। କେତେକ ଗୋଷ୍ଠୀ ପ୍ରତିବର୍ଷ ଏହି ବ୍ରିଜ୍ ଗୁଡ଼ିକର ସ୍ଥିତି ସମ୍ପର୍କରେ ଯାଞ୍ଚ କରୁଛନ୍ତି। କେତେକ ଲୋକ ଆଖପାଖ ଅଞ୍ଚଳକୁ ମଜବୁତ କରିବା ପାଇଁ ନର୍ସରୀ ମଧ୍ୟ ତିଆରି କରିଛନ୍ତି। ଏହିଭଳି ଭାବରେ ଏହି ବ୍ରିଜ୍ ଗୁଡ଼ିକର ସଂରକ୍ଷଣ ପାଇଁ ଇକୋସିଷ୍ଟମ

ପ୍ରସ୍ତୁତ ହୋଇଯାଇଛି। ଆପଣ ଦେଖିଥିବେ ଏ ବର୍ଷ ହେଲି ବାର୍ଜିଙ୍କୁ ପଦ୍ମ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି। ସେ ନିଜ ଜୀବନର 50ରୁ ଅଧିକ ବର୍ଷ ଏହି ରୁଟ୍ ବ୍ରିଜ୍ଗୁଡ଼ିକର ଯତ୍ନ ନେବାରେ ବିନିଯୋଗ କରିଛନ୍ତି। ତାଙ୍କର ସମର୍ପଣ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ବନ୍ଧୁଗଣ, ଆପଣ ଯଦି କେବେ ଏହି ରୁଟ୍ ବ୍ରିଜ୍ଗୁଡ଼ିକରେ ଯାତ୍ରା କରିଛନ୍ତି ତ ତାହାର ଚିତ୍ର ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ସେୟାର କରନ୍ତୁ। ଆପଣଙ୍କ ଫଟୋ ଅନ୍ୟ ଲୋକମାନଙ୍କୁ ମଧ୍ୟ ମେଘାଳୟର ଏହି ନିଆରା ଐତିହ୍ୟ ବିଷୟରେ ଜାଣିବାକୁ ଉତ୍ସାହିତ କରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଚାହୁଁ ଯେ ଆମ ଗାଁ ସଫା ସୁତୁରା ହେଉ ଏବଂ ଆମ ସହର ସୁନ୍ଦର ଦେଖାଯାଉ, କିନ୍ତୁ ଆମେ ବୋଧହୁଏ କେତେବେଳେ ବି ଟିକେ ଅଟକି ରହି ଭାବିନଥିବା ଆମ ଆଖପାଖର ଏହି ଆବର୍ଜନାଗୁଡ଼ିକୁ କିଏ ସଫା କରୁଛି। ଅଧିକାଂଶ ଲୋକ ତ ଧରି ନେଇଥାନ୍ତି ଯେ ଏହା ଅନ୍ୟ କାହାର ଦାୟିତ୍ୱ ଏବଂ ସେ ହିଁ ଏହାକୁ ସଫା କରିବ, କିନ୍ତୁ ଆମ ଭିତରେ କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ ଚିନ୍ତାଧାରା ଦ୍ୱାରା ଆମକୁ ବହୁତ ପ୍ରଭାବିତ କରନ୍ତି। ମୋତେ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲା ବ୍ୟାବ୍ରାର କିଛି ଭଉଣୀମାନଙ୍କ ବିଷୟରେ ଜାଣିବାକୁ ମିଳିଲା। ସେମାନେ ନିଜ ଆଖପାଖରେ ପଡ଼ିଥିବା ପ୍ଲାଷ୍ଟିକ୍ ଆବର୍ଜନାଗୁଡ଼ିକୁ ସଫା କରିବାର ସଂକଳ୍ପ ନେଲେ। ସେମାନେ ଭାବିଲେ ନାହିଁ ଯେ ଆଉ କେହି ଆସି ଏଥିରେ ପରିବର୍ତ୍ତନ ଆଣିବ। ସେମାନେ ନିଜେ ସାରା ସହରରୁ ପ୍ଲାଷ୍ଟିକ୍ ଆବର୍ଜନା ଏବଂ ଖାଲି ବୋତଲ ଏକାଠି କରିବା ଆରମ୍ଭ କଲେ। ଧୀରେ ଧୀରେ ଏହି ପ୍ରଚେଷ୍ଟା ବଢ଼ି ଚାଲିଲା ଏବଂ ସେଥିରୁ ପ୍ଲାଷ୍ଟିକ୍କୁ ଇକୋ ବ୍ରିକ୍ସରେ ପରିଣତ କରାଗଲା। ଆଜିକାଲି ଏହି ଇକୋ ବ୍ରିକ୍ସର ଉପଯୋଗ ସାଧାରଣ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟକରଣ କାମରେ ଲଗାଯାଉଛି। ରାଜଗଡ଼ରେ ଗତ କିଛି ମାସରେ ଶହ ଶହ କିଲୋ ପ୍ଲାଷ୍ଟିକ୍କୁ ରିସାଇକେଲ କରି ସେଗୁଡ଼ିକର ଉତ୍ତମ ଉପଯୋଗ କରାଯାଉଛି। ଅର୍ଥାତ୍ ଯେଉଁ ପ୍ଲାଷ୍ଟିକ୍ ଆଗରୁ ସହରକୁ ପ୍ରଦୂଷଣ କରୁଥିଲା, ଆଜି ତାହା ଏହି ଭଉଣୀମାନଙ୍କ ପ୍ରୟାସ ଦ୍ୱାରା ସହରର ସୌନ୍ଦର୍ଯ୍ୟ ବର୍ଦ୍ଧନରେ ସହାୟକ ହୋଇପାରିଛି। ମୁଁ ବ୍ୟାବ୍ରାର ସମସ୍ତ ଭଉଣୀ ଏବଂ ଏହି ଅଭିଯାନରେ ଯୋଗ ଦେଇଥିବା ସାଥୀମାନଙ୍କୁ ଧନ୍ୟବାଦ ଜଣାଉଛି। ମୋର ପ୍ରିୟ ଦେଶବାସୀଗଣ, ଅନେକ ଲୋକ ମୋତେ ପତ୍ର ଲେଖି ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ କହିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ବିଷୟଟି ଗଣେଶ ଉତ୍ସବ ସହିତ ଜଡ଼ିତ। ଏମିତି ତ ଗଣେଶ ଉତ୍ସବ ପାଇଁ ଏବେ ଯଥେଷ୍ଟ ସମୟ ବାକି ଅଛି, କିନ୍ତୁ ଲୋକମାନେ ଅନୁରୋଧ କରିଛନ୍ତି ଯେ ସେ ବିଷୟରେ ଏବେ ହିଁ ଚର୍ଚ୍ଚା କରାଯିବା ଉଚିତ। ପ୍ରକୃତରେ ଗଣେଶଙ୍କ ମୂର୍ତ୍ତି ତିଆରିର କାମ ବହୁ ଆଗରୁ ଆରମ୍ଭ ହୋଇଥାଏ। ମୂର୍ତ୍ତି ତିଆରି କରିବା ଏବଂ ମୂର୍ତ୍ତି ବ୍ୟବସାୟ କରୁଥିବା ଲୋକମାନେ ଏବେଠାରୁ ସକ୍ରିୟ ହୋଇଉଠନ୍ତି। ତେଣୁ ମୋର ଆପଣ ସମସ୍ତଙ୍କୁ ଅନୁରୋଧ, ଆପଣମାନେ ଚେଷ୍ଟା କରନ୍ତୁ ଯେ ଆପଣଙ୍କ ଘର, ସୋସାଇଟି ଅଥବା ଆଖପାଖ ଜାଗାରେ ଗଣପତି ବପ୍ପାଙ୍କର ଯେଉଁ ମୂର୍ତ୍ତି ସ୍ଥାପିତ ହେବ ତାହା ଆମ ଦେଶର ମାଟିରେ ତିଆରି ହୋଇଥିବ। ତାହା ଆମ ନିଜ କୁମ୍ଭାର ଏବଂ ସ୍ଥାନୀୟ କଳାକାରମାନଙ୍କ ହାତରେ ତିଆରି ହୋଇଥିବ। ଯେଉଁ ଲୋକମାନେ ଗଣେଶଙ୍କ ମୂର୍ତ୍ତି ତିଆରି କରୁଛନ୍ତି ସେମାନଙ୍କୁ ମଧ୍ୟ ମୋର ଅନୁରୋଧ ଯେ ସେମାନେ ମାଟିର ମୂର୍ତ୍ତିକୁ ପ୍ରାଥମିକତା ଦିଅନ୍ତୁ। ଆଉ ଯେଉଁ ଲୋକମାନେ ମୂର୍ତ୍ତି କିଣୁଛନ୍ତି ସେମାନେ ମଧ୍ୟ ନିଶ୍ଚିତ ଦେଖନ୍ତୁ ଯେ ଗଣପତି ବପ୍ପାଙ୍କ ମୂର୍ତ୍ତି କେଉଁଥିରେ ତିଆରି ହୋଇଛି ଏବଂ କେଉଁ ଦେଶରେ ତିଆରି ହୋଇଛି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ତିଆରି ହୋଇଥିବା ମୂର୍ତ୍ତିଗୁଡ଼ିକୁ ଆଦୌ କିଣନ୍ତୁ ନାହିଁ। ବନ୍ଧୁଗଣ, ମାଟିର ମୂର୍ତ୍ତିଗୁଡ଼ିକ ପୂଜା ସରିବା ପରେ ସହଜ ଭାବରେ ପାଣିରେ ବିଲୀନ ହୋଇଯାଇଥାଏ। ଏହାଦ୍ୱାରା ଆମ ନଦୀ, ପୋଖରୀ ଏବଂ ପରିବେଶର ସୁରକ୍ଷା ହୋଇଥାଏ। ଆମ ଆସ୍ଥା ମଧ୍ୟ ବଞ୍ଚି ରହିଥାଏ ଏବଂ ପ୍ରକୃତି ପ୍ରତି ଆମର ଦାୟିତ୍ୱ ମଧ୍ୟ ପୂର୍ଣ୍ଣ ହୋଇଥାଏ। ଯେତେବେଳେ ଆମେ ସ୍ଥାନୀୟ କାରିଗରମାନଙ୍କଠାରୁ ମୂର୍ତ୍ତି କିଣୁ, ଆମେ ଭୋକାଲ୍ ଫର୍ ଲୋକାଲ୍ର ସଂକଳ୍ପକୁ ମଧ୍ୟ ଦୃଢ଼ କରିଥାଉ। ମୋର ବିଶ୍ୱାସ ଯେ ଏଥର ଗଣେଶ ଉତ୍ସବରେ ଏବଂ ଏହିଭଳି ପ୍ରତ୍ୟେକ ଉତ୍ସବରେ ଆମେ ଏ ସମସ୍ତ କଥା ଉପରେ ନିଶ୍ଚୟ ଗମ୍ଭୀରତାର ସହିତ ଚିନ୍ତା କରିବା ଏବଂ ଦେଶ ହିତରେ ପଦକ୍ଷେପ ନେବା। ବନ୍ଧୁଗଣ, ଆମ ଦେଶରେ ସବୁଠାରୁ ବଡ଼ ଶକ୍ତି ହେଉଛନ୍ତି ଆମ ଦେଶର ଜନସାଧାରଣ।

0: ଦେଶର ଭିନ୍ନ ଭିନ୍ନ ସ୍ଥାନରେ ହେଉଥିବା ଛୋଟ ବଡ଼ ପ୍ରଚେଷ୍ଟାଗୁଡ଼ିକରୁ ଆମକୁ ବହୁତ କିଛି ଶିଖିବାକୁ ମିଳେ। ଏହିଭଳି ପ୍ରୟାସ ଆମକୁ କହିଦିଏ ଯେ ଯେବେ ମନରେ ସଂକଳ୍ପ ଥାଏ ଏବଂ ସମାଜର ସହଯୋଗ ମିଳେ ତେବେ କୌଣସି ବି ବଡ଼ ପରିବର୍ତ୍ତନ ଅଣାଯାଇପାରେ। ଆପଣଙ୍କ ଆଖପାଖରେ ହେଉଥିବା ଏହିଭଳି ପ୍ରଚେଷ୍ଟାଗୁଡ଼ିକ ବିଷୟରେ ଆପଣମାନେ ମୋ ପାଖକୁ ନିଶ୍ଚୟ ଲେଖନ୍ତୁ। ଆପଣଙ୍କର ବିଚାର ଏବଂ ପରାମର୍ଶ ପଠାଇ ଚାଲନ୍ତୁ। ହୋଇପାରେ ଆପଣଙ୍କ ଆଖପାଖର ଗୋଟିଏ ଛୋଟିଆ ପ୍ରୟାସ ସାରା ଦେଶ ପାଇଁ ପ୍ରେରଣା ହୋଇପାରିବ। ଆସନ୍ତା ମାସରେ ଆମେ ପୁଣି ଭେଟିବା, ଦେଶବାସୀମାନଙ୍କ ପାଇଁ କିଛି ନୂତନ ପ୍ରୟାସର ଚର୍ଚ୍ଚା କରିବା। ସେ ପର୍ଯ୍ୟନ୍ତ ଆପଣ ନିଜର ଏବଂ ନିଜର ପରିବାରର ଧ୍ୟାନ ରଖନ୍ତୁ। ଆଉ ହଁ, ଜଳ ସଞ୍ଚୟିତ କରିବା ହିଁ କରିବା। ବର୍ଷା ପାଣିର ଗୋଟିଏ ଗୋଟିଏ ବିନ୍ଦୁକୁ ଆମକୁ ସଞ୍ଚୟ କରିବାକୁ ପଡ଼ିବ। କ୍ୟାଚ୍ ଦ ରେନ୍ ଅଭିଯାନକୁ ସାମାନ୍ୟ ମନ୍ଥର ହେବାକୁ ଦେବା ନାହିଁ। ମୋର ଅନୁରୋଧ, ବର୍ଷାର ବିନ୍ଦୁ ବିନ୍ଦୁ ଜଳ ଆମେ ମିଳିମିଶି ସଞ୍ଚିବା। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣିଲେ ଓଡ଼ିଆ ରୂପାନ୍ତର।

0: ଆସନ୍ତାକାଲି ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର ଜିଲ୍ଲା ଓ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି, ଦେବସ୍ନାନ ପୂର୍ଣ୍ଣିମା ଲାଗି ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
1: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ଯାହା ବି ନୀତିକାନ୍ତିର ଆୟୋଜନ ହେବା କଥା, ସମ୍ପାଦନ ହେବା କଥା, ସବୁ ଠିକ୍ ହିସାବରେ ମହାପ୍ରଭୁଙ୍କ କୃପାରୁ ଚାଲିଛି ଏବଂ ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା ପାଇଁ ଯାହା ପ୍ରସ୍ତୁତିକରଣ ହେବା କଥା ସମସ୍ତ ପ୍ରସ୍ତୁତିକରଣ ଜିଲ୍ଲା ପ୍ରଶାସନ, ପୁଲିସ୍ ପ୍ରଶାସନ ଏବଂ ବିଶେଷ କରି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କରାଯାଇଛି। ନୀତି ସମ୍ପାଦନରେ ମଧ୍ୟ ସମସ୍ତ ସେବକ ବନ୍ଧୁମାନେ ଆମକୁ ସହଯୋଗ କରୁଛନ୍ତି। ଗତକାଲି ଠାରୁ ଯାହା ବି ନୀତି ଆମେ ଆରମ୍ଭ କରିଛେ, ଆଜି ବି ସେନାପଟା ଲାଗି ପରେ ବିଭିନ୍ନ ନୀତିଗୁଡ଼ିକ ଅନୁଷ୍ଠିତ ହେବ। ଯେହେତୁ ଆସନ୍ତାକାଲି ପହଣ୍ଡି ନୀତି ପରେ ଅନ୍ୟାନ୍ୟ ଯାହା କିଛି ନୀତି ସମ୍ପାଦନ ହେବା କଥା ତାହାର ପର୍ଯ୍ୟାୟରେ ହେବ ଏବଂ ଜଳ ବିଜେ ବା ଜଳ ପୂଜା ପରେ ଜଳ ଲାଗି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦେବନୀତି ଦେବସ୍ନାନ ପୂର୍ଣ୍ଣିମାରେ। ତେଣୁ ଜଳ ଲାଗି ପାଇଁ ଯାହା ବି ଆମେ ନୀତି ନିର୍ଘଣ୍ଟ ବ୍ୟବସ୍ଥାବଳୀ କରିଛୁ, ସମସ୍ତ ସେବାୟତ ବନ୍ଧୁମାନେ ସେଥିରେ ସହଯୋଗ କରିବେ ବୋଲି ଆମେ ଆଶା ରଖିଛୁ ଏବଂ ମହାପ୍ରଭୁଙ୍କ ପାଦପଦ୍ମରେ ଆମେ ପ୍ରଣିପାତ ହେଉଛୁ, ତାଙ୍କର ଆଶିଷ କାମନା କରୁଛୁ। ଯାହା ବି ଦେବନୀତି ସବୁ ନିର୍ଘଣ୍ଟ ହୋଇଛି ତାହା ସର୍ବସୁବେଶ କୁଶଳରେ ସମାପିତ ହେଉ। ଆଗାମୀ ରଥଯାତ୍ରା ପାଇଁ ଯାହା ବି ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି ସବୁ କାର୍ଯ୍ୟରେ, ସବୁ ନୀତି ସମ୍ପାଦନରେ ସହାୟତା କରିବା ପାଇଁ, ସହଯୋଗ କରିବା ପାଇଁ, ସମନ୍ୱୟ ପାଇଁ ଆମକୁ ସେବକ ନିଯୋଗମାନେ ହାତ ବଢ଼ାଇଛନ୍ତି। ଆମେ ସମସ୍ତଙ୍କ ପାଖରେ ନିଶ୍ଚିତ ଭାବରେ କୃତଜ୍ଞତା ଜ୍ଞାପନ କରିବୁ। ତା ସହିତ ଯେତେ ବି ନିୟୋଜିତ କର୍ମଚାରୀ ଅଧିକାରୀ ଅଛନ୍ତି ସମସ୍ତେ ବି ମଧ୍ୟ ତାଙ୍କର ସହାୟତା ଯୋଗାଉଛନ୍ତି, ଆମେ ସମସ୍ତଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରୁଛୁ। ପହଣ୍ଡି ଯାହା ବି ନୀତି ନିର୍ଘଣ୍ଟ ଅଛି ଦେବସ୍ନାନ ପୂର୍ଣ୍ଣିମା ପାଇଁ 5ଟାରୁ 7ଟା ଭିତରେ ପହଣ୍ଡି ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ଆମେ ସେଥିପାଇଁ ପ୍ରସ୍ତୁତ ହୋଇଛୁ ଏବଂ ପରେ ମଙ୍ଗଳ ଆଳତୀ ଏବଂ ରାଜନୀତି ପାଇଁ ଛେରା ପହଁରା ପରେ ହାତୀ ବେଶ ବା ଗଜାନନ ବେଶରେ ମହାପ୍ରଭୁ ଦର୍ଶନ ଦେବେ। ଗଜାନନ ବେଶ ହେଲା ପରେ ସାହାଣ ମେଲାର ଦର୍ଶନ କରାଯିବ ଏବଂ ଗତ ବର୍ଷଠାରୁ ଆମେ ଗୋଟେ ପରମାନେଣ୍ଟ ରାମ୍ପର ବ୍ୟବସ୍ଥା କରୁଛୁ, ଯଦ୍ୱାରା କି ଭକ୍ତ ଶ୍ରଦ୍ଧାଳୁମାନେ ସ୍ନାନବେଦୀ ଆଗରେ ଯାଇକି ସେମାନେ ଦର୍ଶନ କରିବେ ଖୁବ୍ ସୁନ୍ଦର ଭାବରେ। ଏବଂ ଯେତେବେଳେ ଗଜାନନ ବେଶ ପରେ ସାହାଣ ମେଲା ଦର୍ଶନ ଚାଲିବ ସେତେବେଳେ ମଧ୍ୟ

0: ଭାବରେ ସେମାନଙ୍କୁ ଦର୍ଶନ କରିବା ପାଇଁ ଆମେ ଅନୁରୋଧ କରୁଛୁ। ଯେତେବେଳେ ବି ଭକ୍ତ ଶ୍ରଦ୍ଧାଳୁମାନେ ସେହି ସ୍ନାନ ମଣ୍ଡପ ଆଗରେ ଦର୍ଶନ କରୁଛନ୍ତି କିମ୍ବା ବଡ଼ଦାଣ୍ଡରୁ ଦର୍ଶନ କରୁଛନ୍ତି, ମହାପ୍ରଭୁ ଏବଂ ଭକ୍ତମାନଙ୍କ ମଧ୍ୟରେ କେହି ଆମେ ଛିଡ଼ା ହେବା ନାହିଁ ବା କୌଣସି ହିସାବରେ ପ୍ରତିବନ୍ଧକ ସାଜିବା ନାହିଁ, ଯଦ୍ୱାରା କି ସୁନ୍ଦର ଭାବରେ ଶୃଙ୍ଖଳିତ ଭାବରେ ସମସ୍ତେ ଦର୍ଶନ କରିପାରିବେ। ସମସ୍ତ ସେବାୟତ ବନ୍ଧୁମାନଙ୍କୁ ଆମେ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରୁଛୁ। ସ୍ନାନ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦେବନୀତି ହେଲା ଜଳ ଲାଗି, ଏବଂ ଜଳ ବିଜେ ଏବଂ ଜଳ ପୂଜା ପରେ ଜଳ ଲାଗି ବେଳକୁ ଯାହା ବି ସମ୍ପୃକ୍ତ ସେବକମାନେ ଆମକୁ ଯାହା ବି ସେଥିରେ ନିୟୋଜିତ ରହିବେ ସେମାନେ ଶୃଙ୍ଖଳିତ ଭାବରେ ସମର୍ପଣ ମନୋଭାବରେ ତାକୁ କରି ଆସୁଛନ୍ତି ଏବଂ ତାକୁ ନିଶ୍ଚିତ ଭାବରେ ସେମାନେ କରିବେ। ଏବଂ ପରେ ଯେତେବେଳେ ହାତୀବେଶ ବା ଗଜାନନ ବେଶରେ ମହାପ୍ରଭୁମାନେ ଦର୍ଶନ ଦେବେ, ତାପରେ ଓଲାଗି ହେଲା ବେଳକୁ ସେତେବେଳେ ଶୃଙ୍ଖଳିତ ଭାବରେ ସେହି କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ଆମେ ସମସ୍ତଙ୍କୁ ନିବେଦନ ରଖିଛୁ।
1: ସ୍ନାନଯାତ୍ରା ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ଏ ସମ୍ପର୍କରେ ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି,
2: ପ୍ରଭୁ ଜଗନ୍ନାଥଙ୍କର 2026 ରଥଯାତ୍ରା ପର୍ବର ଏଇଟା ପ୍ରଥମ ବଡ଼ ସୋପାନ। ଏଥିପାଇଁ ପୁଲିସ ପ୍ରଶାସନ ତରଫରୁ ଆପଣ ଦେଖିଥିବେ ଆଇଜି ଏସ୍ପି ସମସ୍ତେ ଆସି, ଏପରିକି ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ସମସ୍ତେ ରିଭ୍ୟୁ କରିସାରିଛନ୍ତି। ଆମର ଜାଣିଛନ୍ତି ଯେ 29 ଭୋରରୁ ପହଣ୍ଡି ହେବ, କାଲିଠୁ ପୁଲିସର ଡ୍ୟୁଟି ଲାଗିବ, ସେଥିପାଇଁ ଆଜି ଏ ବ୍ରିଫିଂ ରିହର୍ସାଲ୍ ଆଉ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା। ସ୍ନାନ ପୂର୍ଣ୍ଣିମାର ଯେଉଁ ବିଶେଷ ଚ୍ୟାଲେଞ୍ଜିଂ ଦିଗ ଉପରେ ଆମେ ଆଲୋକପାତ କରିଥିଲୁ, ପ୍ରଥମେ ପରିମାଣିକ ପହଣ୍ଡି ଦର୍ଶନ, ଲମ୍ବା କ୍ୟୁ ହୁଏ, ଗୋଡ଼ ଧୁଆଯାଏ ପଳେଇ ଆସେ, ତେଣୁ ସେଇଟାର ମ୍ୟାନେଜମେଣ୍ଟରୁ ଆରମ୍ଭ କରି ଦକ୍ଷିଣ ଦ୍ୱାରରେ ଏଇ ଟିକେଟ୍ଧାରୀ ପରିମାଣିକ ଦର୍ଶନକୁ ଅପେକ୍ଷା କରିଥିବା ଲୋକ କେମିତି ମନ୍ଦିର ଭିତରକୁ ଯାଇ ପହଣ୍ଡି ଦର୍ଶନ କରିବେ, ତାପରେ ପହଣ୍ଡି ବ୍ୟବସ୍ଥା କେମିତି ଶୃଙ୍ଖଳିତ ହେବ, ପହଣ୍ଡିର କୀର୍ତ୍ତନ ଚକଡ଼ାର ଗୋଟେ ପଟେ ହେଉ ବା ଆମର ଶ୍ରୀରାମ ମନ୍ଦିରରୁ ଭଣ୍ଡଘର ଭିତରେ ଯେଉଁ ବ୍ୟାରିକେଡ୍ ହେଉ ସେଠି କେମିତି ଲୋକ ଆରେଞ୍ଜ ହେବେ, ତାପରେ ପହଣ୍ଡିରେ ଠାକୁରମାନେ କେମିତି ସୁରୁଖୁରୁରେ ବିଜେ କରିବେ। ଆପଣମାନେ ଜାଣିଛନ୍ତି ବିଗତ କିଛି ବର୍ଷ ଧରି ଆରେଞ୍ଜମେଣ୍ଟରେ ପରିବର୍ତ୍ତନ କରି ଦିନ ତମାମ କେମିତି ପ୍ରଭୁମାନଙ୍କୁ ସ୍ନାନବେଦୀରେ ଦର୍ଶନ କରାଯାଇପାରିବ, ଆମର ପୁରା ର୍ୟାମ୍ପର ବ୍ୟବସ୍ଥା କରାଯାଇଛି। ଯଦି ବହୁତ ଅତୀତ କଥା କହିବେ ସେତେବେଳେ ବ୍ୟବସ୍ଥା ନଥିଲା, ଲୋକଙ୍କୁ ବହୁତ ଅସୁବିଧା ହେଉଥିଲା। ଏଇ ଯେଉଁ ସ୍ନାନ ମଣ୍ଡପ ତଳେ ଯେଉଁ ର୍ୟାମ୍ପର ବ୍ୟବସ୍ଥା ଦୃଷ୍ଟିରୁ ଦିନ ତମାମ ଏ ଦର୍ଶନ ଜାରି ରହିବ, କିନ୍ତୁ ଯେତେବେଳେ ଠାକୁରମାନେ ବିଜେ କରିବେ, ରୁନ୍ଧା ହେବେ, ସେତେବେଳେ କିଛି ସମୟ ନୀତିକୁ ଅପେକ୍ଷା କରିକି ଆମେ ସେହି ଅନୁସାରେ କ୍ରାଉଡ୍ କଣ୍ଟ୍ରୋଲ କରିବୁ। ତେଣୁ ସବୁଠୁ ବଡ଼ କଥା ହେଲା ଲୋକମାନେ ବେଶୀ ଖୁସି ହୋଇଥାନ୍ତି, ବିଶେଷ କରି ଯେଉଁମାନେ ଆସନ୍ତି, ଏପରିକି ଯେଉଁମାନେ ମନ୍ଦିର ଭିତରକୁ ଅଧରହି ଯାଆନ୍ତିନି, ସେମାନେ ଆସି ବଡ଼ଦାଣ୍ଡ ପାଖରେ ଠିଆ ହୋଇ ଠାକୁରଙ୍କର ଦର୍ଶନ କରିପାରନ୍ତି। ତେଣୁ ଆମର ଯେଉଁ କ୍ରାଉଡ୍ କଣ୍ଟ୍ରୋଲ ବ୍ୟବସ୍ଥା ମନ୍ଦିର ଭିତରେ ରହିଛି, ମନ୍ଦିର ବାହାରେ ବି ରହିଛି। ମନ୍ଦିର ଭିତର କ୍ରାଉଡ୍ କଣ୍ଟ୍ରୋଲ ବ୍ୟବସ୍ଥାର ଚ୍ୟାଲେଞ୍ଜ କୋଉଠି କୋଉଠି ରହୁଛି, ପ୍ରଥମେ ଜଳ ଲାଗି ସମୟରେ କେମିତି ସୁରୁଖୁରୁରେ 108 ଗରା ଜଳ ସୁନାକରୁ ଆସି ପହଞ୍ଚିବ, ଦ୍ୱିତୀୟ କଥା ହେଲା ଭୋଗ ଭୁଆ। ଆପଣମାନେ ଜାଣନ୍ତି ଏହି ଦିନ ସବୁଠାରୁ ଅଧିକ ମହାପ୍ରସାଦ ପ୍ରସ୍ତୁତ କରାଯାଇଥାଏ, ଆମର ନୂଆ ଶାଢ଼ୀ ବନ୍ଧା ବି ସେବକମାନଙ୍କର ସୁଆର ମହାସ୍ୱାର ସେବକଙ୍କର ହୋଇଥାଏ, ତେଣୁ ଭୋଗ ଭୁଆ ଆମ ପାଇଁ ଗୋଟେ ବହୁତ ବଡ଼ ଚ୍ୟାଲେଞ୍ଜ। ସେହି ସମୟରେ ଆମେ ରୁଟ୍ଟାକୁ ଚେଞ୍ଜ କରୁ ଦର୍ଶନ କରିବାକୁ, ସେଠୁ ଆଉ ଯେଉଁ ଷ୍ଟାଣ୍ଡାର୍ଡ ରୁଟ୍ ରହିଛି ଆମର କୀର୍ତ୍ତନ ଚକଡ଼ା ଦେଇ ଘୋଡ଼ାଦ୍ୱାର ଦେଇକି ଆସିକି ଦର୍ଶନ କରିବାକୁ ତାକୁ ନ କରି, ଯେହେତୁ ଭୋଗ ଭୁଆ ଚାଲିଥିବ ତାକୁ ଆମେ 22-5 ଜାଲିଗେଟ୍ ଦେଇ କରିବୁ। ତେଣୁ ସବୁବେଳେ ଆମର ଚେଷ୍ଟା ରହିବ ଲୋକଙ୍କ ଦର୍ଶନରେ ଅଟକ ଯେମିତି ନ ରହୁ ନା। ଭୋଗ ବୁହା ସରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାହିଁକିନା ତାପରେ ଆମର ଶାଣ ମେଳା ଦର୍ଶନ ହୋଇଥାଏ, ଯେଉଁଟା ସ୍ନାନ ବେଦୀ ଉପରେ ହୁଏ, କିନ୍ତୁ ଏଇଠି ଜଗିବାକୁ ପଡ଼େ ଯେ ବହୁତ ଖସଡ଼ା ହୋଇଥିବ, ତେଣୁ ସେ ମନ୍ଦିର ପ୍ରଶାସନ ସହିତ ପ୍ରପର ସମନ୍ୱୟ ରକ୍ଷା କରି କେମିତି କେତେ ଶୀଘ୍ର ଆମେ ପ୍ରସ୍ତୁତ କରିପାରିବା ଶାଣ ମେଳା ପାଇଁ ସେଇଟା କରାଯିବ। ଶାଣ ମେଳା ଦକ୍ଷିଣ ପଟୁ ପଶି ଶାଣ ବେଦୀର ଉତ୍ତର ପଟୁ ବାହାରିବେ, ବାହାରିବେ ଉତ୍ତର ଦ୍ୱାରରେ, ସେଥିପାଇଁ ଏଣ୍ଟାୟାର ମନ୍ଦିରଟା 14 ସେକ୍ଟରରେ ତାକୁ ବିଭାଗ କରିଛୁ। 4 ଏସ୍ପି ରାଙ୍କ ଅଫିସର ଯିଏ ଏସ୍ପିଙ୍କୁ ସହାୟତା କରିବାକୁ ଅଛନ୍ତି, ସେମାନେ 14 ଆଡିସନାଲ ଏସ୍ପି ଡେପୁଟି କମାଣ୍ଡାଣ୍ଟ ରାଙ୍କର ଅଫିସରଙ୍କ ଆସିଷ୍ଟାନ୍ସ ନେବେ, ଆଉ ତାଙ୍କୁ ଯୋଡ଼ି ହୋଇଛନ୍ତି ପ୍ରାୟ 35 ଅଧିକ ଡିଏସ୍ପି, 500 ଅଧିକ ସବ୍ ଇନ୍ସପେକ୍ଟର, ପୁରା ଏଣ୍ଟାୟାର ଆରେଞ୍ଜମେଣ୍ଟ, ଯେଉଁଟା ଖାଲି ମନ୍ଦିର ନୁହେଁ ପରନ୍ତୁ ପୁରୀ ସହର ହେଉ, ସମୁଦ୍ରକୂଳ ହେଉ, ଟ୍ରାଫିକ୍ ହେଉ, ସମସ୍ତ ବ୍ୟବସ୍ଥାରେ ରହିବେ। 900 ଉର୍ଦ୍ଧ ହୋମଗାର୍ଡ ମୁତୟନର ବ୍ୟବସ୍ଥା କରିଛୁ। ଆଉ ସବୁଠୁ ବଡ଼ କଥା ହେଲା ଟ୍ରାଫିକ୍, ଏଇଟା ସତ କଥା ଯେ ରଥଯାତ୍ରା ଭଳି ତ ଟ୍ରାଫିକ୍ ହୁଏନି, କିନ୍ତୁ ଯେଉଁ ପ୍ୟାଟର୍ନ ଅଫ୍ କ୍ରାଉଡ୍ ମୁଭମେଣ୍ଟ ରହିଛି, ଆଜିକାଲି ସନ୍ଧ୍ୟାବେଳେ ହାତୀ ଲୋକ ଯେତେବେଳେ ଜାଣିଲେ ହାତୀ ବେଶ ଲାଗିଲା, ଭୁବନେଶ୍ୱର ପଟୁ ମାତ୍ରାଧିକ ପରିମାଣରେ ଗାଡ଼ି ଆସିଥାଏ, ଆମେ ପାର୍କିଂ ପ୍ଲେସ୍ ସେହିଭଳିଆ ଆଇଡେଣ୍ଟିଫାଇ କରିଛୁ। ଆଉ ବିଶେଷ କରି ସନ୍ଧ୍ୟା ସମୟରେ ଯେଉଁ ଟ୍ରାଫିକ୍ର ଚ୍ୟାଲେଞ୍ଜଟା ରହିବ ସେଥିପାଇଁ କେମିତି ଏକ୍ସଟ୍ରା ବ୍ୟବସ୍ଥା କରାଯାଇପାରିବ ସେଇଟାକୁ କରିଛୁ। ଜଗନ୍ନାଥ ରଥଯାତ୍ରା ସତରେ ଡ୍ୟୁଟି ନୁହେଁ, ସେବା।

0: ଯଦି ଆପଣ ପ୍ରଭୁଙ୍କର ମହିମା ଏତେ ଅଧିକ, ଯଦି ସମର୍ପଣ ଭାବ ସହିତ ଆପଣ ଏ ଯାତ୍ରାରେ ନିଜକୁ ସାମିଲ କରନ୍ତି, ସେ ଠାକୁର ବାଟ ଦେଖେଇ ଦିଅନ୍ତି କେମିତି ତାଙ୍କ ଯାତ୍ରା ସୁରୁଖୁରୁରେ ହେବ। ହେଲା ଯେ ଆମେ କେମିତି ପ୍ରଭୁଙ୍କ ଯାତ୍ରାକୁ ଶୃଙ୍ଖଳିତ କରିବା ଆଉ ଯୋଉ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି ତାଙ୍କୁ କେମିତି ଫାସିଲିଟେଟ୍ କରିବା। ଏଠି ସବୁବେଳେ ଆମକୁ ଏଠି ଲ ଏନ୍ଫୋର୍ସର ନୁହେଁ, ଏଠି ଫାସିଲିଟେଟର, ପୋଲିସର ଦାୟିତ୍ୱ ହେଲା ଫାସିଲିଟେଟ୍ କରିବା।
1: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ପ୍ରଦାନ ପରେ ରାଜ୍ୟ ସରକାର ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏସ୍ସିଇଆର୍ଟିର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ ଚାରିଜଣଙ୍କୁ ନିଲମ୍ବନ କରିଛନ୍ତି। ଏଥିସହିତ ଛଅ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ତ୍ରୁଟି ସୁଧାରିବା ପାଇଁ କମିଟି ଦେଇଥିବା 14 ସୁପାରିଶକୁ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଏଭଳି ତ୍ରୁଟି ପଛରେ ଆଉ କିଏ ଅଛନ୍ତି ତାହା ଖୁବ୍ ଶୀଘ୍ର ଜଣାପଡ଼ିବ ବୋଲି ସାଂସଦ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି।
2: ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛି, ତା ବିଷୟରେ ଆଉ କିଛି ଆଲୋଚନା ଚର୍ଚ୍ଚା ନ ହେବା। ଯେଉଁ କମିଟି ବସିଥିଲା, କମିଟି ଯେଉଁ ରିପୋର୍ଟ ଦେଇଛି, ପ୍ରାରମ୍ଭିକ ଭାବରେ ଯେଉଁ କାର୍ଯ୍ୟ ହୋଇଛି ତାର ଡିଟେଲ ଅନୁସନ୍ଧାନ ପରେ ଆଉ ଯେଉଁମାନେ ଅଭିଯୁକ୍ତ ଥିବେ ସେମାନଙ୍କର କାର୍ଯ୍ୟାନୁଷ୍ଠାନ ହେବ। ଯେଉଁମାନଙ୍କର କାର୍ଯ୍ୟାନୁଷ୍ଠାନ ଯେଉଁମାନେ ଦାୟିତ୍ୱରେ ଥିଲେ ସେମାନେ ଯଦି ଠିକ୍ ଭାବରେ ମନିଟରିଂ କରିଥାନ୍ତେ, ଠିକ୍ ଭାବରେ ତାକୁ ତଦାରଖ କରିଥାନ୍ତେ ଏବଂ ସେ କାର୍ଯ୍ୟ ଲ୍ୟାକ୍ ଅଫ୍ ମନିଟରିଂ, ଲ୍ୟାକ୍ ଅଫ୍ ସେଟା ହେଇଛି ଯେଉଁ କାରଣରୁ ଆଜି ପ୍ରାରମ୍ଭିକ ଭାବରେ ରହିଛି ଆଉ ଡିଟେଲ ଆସିଲା ପରେ ଅନ୍ୟ ଯେଉଁମାନେ ସମ୍ପୃକ୍ତ ରହିବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ।
1: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରଭାବରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଦକ୍ଷିଣ ଭାଗର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ବୁଧବାରଠାରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି।
3: ଲାଷ୍ଟ ୱାନ୍ ୱିକ୍ ହେଲା ମନସୁନ୍ କରେଣ୍ଟ ଭଲ ଭାବରେ ଡେଭଲପ୍ କରିଛି ବା ରିଭାଇଭ୍ କରିଛି। ଏବେ ଯେଉଁ ବର୍ଷା ହେଉଛି କେଉଁଠି ପକେଟ୍ ୱାଇଜ୍ ଅଧିକ ବର୍ଷା ହେଉଛି। ଆଗରୁ କିନ୍ତୁ ବର୍ଷାର ପରିମାଣ ଏତେ ନଥିଲା, କିନ୍ତୁ ଯେଉଁ ପରିମାଣ ବର୍ଷା ଥିଲା ଉପକୂଳ ପାର୍ଟରେ ହିଁ ବର୍ଷା ଆମର ଓଡ଼ିଶାରେ ହେଉଥିଲା, ଆଭ୍ୟନ୍ତରୀଣ ଓଡ଼ିଶାରେ ଏତେ ବର୍ଷା ନଥିଲା। ସେମିତି ଉପକୂଳ ଜିଲ୍ଲାରେ ଯେଉଁମାନଙ୍କର ଯେଉଁ ଘଡ଼ଘଡ଼ି ଜନିତ ବର୍ଷା ବା କାଳବୈଶାଖୀ ଜନିତ ବର୍ଷାରେ ଯେଉଁମାନେ ତଳି ପକେଇଥିବେ ସେମାନେ ଜଷ୍ଟ ନେକ୍ସଟ ୱିକ୍ ଭିତରେ ଆପଣଙ୍କର କିଛି ଗୋଟେ ସିଷ୍ଟମ ଡେଭଲପ୍ କରିବାର ଅଛି, ସେଥିରେ ବର୍ଷାର ପରିମାଣ ଅଧିକ ହେବ ଯାହା ମଡେଲ ଆକଳନରୁ ଜଣାପଡ଼ୁଛି। ଏବେ ଧୀରେ ଧୀରେ ଦକ୍ଷିଣ ପଶ୍ଚିମ ଦିଗରୁ ୱିଣ୍ଡ ଫ୍ଲୋ ଷ୍ଟ୍ରେଙ୍ଗଦେନ୍ କରୁଛି ବା ସକ୍ରିୟ ରହୁଛି। ବଙ୍ଗୋପସାଗର ଫ୍ଲୋ ମଧ୍ୟ ସକ୍ରିୟ ରହୁଛି। 30 ତାରିଖରୁ ବଙ୍ଗୋପସାଗର ଓ ଆରବ ସାଗର ଫ୍ଲୋ ସକ୍ରିୟ ରହିବାର ସମ୍ଭାବନା ରହୁଛି। ଆରବ ସାଗର ଫ୍ଲୋ ଯଦି ସକ୍ରିୟ ରହିଲା ତାହେଲେ ତା ପ୍ରଭାବରେ ଆମର ବଙ୍ଗୋପସାଗରରେ ଓଡ଼ିଶା ବା ୱେଷ୍ଟବେଙ୍ଗଲ ବା ଆନ୍ଧ୍ର ଉପକୂଳ ଉତ୍ତର ଆନ୍ଧ୍ର ଉପକୂଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥାଏ। ସେହି ପ୍ରକାର ଗୋଟେ ସିଷ୍ଟମ ଡେଭଲପ୍ କରୁଛି, କାରଣ ଯେତେବେଳେ ଆପଣଙ୍କର ଉତ୍ତର ପଶ୍ଚିମ ଦିଗରୁ ୱିଣ୍ଡ ଫ୍ଲୋ ମାନେ ସକ୍ରିୟ ରହିଲା ବା ଷ୍ଟ୍ରେଙ୍ଗଦେନ୍ ହେଲା ସେପରେ ଜଣାପଡ଼ୁଛି 2 ତାରିଖରୁ ଗୋଟେ ଲଘୁଚାପ ସୃଷ୍ଟି ହୋଇପାରେ ଆପଣଙ୍କର ବଙ୍ଗୋପସାଗରରେ ଓଡ଼ିଶା ଉପକୂଳରେ, କିନ୍ତୁ 30 ତାରିଖରୁ ବର୍ଷାର ପରିମାଣ ଧୀରେ ଧୀରେ ବଢ଼ିବ, ଯେଉଁଟାକି ଆପଣଙ୍କର 1 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଭଲ ବର୍ଷାର ସମ୍ଭାବନା ରହିଛି। ଯଦି 2 ତାରିଖକୁ ସିଷ୍ଟମଟା ଫର୍ମ ହୁଏ ସେଟା ବି ଦେଖାଉଛି ଆହୁରି ଫର୍ଦର ଘନୀଭୂତ ହେବାର ବି ସମ୍ଭାବନା ଅଛି। ଘନୀଭୂତ ହେଲେ ଉପକୂଳରେ ବି ବର୍ଷା ହେବ, ପଶ୍ଚିମ ଓଡ଼ିଶାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ବର୍ଷାର ସମ୍ଭାବନା ରହୁଛି। ଯେତିକି ବର୍ଷା ହେବା କଥା ସେହି ଅନୁସାରେ ଆମର ହେଇନି, କାରଣ ମନସୁନ୍ ଅନସେଟ୍ ହେଲା ପରେ ଘଡ଼ଘଡ଼ି ଜନିତ ବର୍ଷାରେ ବି ମୋର ଦାନ 100 ମିଲିମିଟର ବର୍ଷା ବି ଅଧିକାଂଶ ଜାଗାରେ ହୁଏ, ଇଭିନ୍ ଇଫ୍ 70, 80, 100 ସେମିତି ବର୍ଷା ଏ ବର୍ଷ ନାହିଁ। କାରଣ ବର୍ଷା ନ ହେବାର କାରଣ ହେଲା ଯେଉଁ ହିଟ୍ ରହୁଥିଲା ସେଥିରେ ଅଧିକ ଜଳୀୟବାଷ୍ପ ରୁହନ୍ତି, କାରଣ ହିଟ୍ ଯଦି ଯେତେ ଅଧିକ ରହିବ ସେ ଅଧିକ ଜଳୀୟବାଷ୍ପକୁ ହୋଲ୍ଡ କରିବ, ଅଧିକ ଜଳୀୟବାଷ୍ପ ହୋଲ୍ଡ କଲେ ଆପଣଙ୍କର ଯେତେବେଳେ ବର୍ଷା ହେବ ସେଥିରେ ଅଧିକ ପରିମାଣରେ, କାରଣ ବାୟୁମଣ୍ଡଳରେ ଜଳୀୟବାଷ୍ପ ମାତ୍ରା ଏତେ ଅଧିକ ରହିଲାନି, କାରଣ ହିଟ୍ ରହିଲାନି। ଯାହା ଯେଉଁ ହିଟ୍ଟା ଆପଣ ରହିଲେ ସିଜିନ୍ ଅନୁସାରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଥିଲା, ମେ ମାସରେ ହିଟ୍ ରହୁଥିଲା, ସେ ପରିମାଣରେ ହିଟ୍ ନଥିବା ଫଳରେ ବାୟୁମଣ୍ଡଳରେ ଜଳୀୟବାଷ୍ପ ହୋଲ୍ଡ କରିବା ଏତେ କାପାସିଟି ରହିଲାନି, ଜଳୀୟବାଷ୍ପ ଆସୁଥିଲା ଯାହାଫଳରେ କି ଆପଣ ଗୁଳୁଗୁଳି ଅନୁଭବ କରୁଥିଲେ। ଏ ବର୍ଷ ଇୟର୍ଲି ପାର୍ଟରୁ ଗୁଳୁଗୁଳି ଅନୁଭୂତ ହୋଇଛି, ଇଭିନ୍ ଏପ୍ରିଲରୁ ବି ଆପଣ ଗୁଳୁଗୁଳି, କାରଣ ହିଟ୍ ନଥିବା ଫଳରେ ଜଳୀୟବାଷ୍ପ ହୋଲ୍ଡ କରିପାରିଲେ, ଜଳୀୟବାଷ୍ପ ଏକ୍ସେସ୍ ରହିଲା ବାୟୁମଣ୍ଡଳରେ ଯେଉଁଟାକି ଆପଣଙ୍କୁ ଗୁଳୁଗୁଳି ଅନୁଭବ ହେଲା। ଏବେ ଜଳୀୟବାଷ୍ପ ଯେତିକି ରହୁଛି ବାୟୁମଣ୍ଡଳ ଟେମ୍ପରେଚର ସେ ହୋଲ୍ଡ କରୁଛି, ମାନେ ସର୍ଫେସରେ ସ୍ଥଳଭାଗରେ ପ୍ରାୟ 80% ବା ଏଭବ୍ ରହୁଛି। ଏବେ ଯେଉଁଠି ବର୍ଷା ହେଉଛି ଯେଉଁଦିନ ଏହି ସମୟରେ ଖଡ଼ଗଡ଼ି ଜନିତ ବର୍ଷା ସବୁ ଜାଗାରେ ହେଉନି, କେଉଁ କେଉଁ ପକେଟରେ ମଧ୍ୟ 60, 50, 45 ମିଲିମିଟର ପର୍ଯ୍ୟନ୍ତ ବର୍ଷା ପଳାଇଯାଉଛି। ଏଲିନୋ ଗୋଟେ ପିରିଓଡିକ୍ ଫେନୋମେନା, ଏଲିନୋ ତ ଏ ବର୍ଷ ନୂଆ ଆସୁନି, 2015 ବି ଏହି ପ୍ରକାର ଏଲିନୋ ଥିଲା, 2 ଡିଗ୍ରୀ ଏଭବ୍ ଟେମ୍ପରେଚର ଥିଲା, ସେଥିରେ ଆମର ମାତ୍ର 10% ବର୍ଷା କମ୍ ହୋଇଥିଲା ହୋଲ୍ ମାନେ ମନସୁନ୍ ସିଜିନ୍ରେ। ଆଉ 1997 ବର୍ଷରେ ବି ଏ ପ୍ରକାର ସ୍ଥିତି ହୋଇଥିଲା, ସେ ବର୍ଷ ଆମର 5% ବର୍ଷା ଅଧିକା ଥିଲା। ସେମିତି ଏଲିନୋ ରହିଲେ ବର୍ଷାର ପରିମାଣ କମ୍ ହୁଏ ବୋଲି ମାନେ ଯେଉଁଟା ଆମର ରିସର୍ଚ୍ଚରୁ ସେମାନେ କହୁଛନ୍ତି, କିନ୍ତୁ ସେଇଟା ପ୍ରତିବର୍ଷ ସେଇଟା ସେମିତି ହୁଏ ନା, କୁକୁ ବର୍ଷମାନଙ୍କରେ କମ୍ ବର୍ଷା ହୋଇଛି, 2002 କମ୍ ବର୍ଷା ହୋଇଛି, କିନ୍ତୁ ଅନ୍ୟ ବର୍ଷମାନଙ୍କରେ ବି ଏଲିନୋ ଥାଇକି ବି ବର୍ଷା ହୋଇଛି। ସେଇଟା ଦେଖିବାର ଅଛି, ଯଦି ଆମର ଓଡ଼ିଶାରେ ସାଧାରଣତଃ ଯଦି ଜୁଲାଇ ମାସରେ 2 ବା 3 ଲଘୁଚାପ କ୍ଷେତ୍ର

0: ଫର୍ମେସନ୍ ହେଲା, ବର୍ଷାର ପରିମାଣ ବଢ଼ାଇଦେବ ଏବଂ ଲାର୍ଜ ଏରିଆରେ ବର୍ଷା କରିବ। ମଝିରେ ମଝିରେ ଯଦି ବର୍ଷା ଛାଡ଼ିଯିବ କିନ୍ତୁ ହିଟ୍ ରହିଲେ ଜଳ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ଥିବ, ଘଡ଼ଘଡ଼ି ଜନିତ ବର୍ଷାର ବି ପ୍ରଭାବ ରହିବ। ଆଉ ସେ ସମୟରେ ଘଡ଼ଘଡ଼ି ଜନିତ ବର୍ଷା ରହିଲେ କୁକୁ ପକେଟରେ 50-60 ଇଭିନ୍ 100 ମିଲିମିଟର ପର୍ଯ୍ୟନ୍ତ ବର୍ଷା ବି ହୋଇଯାଏ। ଆଶା କରାଯାଉଛି ଫାର୍ଷ୍ଟ ୱିକ୍ ଜୁଲାଇରେ ଯେମିତି ଗୋଟେ ଲଘୁଚାପ ହେଉଛି ସେଇଟା ଘନୀଭୂତ ହେବାର ବି ସମ୍ଭାବନା ହେଉଛି। ଡିପ୍ରେସନ୍ ଯାଇପାରେ, ଫର୍ଦର ଫେଭରେବୁଲ୍ କଣ୍ଡିସନ୍ ହେଲେ ଡିପ୍ ଡିପ୍ରେସନ୍ ବି ଯାଇପାରେ। ତ ଏହିସବୁ ସିଚୁଏସନ୍ରେ ଇନ୍ ଜେନେରାଲ୍ ବହୁତ ବର୍ଷା ହୋଇଥାଏ।
1: ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ 2023-24 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। 2023 ମସିହା ପାଇଁ ପୁଷ୍କରା ଓ ମାଇ ସୁଇଟ୍ ହାଉସ୍ ୱାଇଫ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଥିବା ବେଳେ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ନୈନା ଦାସଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଓ ଶ୍ରେଷ୍ଠ ଅଭିନେତା ଭାବେ ହରିହର ମହାପାତ୍ରଙ୍କୁ ପୁରସ୍କାର ମିଳିଛି। ମୋ ବୋଉ ମୋ ଗାଁକୁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ପୁରସ୍କାର ମିଳିଥିବା ବେଳେ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମୋହନ ସୁନ୍ଦରଦେବ ଗୋସ୍ୱାମୀ ସମ୍ମାନ ପ୍ରଦାନ କରାଯାଇଛି। 2024 ମସିହା ପାଇଁ ଆଶ୍ରମକୁ ଶ୍ରେଷ୍ଠ ଚଳଚ୍ଚିତ୍ର, ପାୱାର ଚଳଚ୍ଚିତ୍ର ପାଇଁ ବାବୁସାନ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତା ଓ ଭଗିଆ ଭାରିଜା ଚଳଚ୍ଚିତ୍ର ପାଇଁ ଦେବଯାନୀ ଦେଘୁରିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଅଭିନେତ୍ରୀ ନମ୍ରତା ଦାସଙ୍କୁ 2024 ପାଇଁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ପ୍ରଦାନ କରାଯାଇଛି। ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା।

Tuck it down,

କହିବେ ଡକ୍ଟର ସମାପିକା ଦାସ। 7:35 ଶୁଣିବେ ସୁରଞ୍ଜନୀ, କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନାରାଣୀ ମୁଦାଲି ଓ ମାନସ କୁମାର ଦତ୍ତ, ଗୀତ ରଚନା ଶିରିଶ ଚନ୍ଦ୍ର ପୂଜାରୀ, ସଙ୍ଗୀତ ପ୍ରଫୁଲ୍ଲ ମିତ୍ର। 7:50 ଶୁଣିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ନବୀନ କିଶୋର ଆଚାର୍ଯ୍ୟ ଓ କ୍ରିଷ୍ଣା ପଟେଲ। ସକାଳ 8:30 ଶୁଣିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଖଦାଳ ସାହୁ, ବିରଞ୍ଚି ନାରାୟଣ ନାୟକ ଓ ଲିପିକା ବିଭାର। 8:45 ଶୁଣିବେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ଶ୍ରୀକ୍ଷେତ୍ର ସୁନ୍ଦର। ଆସନ୍ତାକାଲି ଦିନ 11:05 ଶୁଣିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ କାଳୀ ପ୍ରସାଦ ଷଡ଼ଙ୍ଗୀ ଓ ପୁଷ୍ପାଞ୍ଜଳି ମୁନା। 11:30 ଶୁଣିବେ ଖୁଲା ଝରକା, ଏଥିରେ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ। 12 ଶୁଣିବେ ବାତାୟନ କାର୍ଯ୍ୟକ୍ରମ, ଏଥିରେ ମଧ୍ୟ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ। 12:30 ଶୁଣିବେ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଅପରାହ୍ନ 1:05 ଶୁଣିବେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ରଶ୍ମି ରଞ୍ଜନ ବିଶ୍ୱାଳ ଓ ସ୍ୱାଗତିକା ମିଶ୍ର। ଅପରାହ୍ନ 1:20 ଶୁଣିବେ ଘର ସଂସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ମନୋରମା, ଏଥିରେ କୁଞ୍ଜଲତା ପ୍ରଧାନଙ୍କ ସହ ସାକ୍ଷାତକାର ଶୁଣିବେ। ଅପରାହ୍ନ 2:45 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 3 ଶୁଣିବେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ଉପସ୍ଥାପନା ଓ ପ୍ରଯୋଜନା ସନ୍ତୋଷ ପିଂ। ଅପରାହ୍ନ 3:30 ଶୁଣିବେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 4:02 ଶୁଣିବେ ସୁର ତରଙ୍ଗ, ଏଥିରେ ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ। ଅପରାହ୍ନ 4:30 ଶୁଣିବେ ସମ୍ବଲପୁରୀ ଗୀତ, ଏଥିରେ କଣ୍ଠଶିଳ୍ପୀ ହେଉଛନ୍ତି ବିଳାସିନୀ ମହାପାତ୍ର, ଗୋପାଳ କୃଷ୍ଣ ଦାସ, ଗୋପାଳ ସାହୁ ଓ ତପସ୍ୱିନୀ ପଟେଲ। ସନ୍ଧ୍ୟା 5:02 ଶୁଣିବେ ଲୋକଗୀତ କାର୍ଯ୍ୟକ୍ରମରେ ପାଲା, ପରିବେଷଣ କରିବେ ଖଗେଶ୍ୱର ବାରିକ ଏବଂ ତାଙ୍କ ସାଥୀମାନେ। ସନ୍ଧ୍ୟା 5:30 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସପ୍ତ ମଞ୍ଚ, ଏଥିରେ ଚନ୍ଦନଙ୍କ ସାକ୍ଷାତକାର ଶୁଣିବେ। ସନ୍ଧ୍ୟା 6:10 ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ, 6:30 ଶୁଣିବେ ଯୁବଶକ୍ତି, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 6:55 ଶୁଣିବେ ଆଜିର ପ୍ରସଙ୍ଗ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତାକାଲି ରାତି 7:02 ଶୁଣିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, 7:25 ଶୁଣିବେ ଜିଲ୍ଲା ହାଲଚାଲ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତାକାଲି ରାତି 7:30 ଶୁଣିବେ କୃଷି ସଂସ୍ଥାର କାର୍ଯ୍ୟକ୍ରମ, ଏଥିରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, ଡାଏଲ୍ ନମ୍ବର କୃଷି ସଂସ୍ଥା ଶୁଣିବେ। ରାତି 8:02 ଶୁଣିବେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ କୁଣୁସାରାଣୀ ପଟ୍ଟନାୟକ ଓ ଚିନ୍ତାମଣି ସାହୁ। 8:15 ଶୁଣିବେ ହିନ୍ଦୀ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ। ଆସନ୍ତାକାଲି ରାତି 8:30 ଶୁଣିବେ ଶାସ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମରେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ, ପରିବେଷଣ କରିବେ ବିଦୁଷୀ ପରବୀନ ସୁଲତାନା ଓ ଗିରିଜା ଦେବୀ। ରାତି 9:15 ଶୁଣିବେ ସ୍ପଟଲାଇଟ୍ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30 ଶୁଣିବେ ପବ୍ଲିକ୍ ସ୍ପିକ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆସନ୍ତାକାଲି ରାତି 10:02 ଶୁଣିବେ ନାଟକ କଣ୍ଟବେ ନେବ କଣ୍ଟକମ୍, ରଚନା ବୃନ୍ଦାବନ ଜେନା, ପ୍ରଯୋଜନା ପ୍ରଫୁଲ୍ଲ କୁମାର ମାଝି। ରାତି 10:30 ଶୁଣିବେ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହୋଇଥିଲା। ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ରାତି 11:12:25, ଏଇଠି ଶେଷ କରୁଛୁ ଆମର ଆଜିର ପ୍ରସାରଣ। ଆମର ଆସନ୍ତାକାଲିର ପ୍ରସାରଣ ଆରମ୍ଭ କରିବୁ ଆସନ୍ତାକାଲି ସକାଳ 5:53। ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।